ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 23 ସେକେଣ୍ଡ। ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ 11 ଦିନ 2026 ମସିହା ଜୁନ୍ ମାସର 1 ତାରିଖ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଜ ଏବଂ ଏଫ୍ଏମ୍ 101 ମେଗାହର୍ଜ ଯୋଗେ। ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ସରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

0: ପ୍ରତିବନ୍ଧକକୁ ଭୟ କର ନାହିଁ, ନୈରାଶ୍ୟକୁ ମନରେ ସ୍ଥାନ ଦିଅ ନାହିଁ, ସ୍ଥିର ଓ ଶାନ୍ତ ଭାବରେ ସାଧନା କରିଚାଲ, ଏବେ ଯାହା କଠିନ ତାହା ପରେ ସହଜ ହୋଇଉଠିବ, କହିଛନ୍ତି ଶ୍ରୀମା। ଆକାଶବାଣୀ ସମ୍ବଲପୁର, ସମୟ ସକାଳ 6:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: समाचार के साथ मैं मुनीश शर्मा।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ ଶୁଣନ୍ତୁ। ଯଦୁନାଥ ଦାସ ମହାପାତ୍ରଙ୍କ ଗୀତ ରଚନା, ବହଳ ନିଦରେ ରତନ ବେଦୀରେ ଶୋଇଯାଇଛି ମୋ କାଳିଆ। କଣ୍ଠଶିଳ୍ପୀ ମମତା ପାଇକରାୟ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ଭାସ୍କର ଚନ୍ଦ୍ର ପୁହାଣ, ଗୀତ ରଚନା କରିଛନ୍ତି ପ୍ରତାପ କିଶୋର ପଟ୍ଟନାୟକ। କାହ୍ନୁରେ ବଜା ଥରେ ତୋର ମୋହନ ବେଣୁ, ଥରୁଟିଏ ହେଲେ ମୋ କାନ ଶୁଣୁ।

ପୁରାତନ ରଚନାରୁ ପରବର୍ତ୍ତୀ ଭକ୍ତିଗୀତ ଶୁଣନ୍ତୁ। ବଜାଇ ମଞ୍ଜିରା ମୁରଜ ମନ୍ଦେ ବିଭୁ ନାମ ଆଜି ଗାଓରେ। କଣ୍ଠଶିଳ୍ପୀ ଦୀପଶିଖା ମିଶ୍ର।

କାର୍ଯ୍ୟକ୍ରମ ଶେଷରେ ସମ୍ବଲପୁରୀ ଭକ୍ତିଗୀତ ଶୁଣନ୍ତୁ। ମୋର ମା ସମୁଲେଇ ଗୋ ମା ଡାକ ଦେଉଛେ ତତେ। କଣ୍ଠଶିଳ୍ପୀ କ୍ଷମାନିଧି ବାଦୀ। ଗୀତ ରଚନା କରିଛନ୍ତି ଚିତ୍ତରଞ୍ଜନ ନାୟକ।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଜିର ଭାବନା ଉପସ୍ଥାପନା ମନୋଜ କୁମାର ପୂଜାରୀ।

ମର୍ଣ୍ଣିଂ ୱାକ୍ ସାରି ଘରକୁ ଫେରିଲା ବେଳେ ନିର୍ମଳବାବୁଙ୍କ ହାତରୁ ଝୁଲୁଥିଲା ଛୋଟ ବଡ଼ ପାଞ୍ଚଟା ପଲିଥିନ୍ ମୁଣା। ଗୋଟିଏରେ ପାଚିଲା କଦଳୀ, ଅନ୍ୟଟିରେ ଟମାଟୋ, ଆଉ ଗୋଟିଏରେ ଅଧ କିଲୋ ବାଇଗଣ, ଅନ୍ୟ ଦୁଇଟାରେ ଆଉ କିଛି ପରିବା। ସେସବୁକୁ ଡ୍ରଇଂ ରୁମ୍ର ଟେବୁଲ ଉପରେ ରଖୁ ରଖୁ ପତ୍ନୀଙ୍କୁ ଚା ପାଇଁ ବରାଦ ଦେଲେ ଓ ସକାଳର ଖବରକାଗଜ ଉଠାଇଲେ। ଚା ବସେଇ ଦେଇ ରନ୍ଧାଘରୁ ପତ୍ନୀ ବାହାରିଲେ, ପଲିଥିନ୍ ମୁଣା ଭିତରୁ ଜିନିଷ ସବୁ କାଢ଼ି ଗୋଟିଏ ପ୍ଲାଷ୍ଟିକ୍ ଝୁଡ଼ିରେ ରଖିଲେ। ଖାଲି ପଲିଥିନ୍ ସବୁକୁ ଘରର ଗୋଟିଏ କୋଣକୁ ଠେଲିଦେଲେ। ଅଳ୍ପ ସମୟ ପରେ ତାଙ୍କ 8-10 ବର୍ଷର ପୁଅ ଆସି ସେସବୁକୁ ବେଲକୋନିରୁ ବାହାରକୁ ଉଡ଼େଇଦେଲା। ଖବରକାଗଜ ପଢ଼ୁଥିବା ନିର୍ମଳବାବୁ ସେ କଥା ଦେଖିଲେ, ଦେଖି ନ ଦେଖିଲା ପରି ଚୁପ୍ ରହିଲେ। ପଲିଥିନ୍ ସବୁ ପବନରେ ଉଡ଼ିଗଲା ଏଣେ ତେଣେ। ଏ ଧରଣର ଦୃଶ୍ୟ ଆଜି ଘରେ ଘରେ ଦେଖିବାକୁ ମିଳୁଛି। ଆମର ଆଧୁନିକ ବ୍ୟସ୍ତ ଜୀବନର ସକାଳ ଆରମ୍ଭ ହେଉଛି ପଲିଥିନ୍ରୁ ଏବଂ ରାତ୍ରିରେ ଅନ୍ତ ବି ହେଉଛି ପଲିଥିନ୍ ନଥିବା ପ୍ଲାଷ୍ଟିକ୍ରେ। ଏକ ବିକୃତ ବ୍ୟବହାର କର ଓ ଫୋପାଡ଼ି ଦିଅ, ୟୁଜ୍ ଆଣ୍ଡ ଥ୍ରୋ ମାନସିକତା ଆଜି ଗ୍ରାସ କରିଛି ସମସ୍ତଙ୍କୁ। ଅଧିକରୁ ଅଧିକ ସୁବିଧା ଓ ସହଜିଆ ଉପାୟ ଖୋଜୁଥିବା ମଣିଷର ମନ ଯେତେ ସୁବିଧା ପାଇଲେ ବି ମାନୁନାହିଁ, ମାଗୁଛି ଆହୁରି ଆହୁରି। ସେଇଥିପାଇଁ ଆଜି ବଜାରକୁ ଗଲାବେଳେ ବେଗ୍ଟେ ଧରିଯିବାକୁ ବୋଝ ପରି ଲାଗୁଛି। ତେଣୁ ଜଳ ସ୍ଥଳ ଆକାଶ ହୋଇଯାଉ ପଲିଥିନ୍ମୟ, ସହରର ନାଳନର୍ଦ୍ଦମା ବନ୍ଦ ହୋଇ ସୃଷ୍ଟି ହେଉ କୃତ୍ରିମ ବନ୍ୟା, ଗୋରୁଗାଈ ମରିଯାଆନ୍ତୁ ଖାଦ୍ୟ ସହିତ ପଲିଥିନ୍ ଖାଇ, ମାଟି 100 ବର୍ଷ ଯାଏଁ ବନ୍ଧ୍ୟା ହୋଇଯାଉ ପବନରେ ଭରିଯାଉ ଜହର, ତଥାପି ଆମେ ଅଭ୍ୟାସ ବଦଳେଇବୁ ନାହିଁ। ଆଜିର ମଣିଷ ଆଉ ଏକ ବୁଦ୍ଧି ବିବେକ ସମ୍ପନ୍ନ ଜୀବ ନୁହେଁ, ନୁହେଁ ଶ୍ରେଷ୍ଠ ଜୀବ। ବଜାର ସଭ୍ୟତାରେ ତାର ସଂଜ୍ଞା ହେଲା ଉପଭୋକ୍ତା। ସମ୍ପ୍ରତି ସଂସାର ହେଲା ଏକ ବଜାର, ମଣିଷ ହେଉଛି କଷ୍ଟମର ବା ଉପଭୋକ୍ତା, ତେଣୁ ସିଏ ଅନ୍ଧଭାବରେ ଉପଭୋଗ ହିଁ କରିଚାଲିବ। ଆଜିର ମା ବାପା ସେମାନଙ୍କ ପିଲାଛୁଆଙ୍କ ପାଇଁ କେତେ ଯେ ଚିନ୍ତିତ କହିଲେ ନ ସରେ। ପିଲା ଭଲ ଇଂଲିଶ ମିଡିୟମ ସ୍କୁଲରେ ପଢ଼ିବ, ଭଲ ଖାଇବ ପିନ୍ଧିବ, ସାମାନ୍ୟତମ ଅସୁବିଧାର ସମ୍ମୁଖୀନ ନ ହୋଇ ଦିନେ ଖୁବ୍ ବଡ଼ ମଣିଷ ହେବ। ଅଥଚ ଆମର ଏହି ପ୍ରିୟ ପିଲାମାନଙ୍କ ପାଇଁ ଭବିଷ୍ୟତର ଏକ ପଲିଥିନ୍ ମୁକ୍ତ ସବୁଜ ସୁନ୍ଦର ସଂସାର କଥା କେତେଜଣ ଭାବୁଛନ୍ତି? ଏକ ସର୍ବବ୍ୟାପୀ ସର୍ବଗ୍ରାସୀ ରାକ୍ଷସ ଯେ ଆମର ମାଟି ପାଣି ପବନ ସବୁକୁ ଗ୍ରାସ କରି ଆଗାମୀ ପିଢ଼ି ପାଇଁ ବିନାଶର ବିଗୁଲ ବଜେଇଲାଣି ଆମର ଚେତା ନାହିଁ। ଚେଇଁ ଶୋଇବ ଯିଏ ତାକୁ ଉଠେଇବ କିଏ? ଫିଲିପାଇନ୍ସର ହିଗାଓ ନୁନ୍ ନାମକ ଏକ ଆଦିମ ଜନଜାତିର ଏକ ପ୍ରସିଦ୍ଧ ପ୍ରବାଦ ହେଲା, ତୁମେ ତୁମର ପିଲାମାନଙ୍କୁ ଏକଥା ନିଶ୍ଚିତ ଭାବରେ ଶିଖାଅ ଯେ ସେମାନଙ୍କ ପାଦତଳର ମାଟି ହେଉଛି ତାଙ୍କ ପୂର୍ବପୁରୁଷଙ୍କ ପବିତ୍ର ପାଉଁଶ, ତେବେ ଯାଇ ସେମାନେ ମାଟିକୁ ସମ୍ମାନ ଦେବା କଥା ଶିଖିବେ। ଆଜିର ମଣିଷ ତ ନିଜେ ପଲିଥିନ୍ମୟ କରି ମାଟିକୁ ଅସମ୍ମାନ ପ୍ରଦର୍ଶନ କରୁଛି ଅହରହ, ସିଏ ପୁଣି କି ଶିକ୍ଷା ଦେବ ପରବର୍ତ୍ତୀ ପିଢ଼ିକୁ? ଥିଓସଫିକାଲ ସୋସାଇଟିର ପ୍ରତିଷ୍ଠାତା ମହିଷୀ ମହିଳା ମ୍ୟାଡାମ୍ ବ୍ଲାଭେଟ୍ସ୍କିଙ୍କ ଜୀବନର କଥା। ତାଙ୍କର ଥିଲା ଏକ ଅଦ୍ଭୁତ ଅଭ୍ୟାସ, ବିଭିନ୍ନ ଜାଗାକୁ ଯାତ୍ରା କଲାବେଳେ ସିଏ ସାଙ୍ଗରେ ଫୁଲର ମଞ୍ଜି ଥିବା ଅନେକଗୁଡ଼ିଏ ବେଗ୍ ଧରି ଯାଉଥିଲେ। ଟ୍ରେନ୍ରେ ଯାତ୍ରା କଲାବେଳେ ଝରକା ପାଖରେ ବସି ସିଏ ଫୁଲର ମଞ୍ଜି ସବୁ ବାହାରକୁ ପକାଉଥିଲେ। ଲୋକେ ତାଙ୍କୁ ପଚାରୁଥିଲେ, ଆପଣ ଏସବୁ କ'ଣ କରୁଛନ୍ତି? ଅଯଥାରେ ଗୁଡ଼ାଏ ବୋଝ ବୋହୁଛନ୍ତି ଆଉ ଯାତ୍ରା କଲା ସମୟରେ ମଞ୍ଜି ସବୁକୁ ବାହାରେ ପକାଉଛନ୍ତି, କ'ଣ ପାଉଛନ୍ତି ଏଥିରୁ? ସେ କହୁଥିଲେ, ଗ୍ରୀଷ୍ମ ପରେ ଯେତେବେଳେ ବର୍ଷା ଋତୁ ଆସିବ ଏସବୁ ମଞ୍ଜିରୁ ଗଛ ହେବ, ଚାରିଆଡ଼େ ହଜାର ହଜାର ଫୁଲ ଫୁଟିବ, ସେସବୁକୁ ମୁଁ ହୁଏତ ଦେଖିନପାରେ, ମାତ୍ର ଅଗଣିତ ମଣିଷ ଦେଖିବି, ତାର ବାସ୍ନାରେ ବିଭୋର ହେବେ। ଲୋକେ ପୁଣି ପଚାରୁଥିଲେ, ଆପଣ ଯେତେବେଳେ ସେସବୁ ଦେଖିବା ପାଇଁ ନଥିବେ କି ଆନନ୍ଦ ପାଇବେ ଯେ? ସିଏ ଉତ୍ତର ଦେଉଥିଲେ, ଲୋକେ ଆନନ୍ଦିତ ହେବେ, ଫୁଲର ମହକରେ ଉଲ୍ଲସିତ ହେବେ, ତାହା ହିଁ ତ ମୋର ଆନନ୍ଦ, ଅନ୍ୟକୁ ଖୁସି ବାଣ୍ଟିବାରେ ମୋର ଖୁସି। ମ୍ୟାଡାମ୍ ବ୍ଲାଭେଟ୍ସ୍କି ସଂସାରକୁ ପୁଷ୍ପମୟ କରିବାକୁ ଚାହୁଁଥିଲେ, ଆଉ ଆଜିର ମଣିଷ କରିଚାଲିଛି ପୃଥିବୀକୁ ପଲିଥିନ୍ମୟ।

ଆଜିର ଭାବନା ଶୁଣିଲେ ଉପସ୍ଥାପନ କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 398ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ତାରାକାନ୍ତ ପଣ୍ଡା।

ରତିଦେବୀ ପ୍ରଦ୍ୟୁମ୍ନଙ୍କୁ ପୂର୍ବଜନ୍ମ ବୃତ୍ତାନ୍ତ କହିଛନ୍ତି। ମାୟାବୀ ସମ୍ବରାସୁରକୁ ବଧ କରିବାକୁ ପ୍ରବର୍ତ୍ତାଇଛନ୍ତି ଏବଂ ପ୍ରଦାନ କରିଛନ୍ତି ସର୍ବମାୟା ବିନାଶିନୀ ମହାମାୟା ବିଦ୍ୟା। ପ୍ରଦ୍ୟୁମ୍ନ ଅସୁରକୁ ନିଧନ କରି ରତିଦେବୀଙ୍କ ସହିତ ଦ୍ୱାରକାକୁ ଆସିଛନ୍ତି। ରୁକ୍ମିଣୀ ପାଇଛନ୍ତି ପୁତ୍ର ଓ ପୁତ୍ରବଧୂଙ୍କୁ। ଏହାପରେ ଶ୍ରୀ ଶୁକଦେବ ସତ୍ରାଜିତ ଆଖ୍ୟାନ ଉପସ୍ଥାପନ କରୁଛନ୍ତି। ସେ ସ୍ୟମନ୍ତକ ମଣି ସହିତ କନ୍ୟା ସତ୍ୟଭାମାଙ୍କୁ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିଛନ୍ତି।

ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ ଶୁଣିଲେ। ଆଜି ପ୍ରଚାର କଲୁ ଏହାର 398ତମ ଭାଗ। ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନ।

आकाशवाणी सम्बलपुर जुहार आंचलिक खबर पढ़ुछन सुप्रीति मिश्र। लोकभवनर न्यू अभिषेक हल्ठाने गलाकालठानु दुईदिनिया कुलपति सम्मेलनी मूल होइछे। राज्यपाल डॉ हरिबाबू कम्भम पाटी सम्मेलनी उद्घाटन करिकिरी भारतीय मूल्यबोधके आधार करिकिरी विश्वस्तरीय प्रतियोगितामूलक विश्वविद्यालय गठन लागि आह्वान देइछन्। जातीय शिक्षानीति 2020र कार्यान्वयन आउ जनजाति ज्ञान प्रणाली उपरे गवेषणा लागि भेल से जोर देइछन्। सम्मेलनीथि मुख्यमंत्री मोहन चरण माझी जोग देइकिरी विश्वविद्यालयमान खाली ଥିବା ଡିଗ୍ରୀ ପ୍ରଦାନକାରୀ ନାହିଁ ହୋଇକରି ଜ୍ଞାନ ବଢ଼ାବାର ନବସୃଜନ ଆଉ ଗବେଷଣାର କେନ୍ଦ୍ର ହେବାର କଥା ବୋଲି କହିଛନ୍। ବିକଶିତ ଓଡ଼ିଶା ବିକଶିତ ଭାରତ ଲକ୍ଷ୍ୟ ପୂରା କରିବା ଲାଗି ଶିକ୍ଷାନୁଷ୍ଠାନମାନଙ୍କୁ ରୋଡ୍ମ୍ୟାପ୍ ତିଆରି କରିବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ସମ୍ମିଳନୀର ଦୁଇଟା ଅଧିବେଶନ ବିଭାଗୀୟ ପଦକ୍ଷେପ ଦକ୍ଷତା ବିକାଶ ଇଣ୍ଟର୍ଣ୍ଣସିପ୍ ଏନ୍ସିସି ଏନ୍ଏସ୍ଏସ୍ ବାଗିର ଭିନ୍ ଭିନ୍ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନ ଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟନ ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ହେବା। ଜନଶୁଣାଣି ସକାଳର 8 ବଜେ ମୂଲ ହେବା। ଗଲା ଏପ୍ରିଲ 27 ତାରିଖ ହେବାରକେ ଥିବା ଶୁଣାଣି ଲାଗି ଆଘନୁ ପଞ୍ଜୀକରଣ କରିଥିବା ଆବେଦନକାରୀମାନେ ନିଜର ଅଭିଯୋଗ ଜଣାଇପାରିବେ। ଦେଶର ଉଠା ଦୋକାନୀମାନଙ୍କୁ ଋଣ ଯୋଗାଇ ଦେଇକରି ସେମାନଙ୍କୁ ସଶକ୍ତ କରବାର ଉଦ୍ଦେଶ୍ୟଥି ମୂଲ ହୋଇଥିବା କେନ୍ଦ୍ର ସରକାରଙ୍କ ପିଏମ୍ ସ୍ୱନିଧି ଯୋଜନାକେ 6 ବର୍ଷ ପୂରା ହୋଇଛି। ଏ ଅବସରରେ କେନ୍ଦ୍ର ଗୃହ ନିର୍ମାଣ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଗଲାକାଲି ତ୍ରିପୁରାନ ପିଏମ୍ ସ୍ୱନିଧି ହିତାଧିକାରୀମାନଙ୍କୁ କ୍ରେଡିଟ୍ କାର୍ଡ ଆଉ ଋଣ ମଞ୍ଜୁରୀ ପତ୍ର ବାଣ୍ଟିଛନ୍। ପିଏମ୍ ସ୍ୱନିଧି ଯୋଜନା 2020 ମସିହାଥି ମୂଲ ହୋଇଥିବାର ବେଳେ ଏପତକ 1,05,00,000 ଅତକା ଋଣ ମଞ୍ଜୁର ହୋଇଛି। ଏହି ଯୋଜନା ଅଧୀନତି 17,800 କୋଟିନୁ ଅତକା ଟଙ୍କା ଋଣ ଆକାରରେ ଦିଆଯାଇଛି। ଇତାର ଜରିଏ 34,81,000 ମହିଳା ଉଠା ଦୋକାନୀମାନେ ସଶକ୍ତ ହୋଇଛନ୍। ରାଜ୍ୟ ଶସ୍ତା ସୁଲଭ ଆଉ ସମାବେଶୀ ଗୃହ ପ୍ରକଳ୍ପକେ ବଢ଼ାଯିବା ବୋଲି ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍। ଭୁବନେଶ୍ୱରଠାରେ ରାଜ୍ୟ ଗୃହ ନିର୍ମାଣ ବିଭାଗ ଓଏସ୍ଏଚ୍ବିର ସମୀକ୍ଷା ବୈଠକଥି ଯୋଗ ଦେଇକରି ଶ୍ରୀମତୀ ପାଢ଼ୀ କହିଛନ୍, ଭିନ୍ ଭିନ୍ ବୃହତ୍ ଆବାସିକ ପ୍ରକଳ୍ପ କାମକେ ଜିଲ୍ଲା ସଦର ମହକୁମାତକ ସମ୍ପ୍ରସାରିତ କରାଯିବ। ବୈଠକଥି ବୋର୍ଡର ଅଗ୍ରଗତି ଓ ଆଗ୍କେ ହେବାରକେ ଥିବା କାମ ବାବଦେ ବିଭାଗର ସ୍ୱତନ୍ତ୍ର ସଚିବ ସୂଚନା ଦେଇଥିଲେ। ବୋର୍ଡ ତରଫୁ ଏପତକ 21ଟା ଜିଲ୍ଲାନ 32,343 ଘର ଆଉ ପ୍ଲଟ୍ ବିକାଶ କରାଯାଇଛି। ରାୟଗଡ଼ା ରେଳ ଡିଭିଜନ ଆଜିଠାନୁ କାର୍ଯ୍ୟକ୍ଷମ ହେବା। ଏହି ନୂଆ ଡିଭିଜନ ଅଧୀନତି ରାୟଗଡ଼ା କୋରାପୁଟ ମାଲକାନଗିରି ନବରଙ୍ଗପୁର ଗଜପତି ଓ କନ୍ଧମାଳ ଜିଲ୍ଲା ରହିବା। 600ନୁ ଅତକା ଅଧିକାରୀ ଆଉ ରେଳ କର୍ମଚାରୀ ରାୟଗଡ଼ାନ କାମ କରିବେ। ଦକ୍ଷିଣ ଓଡ଼ିଶା ଆଉ ତାର ପାଖର ଆଖର ଇଲାକାନ ପାଖାପାଖି 1,360 କିଲୋମିଟର ବ୍ୟାପୀ ଥିବା ଆଉ ପାଖାପାଖି 20,000 କୋଟି ଟଙ୍କା ଖର୍ଚ୍ଚାତି ବହୁଟେ ପ୍ରମୁଖ ରେଲ୍ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରିତାକେ ତୁର୍ତ୍ତି କରବା। ଏହି ଡିଭିଜନ 40 ମିଲିୟନ୍ ଟନ୍ରୁ ଅତକା ମାଲ ପରିବହନ କରବା ବୋଲି ଜଣାପଡ଼ିଛି। ଆଇବା ସ୍ନାନଯାତ୍ରା ରଥଯାତ୍ରା ଓ ବାହାଡ଼ଯାତ୍ରା ଲାଗି ନୀତି ନିର୍ଘଣ୍ଟକେ ଶ୍ରୀମନ୍ଦିର ଛତିଶା ନିଯୋଗ ଆଉ ନୀତି ସବ୍କମିଟିର ଅନୁମୋଦନ ମିଳିଛି। ଗଲାକାଲି ନୀଳାଦ୍ରୀ ଭକ୍ତ ନିବାସନ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାତି ହୋଇଥିବା ବୈଠକଟି ରାଜେନ୍ଦ୍ର ଭିଷେକଠାରୁ ନୀଳାଦ୍ରୀ ବିଜେତକ ସବୁ ନୀତି ନିର୍ଘଣ୍ଟ ଅନୁମୋଦିତ ହୋଇଛି। ସ୍ନାନଯାତ୍ରା ରଥଯାତ୍ରା ବେଲ୍କେ ଶୃଙ୍ଖଳିତ ପହଣ୍ଡି ଦର୍ଶନ ଆଉ ସୁରକ୍ଷା ବ୍ୟବସ୍ଥା ଉପରେ ବୈଠକଟି ଜୋର୍ ଦିଆଯାଇଛି। କେନ୍ସି ପ୍ରକାରର ଅଘଟନକେ ରୋକବାର ଲାଗି ପ୍ରଶାସନ ପୂରାପୂରି ପ୍ରସ୍ତୁତ ଅଛି। ଆଇବା 5 ତାରିଖ ପରିଚାଳନା କମିଟି ବୈଠକଟି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା। ଗୁରସ୍ ଆର୍ସେଥୁ ତିଆରି ହେଉଥିବା ଖାଇବାର ଦରବର ମହତ୍ତ୍ୱ ବାବଦେ ଲୋକ ସଚେତନ କରିବାର ଲାଗି ଫି ବଛର ଜୁନ୍ 1 ତାରିଖକେ ବିଶ୍ୱ ଦୁଗ୍ଧ ଦିବସ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘର ଖାଦ୍ୟ ଆଉ କୃଷି ସଂଗଠନ ତରଫୁ ପହେଲା କରି ଏହି ଦିବସ ପାଳନ କରାଯାଇଥିଲା। ଏ ବଛର ବିଶ୍ୱ ଦୁଗ୍ଧ ଦିବସର ପ୍ରସଙ୍ଗ ରହିଛି ମହିଳା ଦୁଗ୍ଧ ଚାଷୀମାନଙ୍କୁ ସମ୍ମାନ। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନ ଜିଲ୍ଲାସ୍ତରୀୟ ସତର୍କତା ଆଉ ଅନଧ୍ୟାନ କମିଟିର ସମୀକ୍ଷା ବୈଠକ ଗଲାକାଲି ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାତି ହୋଇଯାଇଛି। ବୈଠକଟି ସାମାଜିକ ଆଇନ ମାମଲା କଲ୍ୟାଣକାରୀ ସାହାଯ୍ୟ ବଣ୍ଟନ ଆଉ ଭିତ୍ତିଭୂମି ପ୍ରଗତି ବାବଦେ ସମୀକ୍ଷା କରାଯାଇଥିଲା। ବୈଠକଟି ଯୋଜନା ବୋର୍ଡ ଅଧ୍ୟକ୍ଷ ଓ କଣ୍ଟାବାଞ୍ଜୀ ବିଧାୟକ ଲକ୍ଷ୍ମଣ ବାଙ୍କ ସହିତ ବିଭାଗୀୟ ଅଧିକାରୀ ଓ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲାନ ପୋଷଣ ଅଭିଯାନର ଅଗ୍ରଗତିକୁ ନେଇକରି ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଅଧ୍ୟକ୍ଷତାତି ହୋଇଥିବା ବୈଠକଟି ଭିନ୍ ଭିନ୍ ଯୋଜନାର କାର୍ଯ୍ୟକାରିତା ବାବଦେ ସମୀକ୍ଷା କରାଯାଇଛି। ଜିଲ୍ଲାପାଳ ପୋଷଣ ଅଭିଯାନ ସହିତ ସୁଭଦ୍ରା ଯୋଜନା ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନ ଯୋଜନାର ସ୍ଥିତିର ସମୀକ୍ଷା କରିଛନ୍ତି। ପାଣିପାଗ ରାଜ୍ୟର ଭିନ୍ ଭିନ୍ ଜାଗାନ କାଲବୈଶାଖୀ ପ୍ରଭାବ ଜାରି ରହିଛି। ଏବେ 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବା ବୋଲି ରାଜ୍ୟର 26ଟା ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏବେ 2-3 ଦିନ ତ କାଲବୈଶାଖୀର ପ୍ରଭାବ ଲାଗି ରହିବା ଆଉ ତାପମାତ୍ରା 3-4 ଡିଗ୍ରୀ ତକ କମ୍ବା ବୋଲି ପାଣିପାଗ ବିଭାଗ ତରଫୁ କୁହାଯାଇଛି। ଏଛନି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଥି। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ସଂସ୍କୃତରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
2: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ।

ଗୀତ ରଚନା ଶିରିଶ ଚନ୍ଦ୍ର ପୂଜାରୀ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ସକାଳ 7:50ରେ ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ବିଳମ୍ବ କୁମ୍ଭାର ଏବଂ ସ୍ନିଗ୍ଧାରାଣୀ ଜନା। ରଶ୍ମିରେଖା ମିଶ୍ର ଗାଇଥିବା ସମ୍ବଲପୁରୀ ଗୀତ ଶୁଣିବେ ସକାଳ 8:30ରେ। ଏଥିସହିତ ଶୁଣିବେ ଗୋପାଳକୃଷ୍ଣ ଦାସ ଏବଂ ଦାଉଦ କୁଆଁର ଗାଇଥିବା ସମ୍ବଲପୁରୀ ଗୀତ। ସକାଳ 8:45ରେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ସୁଧୀର କୁମାର ପାଲ ଏବଂ ବୀଣାପାଣି ରଥ। ଦିନ 11:05ରେ ପ୍ରଚାର କରିବୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀ ଦୟାନିଧି ବେହେରା, କମଳ କୁମାରୀ ବେହେରା, ମୋତିଲାଲ ଦୋରା, ଦିଲୀପ କୁମାର ମହାନ୍ତି। ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିବେ ଦିନ 11:30ରେ। ଦିନ 12:00ରେ ଶୁଣିବେ ବାତାୟନ। ଦିନ 12:30ରେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ପ୍ରଚାର କରିବୁ। ଦିନ 5:05ରେ ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ସୁଧୀର କୁମାର କର। ଘର ସଂସାର କାର୍ଯ୍ୟକ୍ରମ ଦିନ 20:20ରେ, ଏଥିରେ ସ୍ମୃତି ଶେଫାଳି ମେହେରଙ୍କ କବିତା ଶୁଣିବେ। ଅପରାହ୍ନ 2:45ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ଅପରାହ୍ନ 3:00ରେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକ୍କା ପପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଅପରାହ୍ନ 3:30ରେ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ, ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁର ତରଙ୍ଗ ପ୍ରଚାର କରିବୁ ଅପରାହ୍ନ 4:02ରେ। ସନ୍ଧ୍ୟା 5:00ରେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା ଶୁଣିବେ, ପରିବେଷଣ କରିବେ ଗୋକୁଳାନନ୍ଦ ଏବଂ ସାଥୀ। ଯୁବବାଣୀର ଶବ୍ଦମଞ୍ଚ କାର୍ଯ୍ୟକ୍ରମ ସନ୍ଧ୍ୟା 5:30ରେ, ଏଥିରେ ନୃତ୍ୟଶିଳ୍ପୀ ଆଲଫା ପ୍ରଧାନଙ୍କ ସହିତ ସାକ୍ଷାତକାର ଶୁଣିବେ। ରାତି 7:30ରେ କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଡାଏଲ୍ ନମ୍ବର କୃଷି ସଂସାର। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର, କିଛି ସମୟ ମଧ୍ୟରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହେଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରିବେ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଚାଷଜମିରେ ସନ୍ତୁଳିତ ସାର ପ୍ରୟୋଗ, ଜୈବିକ କୃଷି ଏବଂ କୃଷକଙ୍କୁ ସମୟୋପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ସମେତ

0: ମହାରାଷ୍ଟ୍ର ଓ ତାମିଲନାଡୁ ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଏବଂ 18 ତାରିଖରେ ମତଦାନ ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଛି। ଏଥିସହ 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ନିମନ୍ତେ ମଧ୍ୟ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରୁନ୍ଦୁର, ଗୁଣୁପୁର, ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ। ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ସକାଳ 8ଟାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ଏବଂ ନୀତି ସବ୍କମିଟି ବୈଠକରେ ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ନୀଳାଦ୍ରୀ ଭକ୍ତ ନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଠାକୁରଙ୍କର ନୀତିକାନ୍ତି ନେଇ ଅନୁମୋଦନ କରାଯାଇଛି। ଏକ ଭାରତ ଶ୍ରେଷ୍ଠ ଭାରତ ପଦକ୍ଷେପ ଅଧୀନରେ ଯୁବ ସଙ୍ଗମ ପର୍ଯ୍ୟାୟ ଅନ୍ତର୍ଗତ ଓଡ଼ିଶାର 41 ଜଣ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ମଣ୍ଡଳୀ ଗୁଜରାଟ ଗସ୍ତରେ ଯାଇଛନ୍ତି। ରାଉରକେଲା ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ ଉମାମହେଶ୍ୱର ରାଓ ଏବଂ ବିଧାୟକ ଶାରଦା ପ୍ରସାଦ ନାୟକ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଗୁଜରାଟରୁ 6 ଦିନିଆ ଗସ୍ତରେ ଆସିଥିବା ଛାତ୍ର ପ୍ରତିନିଧି ମଣ୍ଡଳୀ ଓଡ଼ିଶା ଗସ୍ତ ଶେଷ କରି ପ୍ରତ୍ୟାବର୍ତ୍ତନ କରିଛନ୍ତି। କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ ଲର୍ଣ୍ଣର୍ସ ଏବଂ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ଆଜିଠାରୁ ଗୋପାଳପୁରସ୍ଥିତ ନୂତନ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ଷ୍ଟେସନଠାରେ କରାଯିବ। ପୂର୍ବରୁ ଏହା ସିଡିଏ ସେକ୍ଟର 6 ସ୍ଥିତ ପରୀକ୍ଷା କେନ୍ଦ୍ରଠାରେ କରାଯାଉଥିଲା। ଏ ସଂକ୍ରାନ୍ତ ବିଜ୍ଞପ୍ତି କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି। ଆବେଦନକାରୀ ନିର୍ଦ୍ଧାରିତ ତାରିଖ ଓ ସମୟରେ ନୂତନ ପରୀକ୍ଷା କେନ୍ଦ୍ରଠାରେ ଉପସ୍ଥିତ ରହିବାକୁ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରସ୍ତୁତି ଓ ପରିଚାଳନା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବକୀ ସାହୁ ପ୍ରମୁଖ ଯୋଗଦେଇ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା, ବାତ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅଣକ୍ୟାଡର ସରକାରୀ ଅଭିଯୋଜକଙ୍କ 2 ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏବଂ ସରକାରୀ ଅଭିଯୋଜନ ନିର୍ଦ୍ଦେଶାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅପରାଧିକ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଅଧିକ ସୁଦୃଢ଼ କରିବା। ଏଥିରେ ଯୋଗଦେଇ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଅଭିଯୋଜକଙ୍କ ଦାୟିତ୍ୱ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ବ୍ୟାବସାୟିକ ଗ୍ୟାସ୍ ଦର ବୃଦ୍ଧି ପାଇଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ 19 କିଲୋଗ୍ରାମ ସିଲିଣ୍ଡର ପିଛା ଦର 52 ଟଙ୍କା ଏବଂ 5 କିଲୋଗ୍ରାମ ସିଲିଣ୍ଡର ପିଛା 12.50 ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଉତ୍ତମ ସ୍ୱାସ୍ଥ୍ୟ, ପୁଷ୍ଟିସାର ଏବଂ ଜୀବିକା ଓ ଉନ୍ନତ ଜୀବନଶୈଳୀରେ ଦୁଗ୍ଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। 2001 ମସିହାରୁ ପ୍ରତ୍ୟେକ ବର୍ଷ ଜୁନ୍ 1ରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଚାଷୀଙ୍କୁ ସମ୍ମାନ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିଲାଗି କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 2ଟି ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିବାବେଳେ ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଗୋଆରେ ଅନୁଷ୍ଠିତ ତୃତୀୟ ଜାତୀୟ ମହିଳା ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନ୍ସିପ୍ରେ ଓଡ଼ିଶାର ପାର୍ବତୀ ସେଠୀ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି। ପାର୍ବତୀ ଡିସ୍କସ୍ ଥ୍ରୋ ଏବଂ ସର୍ଟପୁଟ୍ ଥ୍ରୋରେ ଏହି ସଫଳତା ପାଇଛନ୍ତି। ଏଥିସହ ଅଗଷ୍ଟ ମାସରେ ଦକ୍ଷିଣ କୋରିଆରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନ୍ସିପ୍ରେ ଭାଗ ନେବା ପାଇଁ ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସ୍ୱାସ୍ଥ୍ୟ ସୂଚନା ଶୁଣନ୍ତୁ। ଆଜି ଏଥିରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବେ କିପରି, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର।
2: ଆୟୁର୍ବେଦ ଅନୁସାରେ ଆମର ଇମ୍ୟୁନିଟି 3 ପ୍ରକାର, ସହଜ, କାଳଜ ଏବଂ ଯୁକ୍ତିକୃତ। ସହଜ ହେଉଛି ଯେଉଁଟା ଆମେ ବାପା ମା ମାନଙ୍କ ପାଖରୁ ପାଇଥାଉ, କାଳା ଜ୍ୱର ଯାହା ବୟସ ଅନୁସାରେ ଇମ୍ୟୁନିଟି ପାୱାର ବଢ଼େ। ତୃତୀୟ ପ୍ରକାର ହେଉଛି ଆମେ ଯୁକ୍ତିକୃତ, ଆମର ଖାଦ୍ୟପେୟ ଏବଂ ଔଷଧ ଆଦି ଦ୍ୱାରା ଆମେ ନିଜର ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ଆମେ ବଢ଼େଇ ପାରିବା। ଆୟୁର୍ବେଦ ଅନୁସାରେ ଛୋଟ ଦିନରୁ ଆମେ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଆମେ ନିଶ୍ଚୟ କିଛି କରିପାରିବା। ଯେମିତି ଛୋଟ ପିଲାମାନଙ୍କୁ ସ୍ୱର୍ଣ୍ଣପ୍ରାସନ ଦିଆଯାଏ, ଆୟୁର୍ବେଦ ଅନୁସାରେ ସ୍ୱର୍ଣ୍ଣ ଭସ୍ମ ଏବଂ ବ୍ରାହ୍ମୀ ଘୃତକୁ ମିଶାଇ ଗୋଟିଏ ଗୋଟିଏ ବୁନ୍ଦା ଛୋଟ ପିଲାଙ୍କୁ 16 ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ମାସରେ ଦିଆଗଲେ ତାଙ୍କର ଆୟୁ ଶ୍ରୀ ଏବଂ ବଳ ବର୍ଦ୍ଧନ ହୋଇଥାଏ ବୋଲି କାଶ୍ୟପ ସଂହିତାରେ କୁହାଯାଇଛି। ତେଣୁ ଆଜିକାଲି ସ୍ୱର୍ଣ୍ଣପ୍ରାସନ ସମଗ୍ର ଭାରତରେ ବହୁତ ଲୋକପ୍ରିୟ ହୋଇଛି। ପ୍ରାୟତଃ ବାପା ମା ମାନେ ଆମର ଏଲୋପାଥିର ଇମ୍ୟୁନାଇଜେସନ ସହିତ ଆୟୁର୍ବେଦର ସ୍ୱର୍ଣ୍ଣପ୍ରାସନ କରିଥାନ୍ତି। ପ୍ରତ୍ୟେକ ମାସରେ ଥରେ ଥରେ ତାଙ୍କ ପିଲାମାନଙ୍କୁ ଗୋଟିଏ ଗୋଟିଏ ବୁନ୍ଦା ସ୍ୱର୍ଣ୍ଣ ଭସ୍ମ ଏବଂ ବ୍ରାହ୍ମୀକୃତର ମିଶାମିଶି ଗୋଟିଏ ବୁନ୍ଦା ଦେଇଥାନ୍ତି। ଏହିଭଳି ଭାବରେ ଆମେ ଛୋଟ ଦିନରୁ ଯଦି ସ୍ୱର୍ଣ୍ଣପ୍ରାସନ କରିବା ତେବେ ଛୋଟ ଛୁଆଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ। ସେହିଭଳି ଆମେ ଜୀବନରେ ଆମର ବିଭିନ୍ନ ପ୍ରକାର ଆୟୁର୍ବେଦୀୟ ହର୍ବସ୍ ରହିଛି ଯାହାକୁ କି ଆମେ ଗ୍ରହଣ କଲେ ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଯେପରିକି ତୁଳସୀ, ତୁଳସୀକୁ ଆମେ ନିତ୍ୟ ନିୟମିତ ବ୍ୟବହାର କରିପାରିବା। ପ୍ରତ୍ୟେକ ଦିନ କିଛି ତୁଳସୀ ପତ୍ର ଆମେ ଚୋବେଇ ଖାଇପାରିବା। ତା ସହିତ ଆମେ ଯଦି ଗୁଡ଼ୁଚିର ସରସ କିମ୍ବା ଗୁଡ଼ୁଚିର କ୍ୱାଥ, ଗୁଡ଼ୁଚିକୁ ସିଝେଇକରି ତାର ପାଣି କିମ୍ବା ଗୁଡ଼ୁଚି ଚୂର୍ଣ୍ଣ ଏହାକୁ ଆମେ ନିୟମିତ ନେଇପାରିବା, ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ତୁଳସୀ ବିଶେଷ ଭାବରେ ଥଣ୍ଡା କାଶ ଜନିତ ରୋଗରୁ ରକ୍ଷା କରିଥାଏ ଏବଂ ଗୁଡ଼ୁଚି ଅନ୍ୟାନ୍ୟ ବିଭିନ୍ନ ପ୍ରକାର ଇନଫେକ୍ସନ, ସ୍କିନ୍ ଡିଜିଜ୍ ଆଦିରୁ ଆମକୁ ରକ୍ଷା କରିଥାଏ। ତା ଛଡ଼ା ଅଁଳା, ଅଁଳାକୁ ଆମର ରସାୟନ କୁହାଯାଇଛି। ପ୍ରତ୍ୟେକ ଦିନ ଆମେ ଅଁଳା ଖାଇପାରିବା। ତା ସହିତ ହରିଡ଼ା, ବିଶେଷ କରି ବାଳ ହରିଡ଼ା ଯେଉଁଟାକି ଛୋଟ ଛୋଟ ହରିଡ଼ା କଳା ରଙ୍ଗ ରହିଥାଏ, ତାର ଚୂର୍ଣ୍ଣକୁ ପ୍ରତ୍ୟେକ ଲୋକ 8 ବର୍ଷର ଛୁଆଠାରୁ ଆରମ୍ଭ କରି 100 ବର୍ଷର ବୁଢ଼ା ପର୍ଯ୍ୟନ୍ତ ଆମର ଆୟୁର୍ବେଦରେ କୁହାଯାଇଛି ପ୍ରତ୍ୟେକ ଦିନ ନିଆଯିବା ଦରକାର। ତା ଛଡ଼ା ଆମର ପେଟ ଠିକ୍ ରଖିବାରେ ମଧ୍ୟ ଏହା ସହାୟକ ହୋଇଥାଏ। ଏହା ଛଡ଼ା ଆମେ ପ୍ରତ୍ୟେକ ଦିନ ନେଇପାରିବା, ଆମେ ଉଷ୍ଣ ଜଳ ସେବନ କରିବା କଥା। ଉଷ୍ଣ ଜଳ ଆମେ ସକାଳୁ ଆମେ ଚା ବଦଳରେ କିଛି ଉଷ୍ଣ ଜଳ ସେବନ କରିପାରିବା। ତା ସହିତ ଆମର ଖାଦ୍ୟପେୟରେ ଯଦି ନିୟମିତତା ରହିବ ତେବେ ଆମର ବିଭିନ୍ନ ପ୍ରକାର ରୋଗରୁ ରକ୍ଷା ପାରିବା। ଆୟୁର୍ବେଦରେ ଋତୁଚର୍ଯ୍ୟା ଏବଂ ଦିନଚର୍ଯ୍ୟା କଥା କୁହାଯାଇଛି। ଦିନରେ କିଭଳି ଭାବରେ ଆମେ ପ୍ରତ୍ୟେକ ଦିନ ସକାଳୁ ଉଠିକରି ଆମର ନିତ୍ୟକର୍ମ କରିବା କଥା, ତାରି ଭିତରେ ଆମର ଅଭ୍ୟଙ୍ଗ ଶରୀରକୁ ତେଲ ଦ୍ୱାରା ମାଲିସ କରାଯିବା ଦରକାର, ପ୍ରତ୍ୟେକ ଦିନ ସ୍ନାନ କରିବା ଦରକାର, ପ୍ରତ୍ୟେକ ଦିନ କବଳ ଗଣ୍ଡୁଷ ଆମେ ତେଲ ମୁହଁରେ ପୁରେଇକରି ଆମେ ଯଦି ମୁହଁକୁ କିଛି ସମୟ ବନ୍ଦ କରି ରଖି ତାକୁ କିଛି ସମୟ ମୁହଁରେ ବୁଲେଇବା ତାକୁ କଣ୍ଡୁଷ କୁହାଯାଏ। ତାଦ୍ୱାରା ମଧ୍ୟ ଆମର ଅଏଲ୍ ପୁଲିଙ୍ଗ ଆଜିକାଲି କହୁଛନ୍ତି, ଆଜି ତାଦ୍ୱାରା ମଧ୍ୟ ଆମ ରୋଗରୁ ରକ୍ଷା ପାଇପାରିବା। ଏବଂ ନିଦ୍ରା ଠିକ୍ ହେବା କଥା, ଆୟୁର୍ବେଦରେ କୁହାଯାଇଛି ଆହାର ଠିକ୍ ହେବା ଦରକାର, ନିଦ୍ରା ଠିକ୍ ହେବା ଦରକାର ଏବଂ ଆମ ଜୀବନରେ ଆମେ ଖୁସି ରହିବା ଦରକାର। ଏ ତିନିଟା ଯଦି ଠିକ୍ ରହିଲା, ଏ ତିନି ଉପସ୍ତମ୍ଭ, ତେବେ ଆମେ ରୋଗରୁ ରକ୍ଷା ପାଇପାରିବା। ତ ଆହାର ଠିକ୍ ରଖିବା ପାଇଁ ଖାଇବା ଭିତରେ ଆମେ ଅଧ୍ୟସନ କରିବା କଥା ନୁହଁ କିମ୍ବା ଅନଶନ ବି କରିବା କଥା ନୁହଁ। ଖାଇବା ଭିତରେ ମିନିମମ 3 ଘଣ୍ଟା ବା ଗୋଟିଏ ପ୍ରହରର ଆମେ ଗୋଟିଏ ଗ୍ୟାପ୍ ରଖିବା କଥା। 2ଟା ଖାଇବା ଭିତରେ ବାରମ୍ବାର ଖାଇବାଟା ଠିକ୍ ନୁହଁ। ତା ଛଡ଼ା ଆମେ ରାତିରେ ନିୟମିତ ଯେମିତି 8 ଘଣ୍ଟା ଶୋଇବା ତା ପାଇଁ ଚେଷ୍ଟା କରିବା ଦରକାର। ତେଣୁ ଆମକୁ ରାତିରେ କେମିତି ଜଲ୍ଦି ଖାଇକରି ଖାଇବାର ପ୍ରାୟ ଗୋଟିଏ ପ୍ରହର ପରେ ହିଁ ଶୋଇବା କଥା, ଖାଇକରି ସିଧାସଳଖ ଶୋଇବାକୁ ଯିବା କଥା ନୁହଁ। ଏସବୁ ଯଦି ଆମେ ଠିକ୍ ଭାବରେ କରିବା ତେବେ ନିଶ୍ଚିତ ଭାବରେ ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ଏବଂ ଆମେ ରୋଗରୁ ମୁକ୍ତି ପାଇପାରିବା।
1: ସ୍ୱାସ୍ଥ୍ୟ ସୂଚନା ଶୁଣିଲେ ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ରିଲେ କରୁଥିବା ଆକାଶବାଣୀ କଟକ କେନ୍ଦ୍ରରୁ।
0: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି ମ୍ୟାମାର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଆଜି କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର କୃଷିମନ୍ତ୍ରୀ। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 5 ୱିକେଟ୍ରେ ପରାସ୍ତ କରି ଟାଇଟଲ୍ ହାସଲ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ଏବଂ ସଭ୍ୟତାଗତ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଲାଗି ବୈଠକରେ ବିଭିନ୍ନ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା ହେବ। ବିଶେଷ ଭାବେ ଉଭୟ ଦେଶ ମଧ୍ୟରେ ସୁରକ୍ଷା ଏବଂ ଯୋଗାଯୋଗ ସମ୍ପର୍କକୁ ମଜବୁତ କରିବା ଲାଗି ବାର୍ତ୍ତାଳାପ କରାଯିବ। ଗତ ସନ୍ଧ୍ୟାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମ୍ୟାମାର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିଲେ। ଶ୍ରୀ ହ୍ଲାଇଙ୍ଗ ଗତ ଶନିବାର ଦିନ ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ବିହାରର ଗୟାରେ ପହଞ୍ଚିଥିଲେ। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଆସିଛନ୍ତି। ସେଥିରେ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଶିଳ୍ପ ନେତୃତ୍ୱମାନେ ସାମିଲ ହୋଇଛନ୍ତି। ଆସନ୍ତାକାଲି ମ୍ୟାମାର ରାଷ୍ଟ୍ରପତି ମୁମ୍ବାଇ ଗସ୍ତ କରି ବ୍ୟବସାୟ ଏବଂ ଶିଳ୍ପ ସମ୍ପର୍କିତ ବାର୍ତ୍ତାଳାପରେ ଭାଗ ନେବା ସହ କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବେ। ଆମ ସମ୍ଭାଦଦାତା ଜଣାଇଛନ୍ତି, ଭାରତର ପ୍ରଥମେ ପଡ଼ୋଶୀ, ଆକ୍ଟ ଇଷ୍ଟ ଏବଂ ମହାସାଗର ନୀତିରେ ମ୍ୟାମାର ରହିଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କରିବେ। ଏହି ଅଭିଯାନ ଚଳିତ ମାସ ଶେଷ ଯାଏଁ ଚାଲିବ। ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସନ୍ତୁଳନ ରକ୍ଷା କରି ଚାଷ ଜମିରେ ସାର ପ୍ରୟୋଗ କରିବା ଏବଂ କୃଷକମାନଙ୍କୁ ସଠିକ୍ ସମୟରେ ସୂଚନା ପ୍ରଦାନ କରି ପଞ୍ଚାୟତ ସ୍ତରରେ ଜନଭାଗିଦାରିତା ସୃଷ୍ଟି କରିବା। ମନ୍ତ୍ରୀ ଶ୍ରୀ ଚୌହାନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। କିଷାନ କ୍ରେଡିଟ୍ କାର୍ଡ, ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି, ଫସଲ ବୀମା ଯୋଜନା ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଭଳି ଯୋଜନାର ଲାଭ କୃଷକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ମନ୍ତ୍ରୀ ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ କୃଷିମନ୍ତ୍ରୀ କ୍ଷେତ ବଚାଓ ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା, ସୁରକ୍ଷା ସହଯୋଗ, ସାମରିକ ଦକ୍ଷତା ଏବଂ ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବ। ଭାରତରେ ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ଗତ 12 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରସର ହେଉଛି। ଏହି କାର୍ଯ୍ୟକାଳ ମଧ୍ୟରେ ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିର ଉନ୍ନତି ନିମନ୍ତେ କେନ୍ଦ୍ର ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ 12 ବର୍ଷର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସରକାରଙ୍କ ଉଦ୍ୟମରେ ବହୁ ବିକାଶମୂଳକ କାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ଆଜି ଆସନ୍ତୁ ଶୁଣିବା କୃଷକମାନଙ୍କ କଲ୍ୟାଣ ନିମନ୍ତେ ଗ୍ରହଣ କରାଯାଇଥିବା ପ୍ରମୁଖ ପଦକ୍ଷେପ ବିଷୟରେ। ଗତ 12 ବର୍ଷରେ କୃଷକମାନଙ୍କ କଲ୍ୟାଣ ସହ ସେମାନଙ୍କ ଆୟ ବୃଦ୍ଧି କ୍ଷେତ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଯୋଜନା ପ୍ରଚଳନ କରିଛନ୍ତି। ଦେଶରେ ସର୍ବବୃହତ ସଂସ୍କାରମୂଳକ ପଦକ୍ଷେପ ହିସାବରେ ପିଏମ୍ କିଷାନ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବର୍ଷକୁ 6,000 ଟଙ୍କା ପ୍ରତ୍ୟେକ ହସ୍ତାନ୍ତରଣ ବ୍ୟବସ୍ଥାରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। 9,50,00,000ରୁ ଅଧିକ ପରିବାରକୁ 4,28,000 କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି। ଆକାଶବାଣୀ ସହିତ କଥାବାର୍ତ୍ତା ବେଳେ ଅଯୋଧ୍ୟାରେ ଜଣେ କୃଷକ କହିଛନ୍ତି, କୃଷକ ସମ୍ମାନ ନିଧି ଯୋଜନା କୃଷକମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି। ପିଏମ୍ କୃଷି ସିଞ୍ଚନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଭଳି ଯୋଜନା ଜଳସେଚନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। 2014-15 ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 26 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ 23 କୋଟି କୃଷକ 1,92,000 କୋଟି ଟଙ୍କାର ଲାଭ ପାଇଛନ୍ତି। ଦଶଟି ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ଆଜି ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। 24 ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକର 4 ଲେଖାଏଁ ଆସନ ରହିଥିବା ବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2 ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମର 1 ଲେଖାଏଁ ଆସନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି ଦେବେଗୌଡ଼ା, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଆନ୍ ଏବଂ ରବନୀତ ସିଂ, ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ପ୍ରମୁଖଙ୍କ ଚଳିତ ମାସରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ଏହାଛଡ଼ା ମହାରାଷ୍ଟ୍ର, ତାମିଲନାଡୁ ଏବଂ ଓଡ଼ିଶାରେ 1 ଲେଖାଏଁ ରାଜ୍ୟସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇବ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ତାମିଲନାଡୁର ଏଆଇଏଡିଏମ୍କେ ସାଂସଦ ସିବି ସନମୁଗମ ଏବଂ ଓଡ଼ିଶା ସାଂସଦ ଦେବାଶିଷ ସାମନ୍ତରାୟ ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ସେହି ଆସନଗୁଡ଼ିକ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଜିଠାରୁ ଚଳିତ ମାସ 8 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଲାଗି ସମୟ ନିର୍ଦ୍ଧାରିତ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଚଳିତ ମାସ 18 ତାରିଖରେ ଭୋଟ୍ ଗ୍ରହଣ ଓ ସେହିଦିନ ଭୋଟ୍ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ। ମହାରାଷ୍ଟ୍ରରେ ଶାସକ ମହାୟୁତି ମେଣ୍ଟ ବିଧାନ ପରିଷଦ ନିର୍ବାଚନ ନିମନ୍ତେ ଆସନ ଆବଣ୍ଟନ ପ୍ରକ୍ରିୟା ଚୂଡ଼ାନ୍ତ କରିଛି। ବୁଝାମଣା ଅନୁଯାୟୀ 17 ଆସନ ମଧ୍ୟରୁ ବିଜେପି 11 ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଥିବାବେଳେ ଶିବସେନା 4 ଏବଂ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି 2 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ବିରୋଧୀ ମହାବିକାଶ ଅଘାଡ଼ି ପୂର୍ବରୁ ଆସନ ବୁଝାମଣା ଶେଷ କରିଛି। କଂଗ୍ରେସ 8, ଶିବସେନା UBT 4 ଏବଂ ଶରଦ ପାୱାର ନେତୃତ୍ୱାଧୀନ NCP 3 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ପଶ୍ଚିମବଙ୍ଗର ନବଗଠିତ ସରକାର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରିବେ। କ୍ୟାବିନେଟ୍ରେ 35 ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଲୋକଭବନରେ ପୂର୍ବାହ୍ନ 11 ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ବୃଦ୍ଧି ସହ କ୍ୟାବିନେଟ୍ ମନ୍ତ୍ରୀ ସଂଖ୍ୟା 41 ପହଞ୍ଚିବ। ସୁପ୍ରସିଦ୍ଧ ଗାୟିକା ସୁମନ କଲ୍ୟାଣପୁରଙ୍କ ଗତକାଲି ମୁମ୍ବାଇସ୍ଥିତ ବାସଭବନରେ 99 ବୟସରେ ପରଲୋକ ଘଟିଛି। ସେ ହିନ୍ଦୀ ସମେତ ମରାଠୀ ଓ ଅନେକ ଭାରତୀୟ ଭାଷାରେ କଣ୍ଠଦାନ କରିଛନ୍ତି। 1950 1970 ପର୍ଯ୍ୟନ୍ତ ଭାରତୀୟ ସିନେମାରେ ସୁମନ କଲ୍ୟାଣପୁର ତାଙ୍କ ସୁମଧୁର କଣ୍ଠରେ ଅନେକ ଗାୟନ କରିଛନ୍ତି। ବାଂଲାଦେଶ ଢାକାରେ 1937 ଜାନୁଆରୀ 28 ତାରିଖରେ ଜନ୍ମଗ୍ରହଣ କରିଥିବା ସୁମନଙ୍କ କଣ୍ଠସ୍ୱର କେତେକ ମାତ୍ରାରେ ଲତା ମଙ୍ଗେସ୍କରଙ୍କ କଣ୍ଠସ୍ୱର ପରି ଅନୁଭୂତ ହେଉଥିଲା। 1950 ମଧ୍ୟଭାଗରେ ସେ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଥମେ କଣ୍ଠଦାନ କରିଥିଲେ। ପରେ ସେ ମହମ୍ମଦ ରଫିଙ୍କ ସହ ଅନେକ ଗୀତ ଗାଇଥିଲେ। ତାଙ୍କ ପ୍ରସିଦ୍ଧ ଗୀତଗୁଡ଼ିକ ମଧ୍ୟରେ ଆଜକଲ୍ ତେରେ ମେରେ ପ୍ୟାର କେ ଚର୍ଚ୍ଚେ, ନା ନା କରକେ ପ୍ୟାର ତୁମି ସେ କର ବୈଠେ ଏବଂ ତୁମନେ ପୁକାର ଆର୍ ହମ୍ ଚଲେ ଆଏ ଭଳି ଗୀତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 5 ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 ଓଭରରେ 8 ବିନିମୟରେ 155 ରନ୍ ସ୍କୋର କରିଥିଲା। ୱାଶିଂଟନ୍ ସୁନ୍ଦର 37 ବଲ୍ରେ 50 ରନ୍ ସ୍କୋର କରିଥିଲେ। ଏହାର ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମାତ୍ର 18 ଓଭରରେ 161 ରନ୍ ସ୍କୋର କରି ଚମ୍ପିୟନ୍ ହୋଇଛି। ଚଳିତ ଆଇପିଏଲ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସବୁଠାରୁ ମୂଲ୍ୟବାନ ଖେଳାଳି ଭାବେ ବିବେଚିତ କରାଯାଇଛି। 776 ରନ୍ ସ୍କୋର କରିଥିବାରୁ ସେ ଅରେଞ୍ଜ କ୍ୟାପ୍ ଜିତିଛନ୍ତି। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଭାରତର ମୋଗାଲି ଭେଙ୍କଟରାମ 800 ଦୌଡ଼ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମହିଳା 4x400 ଦୌଡ଼ରେ ଭାରତର ଭୂମିକା, ତାହୁରା, ସେହନୁର ଏବଂ ନିରୁ ସ୍ୱର୍ଣ୍ଣପଦକ ପାଇଛନ୍ତି। 4x100 ଦୌଡ଼ରେ କାଜଲ, ଭାବନା, ଆରତୀ ଏବଂ ନିପମ ରୌପ୍ୟ ପଦକ ଜିତିଥିବାବେଳେ 4x400 ପୁରୁଷ ଦୌଡ଼ରେ ପିୟୁଷ ରାଜ, ସୟଦ ସବିର, ରଞ୍ଜିତ କୁମାର ଏବଂ ମହମ୍ମଦ ଆସ୍ପାକ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ସାଫ୍ ମହିଳା ଫୁଟବଲ ଚମ୍ପିୟନ୍ସିପ୍ରେ ଭାରତୀୟ ମହିଳା ଦଳ ଗତକାଲି ଗୋଆର ମାର୍ଗାଓଠାରେ ଅନୁଷ୍ଠିତ ମ୍ୟାଚ୍ରେ ବାଂଲାଦେଶକୁ 3-0 ଗୋଲ୍ରେ ପରାସ୍ତ କରିଛି। ଗତ ସପ୍ତାହରେ ଭାରତୀୟ ମହିଳା ଦଳ ମାଳଦ୍ୱୀପକୁ 11-0 ଗୋଲ୍ରେ ପରାସ୍ତ କରିଥିଲା। 5 ସାଫ୍ ମହିଳା ଚମ୍ପିୟନ୍ସିପ୍ ବିଜେତା ଭାରତୀୟ ମହିଳା ଦଳ ଗ୍ରୁପ୍ ଏ'ର ସେମିଫାଇନାଲ୍ ମ୍ୟାଚ୍ରେ ଆସନ୍ତା ବୁଧବାର ଦିନ ଭୁଟାନ ବିପକ୍ଷରେ ଖେଳିବ। ନୂଆଦିଲ୍ଲୀରେ ଆଜି ମ୍ୟାମାର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଆଜି କ୍ଷେତ ବଚାଓ ଅଭିଯାନ ଶୁଭାରମ୍ଭ କରିବେ କେନ୍ଦ୍ର କୃଷିମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ ଆଇପିଏଲ୍ କ୍ରିକେଟ୍ର ଫାଇନାଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 5 ପରାସ୍ତ କରି ଟାଇଟଲ୍ ହାସଲ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ।
2: ଚାଷୀ ଭାଇ ଭଉଣୀମାନେ, ଫିଦିନିଆ ତୁନ୍ ତରକାରୀ ଭିତରେ ଛତି ତୁନ୍ ଗୋଟେ ଏନ୍ତା ତୁନ୍ ଏ ଯେନ୍ଟା ଖାଇବାର୍ ଲାଗି ମନ ଟକଟକ ହେଇଯାଏସି। ହେଥିର୍ଲାଗି ଚାଷୀ ଭାଇ ଭଉଣୀ ଛତି ଚାଷ କରବାର୍ ଲାଗି ଜହ ଆଗ୍କେ ଆସୁଛନ୍। ଛତି ଚାଷ୍ଟା କମ୍ ଖର୍ଚ୍ଚା, କମ୍ ମେହନତ ଆର୍ ଘରେ ଥାଇକରି ବି କରି ହଉଥିବାର୍ ଲାଗି ଇ ଚାଷ୍କେ ସଭେ ଅପନଉଥିବାର୍ ଦେଖ୍ବାର୍କେ ମିଲୁଛେ। ଛତି ଚାଷ୍ ଭିତରେ ଧିଙ୍ଗିରି ଛତି ଆଉ ପୁଆଲ ଛତିର ଚାହିଦାଟା ବଜାରରେ ଜହ ଥିବାର୍ ଲାଗି ଇ ଦୁଇ ପ୍ରକାର ଛତି କେନ୍ଥେ ଚାଷ୍ କର୍ମା ସେ ବାବଦେ ଚାଷୀ ଭାଇ ଭଉଣୀମାନେ ଜାଣି ରଖବାର୍ ଚାହିଁ। ପହେଲା ଆସୁନ୍ ଧିଙ୍ଗିରି ଛତି କେନ୍ଥେ ଚାଷ୍ କରସନ୍ ସେ ବାବଦେ ଜାନ୍ମା। ଆମର୍ ରାଜ୍ୟ ଧିଙ୍ଗିରି ଛତି ଜହ କରି ନଭେମ୍ବର ମାସନୁ ଫେବୃଆରୀ ମାସ ଭିତରେ ଲଗାହେସି। ହେଥିର୍ଲାଗି ଇ ପ୍ରକାର ଛତି ଚାଷ୍ କର୍ବାର୍ ଲାଗି ଯେନ୍ମାନେ ମନ୍ କରିଛନ୍ ଏଭୁ ସଜବତର ହୋଇଯିବାର୍ କଥା। ଇ ଚାଷ୍ଟା ଜହ ଶୀତ୍ ହେଲା ସମିହାତି ଚାଷ୍ କରାହେସି। ପାହାଡ଼ିଆ ଅଞ୍ଚଲମାନ୍କେ ଜୁନ୍ ମାସରୁ ମାର୍ଚ୍ଚ ମାସ ଭିତରେ ବି ଇ ଧିଙ୍ଗିରି ଛତିକେ ଚାଷ୍ କରି ବନ୍ବା। ଇ ଛତିର୍ ଲାଗି ଉଖୁମ୍ଟା 30°C ରହେବାର୍ ଚାହିଁ। ଆମେ ଯେନ୍ଠାନେ ଇ ଛତିକେ ଚାଷ୍ କରୁଛୁଁ ସେଠାନେ ଶକରା 65% ନଡ଼ାର ଉଦାପନ ରହିବାର କଥା, ଆଉର୍ ପବନ ଆନା ଜାନା ସାଙ୍ଗେ ଉକିଆ ପଡ଼ୁଥିବାର ଚାହିଁ। ଏଥିର୍ଲାଗି ଜୁହ୍ନା ପରା ମୂଲିଆ ନଡ଼ା 4 ବିଡ଼ା ଯାକ ଦରକାର ହେସି। ଇ 4 ବିଡ଼ା ନଡ଼ାର ଲାଗି 200 ଗ୍ରାମ ମୁଞ୍ଜି ଲାଗ୍ସି, ତାର୍ ସାଙ୍ଗେ 250 ଗ୍ରାମ ଗହମ, 80 cm ଲମ୍ବା ଆଉ 40 cm ଉଷାର ଜରି ଲାଗ୍ସି। ପହେଲା ନଡ଼ାନୁ କୁଟକୁଟି ନଡ଼ାକେ ବାହାର କରିଦଉନ୍, ତେହେରୁ ଜହ ସେ ଜହ 7 cm କରି ଖଣ ଖଣ କରି କାଟି ସଫା କରିଦଉନ୍। ସେ ନଡ଼ାକେ 10-12 ଘଣ୍ଟାର ଲାଗି ପାଣି ବୁତରେଇ ସାରିଲା ଉତାରୁ ୱାଇନ୍ ପ୍ୟାନ୍ ଦି ଧୋଇ ପକଉନ୍। ଇତାରୁ ଉତାରୁ ତାହାକେ 0.5 ଘଣ୍ଟା ଲାଗି ସିଝେଇ ପକଉନ୍। ତେହେରୁ 10 ଲିଟର ପାଣି 75 ଗ୍ରାମ କାର୍ବେଣ୍ଡୋଜିମ୍ ନେହତ 22 ଟେନ୍ ଆର୍ 10 mg ଫର୍ମାଲିନ୍ ମିଶେଇକରି ନଡ଼ାକେ 15 ଘଣ୍ଟା ଯାଏ ବୁତରେଇ କରି ବିଶୋଧନ କରି ପକନ୍। ଇତାରୁ ତାରୁ ସଫା ସମାନ ଜାଗାଥି ନେହତ ଜରି ସିଡ଼୍ର ଛାଆଁତି 2-3 ଘଣ୍ଟା ଉଷାର କରି ପକେଇଦନ୍। ଏନ୍ତା କଲେ ନଡ଼ାଥି ଯେନ୍ ପାଏନ୍ ଥିବା ସେଟା ନିଝରି ଯିବା। ନଡ଼ାକେ ଯଦି ଚିପା ସେଟା ଉଦା ଲାଗୁଥିବା ଆର୍ ହାତେ ପାଏନ୍ ନାଇଁ ଲାଗୁଥିବା ବେଲେ ଜାଣିଯିବେ ଯେ ନଡ଼ାଥି ଛତି ଲଗାବାର୍ ଲାଗି ବତର ହୋଇଯାଇଛେ। ଇତାରୁ ତାରୁ ଗହମ୍କେ ୱାଇନ୍ କରି ସିଝେଇ ପକନ୍। ଭାତ ଫୁଟ୍ଲା ବତରିଆ ନାଇଁ ଫୁଟାବେ। ସିଝେଇ ସାରିଲା ଉତାରୁ ଗହମ୍ନୁ ପ୍ୟାନ୍ ଛାଡ଼ବାର ଯାଏ ଶୁଖେଇ ଦଉନ୍। ଆଗରୁ ଆନିକରି ରଖିଥିବାର ବୋତଲର ଛତି ମୁଜିକେ ବାହାର କରି ତାହାକେ 4 ଭାଗ କରି ପକନ୍ ଆର୍ ନଡ଼ାକେ 5 ଭାଗ କରନ୍। ସିଝାଲା ଗହମ୍କେ 4 ଭାଗ କରି ପକନ୍। ଇତାରୁ ତାରୁ ଜରି ମୁନାର ଗୁଟେ ମୁଡ଼ିକେ ବାନ୍ଧି ପକନ୍। ମୁନାତି ଗୁଟେ ଭାଗ ନଡ଼ା 5-7 cm ମୋଟାତି ପୁରେଇ କରି ଥାକ୍ ଥାକ୍ କରି ଟିକେ ଦବେଇ ଦଉନ୍। ତେହେରୁ ରଖିଥିବା ମୁଞ୍ଜି ଭିତରୁ ଗୁଟେ ଭାଗ ମୁଞ୍ଜିକେ ନଡ଼ା ଉପରେ ଗୋଲ କରି ବୁନି ଦଉନ୍। ତାର ଉତାରୁ ଗୁଟେ ଭାଗ ଗହମ୍କେ ପକନ୍। ଏନ୍ତା କରି 4 ଥାକ କରି ଭାଗ ଭାଗ କରନ୍। ଏନ୍ତା କଲା ପରେ ନଡ଼ା ଦେଇକରି ମୁନାର ମୁହଁକେ ବାନ୍ଧି ପକନ୍। ଜରିକେ ବାନ୍ଧିଲା ଉତାରୁ ସେଥି 10-15ଟା କଣା କରି ପକନ୍। ତେହେରୁ ଏନ୍ତା ଠାନେ ସେ ଜରି ମୁନାକେ ରଖୁନ୍ ଯେନ୍ଠାନେ ଭଲ ଭାବେ ପବନ ଆନାଜାନା କରିପାରୁଥିବା। 2 ହପ୍ତାହ ଭିତରେ ସେ ମୁନା ଉପରେ ପରା ଫିମ୍ପି ପୁରା ଲାଗିଯାଇଥିସି। ଇତା ଋତୁରୁ ଜରି ମୁନାର ତଲର ପଟିକେ କାଟିକରି ଧୀରେ ଧୀରେ ଫୁଟିଥିବାର ପିଣ୍ଡୁ ଲାଗେ ବାହାର କରି ଆଣି ପକନ୍। ତାର ଆର ଦିନୁ ଦିନକ 2-3 ଥର ସେ ପିଣ୍ଡଲା ଉପରେ ପ୍ୟାନ୍ ଝିଟୁନ୍। ଏନ୍ତା କଲେ ଗୁଟେ ହପ୍ତାହ ଉତାରୁ ଛତି କୋଡ଼ ବାହାରି ଯାଏସି। ଆର ହପ୍ତାହ ଭିତରେ ଛତି ତା ଲାଗିଯାଏସି। ଧିଙ୍ଗିରି ଛତିର ଗୁଟେ ବେର୍ନୁ 1.5 କେଜି ଯାକ ଛତି ବାହାରି ପାର୍ବା। ଧ୍ୟାନ ରଖିବେ ଛତି ଅମଲ କରବାର 12 ଘଣ୍ଟା ଆଗରୁ ବେଡ଼ଥି ପ୍ୟାନ୍ ଝିଟିବାର୍କେ ପଡ଼୍ସି। ଧିଙ୍ଗିରି ଛତି ଚାଷ ଲାଗି ବେଡ଼ ପିଛା 15 ଟଙ୍କା ଖର୍ଚ୍ଚ ହେସି, ହେଲେ ଗୁଟେ ବେର୍ନୁ 300 ଟଙ୍କା ଯାକ ଆୟଦା ମିଲ୍ସି। କେଜେ ଶୁଖଲା ନଡ଼ାନୁ 1.5 କେଜି ଯାକ ଛତି ମିଲିପାର୍ବା। ଯଦି ଛତି ଘରେ ଶକରା 85% ଯାକ ଉଦାପନ୍କେ ରଖାଯାଇ ପାର୍ବା ବଏଲେ ସେଲିୟମ୍ ପିଣ୍ଡୁଲାତି ପ୍ୟାନ୍ ଅଂଶ ରହିପାର୍ବା ଆଉ ଛତି 60 ଦିନ କେଁ ଯେ 3 ମାସ ଯାକ ଫୁଟିପାର୍ବା। ପୁଆଲ ଛତି ଆମର ରାଜ୍ୟ ଜହ କରି ଖରା ସମିଆତି ପୁଆଲ ଛତି ଚାଷ କରାଯାଇ ପାର୍ବା। ପୁଆଲ ଛତି ମାର୍ଚ୍ଚ ମାସର ଅଧାନୁ ଅକ୍ଟୋବର ମାସ ଅଧା ଯାକ କରାଯାଏସି। ପୁଆଲ ଛତି ଚାଷ ଲାଗି ସୂର୍ଯ୍ୟକିରଣ ନାଇଁ ପଡ଼ୁଥିବାର ଝରକା ଥିଲା ଘର ଦରକାର, ହେଲେ ଘରକେ ପବନ ଆନାଜାନା ସାଙ୍ଗେ ଉକିଆ ପଡ଼ୁଥିବାର ଚାହିଁ। ଇ ଛତିର୍ ଲାଗି ଭାଡ଼ିନୁ ପଡ଼ିଥିବାର ନଡ଼ା ପୁଆଲ ଦରକାର। ଏଥିର୍ଲାଗି 250 ଗ୍ରାମ ବୁଟ ନେହତ ରାହାଡ଼ି ଗୁଣ ଦରକାର ହେସି। ଏଥିର୍ଲାଗି ବୁତଲେ ଛତି ମୁଞ୍ଜି ପ୍ରୟୋଗ କରବାର୍କେ ପଡ଼୍ସି। ନଡ଼ାକେ ଜହ ସେ ଜହ 16 ଘଣ୍ଟା ଯାକ ପାଣି ବୁତରେ ନେବେ। ବାଉଁଶ ନେହତ କାଠ 3 ଫୁଟିଆ ଲମ୍ ଆଉ ଉଷାରର ଗୁଟେ ଗୁଟେ ଭାଡ଼ି ବନାବେ। ଫି ଭାଡ଼ିତି 4 ଥାକ କରି ନଡ଼ା ଆର୍ 3 ଥାକ କରି ମୁଞ୍ଜି ଆର୍ ବୁଟ ନେହତ ରାହାଡ଼ି ଗୁଣ ମିଶେଇ କରି ପକାବାର୍ ଲାଗି ହେସି। ଏନ୍ତା କଲେ ଜହ ସେ ଜହ 15 ଦିନ ପରେ ଛତି ଫୁଟବାର୍ ଆରମ୍ଭ କରିନେସି। ଗୁଟେ ଭାଡ଼ିନୁ ଆମେ 3 କେଜି ଯାକ ଛତି ଅମଲ କରିପାର୍ମା।
1: ଶୁଣିଲେ ଚାଷର ହାଲ, ଆକାଶବାଣୀ ସମ୍ବଲପୁର। ପରିବେଶ ସୂଚନା ଶୁଣନ୍ତୁ, ଆଜି ଏଥିରେ ଶୁଣନ୍ତୁ ଜଳରେ ଅମ୍ଳଜାନ ସଙ୍କଟ ହୁଏ କାହିଁକି, ଏ ସମ୍ପର୍କରେ କହିଛନ୍ତି ଡକ୍ଟର ସମାପିକା ଦାସ।
3: ଆମ ଜୀବଜଗତର ଅଧିକାଂଶ ପ୍ରାଣୀ ଓ ଉଦ୍ଭିଦମାନଙ୍କର ଜୀବନ ଧାରଣର ପ୍ରକ୍ରିୟାରେ ଅମ୍ଳଜାନ ବାଷ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। କେତେକ ଏନ୍ଏରୋବିକ୍ ଜୀବାଣୁ ଛାଡ଼ିଦେଲେ ଅନ୍ୟ ସମସ୍ତ କ୍ଷୁଦ୍ର ଜୀବ, ଏକକୋଷ ଜୀବଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତେ ନିଶ୍ୱାସ ନେବା ଓ କୋଷୀୟ ଶ୍ୱାସକ୍ରିୟା ମାଧ୍ୟମରେ ଶକ୍ତି ଉତ୍ପାଦନ କରିବା ପଦ୍ଧତିରେ ଅମ୍ଳଜାନ

0: ବ୍ୟବହାର କରନ୍ତି। ଶରୀରରେ କୋଷମାନଙ୍କରେ ଥିବା ବିଭିନ୍ନ ଯୌଗିକ ଅଣୁ ଗଠନରେ ଏବଂ କାର୍ବନ ନାଇଟ୍ରୋଜେନ୍ ଭଳି ପୋଷକ ଚକ୍ରରେ ଅମ୍ଳଜାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ମଧୁର ଜଳ ପରିସଂସ୍ଥାରେ ବାସ କରୁଥିବା ଜୀବମାନଙ୍କୁ ମୁଖ୍ୟତଃ ଦୁଇଟି ପଦ୍ଧତିରେ ଅମ୍ଳଜାନ ମିଳିଥାଏ। ବାୟୁମଣ୍ଡଳରୁ ଜଳ ମଧ୍ୟକୁ ଦ୍ରବୀଭୂତ ବା ପ୍ରସାରିତ ହେବା ଏବଂ ଜଳଜ ଉଦ୍ଭିଦ ଓ ଶୈବାଳମାନଙ୍କ ଦ୍ୱାରା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ସୃଷ୍ଟି ହେବା। କେତେକ ପ୍ରାକୃତିକ ଏବଂ ମାନବଜାତ ପ୍ରଭାବ ଯୋଗୁଁ ଏହି ଉତ୍ସଗୁଡ଼ିକ ବାଧାପ୍ରାପ୍ତ କିମ୍ବା ଅପର୍ଯ୍ୟାପ୍ତ ହୋଇପାରନ୍ତି, ଯାହା ଜଳୀୟ ଜୀବମାନଙ୍କ ପରିବେଶକୁ ପ୍ରଭାବିତ କରିଥାଏ। ଜଳୀୟ ପରିସଂସ୍ଥାରେ ଅମ୍ଳଜାନର ଅଭାବକୁ ହାଇପୋକ୍ସିଆ କୁହାଯାଏ, ଯାହା ପରିବେଶ ପାଇଁ ଏକ ଗମ୍ଭୀର ସମସ୍ୟା, କାରଣ ଅମ୍ଳଜାନ ଅଭାବ ଯୋଗୁଁ ଜଳୀୟ ଜୈବ ବିବିଧତା, ଜଳର ଗୁଣବତ୍ତା ଏବଂ ପରିସଂସ୍ଥାର କାର୍ଯ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଅମ୍ଳଜାନର ସ୍ତର ଅଧିକ ଖସିଗଲେ ଜଳଚର ଜୀବମାନେ ଚାପଗ୍ରସ୍ତ ହୁଅନ୍ତି ଏବଂ ମୃତ୍ୟୁବରଣ କରନ୍ତି, ଯାହାଫଳରେ ଖାଦ୍ୟ ଶୃଙ୍ଖଳ ବାଧାପ୍ରାପ୍ତ ହୁଏ। ମାନବୀୟ କାର୍ଯ୍ୟକଳାପ ଦ୍ୱାରା ବିବିଧ ଭାବରେ ପରିସଂସ୍ଥାମାନଙ୍କରେ ଅମ୍ଳଜାନର ଉପସ୍ଥିତି ହ୍ରାସ ପାଉଛି। ସାଇନ୍ସ ଆଡଭାନ୍ସରେ ସଦ୍ୟ ପ୍ରକାଶିତ ଅଧ୍ୟୟନରୁ ଜଣାପଡ଼ିଛି ଯେ 1900 ପରଠାରୁ ମଧୁର ଜଳ ପ୍ରଣାଳୀରେ ଅମ୍ଳଜାନ ଉତ୍ପାଦନ ଏବଂ ବ୍ୟବହାର କରିବାର ପଦ୍ଧତିରେ ପରିବର୍ତ୍ତନ ଘଟିଛି। ନେଦରଲାଣ୍ଡର ୟୁଟେକ୍ସ ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି, ମାନବୀୟ କାର୍ଯ୍ୟକଳାପ ପାଇଁ ଜଳଚର ଜୀବମାନେ ଶ୍ୱାସରୁଦ୍ଧ ହେଉଛନ୍ତି। ଏହି ଅମ୍ଳଜାନ ହ୍ରାସର ପ୍ରମୁଖ କାରଣ ହେଉଛି ପୋଷକ ପ୍ରଦୂଷଣ, ଯାହା ବିଶେଷ ଭାବରେ ଯବକ୍ଷାରଜାନ ଏବଂ ଫସ୍ଫରସ୍ ଦ୍ୱାରା ହୋଇଥାଏ। ଏହି ପୋଷକଗୁଡ଼ିକ କୃଷିକ୍ଷେତ୍ର, ନର୍ଦ୍ଦମା ଏବଂ ଶିଳ୍ପ ବର୍ଜ୍ୟବସ୍ତୁରେ ଅଧିକ ପରିମାଣରେ ଦେଖାଯାଏ। ଏମାନେ ଯେତେବେଳେ ନଦୀ, ହ୍ରଦ ଓ ଜଳଭଣ୍ଡାରରେ ପ୍ରବେଶ କରନ୍ତି, ପୋଷକ ବୃଦ୍ଧି ବା ୟୁଟ୍ରୋଫିକେସନ୍ ସମସ୍ୟା ସୃଷ୍ଟି କରନ୍ତି। ଏହାଦ୍ୱାରା ଜଳରେ ଶୈବାଳମାନଙ୍କର ସଂଖ୍ୟା ବୃଦ୍ଧି ହୁଏ। ଏମାନଙ୍କର ଜୀବନକାଳ ସ୍ୱଳ୍ପ ହୋଇଥିବାରୁ ସେମାନେ ଖୁବ୍ ଶୀଘ୍ର ମୃତ୍ୟୁବରଣ କରନ୍ତି। ଏହି ଶୈବାଳମାନଙ୍କର ପଚନ ବା ବିଘଟନ ପ୍ରକ୍ରିୟାରେ ବହୁତ ପରିମାଣରେ ଅମ୍ଳଜାନ ବ୍ୟବହୃତ ହୁଏ, ଯାହାଫଳରେ ହାଇପୋକ୍ସିଆ ପରିସ୍ଥିତି ଦେଖାଯାଏ। ମଧୁର ଜଳ ଉତ୍ସରେ ତାପଜ ସ୍ତରୀକରଣ ଅମ୍ଳଜାନ ଅଭାବର ଆଉ ଏକ କାରଣ ହୋଇପାରେ। ଗ୍ରୀଷ୍ମ ଋତୁରେ ହ୍ରଦ ଓ ଗଭୀର ଜଳଭଣ୍ଡାରଗୁଡ଼ିକରେ ଭିନ୍ନ ତାପମାତ୍ରା ଯୁକ୍ତ ସ୍ତର ଦେଖିବାକୁ ମିଳେ। ଜଳପୃଷ୍ଠ ବାୟୁମଣ୍ଡଳ ସଂସ୍ପର୍ଶରେ ଆସୁଥିବାରୁ ଏପିଲିମ୍ନିୟନ ଉପରସ୍ତର ଉଷ୍ଣ ଏବଂ ଅମ୍ଳଜାନ ଯୁକ୍ତ ହୋଇଥାଏ, ମାତ୍ର ତଳସ୍ତର ହାଇପୋଲିମ୍ନିୟନ ଥଣ୍ଡା ଓ ଅମ୍ଳଜାନରୁ ବଞ୍ଚିତ ରହିଥାଏ। ତେଣୁ ତଳସ୍ତରରେ ଥିବା ଅଳ୍ପ ଅମ୍ଳଜାନକୁ ଜୀବମାନେ ଗ୍ରହଣ କରିନେବା ସହ ଜୈବ ପଦାର୍ଥର ପଚନ ଦ୍ୱାରା ଗଭୀର ଜଳରେ ଅମ୍ଳଜାନ ହ୍ରାସ ପାଏ। ସମ୍ପ୍ରତି ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଏହାକୁ ତୀବ୍ର କରୁଛି, ଏହାଫଳରେ ଜଳୀୟ ଜୀବ ଯେମିତିକି ମାଛମାନଙ୍କର ମୃତ୍ୟୁ ଘଟୁଛି। କେତେକ ସମ୍ବେଦନଶୀଳ ଜାତି ପୂରାପୂରି ଭାବରେ ଲୋପ ପାଇଯାଇଛନ୍ତି। ସହନଶୀଳ ଜାତିମାନେ ପ୍ରାଧାନ୍ୟ ବିସ୍ତାର କରି ଜୈବ ବିବିଧତାକୁ ହ୍ରାସ କରୁଛନ୍ତି। ଅମ୍ଳଜାନର ଅଭାବ ଅଣୁଜୀବ ସମ୍ପ୍ରଦାୟକୁ ପରିବର୍ତ୍ତନ କରେ, ଯାହା ଏନଏରୋବିକ୍ ପ୍ରକ୍ରିୟାଗୁଡ଼ିକୁ ଉତ୍ସାହିତ କରି ମିଥେନ, ହାଇଡ୍ରୋଜେନ୍ ସଲଫାଇଡ୍ ଏବଂ ଏମୋନିଆ ଭଳି ରାସାୟନିକ ଉତ୍ପନ୍ନ କରେ। ଏପରି ପରିବର୍ତ୍ତନ ଜଳଭଣ୍ଡାର ଓ ପାନୀୟ ଜଳର ଗୁଣବତ୍ତାକୁ ପ୍ରଭାବିତ କରେ, ଯାହାଦ୍ୱାରା ମାନବ ସମାଜ ସିଧାସଳଖ ପ୍ରଭାବିତ ହୁଏ। ଜଳର ଗୁଣବତ୍ତାରେ ହ୍ରାସ ଏବଂ ଜଳଜୀବଙ୍କ ପ୍ରତି କ୍ଷତି ସାଧନ ହେତୁ ମତ୍ସ୍ୟଚାଷ ଏବଂ ପର୍ଯ୍ୟଟନ ଶିଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୁଏ। ଅମ୍ଳଜାନ ଅଭାବ ଯୋଗୁଁ ମଧୁର ଜଳଭଣ୍ଡାରଗୁଡ଼ିକର ପ୍ରାକୃତିକ ବିଶୋଧନ ପ୍ରକ୍ରିୟାରେ ବାଧା ଉପୁଜିଥାଏ, ଯାହାଦ୍ୱାରା ମାନବ ବ୍ୟବହାର ନିମନ୍ତେ ଜଳ ପ୍ରକ୍ରିୟାକରଣର ମୂଲ୍ୟ ବୃଦ୍ଧି ପାଇଥାଏ। ପରିବେଶରେ ମାନବ କାର୍ଯ୍ୟକଳାପ ଓ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ମଧୁର ଜଳରେ ଅମ୍ଳଜାନ ଜନିତ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ଉପରେ ଯଦି ସଠିକ୍ ପଦକ୍ଷେପ ଏବଂ ସଚେତନତା କାର୍ଯ୍ୟକ୍ରମ କରାନଯାଏ, ଆମର ଏ ସୁନ୍ଦର ପରିବେଶ ଯେ ଧ୍ୱଂସମୁଖକୁ ଯିବ ଏଥିରେ ସନ୍ଦେହ ନାହିଁ।
1: ପରିବେଶ ସୂଚନା ଶୁଣିଲେ। ଆଜି ଏଥିରେ ଜଳରେ ଅମ୍ଳଜାନ ସଙ୍କଟ ହୁଏ କାହିଁକି, ଏ ସମ୍ପର୍କରେ କହିଲେ ଡକ୍ଟର ସମାପିକା ଦାସ, ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ସୁଗମ ସଙ୍ଗୀତର ବିଶେଷ।

କାର୍ଯ୍ୟକ୍ରମ ସୁରଞ୍ଜନୀ। ଗୀତ ରଚନା କରିଛନ୍ତି ଶିରିଶ ଚନ୍ଦ୍ର ପୂଜାରୀ। ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ପ୍ରଥମ ଗୀତ ଶୁଣନ୍ତୁ, କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୁଦଲି।

ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ ଏଇଠି ଶେଷ ହେଲା। ଗୀତ ରଚନା କରିଥିଲେ ଶିରିଶ ଚନ୍ଦ୍ର ପୂଜାରୀ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମ୍ବଲପୁରୀ ଗୀତ ଶୁଣନ୍ତୁ। ପ୍ରଥମ ଗୀତ କଣ୍ଠଶିଳ୍ପୀ ବିଲମ୍ବ କୁମ୍ଭାର, ଗୀତ ରଚନା କରିଛନ୍ତି ଶିବଶଙ୍କର ପ୍ରଧାନ।

ସମ୍ବଲପୁରୀ ଗୀତ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ବିଳମ୍ବ କୁମ୍ଭାର ଏବଂ ସ୍ନିଗ୍ଧାରାଣୀ ଜନା। ଗୀତ ରଚନା କରିଥିଲେ ଶିବଶଙ୍କର ପ୍ରଧାନ ଏବଂ ଦିଗ୍ପତି ପାଣ୍ଡେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସମ୍ବଲପୁରୀ ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମର ପ୍ରଥମ ଗୀତ କଣ୍ଠଶିଳ୍ପୀ ରଶ୍ମିରେଖା ମିଶ୍ର, ଗୀତ ରଚନା କରିଛନ୍ତି ଧରଣୀଧର ପଟେଲ।

ସମ୍ବଲପୁରୀ ଗୀତ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ରଶ୍ମିରେଖା ମିଶ୍ର, ଗୋପାଳକୃଷ୍ଣ ଦାସ ଏବଂ ଦାଉଦ କୁଅଁର। ଗୀତ ରଚନା କରିଥିଲେ ଧରଣୀଧର ପଟେଲ, ବାଳକୃଷ୍ଣ ଦାସ ଏବଂ କ୍ଷେତ୍ରମଣି ବିଭାର। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସୁଗମ ସଙ୍ଗୀତ ଶୁଣନ୍ତୁ। ପ୍ରଥମ ଗୀତ କଣ୍ଠଶିଳ୍ପୀ ସୁଧୀର କୁମାର ପାଲ, ଗୀତ ରଚନା କରିଛନ୍ତି ବିଷ୍ଣୁ ସାହୁ।

ସୁଗମ ସଙ୍ଗୀତ ଶୁଣିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ସୋଲଜର କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ ସୋନୁ ନିଗମ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ଅନୁ ମଲ୍ଲିକ।

ଏଥର ଶୁଣନ୍ତୁ ସ୍ମଗଲର କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ନୱାବ ଅର୍ଜୁ। ସଙ୍ଗୀତ ବାପି ଲାହିରୀ।

0: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର ଦିଲୱାଲେ ଦୁଲ୍ହନିଆ ଲେ ଯାଏଙ୍ଗେ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ଯତୀନ ଲଲିତ।
1: ଆମ ରାଜ୍ୟରେ

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏଥର ଶୁଣନ୍ତୁ ଅକେଲେ ହମ୍ ଅକେଲେ ତୁମ୍ କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ମଜରୁହ ସୁଲତାନପୁରୀ। ସଙ୍ଗୀତ ଅନୁ ମଲ୍ଲିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର ବମ୍ବେଇ, କଣ୍ଠଶିଳ୍ପୀ ଚିତ୍ରା, ଗୀତ ରଚନା କରିଛନ୍ତି ମେହବୁବ, ସଙ୍ଗୀତ ଏଆର୍ ରହମାନ।

ଏଥର ଶୁଣନ୍ତୁ ଫନା କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ କୈଳାସ ଖେର ଏବଂ ସନ୍। ଗୀତ ରଚନା କରିଛନ୍ତି ପ୍ରସୂନ ଯୋଶୀ। ସଙ୍ଗୀତ ଯତୀନ ଲଲିତ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟ

0: କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏଥର ଶୁଣନ୍ତୁ ସାଜନ କଥାଚିତ୍ରର ଗୀତ, କଣ୍ଠଶିଳ୍ପୀ ଅଲକା ୟାଗ୍ନିକ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର କ୍ରିମିନାଲ କଣ୍ଠଶିଳ୍ପୀ କୁମାର ସାନୁ ଗୀତ ରଚନା କରିଛନ୍ତି। ଇନ୍ଦିୱର ସଙ୍ଗୀତ ଏମ୍ ଏମ୍ କିରାବନୀ।

ଏଥର ଶୁଣନ୍ତୁ ଦୁଶ୍ମନୀ କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ ଅଭିଜିତ ଏବଂ ଅନୁରାଧା ପଡ଼ୱାଲ। ଗୀତ ରଚନା କରିଛନ୍ତି ଜ୍ୟୋତି ନାୟାର। ସଙ୍ଗୀତ ନିଖିଲ ବିନୟ।

ଏଥର ଶୁଣନ୍ତୁ ଦିଲ୍ ତୋ ପାଗଲ ହେ କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଲତା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି। ସଙ୍ଗୀତ ଉତ୍ତମ ସିଂ।

ଏଥର ଶୁଣୁନ୍, ଦେଖ ଖବର ରକ୍ ନଜର କଥାଚିତ୍ରର ଗୀତ ଗାଇଛନ୍ ମହମ୍ମଦ ତାଜ, ଏସ୍ ଜାନକୀ ଆର୍ ତାନସେନ୍ ସିଂ, ଗୀତିକାର ସୁରେନ୍ଦ୍ର ବିଦ୍ୟାଧର, ସଙ୍ଗୀତ ଦେଇଛନ୍ ବାସୁଦେବ ରଥ।

ଧର୍ମର ହେବ ଜୟ କଥାଚିତ୍ରର ଗୀତ ଶୁଣୁନ୍। ଗାଇଛନ୍ ଇରା ମହାନ୍ତି ଆର୍ କୁମାର ବାପି। ଗୀତିକାର ବସନ୍ତରାଜ ସାମଲ। ସଙ୍ଗୀତ ଦେଇଛନ୍ ମଲୟ ମିଶ୍ର।

ଏନ୍ଏସ୍ଏସ୍ଏଲ୍ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 meter ସାଙ୍ଗେ 945 kHz ଆର୍ ଏଫ୍ଏମ୍ 101 MHz ଦି ଆଉ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଜରିଏ ଶ୍ରୋତାବନ୍ଧୁ ସମୟ ସକାଳର 10:30 ପ୍ରଚାର କରୁଛୁ ଗୋଟିଏ ହିନ୍ଦୀ ସିନେମା ଗୀତକ୍ରମଟି ୟେ ଦିଲ୍ ଆଶିକାନା ସିନେମାର ଗୀତ ଗୀତମାନଙ୍କୁ ସଙ୍ଗୀତ ସଜେଇଛନ୍ ନଦୀମ ଶ୍ରବଣ ଗୀତ ରଚନା ସମୀର କାର୍ଯ୍ୟକ୍ରମର ପହିଲା ଗୀତ ଶୁଣୁନ୍ କଣ୍ଠ ଦେଇଛନ୍ ଉଦିତ ନାରାୟଣ

ଆପଣମାନେ ଶୁଣୁଛନ୍ ଗୋଟେ ହିନ୍ଦୀ ସିନେମା ଗୀତ କ୍ରମତି ୟେ ଦିଲ୍ ଆଶିକାନା ସିନେମାର ଗୀତ ଗୀତମାନଙ୍କୁ ସଙ୍ଗୀତ ସଜେଇଛନ୍ ନଦୀମ ଶ୍ରବଣ, ଗୀତ ରଚନା ସମୀର। କାର୍ଯ୍ୟକ୍ରମତି ୟାଦେ କୁମାର ସାନୁ ଆଉ ଅନୁରାଧା ପୋଡ଼ୁଆଲଙ୍କର କଣ୍ଠତି ଶୁଣୁନି ଗୀତ।

ଏଇଠି ଶେଷ ହେଲା ଆଜିର ବାତାୟନ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: तो हमारा आज का प्रसारण यहीं पर समाप्त होता है, इसलिए मुझे यानी अजीत को
1: और विमलेश को उमंग कार्यक्रम की तकनीकी टीम के साथ कल तक के लिए आज्ञा दीजिए।
0: नमस्कार।
2: उमंग उमंग उमंग उमंग।
3: सुनिले एनसीईआरटी द्वारा प्रायोजित कार्यक्रम। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ସମୟରେ ଅଂଶୁଘାତର ସମ୍ଭାବନା ଅଧିକ, ତେଣୁ ନିଜକୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ବାହାରକୁ ଯାଉଥିଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ କିମ୍ବା ଛତା, ଚପଲ, କଳା ଚଷମା ବ୍ୟବହାର କରନ୍ତୁ। ଦିନ 11-3 ମଧ୍ୟରେ ଟାଣ ଖରାକୁ ଯାଆନ୍ତୁ ନାହିଁ କିମ୍ବା କୌଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ଘରେ ଟିଣ ବା ଏଜବେଷ୍ଟସ୍ ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ କିମ୍ବା ଧଳା ରଙ୍ଗ ଲେପନ୍ତୁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ପ୍ରଚୁର ପରିମାଣରେ ପାଣି, ତୋରାଣୀ, ପଣା, ଘୋଳ ଦହି କିମ୍ବା ସର୍ବତ ଆଦି ପିଅନ୍ତୁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ ଯେପରି ରୋଷେଇ ଆଦି କରନ୍ତୁ ନାହିଁ। ହାଲିଆ ଲାଗିଲେ ଛାଇ ଏବଂ ପବନ ଚଳାଚଳ ସ୍ଥାନ କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ। ମାଦକ ଦ୍ରବ୍ୟ

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କାର୍ଯ୍ୟକ୍ରମରେ ଏଥର ବିପିନ ବିହାରୀ ସେଠୀଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠଶିଳ୍ପୀ ସୁଧୀର କୁମାର କର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କାର୍ଯ୍ୟକ୍ରମ ଶେଷରେ ନିଜାମଙ୍କ ରଚନାରୁ ସୁଧୀର କୁମାର କରଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଶୁଣିଲେ ସୁଧୀର କୁମାର କରଙ୍କ କଣ୍ଠରେ ସୁଗମ ସଙ୍ଗୀତ, ଗୀତ ରଚନା କ୍ଷୀରୋଚନ୍ଦ୍ର ପୁଥାଳ, ବିପିନ ବିହାରୀ ସେଠୀ ଏବଂ ନିଜାମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ମନୋରମା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ସଙ୍ଗୀତା ସାହୁ। ଶ୍ରୋତା ଭଉଣୀ, ଆପଣମାନେ ମଧ୍ୟ ମୋ ଏ କଥାରେ ବିଶ୍ୱାସ କରିବେ ଯେ ମାତାପିତା ହେଉଛନ୍ତି ଆମ ଜୀବନର ସବୁଠାରୁ ମୂଲ୍ୟବାନ ଉପହାର। ସେମାନେ ଆମର ପ୍ରଥମ ଶିକ୍ଷକ, ସମର୍ଥକ ଏବଂ ପ୍ରେରଣାର ଉତ୍ସ। ସେମାନେ ଆମକୁ ଜୀବନ ଦେବା ସହିତ ଭଲମନ୍ଦର ପାର୍ଥକ୍ୟ ଶିଖାଇଥାନ୍ତି ଏବଂ ଆମର ସୁଖ ପାଇଁ ନିଜ ସ୍ୱାର୍ଥକୁ ବଳିଦାନ ଦେଇଥାନ୍ତି। ଆମେ ପରିବାରରେ ଜନ୍ମ ହେବା ପରେ କଥା କହିବାଠାରୁ ଆରମ୍ଭ କରି ଭଲ ଆଚରଣ ଶିଖିବା ପର୍ଯ୍ୟନ୍ତ ସବୁକିଛି ପିତାମାତାଙ୍କଠାରୁ ଶିଖିଥାଉ। ସେମାନେ ଆମକୁ ବିନା କୌଣସି ସ୍ୱାର୍ଥରେ ଭଲ ପାଆନ୍ତି ଏବଂ ଆମର ସବୁ ଆବଶ୍ୟକତା ପୂରଣ କରିଥାନ୍ତି। ଜୀବନର ପ୍ରତ୍ୟେକ କଠିନ ପରିସ୍ଥିତିରେ ସେମାନେ ଆମ ପଛରେ ଛିଡ଼ା ହୁଅନ୍ତି ଏବଂ ଆମକୁ ସାହସ ଦିଅନ୍ତି। ସେମାନେ ସେମାନଙ୍କର ଅଭିଜ୍ଞତା ମାଧ୍ୟମରେ ଆମକୁ ସଠିକ୍ ମାର୍ଗ ଦେଖାଇଥାନ୍ତି, ଯାହାଦ୍ୱାରା ଆମେ ଜୀବନରେ ସଫଳ ହୋଇଥାଉ। ତେଣୁକରି ତ ଆମ ଦେଶର ସଂସ୍କୃତିରେ ମାତୃଦେବୋ ଭବ ପିତୃଦେବୋ ଭବ ବୋଲି କୁହାଯାଇଛି, ଅର୍ଥାତ୍ ପିତାମାତା ହିଁ ଭଗବାନ। ତେଣୁ ସେମାନଙ୍କୁ ସମ୍ମାନ କରିବା ଏବଂ ସେମାନଙ୍କର ଯତ୍ନ ନେବା ଆମର ପ୍ରାଥମିକ କର୍ତ୍ତବ୍ୟ। ଏହି କଥାର ଗୁରୁତ୍ୱକୁ ମିଳିତ ଜାତିସଂଘ ମଧ୍ୟ ବୁଝିପାରି 2012 ଜୁନ୍ ମାସ 1 ବିଶ୍ୱ ମାତାପିତା ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ବିଶ୍ୱବ୍ୟାପୀ ମାତାପିତା ଏବଂ ଯତ୍ନ ନେଉଥିବା ବ୍ୟକ୍ତିମାନଙ୍କୁ ସନ୍ତାନ ବା ପିଲାମାନଙ୍କ ପ୍ରତି ସେମାନଙ୍କର ନିଃସ୍ୱାର୍ଥପର ତ୍ୟାଗ, ଜୀବନବ୍ୟାପୀ ପ୍ରତିବଦ୍ଧତା ଏବଂ ସମର୍ପଣକୁ ସମ୍ମାନିତ କରିବା ଏହି ଦିବସର ଉଦ୍ଦେଶ୍ୟ। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଏହି ଦିବସରେ ଏକ ବିଷୟକୁ ପାଳନ କରାଯାଉଛି, ତାହା ହେଲା ଏକତ୍ର ପିତାମାତାଙ୍କ ପାଇଁ। ଆସନ୍ତୁ ଆମେ ମଧ୍ୟ ଏ ଦିବସରେ ସଚେତନ ହୋଇ ମାତାପିତାଙ୍କୁ, ଯିଏ ଘର ନୁହେଁ ମନ୍ଦିର ନିର୍ମାଣ କରନ୍ତି, ତାଙ୍କୁ ପ୍ରକୃତ ସମ୍ମାନ ଜଣାଇବା। ତା ସହିତ ଶୁଣିବା ଏହି ଗୀତଟି। କଣ୍ଠ ଦେଇଛନ୍ତି ହୈମୟନ୍ତୀ ଶୁକ୍ଲା ଏବଂ ସାଥୀ, ଗୀତ ରଚନା ଶୀର୍ଷାନନ୍ଦ ଦାସ କାନୁନଗୋ, ସଙ୍ଗୀତ ଅକ୍ଷୟ ମହାନ୍ତି, କଥାଚିତ୍ର ଏଇ ଆମ ସଂସାର।

0: ଶ୍ରୋତା ଭଉଣୀ, ଗୀତ ତ ଶୁଣିଲେ, ଏଥର ମନୋରମା କାର୍ଯ୍ୟକ୍ରମର ସାହିତ୍ୟ ଭାଗକୁ ଆସିବା। ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ମନୋରମା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ମହିଳା ଓ ସାହିତ୍ୟ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ଼ ଏବଂ ଗଭୀର। ପ୍ରାଚୀନ କାଳରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ମହିଳାମାନେ ନିଜର ଲେଖନୀ ଚାଳନା ମାଧ୍ୟମରେ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ସେମାନେ ନାରୀ ସମାଜର ସୁଖ ଦୁଃଖ, ସଂଘର୍ଷ, ଅଧିକାର ଏବଂ ସ୍ୱାଭିମାନକୁ ନିଜର କବିତା, ଉପନ୍ୟାସ ଓ ଗଳ୍ପ ମାଧ୍ୟମରେ ସ୍ଥାନ ଦେଇଛନ୍ତି। ସେହି ସାହିତ୍ୟ କ୍ଷେତ୍ରରେ ଆଉ ଜଣେ ବିଶେଷ ବ୍ୟକ୍ତିତ୍ୱଙ୍କୁ ଆଜି ଆମେ ଆମର କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଛୁ। ଆସନ୍ତୁ ତାଙ୍କୁ ଭେଟିବା, ତାଙ୍କ ମୁହଁରୁ ତାଙ୍କର ପରିଚୟ ଜାଣିବା ଏବଂ ତାଙ୍କର ଲେଖନୀ ଜୀବନ ବିଷୟରେ ଜାଣିବା। ମ୍ୟାଡାମ୍ ନମସ୍କାର।
1: ନମସ୍କାର ମ୍ୟାଡାମ୍,
0: ମନୋରମା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
1: ଧନ୍ୟବାଦ।
0: ପ୍ରଥମେ ତ ଆପଣ ଆପଣଙ୍କର ପରିଚୟ ଦିଅନ୍ତୁ ଏବଂ ଆପଣଙ୍କ ନିଜ ବିଷୟରେ କିଛି ଆମର ଶ୍ରୋତା ଭଉଣୀମାନଙ୍କୁ କୁହନ୍ତୁ।
1: ଧନ୍ୟବାଦ ମ୍ୟାଡାମ୍। ମୁଁ ସ୍ମୃତି ସେଫାଳି ମେହେର, ବରଗଡ଼ରେ ରୁହେ। ଆଉ ମୋ ଲେଖନୀ ଜୀବନ କଥା କହିଲେ, ମୁଁ ଛୋଟବେଳରୁ ହିଁ ଲେଖାଲେଖି ଆରମ୍ଭ କରିଥିଲି ଆଉ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ମୁଁ ମୋ ସାହିତ୍ୟ ଜୀବନକୁ ଏମିତି ବାନ୍ଧି ରଖିଛି। ଆଜି ବାହାଘର ପରେ ମଧ୍ୟ ମୁଁ ଅନେକ ଜଞ୍ଜାଳ ମଧ୍ୟରେ ସାହିତ୍ୟକୁ ଆଗକୁ ନେଉଛି ଆଉ ଯେତେବେଳେ ସମୟ ମିଳିଲେ ମୁଁ ସାହିତ୍ୟକୁ ସମୟ ଦିଏ, ଲେଖେ।
0: ଆପଣ କହିଲେ ଆପଣଙ୍କ ଘର ବରଗଡ଼ରେ।
1: ଆଜ୍ଞା।
0: ଆପଣ ପଢ଼ିବା ସମୟରୁ ହିଁ ଲେଖିବା ଜାରି ରଖିଛନ୍ତି।
1: ଆଜ୍ଞା।
0: ଘରେ କିଏ ଲେଖିବା ପାଇଁ ଆପଣଙ୍କୁ ଉତ୍ସାହିତ କରିଥିଲେ? ବାପା, ମା, ଭାଇ, ଭଉଣୀ, ନିଶ୍ଚିତ ଭାବରେ ପରିବାରରେ ଅନେକ ସଦସ୍ୟ ଅଛନ୍ତି। କେଉଁମାନେ ଆପଣଙ୍କୁ ଲେଖିବା ପାଇଁ ପ୍ରୋତ୍ସାହିତ କରିଥିଲେ ଏବଂ ଏଇ ଯୋଉ ଲେଖିବା, କେଉଁଠି ଆପଣଙ୍କୁ ଏପରି ପ୍ରେରଣା ମିଳିଲା ଯଦ୍ୱାରା ଆପଣ ଲେଖିବା ଆରମ୍ଭ କଲେ?
1: ହଁ, ପ୍ରଥମେ ତ ମୁଁ ଯେତେବେଳେ ହାଇସ୍କୁଲରେ ପଢ଼ୁଥିଲି ସେତେବେଳେ ହାଇସ୍କୁଲରେ ଗୋଟେ ମେଗାଜିନ୍ ବାହାରିଥିଲା, ସେ ମେଗାଜିନ୍ରେ ନିଜସ୍ୱ ଲେଖା ସେମାନେ ମାଗିଥିଲେ। ତ ସେତେବେଳେ ମୋର କିଛି ଜ୍ଞାନ ନଥିଲା ଲେଖା ବିଷୟରେ, ତ ମୁଁ ଜାଣିଥିଲି ବାପା ଲେଖନ୍ତି, ବାପାଙ୍କର ଅନେକ ବହି ବି ସେତେବେଳେ ବାହାରିଥିଲା। ତ ମୁଁ ବାପାଙ୍କୁ ଆସି କହିଲି ଯେ ବାପା, ମୋତେ ଆପଣ ଗୋଟେ କବିତା ଲେଖିଦିଅନ୍ତୁ, ମୁଁ ନେଇକି ମେଗାଜିନ୍ରେ ଦେବି। ସେ କହିଲେ ମୁଁ କାହିଁକି ଲେଖିବି, ତୁ ନିଜେ ଲେଖ। ତ ବାପାଙ୍କ ସେଇ କଥାରୁ ମୁଁ ଇନ୍ସପାୟର୍ ହେଲି ଆଉ କିଛି ଲେଖିଲି। ସେ କହିଲେ ହଉ ତୁ ଲେଖ, ମୁଁ ତାକୁ କରେକ୍ସନ୍ କରିଦେବି, କିନ୍ତୁ ତୁ ଲେ। ମୁଁ ଯେତେବେଳେ ଲେଖିଲି ପ୍ରଥମ କବିତା ମୋର ବାହାରିଥିଲା ଶିଶୁ ଶ୍ରମିକ, ବାପା ସେତେବେଳେ ଟିକେ କରେକ୍ସନ୍ କରିଦେଇଥିଲେ ସେଇଟା। ସେତେବେଳେ ଜାଣିପାରିଲି, ମୁଁ ନିଜକୁ ନିଜ ଭିତରେ ଚିହ୍ନି ପାରିଲି ଯେ ମୋ ଭିତରେ ବି କିଛି ଗୁଣ ଅଛି ଆଉ ମୁଁ କିଛି ଲେଖିପାରିବି। ତ ବାପାଙ୍କଠୁ ମୁଁ ଇନ୍ସପାୟର୍ ହେଇଛି ଆଉ ସେ ବି ଜଣେ ସାହିତ୍ୟିକ, ତାଙ୍କର ବି ଅନେକ ଲେଖା ବାହାରୁଛି ସବୁବେଳେ, ତାଙ୍କର ବି ଅନେକ ବହି ବାହାରିଛି। ତ ସେ ସବୁବେଳେ ମୋତେ ଉତ୍ସାହିତ କରିଆସନ୍ତି, ତୁ ଲେଖ।
0: ଏଇଟା ତ ବାପା ଘର କଥା, ବାପା ଆପଣଙ୍କୁ ପ୍ରେରିତ କଲେ ଲେଖିବା ପାଇଁ। ବାହାଘର ହେଇସାରିଲାଣି, ଆପଣଙ୍କ ଶାଶୁଘର କେଉଁଠି ଏବଂ ଶାଶୁଘରେ ସ୍ୱାମୀ ଏବଂ ଅନ୍ୟ ସଦସ୍ୟମାନେ ଆପଣଙ୍କୁ ଏଇ ଲେଖିବା କାର୍ଯ୍ୟରେ କିପରି ଉତ୍ସାହିତ କରନ୍ତି?
1: ଆଜ୍ଞା, ଏଇଟା ତ ବାହାଘର ଆଗରୁ ବାପା ଉତ୍ସାହିତ କରୁଥିଲେ, ବାହାଘର ପରେ ମଧ୍ୟ ମୋ ନିଜ ଶ୍ୱଶୁର ଯିଏ ସେ ଜଣେ ଡକ୍ଟର, ଶିଶୁ ବିଶେଷଜ୍ଞ, ସେ ମଧ୍ୟ ମୋତେ ସବୁବେଳେ ଉତ୍ସାହିତ କରନ୍ତି। ସବୁବେଳେ କିଛି ନା କିଛି ଗୋଟେ ଟପିକ୍ ଦିଅନ୍ତି, ସେ ଲେଖିବା ପାଇଁ ହଉ ବା ଅନୁବାଦ କରିବା ପାଇଁ ହଉ। ଆଉ ଶାଶୁ ମଧ୍ୟ, ସେ ବି ଜଣେ ପୂର୍ବରୁ ଏଇ ଆକାଶବାଣୀ କେନ୍ଦ୍ରରେ ସେ ଗୀତ ବି ଗାଇଛନ୍ତି, ତ ସେ ମୋତେ ବି ସବୁବେଳେ ଇନ୍ସପାୟାର କରନ୍ତି। ଆଉ ସ୍ୱାମୀ ତ ସବୁବେଳେ ମୋତେ, ଯେଉଁଥିରେ ବି ମୋର ପ୍ରକାଶିତ ହୁଏ ଲେଖା, ସେ ସବୁବେଳେ ମୋତେ ଉତ୍ସାହିତ କରିଆସିଛନ୍ତି।
0: କବିତା ପ୍ରତି କାହିଁକି ଆପଣଙ୍କର ଆକର୍ଷଣ ହେଲା? କାହିଁକି ଆପଣ କବିତା ଲେଖିବା ଆରମ୍ଭ?
1: କାହିଁକି ନା ମୁଁ ପ୍ରଥମରୁ କବିତା ହିଁ ବାଛିଥିଲି, ପ୍ରଥମରୁ ହିଁ କବିତା ଲେଖିଥିଲି। ମୁଁ ଗଳ୍ପ ଲେଖେ କିନ୍ତୁ କବିତା କାହିଁକି ନା ମୋତେ ବହୁତ ଭଲ ଲାଗେ, କବିତାରେ ହିଁ ମୁଁ ଜୀବନ ଜିଏ, କବିତାରେ ମୁଁ ଅନେକ କିଛି ଲେଖିପାରେ ବୋଲି ମୋତେ ଭଲ ଲାଗେ।
0: ଆପଣଙ୍କ ଜୀବନର କେଉଁ ଘଟଣା ବା ବ୍ୟକ୍ତିତ୍ୱ ଆପଣଙ୍କୁ ଏଇ କବିତା ଲେଖିବା ପାଇଁ ପ୍ରେରଣା ଦେଲେ? ଯେମିତି ଲେଖିବାଟା ବାପା ପ୍ରେରିତ କଲେ, ସେମିତି କବିତା ପାଇଁ କିଏ ନିଶ୍ଚିତ କି କୋଉ ଘଟଣା ଗୋଟେ ଆପଣଙ୍କ ମନକୁ ଆନ୍ଦୋଳିତ କରିଥିବ ଆପଣ କବିତା ଲେଖିବା ଆରମ୍ଭ କରିଛନ୍ତି?
1: ହଁ, ମୁଁ ଯେତେବେଳେ ମୁଁ କବିତା ଲେଖିଲି, କବିତାରେ ମୁଁ ବେଶିକିରି ଦୁଃଖ ଯନ୍ତ୍ରଣାକୁ ବେଶୀ ମୁଁ ଲେଖିପାରେ କବିତାରେ। ନାରୀବାଦ ଉପରେ ଲେଖେ କବିତା, ମାନେ ଦୁଃଖ ଯନ୍ତ୍ରଣା ଦାଦନ ଉପରେ ଲେଖେ। ମୁଁ ଯେତେବେଳେ ଦାଦନମାନଙ୍କୁ ଦେଖୁଥିଲି, ଦୁଃଖ କଷ୍ଟକୁ ଦେଖୁଥିଲି, ସେହି ଜିନିଷଗୁଡ଼ା ମୋତେ ମୋ ମନକୁ ବହୁତ ଆନ୍ଦୋଳିତ କରିଥିଲା ଆଉ ସେହିଠାରୁ ମୁଁ କବିତା ପ୍ରତି ବେଶୀ ଆକୃଷ୍ଟ ହେଲି।
0: ଏଇ ଯୋଉ କବିତା ଲେଖୁଛନ୍ତି ତା ପୂର୍ବରୁ ଆପଣ କିପରି ଭାବନାରେ ପ୍ରବେଶ କରନ୍ତି ଆଉ ଲେଖିବା ସମୟରେ ଆପଣଙ୍କ ମନରେ ପ୍ରଥମେ କିଛି ଶବ୍ଦ ଆସେ ନା ପ୍ରଥମେ ଭାବନା ଆସେ?
1: ହଁ, ମୁଁ କିଛି କାମ କରୁଥିବି, ବିଜି ରହୁଥିବା ସମୟରେ ମୋତେ ହଠାତ୍ କିରି କିଛି ଶବ୍ଦ ଆସିଯାଏ, ଆଉ ଯେଉଁଥିପାଇଁ ମୁଁ ସାଙ୍ଗେ ସାଙ୍ଗେ କାଗଜ କଲମ ଧରିକି ବସିପଡ଼େ, ଆଉ ସେହି ଶବ୍ଦମାନଙ୍କୁ ଟାଣି ଆଣି ମୁଁ କବିତାରେ ଗୁନ୍ଥିବାକୁ ଚେଷ୍ଟା କରେ, ଆଉ ଯଦି ସେ ସମୟ ଟିକେ ବ୍ୟତିକ୍ରମ ହେଇଗଲା ତାହେଲେ ସେଟା ମୁଣ୍ଡରୁ ଚାଲିଯାଏ।
0: ଦୈନନ୍ଦିନ ଜୀବନର କେଉଁ ଛୋଟ ଛୋଟ ଘଟଣା ଆପଣଙ୍କ କବିତାରେ ସ୍ଥାନ ପାଇଛି? ଏବଂ ଏଠି ଆମର ଶ୍ରୋତା ଭଉଣୀମାନେ ନିଶ୍ଚିତ ଭାବରେ ଆପଣଙ୍କର ସେଇ କବିତା ମଧ୍ୟରୁ କିଛି କବିତା ଶୁଣିବା ପାଇଁ ଚାହିଁବେ।
1: ହଁ, ନିଶ୍ଚୟ। ଆଜିକାଲି ସମାଜରେ ନାରୀମାନଙ୍କୁ ଯେଉଁ ପ୍ରକାର କଷ୍ଟ ଦିଆହଉଛି, ଦୁଃଖ ଯନ୍ତ୍ରଣା ଦିଆହଉଛି, ଦୁଷ୍କର୍ମ କରାଯାଉଛି, ତ ସେହି ପ୍ରତି ମୋର ଗୋଟେ କବିତା ମୁଁ ଲେଖିଛି, ଆଉ ନାରୀବାଦ ଉପରେ ବି ଅନେକ କବିତା ଲେଖିଛି। ଆଉ ଯେ ନାରୀ ଯେତେବେଳେ ସବୁ କାର୍ଯ୍ୟ କରି ମଧ୍ୟ ଅନେକ ଲୋକଙ୍କ ଠାରୁ ଅନେକ କଥା ଯନ୍ତ୍ରଣାକୁ ସହେ, ଦୁଃଖରେ ଚାଲି ଆସେ, ତ ସେହି ବିଷୟରେ ବି ମୁଁ କବିତା ଲେଖିଛି।
0: ନାରୀ ଜଣେ ସ୍ରଷ୍ଟା ଭାବରେ,
1: ଆଜ୍ଞା,
0: ସାହିତ୍ୟ ସ୍ରଷ୍ଟା ଭାବରେ, ଏବଂ ସେହି ସାହିତ୍ୟ ମଧ୍ୟରେ ନାରୀ ହିଁ ବିଷୟ,
1: ଆଜ୍ଞା,
0: ନାରୀ ସାହିତ୍ୟ ସ୍ରଷ୍ଟା ଏବଂ ନାରୀ ବିଷୟକୁ ନେଇ କବିତା ନିଶ୍ଚିତ ଆମର ଶ୍ରୋତା ଭଉଣୀମାନଙ୍କୁ ପ୍ରେରିତ କରିବ, ଶୁଣିବା ପାଇଁ ସେମାନେ ଉତ୍ସୁକ ହେଉଥିବେ।
1: ଆଜ୍ଞା, ମୋର କବିତାର ଶୀର୍ଷକ ମାଟିର ଜୀବନ। ନିଜ ହାତେ ମାଟି କରିଦେଇଥିବା ଜୀବନ ପାଇଁ କାହାକୁ ବା ଦୋଷ ଦେବି, ଆକାଶ ପୃଥିବୀ ନା ଖୋଦ ମାଟିକୁ। ଯେଉଁଦିନ ମୁଁ ପତ୍ର ଝଡ଼ା ପରି ଖସିବା ଆରମ୍ଭ ହେଲି, ସେହିଦିନ ଟିକେ ଟିକେ ମାଟି ମୁହାଁ ହେଲି, ମାଟି ପରି ବାସିଲି। ମାଟି ମନସ୍କ ହେଉଥିବା ମୋ ଦେହ ମନ ସବୁକିଛି ମାଟି ରଙ୍ଗ ମାଖିଲେ, ମାଟିକୁ ନିଜର କଲେ, ଇଚ୍ଛା ମାଟିକୁ ଆବରି ନେଲେ, ପାପୁଲିର ରେଖା ସବୁ ବି ମୋତେ ଧୀରେ ଧୀରେ ବାଟ କଢ଼େଇ ନେଲେ ମାଟି ପାଖକୁ। ମୁଁ ଆଉ ଟିକେ ଆଉଜି ପଡ଼ିଲି ତାର ବତୁରା ଦେହ ଉପରେ, ମୁଁ ମାଟି ହେଲି, ମାଟିରେ ମୁଣ୍ଡ ରଖି ନୀଳ ଆକାଶକୁ ଆଖି ଭରି ଚାହିଁଲି। ଏପଟେ ମାଟି ମୋତେ ଶୁଏଇ ଦେଉଥିଲା ତାର କଞ୍ଚା କାନି ତଳେ, ଖରାକୁ ପିଠି କରି ମୁଣ୍ଡ ଥାପୁଡ଼େ। ସେ ବି ମଣିଷ ରଙ୍ଗରେ ଆବୃତ ହେଲା, ନିଜକୁ ଶୁଖାଇଲା ଝାଉ ଖରାରେ, ଶୋଷ ମାରିଲା ତତଲା ଲୁହରେ, ଆଉ ଭୋକକୁ ସମାଧି ଦେଲା ମଲା ଜହ୍ନ ପାଖରେ। ଦେଖୁ ଦେଖୁ ମୁଁ ମିଶିଗଲି ତାରି ଭିତରେ, ମଣିଷ ଓ ମାଟି ରଙ୍ଗ ଏକାକାର ହେଲେ, ମଉଳି ଆସିଲା ବାସ୍ନା, ଦୂରେ ଉଡ଼ିଗଲା ପକ୍ଷୀ ସଙ୍ଗୀତ, ଫେରିଗଲା ଆୟୁଷ ରାତିର ଶେଷ ପ୍ରହରେ। ଶେଷରେ ସମ୍ପୂର୍ଣ୍ଣ ମିଶିଗଲି, ସମାହିତ ହେଇଗଲି ତାରି ସାଥେ, ତାରି ଭିତରେ ପାଲଟିଗଲି ମୁଠାଏ ମାଟି ମାଟିର ଦେହରେ। ମୋର କବିତାର ଶୀର୍ଷକ ଭାବପଦ୍ମ। ତୁ ପାଦ ପକେଇଥିବା ମାଟିରେ ଆଜିକାଲି ପଦ୍ମ ଫୁଟୁଛି, ତୋର ସେଇ ସାଉଁଳା ହାତର ଚିହ୍ନ ସତେଜ ଗୋଲାପ ପରି ଅହରହ ମୋତେ ବାସୁଛି। ସେଇ ନିଝୁମ ରାତିରେ ପତ୍ର ଫୁଲ ସବୁ କଡ଼ଲେ ଉଠାଉଥିବା ବେଳେ, ତୁ ମୁଠାଏ ଗଙ୍ଗ ଶିଉଳି ଆଣି ଯେବେ ଥୋଇଦେଲୁ ମୋ ହାତରେ, ସେଇ ବାସ୍ନା ସବୁକୁ ମୁଁ ରାତି ସାରା ଆବରି ଧରିଲି ମୋ କଅଁଳ ଛାତିରେ। ତୋର ସେଇ ସମୟ ମୁହୂର୍ତ୍ତ ସବୁ ମନେ ଅଛି କି ନାହିଁ ଜାଣେ ନା, କିନ୍ତୁ ଯେଉଁଦିନ ତୁ ଆମ ଅଗଣାରେ କିଛି ବେଳ ତୋ ପାଦ ଥୋଇଥିଲୁ, ସେଇ ଜାଗାରେ ମୁଁ ପ୍ରତିଦିନ ଅନେକ ରଙ୍ଗର ମୁରୁଜରେ ପଦ୍ମଫୁଲ ଆଙ୍କେ। ସେଇ ପଦ୍ମଫୁଲର ପ୍ରତ୍ୟେକ ପାଖୁଡ଼ାରେ ତୋ ନାଁକୁ ଅତି ସଯତ୍ନେ ଲେଖେ, କାଳେ ଲିଭିଯିବ କାହାର ପଦାଘାତରେ କିମ୍ବା ଅଦୃଶ୍ୟ ଝଡ଼ରେ। ସେଇ ଟିକକ ଜାଗା ଏବେ ମୋର, ସେଠି କାହାକୁ କିଛି କରିବାକୁ ଦେଇନାହିଁ ଆଜି ପର୍ଯ୍ୟନ୍ତ। ଘର ଭଙ୍ଗା ହେଲା, ସଭିଏ ଭାଗ ଭାଗ ବି ହେଇଗଲେ, ମାଟି ଇଟା ଗୋଡ଼ି ବାଲି ସବୁକିଛି, ହେଲେ ଏ 2 ଫୁଟର ଜାଗା ଭାଗ କରିବାକୁ ଦେଇନି ମୁଁ କେବେ, କାହିଁକି ନା ସେଇ ସ୍ମୃତିକୁ ଜୀବନ୍ତ କରିବା ପାଇଁ ମୁଁ ପ୍ରତିଦିନ ପଦ୍ମଫୁଲ ଆଙ୍କେ ତୋ ପାଦଚିହ୍ନ ଉପରେ। ମୋ କବିତାର ଶୀର୍ଷକ କୃଷ୍ଣଚୂଡ଼ାର ଛାଇ। ଅନେକ ଦିନର ଅପେକ୍ଷା ପରେ ସେ ଯେବେ ଆସେ, କୃଷ୍ଣଚୂଡ଼ାର ଛାଇ ତଳେ ମୁଁ ବସେ, ତା ଛାତିକୁ ଆଉଜି କାଠ ବେଞ୍ଚର 2 କୋଣ ଛାଡ଼ି ମଝି ଜାଗାରେ। ବାସନ୍ତୀ ଖରା ଟିକକ ଦେହରେ ପଡ଼ିଲେ ଦେହ ଟିକେ ହାଲୁକା ହୁଏ ସତ, ହେଲେ ଥରୁଥାଏ ଗୋଲାପି ଓଠ, ଅନେକ ପ୍ରଶ୍ନ ଅଭିମାନର ନିରବ ଶବ୍ଦରେ। ସେ ଦେଇଥିବା କିଛି ମୁହୂର୍ତ୍ତରେ ମୁଁ ଜିଇଁଯାଏ ଗୋଟିଏ ଜନ୍ମର ସୁଖ, ତା ପାଇଁ ଅନେକ ଦିନ ରଖିଥିବା ଅଭିମାନ ସବୁ ଅଜାଡ଼ି ଦିଏ ତାରି ଉପରେ। ସେ ଚୁପ୍ ରହେ, ମନେ ମନେ ଖୁବ୍ କାନ୍ଦେ, ତା ଥରିଲା ଓଠରୁ ମୁଁ ଠିକ୍ ଠଉରେଇ ନିଏ। ଆଉ ଗୋଟିଏ ଦିନକୁ ମୋ ହାତରେ ଥୋଇଦେଇ ସେ ପୁଣି ଥରେ ଚାଲିଯାଏ ଦୂର ଅଶ୍ରୁଳ ପଥରେ। ମୋ ଅନ୍ତରରେ କାନ୍ଦେ, ବେଞ୍ଚକୁ 2 ହାତେ ଜାବୁଡ଼ି, ହେଲେ ଲୁହଗୁଡ଼ାକ ଅଦିନିଆ ବର୍ଷା ଭଳି ଓଦା କରନ୍ତି ମୋର ସମଗ୍ର ଶରୀରକୁ। ମୁଁ ଭିଜେ ଲୁହର ବର୍ଷାରେ, ସେତେବେଳେ ଲାଲ ଓଢ଼ଣୀଟି ମୋର ଗୋଟିଏ କାନ୍ଧରୁ ଖସିପଡ଼ି କୃଷ୍ଣଚୂଡ଼ା ଗଛର ଛାଇକୁ ଆଉ ଟିକିଏ ଢାଙ୍କି ଦେଉଥାଏ। ତା ପରସ୍ତ ପରସ୍ତ ବହଳିଆ ଫୁଲ ଭିଡ଼ରେ ମୁଁ ପୋତି ହେଇ ହେଇ ଯାଉଥାଏ, ତାର ଆଉ ଗୋଟିଏ ଦିନର ଅପେକ୍ଷାରେ। ଆଖିର ଲୁହକୁ ସାଥୀ କରି ପୁଣି ଥରେ ଗୁଡ଼ାଏ ଅଭିମାନକୁ ମନରେ ଲେଖିବ ସେ ଏକାଏକା ଅଭିମାନ କରି। ମୋ କବିତାର ଶୀର୍ଷକ ପାପ। ଆଗରେ ସମୁଦ୍ର, ପଛରେ ମୋ ଶରୀରକୁ ମାଡ଼ି ବସିଥିବା ଲୋଭ, ମୋହ ଆଉ ଅହଙ୍କାରର ଖରଛାଏ। ଆଗକୁ ପାଦ ବଢ଼ାଇ ସମୁଦ୍ରକୁ ଦେଇଦେବି ମୋ ନିଜକୁ ଅର୍ପଣ ଥାଳିରେ, ନା ପଛକୁ ଫେରିଯାଇ ଗ୍ରାସିଦେବି ଶବ୍ଦର କ୍ଷୁଦରେ। ପ୍ରତିଦିନ ପ୍ରତିକ୍ଷଣ ମୋ ନିଜ ପ୍ରତିବିମ୍ବ ମୋତେ ପାପି ସଜେଇ ଚାଲିଛି ମୋ ପିଠି ପଛରେ। ତାର ସୂତାଧାରରେ ନାଚୁଥିବା ଗୋଟିଏ ସଖୀ କଣ୍ଢେଇ ମୁଁ, ମୌନତାର ନିଶା ଶୁଙ୍ଘେଇ ଶୁଆଇ ଦେଉଥାଏ ମୋ

0: ପାଦ ମସ୍ତକ କରେଇ ଚାଲେ କେତେ ପାପ ମୋ ଦ୍ୱାରା ମୋ ଅନିଚ୍ଛା ସତ୍ତ୍ୱେ ତଥାପି ମୁଁ ନିରବ ନିସ୍ତବ୍ଧ ମୁଁ କରୁଥିବା ପାପ ସବୁ ନା ଗଣି ହୁଏ ନା ମାପି ହୁଏ ସମୟର ଚାରିଛକରେ ଦିଶେ ନାହିଁ ମୋତେ ମୋର ଆଗାମୀ ପଥ ଦୂର ଥାଇ କିଏ ଜଣେ ଲମ୍ବାଇ ଦିଏ ପୁଣି ଥରେ ଅଦୃଶ୍ୟର କଳା ହାତ।
1: ଖୁବ୍ ସୁନ୍ଦର ଆପଣଙ୍କର ଭାବନାକୁ ଏହି କବିତାଗୁଡ଼ିକ ମାଧ୍ୟମରେ ପରିପ୍ରକାଶ କରିଛନ୍ତି ମ୍ୟାଡମ୍। ଏଥର ଆମକୁ କହିବେ ଆଜିର ସମାଜରେ କବିତାର ଭୂମିକା କେତେଟା ଗୁରୁତ୍ୱପୂର୍ଣ୍ଣ। କବିତା କେବଳ ଭାବନାର ଅଭିବ୍ୟକ୍ତି ନା ସମାଜର ଦର୍ପଣ ମଧ୍ୟ?
0: ହଁ ନିଶ୍ଚିତ, କବିତା କେବଳ ଭାବନାର ଅଭିବ୍ୟକ୍ତି ନୁହେଁ, କବିତା ସମାଜ ପ୍ରତି ଗୋଟେ ଦର୍ପଣ ମଧ୍ୟ। ଆମେ ଯେମିତି ଦର୍ପଣରେ ମୁହଁ କରିଲେ ଆମର ଶରୀରର ସବୁ ଅଙ୍ଗ ପ୍ରତ୍ୟଙ୍ଗ ଆମେ ଦେଖିପାରୁ, ସେମିତି କବିତାକୁ ଆମେ ପଢ଼ିଲେ ଆମେ ବୁଝିବାକୁ ଯଦି ଚେଷ୍ଟା କରିବା ଗୋଟେ କବିତା, ତାହେଲେ ଆମର ଜୀବନର ଅନେକ କିଛି ସମସ୍ୟା ସମାଧାନ ହେଇପାରିବ ବୋଲି ମୋତେ ଲାଗେ। ତ କବିତା ଆମର ତତ୍କାଳୀନ ସମାଜରେ ସମସ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିଫଳିତ କରିଥାଏ, ତା ଛଡ଼ା ସାମାଜିକ ରାଜନୈତିକ ସମସ୍ତ ଦିଗରେ ମଧ୍ୟ କବିତା ଅନେକ ଦିଗ ଦେଖାଇଥାଏ।
1: ନାରୀ ସୃଜନଶୀଳତା ଓ ନାରୀ ଅଭିଜ୍ଞତା କିପରି ଆପଣଙ୍କ କବିତାରେ ପ୍ରତିଫଳିତ ହୁଏ?
0: ଯଦି ଆମେ କବିତାରେ ନାରୀ ବିଷୟରେ କିଛି ଲେଖୁଛୁ, ତ ସେଇ କବିତାକୁ ଯଦି ଘରେ ବସିଥିବା କିଛି ନାରୀ ଯେଉଁମାନେ ତାଙ୍କର ପ୍ରତିଭାକୁ ଉନ୍ମୁକ୍ତ କରିପାରୁନାହାନ୍ତି, ସେଇମାନେ ଏହାଦ୍ୱାରା ଇନ୍ସପାୟାର ହେଇକି କିଛି ତ ତାଙ୍କ ଜୀବନରେ ତାଙ୍କ ଭିତରେ ଥିବା ପ୍ରତିଭାକୁ ସେମାନେ ଦେଖେଇ ପାରିବେ ବା ବାହାର କରିପାରିବେ।
1: ବର୍ତ୍ତମାନର ଯୁବପିଢ଼ି କବିତା ପ୍ରତି କେତେଟା ଆକର୍ଷିତ, ଆପଣଙ୍କ ମତ କ'ଣ?
0: ବର୍ତ୍ତମାନ ଯୁବପିଢ଼ି ଗଣମାଧ୍ୟମ ପ୍ରତି ବିଶେଷ ଆକୃଷ୍ଟ ଥିଲେ ମଧ୍ୟ ସେମାନେ ପୂର୍ବରୁ ଯେମିତି ଆମର କବିତାଟିଏ ବା ଗଳ୍ପଟିଏ ଆମେ ଲେଖିଲେ ପହଞ୍ଚାଇବା ପାଇଁ ବହୁତ ସମୟ ନେଉଥିଲେ, କିଛିଟା ଖବରକାଗଜ ବାହାରିବା ପାଇଁ ବହୁତ ସମୟ ନେଉଥିଲା, କିନ୍ତୁ ଆଜିକାଲିର ଗଣମାଧ୍ୟମରେ ବାହାରିବା ପାଇଁ ତାହା ଖୁବ୍ କମ୍ ସମୟରେ ପ୍ରସାରିତ ହୋଇଛି ଆଉ ପ୍ରତ୍ୟେକ ଲୋକଙ୍କ ପାଖରେ ସେଇଟା ପହଞ୍ଚି ପାରୁଛି। ସେଥିପାଇଁ ଆଜିର ଯୁବପିଢ଼ି ସାହିତ୍ୟ ପ୍ରତି ବିଶେଷ ଆକୃଷ୍ଟ ହୋଇ ଲେଖିବାକୁ ଉତ୍ସାହିତ ହେଉଛନ୍ତି ଓ ଗଣମାଧ୍ୟମ ପାଇଁ ହିଁ ସେମାନେ ଲେଖାକୁ ଜୀବନ୍ତ କରି ରଖିପାରୁଛନ୍ତି।
1: ସାମାଜିକ ପରିବର୍ତ୍ତନରେ କବିତା କେତେଟା ପ୍ରଭାବ ପକାଇ ପାରେ?
0: ସାମାଜିକ ଜୀବନରେ କବିତା ଆମେ ସାହିତ୍ୟର ସବୁ କ୍ଷେତ୍ର ହିଁ ପ୍ରଭାବ ପକାଇଥାଏ, ବିଶେଷ କରି ଆମେ ଯଦି କବିତାକୁ ଗୁରୁତ୍ୱ ଦେବା ତାହେଲେ କବିତା ଖୁବ୍ କମ୍ ସମୟରେ ଗୋଟିଏ ଜୀବନକୁ ପଢି ହେଇଥାଏ, କାହିଁକି ନା ଗପ ଲମ୍ବା ଥାଏ ଆଉ କବିତା ଚାରିଟା ପଦ ହେଲେ ମଧ୍ୟ ସେଥିରେ ଅନେକ କିଛି ଶବ୍ଦରେ ଅନେକ କିଛି ଜୀବନ ଜିଇଁ ହୁଏ।
1: ଅତ୍ୟଧିକ ଭାବନାକୁ ଖୁବ୍ କମ୍ ଶବ୍ଦରେ
0: ଅତ୍ୟଧିକ ହଁ ଭାବନାକୁ ଖୁବ୍ କମ୍ ଶବ୍ଦରେ ପ୍ରକାଶିତ ହୋଇଥାଏ, ସେଥିପାଇଁ ଆମେ ତାକୁ କବିତା ବୋଲି କହିଥାଉ।
1: କବିଙ୍କ ପାଇଁ ପଠନ କେତେଟା ଆବଶ୍ୟକ?
0: ହଁ, ଆମେ ଯଦି କିଛି ଲୋକଙ୍କୁ ଦେଖି ଯଦି ଆମେ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବା ତାହେଲେ ଆମକୁ ନିହାତି ଭାବରେ ଅନେକ କବିଙ୍କୁ ଅନେକ ଲେଖକଙ୍କୁ ପଢ଼ିବା ନିହାତି ଆବଶ୍ୟକ। ନିହାତି ଭାବରେ ଅନେକ କବିଙ୍କ କବିତା ଗଳ୍ପ ଉପନ୍ୟାସ ସବୁ କିଛି ପଢ଼ିଲେ ଯାଇ ହିଁ ଆମେ କିଛି ନୂଆ ଭାବନା ଲେଖିପାରିବା, ଆଗକୁ ଆମେ ବଢ଼ିପାରିବା।
1: ଆପଣ ବିବାହିତ?
0: ଆଜ୍ଞା।
1: ଘର ସଂସାରର ଜଞ୍ଜାଳ?
0: ଆଜ୍ଞା।
1: କେତେବେଳେ ଆପଣ ସମୟ ବାହାର କରୁଛନ୍ତି ଏଇ ଲେଖିବା ପାଇଁ ଏବଂ ଆପଣଙ୍କର ଏଇ ଲେଖାକୁ ଜାରି ରଖିବା ପାଇଁ ଏ ଦିଗରେ କ'ଣ ସବୁ ଆହ୍ୱାନ ବା ସମସ୍ୟାମାନର ସମ୍ମୁଖୀନ ହେଉଛନ୍ତି ଆପଣ?
0: ଆଜ୍ଞା, କାହିଁକି ନା ଏବେ ନୂଆ ନୂଆ ବିବାହ କରିଥିବା ବେଳେ ଅନେକ କିଛି ଲୋକଙ୍କ ସହିତ ମୁଁ ଏବେ ବି ଘରର ପ୍ରତ୍ୟେକ ସଦସ୍ୟଙ୍କ ମନର ଭାବନାକୁ ଏବେ ବି ବୁଝିବା ପାଇଁ ସମୟ ନେଉଛି, କାହିଁକି ନା ନୂଆ ବ୍ୟକ୍ତିଙ୍କ ସହିତ ମିଶିବାକୁ ସମୟ ଲାଗେ। ତ ସେହି ଭିତରେ ବି ମୋର ଛୋଟ ଛୁଆ ଝିଅଟି ଅଛି, ସେହି ଭିତରେ ବି ମୁଁ ସମୟ ବାହାର କରି କେତେବେଳେ ରୋଷେଇ କରୁଥିବା ସମୟରେ ହଉ କି କିଛି କାମ କରୁଥିବା ସମୟରେ ହଉ ହଠାତ୍ କିଛି ଶବ୍ଦ କିଛି ଭାବନା ମୁଁ ଆସିଯାଏ ଭିତରକୁ, ତ ମୁଁ ସାଙ୍ଗେ ସାଙ୍ଗେ ଯାଇକି ଲେଖି ପକାଏ।
1: ଆପଣ ଏପର୍ଯ୍ୟନ୍ତ ଯେତେ ସବୁ କବିତା ରଚନା କରିଛନ୍ତି,
0: ଆଜ୍ଞା,
1: ସେ ମଧ୍ୟରୁ କେଉଁ କବିତା ରଚନା କରିବା ଆପଣଙ୍କର ଆଜି ବି ମନେ ଅଛି ଏବଂ
0: କାହିଁକି ନା ମୁଁ ଅନେକ କବିତା ତ ଲେଖିଛି ଆଉ ମୁଁ ଯେତେବେଳେ ବାପାଙ୍କର ବିଷୟରେ ଗୋଟେ କବିତା ଲେଖିଥିଲି ସେଇଟା ମୋର ସବୁବେଳେ ମନେ ହିଁ କବିତାଟି, ଆଉ ମୁଁ ସେଇ କବିତାରେ ମୋ ନିଜ ଜୀବନର କଥା ଲେଖା ହେଇଛି, ତ ସେଥିପାଇଁ ମୁଁ ସବୁଦିନ ସେଇଟା ମନେ ରଖିଥିବି ସେ କବିତାଟି।
1: ଆମ ଶ୍ରୋତାଙ୍କ ପାଇଁ କିଛି ପଦ ଏଠି ଆବୃତ୍ତି କରି ଶୁଣାଇବେ କି?
0: ଆଜ୍ଞା, ନିଶ୍ଚିତ ଭାବରେ। ମୋ କବିତାର ଶୀର୍ଷକ ହେଉଛି ବାପା। ଆଖିରୁ ଝରୁଥିଲା ଲୁହ, ଦୁଇ ଓଠ ଥରି ଉଠୁଥିଲା ନିରବ ଯନ୍ତ୍ରଣାରେ, ଗଭୀର ଛାତି ଭିତରେ ଦୁଃଖ ସବୁକୁ ଚାପି ଦେଇ ହସୁଥିଲେ ବାପା ଛଳନାରେ। ଛୋଟ ଝିଅଟିଏ ଜିଦି କରୁଥିଲା ସେ ସମୟରେ ମେଳା ଭିତରୁ ଅନେକ ଖେଳଣା କିଣିବ ବୋଲି। ନିରୀହ କୋମଳମତି ଝିଅଟି କ'ଣ ବା ବୁଝିବ ବାପର ମନ, ପଇସାର ମାପଜୁଖ କିମ୍ବା ଜୀବନର ବୀଜଗଣିତ। ଗରିବପଣ ଧୀରେ ଧୀରେ ଖାଇଯାଉଥିଲା ବାପାଙ୍କୁ ଭିତରେ ଭିତରେ, ଜୀବନର ମରୁବାଲିରେ କ୍ଷତାକ୍ତ ହେଉଥିଲେ ବାପା ପ୍ରତି ମୁହୂର୍ତ୍ତରେ। କାହାକୁ ବା କହିବେ କୋହବରା ଦରଜ, ଦୁନିଆ ତ ଆଙ୍କି ଦେଇଥିଲା ଲୋହର ଲକ୍ଷ୍ମଣଗାର, ଡେଇଁବା ନଥିଲା ଏତେ ବି ସହଜ। ସେଥିପାଇଁ ବୋଧେ ପିଇ ଯାଉଥିଲେ ବାପା ଆଖିର ମୁଠା ମୁଠା ତତଲା ଲୁହ। ସେଦିନ ଆଉ ସମ୍ଭାଳି ହେଲାନି, ବାପାଙ୍କ ପକ୍ଷେ ରୋକିପାରିଲେନି ନିଜକୁ, ଦୁଃଖ କଷ୍ଟଗୁଡ଼ାକ ନାଲି ଦେଖାଯାଉଥିଲା ବାପାଙ୍କ ସଫେଦ ମୁହଁରେ। ଜୋରରେ ଜାବୁଡ଼ି ଧରିଲେ ବାପା ତାଙ୍କ ହୃଦୟ ଫଟା ବୁକୁରେ, ଭୋ ଭୋ ହୋଇ କାନ୍ଦିଲେ କଅଁଳ ଶିଶୁଟିଏ ପରି। ଗୋଡ଼ି ବାଲି ଓ ରୁଗୁଡ଼ା ପଥରେ ଆଣ୍ଠୁ ଦୁଇଟି ଘୋଷାଡ଼ି ହୋଇ ରକ୍ତରେ ଭିଜି ସାରିଥିଲା ଧଳା ପ୍ୟାଣ୍ଟ ଖଣ୍ଡକ। ଝିଅଟିକୁ ଖେଳନାଟିଏ କିଣିଦେଇ ନପାରିବା ଏହା ତାଙ୍କ ଅପାରଗତା ବୋଲି ଭାବୁଥିଲେ ଛାତିକୁ ପିଟି ପିଟି। ସମୟର ଲମ୍ବା ହାତକୁ କାହାର ବା ଅଛି ସାହସ, ଦୁଃଖ ସୁଖର ମାନସାଙ୍କରେ ଲୁହ ଆଉ ଲୁହ ହୁଏ ଭାଗଶେଷ।
1: ଖୁବ୍ ଭାବନାତ୍ମକ ଏଇ କବିତାଟି ହେଇଛି। ଏଥର କୁହନ୍ତୁ, ନୂତନ କବିତା ଲେଖିବାକୁ ଇଚ୍ଛୁକ ଯୁବ ଲେଖକମାନଙ୍କ ପାଇଁ
0: ଆଜ୍ଞା
1: ଆପଣଙ୍କର କ'ଣ ପରାମର୍ଶ ରହିବ?
0: ମୁଁ ଆଗାମୀ ଭବିଷ୍ୟତରେ ଆସୁଥିବା ଯୁବପିଢ଼ିଙ୍କୁ, ଯେଉଁମାନେ ସାହିତ୍ୟ ପ୍ରତି ବେଶୀ ଅନୁରକ୍ତ, ସେମାନଙ୍କୁ ମୁଁ କହିବାକୁ ଚାହେଁ ଯେ ସେମାନେ ଲେଖିବା ପୂର୍ବରୁ କିଛି ପଢ଼ନ୍ତୁ, ଅନେକ କବିଙ୍କୁ ପଢ଼ନ୍ତୁ, ଲେଖକଙ୍କୁ ପଢ଼ନ୍ତୁ, ତେବେ ଯାଏଁ ଗୋଟେ ଭଲ ସର୍ଜନା କରିପାରିବେ।
1: ଆମ ମନୋରମା କାର୍ଯ୍ୟକ୍ରମର ଶ୍ରୋତାମାନଙ୍କ ପାଇଁ ଆପଣଙ୍କର ସନ୍ଦେଶ?
0: ଆଜ୍ଞା, ମନୋରମା କାର୍ଯ୍ୟକ୍ରମରେ ଶୁଣୁଥିବା ସମସ୍ତ ଶ୍ରୋତା ଭଉଣୀମାନଙ୍କୁ ମୁଁ ଏତିକି କହିବି ଯେ ଯେଉଁମାନେ ଯେଉଁ ବି ଦିଗରେ ରୁଚି ରଖିଛନ୍ତି, ଯାହା ଭିତରେ ଯେଉଁ ବି ଅନ୍ତର୍ନିହିତ ପ୍ରତିଭା ଅଛି, ସେମାନେ ତାହାକୁ ଲୁଚେଇ ନ ଦିଅନ୍ତୁ, ତାହାକୁ ବିକଶିତ କରନ୍ତୁ। ଯେମିତି ପଙ୍କରେ ହିଁ ପଦ୍ମ ଫୁଟେ, ସେମିତି ପ୍ରତ୍ୟେକ ଗୃହିଣୀମାନଙ୍କ ଭିତରେ କିଛି ନା କିଛି ପ୍ରତିଭା ଲୁକାୟିତ ଅବସ୍ଥାରେ ରହିଛି। ସେଥିପାଇଁ ଆମେ ସେ ଜିନିଷଗୁଡ଼ାକୁ ନ ଲୁଚେଇ ସେ ତାକୁ ବିକଶିତ କଲେ ସାରା ପୃଥିବୀ, ସାରା ଭାରତ ଆମର ସେହି ପ୍ରତିଭାକୁ ଦେଖିପାରିବ, ଶୁଣିପାରିବ।
1: ମ୍ୟାଡାମ, ଆଜି ଆମର କାର୍ଯ୍ୟକ୍ରମରେ ଆପଣ ଉପସ୍ଥିତ ରହି ଆପଣଙ୍କ ସାହିତ୍ୟ ଜୀବନ ବିଷୟରେ ଅନେକ ସୂଚନା ପ୍ରଦାନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ ମ୍ୟାଡାମ, ନମସ୍କାର।
1: ଶୁଣିଲେ କବୟିତ୍ରୀ ସ୍ମୃତି ଶେଫାଳି ମେହେରଙ୍କ କବିତା ଏବଂ ସାକ୍ଷାତକାର। ତାଙ୍କୁ ସାକ୍ଷାତ କଲେ ସଙ୍ଗୀତା ସାହୁ। ଶ୍ରୋତା ଭଉଣୀ, ଜୁନ୍ ମାସ 1 ତାରିଖରେ ବିଶ୍ୱ ଦୁଗ୍ଧ ଦିବସ ମଧ୍ୟ ପାଳନ କରାଯାଏ। ଏହି ଦିବସ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ପ୍ରତିଷ୍ଠିତ ହୋଇଛି। ପ୍ରଥମ ବିଶ୍ୱ ଦୁଗ୍ଧ ଦିବସ 2001 ପାଳିତ ହୋଇଥିଲା, ତାପରେ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇ ଆସୁଅଛି। ଦୁଗ୍ଧ କ୍ଷେତ୍ର ସହିତ ଜଡ଼ିତ କାର୍ଯ୍ୟକଳାପ ପ୍ରତି ଧ୍ୟାନ ଆକର୍ଷଣ କରିବାର ସୁଯୋଗ ପ୍ରଦାନ କରିବା ଏହି ଦିବସର ଉଦ୍ଦେଶ୍ୟ। ଦୁଗ୍ଧ ଏକ ସୁଷମ ଖାଦ୍ୟ ଏବଂ ମାନବ ଜୀବନରେ ଏହାର ଗୁରୁତ୍ୱ ଅପରିସୀମ। ଏଥିରେ ଭରପୁର ମାତ୍ରାରେ ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ୍ ଡି ଏବଂ ପୋଷକତତ୍ତ୍ୱ ରହିଛି। ପ୍ରତ୍ୟେକ ଦୁଗ୍ଧ ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳେ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଆସନ୍ତୁ, ବିଶ୍ୱ ଦୁଗ୍ଧ ଦିବସରେ ଆମେ ମଧ୍ୟ ଦୁଗ୍ଧ ଭଳି ସୁଷମ ଖାଦ୍ୟକୁ ଦୈନନ୍ଦିନ ଜୀବନରେ ସାମିଲ କରି ନିଜର ତଥା ପରିବାରର ସୁସ୍ଥ ଶରୀର ଗଠନ କରିବା ଏବଂ ସମାଜ, ଦେଶ, ସର୍ବୋପରି ବିଶ୍ୱ ସ୍ୱାସ୍ଥ୍ୟ ଗଠନରେ ସହଯୋଗ କରିବା ଏବଂ ଏ କ୍ଷେତ୍ରର କାର୍ଯ୍ୟକଳାପରେ ସାମିଲ ହୋଇ ଆର୍ଥିକ ସ୍ଥିତିକୁ ମଜବୁତ କରିବା।

ଆଜି ତ ସମୟ ହୋଇଯାଇଛି ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ବିଦାୟ ଦିଅନ୍ତୁ ଆଜିର ଉପସ୍ଥାପିକା ସଙ୍ଗୀତା ସାହୁକୁ। ନମସ୍କାର।

ଏଇଠି ଶେଷ ହେଲା ଆଜିର ଘର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ।

0: କେନ୍ଦ୍ରରୁ ତାପରେ ଶୁଣିବେ ଇଂରାଜୀ ଓ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅପରାହ୍ନ 2:32ରେ ଶୁଣିବେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁରକ୍ଷା ଏବଂ ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ବୃଦ୍ଧି ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ଜାରି। 10 ରାଜ୍ୟର 24 ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ପିଏମ୍ ସ୍ୱନିଧି ଯୋଜନାକୁ 6 ପୂରଣ ଅବସରରେ ଉଠା ଦୋକାନୀଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ, ଏବଂ 20 କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମ୍ୟାମାର ରାଷ୍ଟ୍ରପତି ଉ ମିନ୍ ଆଉଙ୍ଗ୍ ହ୍ଲାଇଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି। ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ଏବଂ ସଭ୍ୟତାଗତ ସମ୍ପର୍କକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଆଲୋଚନା ଅନୁଷ୍ଠିତ ହେଉଛି। ବିଶେଷକରି ଉଭୟ ଦେଶ ମଧ୍ୟରେ ସୁରକ୍ଷା ଏବଂ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ନେଇ ବାର୍ତ୍ତାଳାପ ଜାରି ରହିଛି। 5 ଭାରତ ଗସ୍ତରେ ଆସି ମ୍ୟାମାର ରାଷ୍ଟ୍ରପତି ଗତ ଶନିବାର ଦିନ ବିହାରର ଗୟାରେ ପହଞ୍ଚିଥିଲେ। ତାଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃତ୍ୱମାନଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭାବେ ଶ୍ରୀ ହ୍ଲାଇଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଆସନ୍ତାକାଲି ଶ୍ରୀ ହ୍ଲାଇଂ ମୁମ୍ବାଇ ଗସ୍ତରେ ଯାଇ ବ୍ୟବସାୟିକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ଏବଂ କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ମ୍ୟାମାର ରାଷ୍ଟ୍ରପତି ଶ୍ରୀ ହ୍ଲାଇଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। 24 ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକର 4 ଲେଖାଏଁ ଆସନ ରହିଥିବାବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ 3 ଲେଖାଏଁ, ଝାଡ଼ଖଣ୍ଡର 2 ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମର 1 ଲେଖାଏଁ ଆସନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି ଦେବଗୌଡ଼ା, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଆନ୍ ଏବଂ ରବନୀଶ ସିଂହ, ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ପ୍ରମୁଖଙ୍କ ଚଳିତ ମାସରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ଏହାବ୍ୟତୀତ ମହାରାଷ୍ଟ୍ର, ତାମିଲନାଡୁ ଏବଂ ଓଡ଼ିଶାରେ 1 ଲେଖାଏଁ ରାଜ୍ୟସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ମଧ୍ୟ ଆଜି ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ତାମିଲନାଡୁର ଏଆଇଏଡିଏମ୍କେ ସାଂସଦ ସିଭି ସନ୍ମୁଗମ୍ ଓ ଓଡ଼ିଶା ସାଂସଦ ଦେବାଶିଷ ସାମନ୍ତରାୟ ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ସେହି ଆସନଗୁଡ଼ିକ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଜିଠାରୁ ଚଳିତ ମାସ 8 ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଲାଗି ସମୟ ନିର୍ଦ୍ଧାରିତ କରାଯାଇଥିବାବେଳେ ଆବଶ୍ୟକ ପଡ଼ିଲେ ଚଳିତ ମାସ 18 ଭୋଟ୍ ଗ୍ରହଣ ଓ ସେହିଦିନ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ। ସର୍ବୋଚ୍ଚ ନ୍ୟାୟାଳୟରେ 5 ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ମୋଟ ବିଚାରପତିଙ୍କ ସଂଖ୍ୟା 37 ବୃଦ୍ଧି ପାଇଛି। କେନ୍ଦ୍ର ଆଇନ ଏବଂ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନ ବିଚାରପତିଙ୍କ ସହ ବିଚାର ବିମର୍ଶ ପରେ ରାଷ୍ଟ୍ରପତି ସୁପ୍ରିମକୋର୍ଟରେ 5 ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି। ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସିଲ୍ ନାଗୁ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ସଚଦେବା ଏବଂ ଜମ୍ମୁ କାଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରୁଣ ପାଲିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ବରିଷ୍ଠ ଆଇନଜୀବୀ ଭେଙ୍କିଟା ସୁବ୍ରମଣି ମୋହନାଙ୍କୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ମିଳିଛି। ଗତ ମାସରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ବୃଦ୍ଧି ଲାଗି ଅଧ୍ୟାଦେଶ ଜାରି କରିଥିଲେ। ଦେଶର ହୋଟେଲ, ରେସ୍ତୋରାଁ ଏବଂ ଅନ୍ୟାନ୍ୟ ଶିଳ୍ପ ଦ୍ୱାରା ବ୍ୟବହାର କରାଯାଉଥିବା 19 କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ 42 ଟଙ୍କାରୁ 53.50 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଘରୋଇ ଉପଭୋକ୍ତାଙ୍କ ଲାଗି ଉଦ୍ଦିଷ୍ଟ ଏଲ୍ପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ। ଦିଲ୍ଲୀରେ ଏଲ୍ପିଜି ସିଲିଣ୍ଡର ଦାମ୍ ବୃଦ୍ଧି ପରେ ଏହା 3,113.50 ହୋଇଥିବାବେଳେ ମୁମ୍ବାଇରେ 3,067.50 ବୃଦ୍ଧି ପାଇଛି। କୋଲକାତାରେ ବାଣିଜ୍ୟିକ ସିଲିଣ୍ଡର ଦାମ୍ 53.50 ବୃଦ୍ଧି ପାଇ 3,255.50 ହୋଇଛି। ବିଶ୍ୱସ୍ତରରେ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ପରିସ୍ଥିତି ଯୋଗୁଁ ଏହି ଦର ବୃଦ୍ଧି ଘଟିଥିବା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପିଏମ୍ ସ୍ୱନିଧି ଯୋଜନାକୁ ଆଜି 6 ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପିଏମ୍ ସ୍ୱନିଧି ଯୋଜନା ଦେଶର ଅସଂଖ୍ୟ ଉଠା ଦୋକାନୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଶ୍ରୀ ମୋଦି କହିଛନ୍ତି ଏହି ଯୋଜନା ଅଧୀନରେ ଉଠା ଦୋକାନୀମାନଙ୍କୁ ବନ୍ଧକମୁକ୍ତ ଋଣ ପ୍ରଦାନ କରାଯିବା ଫଳରେ ସେମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତି କରାଯିବା ସହ ନୂଆ ସୁଯୋଗ ସୃଷ୍ଟି କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ଯୋଜନା ସମ୍ମାନ, ବିଶ୍ୱାସ ଏବଂ ସଶକ୍ତିକରଣ ଉପରେ ଆଧାରିତ। ଶ୍ରୀ ମୋଦି ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ସେମାନଙ୍କ ଲକ୍ଷ୍ୟ ଓ ବ୍ୟବସାୟିକ ମନୋବୃତ୍ତି ସଫଳତା ଅର୍ଜନ କରିଛି। ଆମ ସମ୍ଭାଦଦାତା ଜଣାଇଛନ୍ତି 2020 ମସିହାରେ ଏହି ଯୋଜନାର ଶୁଭାରମ୍ଭ ହେବା ପରେ ଏପର୍ଯ୍ୟନ୍ତ 1,12,00,000ରୁ ଅଧିକ ଉପଭୋକ୍ତାଙ୍କୁ ଋଣ ପ୍ରଦାନ କରାଯାଇଛି। ପିଏମ୍ ସ୍ୱନିଧି ଯୋଜନାରେ ଉଠା ଦୋକାନୀମାନଙ୍କ ଜୀବନଧାରଣ ମାନ ସହଜ କରିବା ଉଦ୍ଦେଶ୍ୟରେ ଋଣ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ 15,000, 25,000 ଏବଂ 50,000 ଟଙ୍କାର ଋଣ ପ୍ରଦାନ କରାଯାଇଥାଏ। ଭାରତ ଓମାନ ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତି ସିଇପିଏ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଭାରତ ଏବଂ ଓମାନ ମଧ୍ୟରେ ଏହି ଚୁକ୍ତି ଅର୍ଥନୈତିକ ଓ ରଣନୈତିକ ସମ୍ପର୍କକୁ ଆହୁରି ଦୃଢ଼ କରିବ। ଏକ ଜାତୀୟ ସମ୍ଭାଦପତ୍ରରେ ପ୍ରକାଶିତ ଲେଖାରେ ଶ୍ରୀ ଗୋୟଲ କହିଛନ୍ତି ଏହି ଚୁକ୍ତି ଦେଶର ଛାତ୍ରଛାତ୍ରୀ, କାରିଗର, ମହିଳା, କୃଷକ, ମତ୍ସ୍ୟଜୀବୀ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ନୂଆ ବଜାର ସୃଷ୍ଟି ତଥା ରପ୍ତାନୀ ଦୃଢ଼ କରିବା ସହ ପୁଞ୍ଜିନିବେଶ ଆକୃଷ୍ଟ କରିବା ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ସହାୟକ ହେବ। ସେ କହିଛନ୍ତି ଭାରତର ଓମାନ ସହ ଦୃଢ଼ ଅର୍ଥନୈତିକ ଏବଂ ଲୋକ ସମ୍ପର୍କ ରହିଛି। ଓମାନରେ 7,00,000ରୁ ଅଧିକ ଭାରତୀୟ ବସବାସ କରୁଛନ୍ତି। ସେ କହିଛନ୍ତି ଓମାନରେ ପ୍ରାୟ 6,000 ଭାରତୀୟ ଉଦ୍ୟୋଗ କାର୍ଯ୍ୟ କରୁଥିବାବେଳେ ପ୍ରତ୍ୟେକ ବର୍ଷ $2 ବିଲିୟନ୍ ଲାଭ ମିଳୁଛି। ଶ୍ରୀ ଗୋୟଲ କହିଛନ୍ତି ଏହି ଚୁକ୍ତି ଫଳରେ ରପ୍ତାନୀ କରାଯାଉଥିବା ସାମଗ୍ରୀର 99.38% କ୍ଷେତ୍ରକୁ 100% ଶୁଳ୍କମୁକ୍ତ ବଜାର ଉପଲବ୍ଧ ହେବ। ନବଗଠିତ ପଶ୍ଚିମବଙ୍ଗ ସରକାରର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରାଯାଇଛି। କ୍ୟାବିନେଟ୍ରେ 35 ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। କୋଲକାତାସ୍ଥିତ ଲୋକଭବନରେ ରାଜ୍ୟପାଳ ଆର୍ଏନ୍ ରବି ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଥମଥର ବିଧାୟକ ହୋଇଥିବା କେତେଜଣ ମନ୍ତ୍ରୀ ପଦ ପାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ରାଜନୈତିକ ନେତା ଉପସ୍ଥିତ ଥିଲେ। ନେପାଳର ଶାସକ ଦଳ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ରବି ଲାମିଛାନେ 5 ଦିନିଆ ଭାରତ ଗସ୍ତରେ ଆସି ଆଜି ପହଞ୍ଚିବେ। ବିଜେପି ଅଧ୍ୟକ୍ଷ ନୀତିନ ନବୀନଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ଲାମିଛାନେ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ସମେତ କେତେକ ଉଚ୍ଚସ୍ତରୀୟ ରାଜନୈତିକ ଓ କୂଟନୈତିକ ବୈଠକରେ ଯୋଗଦେବେ। ଶ୍ରୀ ଲାମିଛାନେ ଭାରତରେ ରହୁଥିବା ନେପାଳୀ ସମ୍ପ୍ରଦାୟଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଲାମିଛାନେ ଅଯୋଧ୍ୟା ଯିବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ତାଙ୍କ ସହ ସାଂସଦ ବିପିନ କୁମାର ଆଚାର୍ଯ୍ୟ, ଦୀପକ ବୋହରା, ନିକିତା ପାଉଡେଲ ଏବଂ ପ୍ରଦୀପ ଆଚାର୍ଯ୍ୟ ପ୍ରମୁଖ ଭାରତ ଗସ୍ତରେ ଆସୁଛନ୍ତି। ମ୍ୟାମାରରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ 55 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 70ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତ ସନ୍ଧ୍ୟାରେ ନାମ ହକାମ ସହର ଅନ୍ତର୍ଗତ କାଉଙ୍ଗଟପ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। ଖଣିଜ ବିସ୍ଫୋରଣ ପାଇଁ ଗଚ୍ଛିତ ଥିବା ବିସ୍ଫୋରକ ହଠାତ୍ ବିସ୍ଫୋରଣ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଭାରତ 10ଟି ସ୍ୱର୍ଣ୍ଣପଦକ ସହ ମୋଟ 19ଟି ପଦକ ହାସଲ କରିଛି। ଭାରତର ଏହି ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି କ୍ରୀଡ଼ାବିତ୍ମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସେମାନଙ୍କ କ୍ରୀଡ଼ା ପ୍ରତି ଥିବା ଦୃଢ଼ ନିଷ୍ଠା ପ୍ରତିପାଦନ କରୁଛି। ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଗୋଆର ମାର୍ଗାଓସ୍ଥିତ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଗତକାଲି ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତୀୟ ଦଳ 3-0 ବାଂଲାଦେଶକୁ ପରାସ୍ତ କରିଛି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜୈବିକ କୃଷିକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କ୍ଷେତ ବଚାଓ ଅଭିଯାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜେଇଇ ଆଡଭାନ୍ସ 2026ର ଫଳାଫଳ ପ୍ରକାଶ, କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ମହିଳା ଦୁଗ୍ଧଚାଷୀଙ୍କୁ ସମ୍ମାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି, ଧରିତ୍ରୀ ମାତାର ସୁରକ୍ଷା ପାଇଁ ଚାଷ କାର୍ଯ୍ୟରେ ସନ୍ତୁଳିତ ସାର ପ୍ରୟୋଗ କରିବାକୁ ପଡ଼ିବ। ଚାଷ ଜମିରେ ରାସାୟନିକ ସାରର କମ୍ ବ୍ୟବହାର, ଜୈବିକ କୃଷି ଏବଂ କୃଷକଙ୍କୁ ସମୟୋପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ତାମିଲନାଡୁ ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟସଭା ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତି ପ୍ରଦାନ କରିଛନ୍ତି। ଆସନ୍ତା 8 ତାରିଖକୁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। 11 ତାରିଖ ଦିନ ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ଧାର୍ଯ୍ୟ କରାଯାଇଛି। 18 ତାରିଖ ପୂର୍ବାହ୍ନ 9ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପିଏମ୍ ସ୍ୱନିଧି ଯୋଜନାକୁ ଆଜି 6 ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପିଏମ୍ ସ୍ୱନିଧି ଯୋଜନା ଦେଶର ଅସଂଖ୍ୟ ଉଠା ଦୋକାନୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ସମ୍ମାନ, ବିଶ୍ୱାସ ଏବଂ ସଶକ୍ତିକରଣ ଉପରେ ଆଧାରିତ। ଶ୍ରୀ ମୋଦି ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ସେମାନଙ୍କ ଲକ୍ଷ୍ୟ ଓ ବ୍ୟବସାୟିକ ମନୋବୃତ୍ତି ସଫଳତା ଅର୍ଜନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ମାମଲାର ତ୍ୱରିତ ସମାଧାନ ସହ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଭିନ୍ନ ବିଭାଗର ମନ୍ତ୍ରୀ, ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମାସ୍ଥିତ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ 18ଟି ଅଭିଯୋଗର ଶୁଣାଣି କରିଛନ୍ତି। ଏଥିସହିତ 5 ଜଣଙ୍କୁ ଜିଲ୍ଲା ରେଡ୍କ୍ରସ ପାଣ୍ଠିରୁ 76,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ମୋଟ 169ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ 20ଟି ସାମୂହିକ ଅଭିଯୋଗର ଶୁଣାଣି କରି ସମାଧାନ କରାଯାଇଥିଲା। ନବରଙ୍ଗପୁରଠାରେ ଆୟୋଜିତ ଶିବିରରେ ମୋଟ 28ଟି ଅଭିଯୋଗର ଶୁଣାଣି କରାଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବରୋଳି ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ 141ଟି ଅଭିଯୋଗର ସମାଧାନ କରାଯାଇଥିଲା। ରାଜ୍ୟରେ ଦୃଢ଼ ଭିତ୍ତିଭୂମିର ବିକାଶ ସରକାରଙ୍କର ପ୍ରାଥମିକତା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ରାଜ୍ୟରେ ନିର୍ମାଣାଧୀନ 50 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ଅଟକଳରେ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା କରାଯାଇଛି। ସମୟସୀମା ମଧ୍ୟରେ ସମସ୍ତ ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନ୍ସ 2026ର ଫଳାଫଳ ଆଜି ପ୍ରକାଶ ପାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଆଇଆଇଟି ରୁର୍କୀ ଫଳାଫଳ ଘୋଷଣା କରିଛି। ଚଳିତ ବର୍ଷ 56,880 ଜଣ ପରୀକ୍ଷାର୍ଥୀ ଏଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜେଇଇ ଆଡଭାନ୍ସ ପାଇଁ 1,87,399 ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତକାର୍ଯ୍ୟ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହା ସେମାନଙ୍କ ସଫଳତା, କଠିନ ପରିଶ୍ରମ
ପରିଶ୍ରମ ନିଷ୍ଠା ଓ ଅଦମ୍ୟ ଇଚ୍ଛାଶକ୍ତିର ପରିଚୟ ଦେଶର ଉନ୍ନତିରେ ଛାତ୍ରଛାତ୍ରୀମାନେ ନିଜକୁ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବ୍ରାଜିଲ୍ ଇଜିପ୍ଟ ଇଥିଓପିଆ ଇଣ୍ଡୋନେସିଆ ଇରାନ୍ ରୁଷିଆ ଦକ୍ଷିଣ ଆଫ୍ରିକା ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ ଉତ୍ତମ ସ୍ୱାସ୍ଥ୍ୟ ପୁଷ୍ଟିସାର ଜୀବିକା ଏବଂ ଉନ୍ନତ ଜୀବନଶୈଳୀରେ ଦୁଗ୍ଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି 2001 ପ୍ରତ୍ୟେକ ବର୍ଷ ଜୁନ୍ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଦୁଗ୍ଧଚାଷୀଙ୍କୁ ସମ୍ମାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି ବିକଶିତ ଭାରତରେ ବିକଶିତ ଓଡ଼ିଆ ଗଠନ ପାଇଁ 2036 ସୁଦ୍ଧା ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ଦୁଇଗୁଣରୁ ଉର୍ଦ୍ଧ୍ୱ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ଏହି ଲକ୍ଷ୍ୟ ହାସଲ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ କରାଯାଉଛି ଗତ ଦୁଇବର୍ଷ ମଧ୍ୟରେ 4 ଲକ୍ଷରୁ ଉର୍ଦ୍ଧ୍ୱ ଗୋପାଳକଙ୍କୁ 326 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ଗୋପାଳନକୁ ପ୍ରୋହାହିତ କରିବା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଦିଗରେ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ଏକ ସୁସ୍ଥ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା 21 ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହେବ ଯୋଗ ମହୋତ୍ସବ ସମିତି ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଆଜି ଏ ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ଯୋଗ ଦିବସରେ ଉପସ୍ଥିତ ରହିବା ସହ ସମସ୍ତ ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟ ଏବଂ ପଞ୍ଚାୟତ ସମିତି ସ୍ତରରେ ଯୋଗ ଦିବସ ପାଳନ କରାଯିବା ନେଇ ବୈଠକରେ ସ୍ଥିର କରାଯାଇଛି ଅନ୍ତର୍ଜାତୀୟ ଯୋଗ ଦିବସକୁ ଜନ ଆନ୍ଦୋଳନରେ ପରିଣତ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ଯୋଗ ସହ ଯୋଡ଼ାଯିବା ପାଇଁ ବୈଠକରେ ଆଲୋଚନା ହୋଇଛି ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ ସିଙ୍ଗାପୁର ରୋଡ୍ କିରନ୍ଦୁର ଗୁଣପୁର ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି ପ୍ରାୟ 20,000 କୋଟି ଟଙ୍କା ବିନିମୟରେ ନୂତନ କାର୍ଗୋ ଟର୍ମିନାଲ କାର୍ଯ୍ୟକ୍ଷମ ହେବ ନୂତନ ଡିଭିଜନରେ ପ୍ରାୟ 600ରୁ ଅଧିକ ଅଧିକାରୀ ଓ ରେଳ କର୍ମଚାରୀ କାର୍ଯ୍ୟ କରିବେ ଅବ୍ୟବହୃତ ମାଲ ପରିବହନ ସମ୍ଭାବନାର ଉପଯୁକ୍ତ ବ୍ୟବହାର ହେବା ସହ କିରଣ୍ଡୁଲ ବଚେଲ ଖଣି କ୍ଷେତ୍ରରୁ ଲୁହାପଥର ପରିବହନ ହେବ ଏହି ଡିଭିଜନ ପ୍ରାୟ 40 ମିଲିୟନ ଟନ୍

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆଞ୍ଚଳିକ ସମ୍ବାଦ ଶୁଣିଲି ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ହାଫ୍ ଗର୍ଲଫ୍ରେଣ୍ଡ। କଣ୍ଠ ଦେଇଛନ୍ତି ଫରହାନ ସଇଦ୍ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା କୁମାର, ସଙ୍ଗୀତ ନିର୍ଦ୍ଦେଶନା ଫରହାନ ସଇଦ୍।

ଏଥରର କଥାଚିତ୍ର ଧଡ଼କ ଟୁ, ଗୀତ ରଚନା ରଶ୍ମୀ ବିରାଗ, ସଙ୍ଗୀତ ନିର୍ଦ୍ଦେଶନା ଜାଭେଦ ମହସିନ, କଣ୍ଠ ଦେଇଛନ୍ତି ବିଶାଲ ମିଶ୍ର।

କାର୍ଯ୍ୟକ୍ରମ ଶେଷରେ ଏ ଦିଲ୍ ହେ ମୁସ୍କିଲ୍ କଥାଚିତ୍ରରୁ ଅରିଜିତ ସିଂଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଅମିତା ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଶୁଣିଲେ ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର।

0: ଇଚ୍ଛା ଯଦି ଆତିଲି ହେଲେ ଆମେ ଜିଆନୁ ଏକାଧି ଅସମ୍ଭବ ବୋଲିକିରି ହନ୍ନେ ମାଲ୍ଲା ଦିନ ନାମ ଯାହା ଚାହତ ତାହା କାମା ଆଙ୍ଗତ ହେଲେ ଇଚ୍ଛା ରାନା କଥାଦୁ ଆଉ ନାମେ ଜିଆନୁ ଏକାବଦ ମାନ୍ନାର ଆଦତ୍ତ ମାନ ହିଁ ମାନ ହେଲେ ଏକାଦ ମାନ୍ନାର ଆଦତ୍ ମାନ ବୋଲିକି ଯଦି ନାମ ନିଜର କର୍ତ୍ତବ୍ୟ ଭବନ ମା କାମ ଥାଲେ ଏକାଧି ଏକାସ୍ତି ଆକାସ୍ତି ଛିଡ଼ି ଆରୁ ମା ଖାତ୍ରି ସଫଲତାଗେ ଲାଗାନ ଅଣ୍ଟା ନାମାଗେ କିଛି କାମାଗେ ହିଁ ଖାତ୍ରି ହେଲେ ଭାବଚକୁନ୍ ମାଲ ମାନି ନାଲଖୁବି କାମା ଖାତ୍ରି ଆଉ ଆଦଗେ ଲାଗାନ ଆ ସଫଳତା ବନ ନାମ ଯଦି ହାଖାଗେ ଲାଗାନ ଯଦି ନାଲଖୁ କାମ ଥାଲେ ଆଦ ସହଜେ ଭିଲ ମା ବାରି ଆଦଗେ ଲାଗାନ ସଂଘର୍ଷ କାମା ଖାତ୍ରି ଆଉ ଆ ସଂଘର୍ଷ ଭିତରେ ଯଦି ନାମ ହାରତ କଥାଲେ ନାମେ ଜିଆଧି ହାରକ ଆରୁ ଆ ଏକାବନ ନାମେ ହାଖନା କଥା ପଲଦାଦ ବି ହାଖା ହେଲେ ନାମ ଯଦି ସଂକଳ୍ପ ଅଚକାରତ ମାଲ୍ଲା ଏଙ୍ଘେ ଜିଆନୁ ଏନ୍ ଇଦାନ କାମନ ବତାରୁ ଆନେ ନାଲଖୁ ହିଁ କାମ ଥିଲେ ଇନ୍ନା ମାଲ୍ଲା ହେଲେ ନେଲା ଆବଦ ନାମେ ହେଡ଼ୁଗେ କିଆ ବାର ଜୋଡ଼ୁର ବାର ଇଚ୍ଛା ଶକ୍ତି ମାନ୍ନା କଥା ଆରୁ ନାମେ ଅନେ ସଂଘର୍ଷ କାମନାଗେ ଅଣ୍ଟା ମନୁ ଭାବନା ରାନା କଥା ଆରୁ ନାଲଖୁ ବି କାମନା କଥା ତା ହନେ ଅଣ୍ଟା ବୁହିଣୀଘାର ତମେ ଜିଆନୁ ଏକାନେକିରି ଅଣ୍ଟା ସଂକଳ୍ପ ଚକାଚାର ଯେ ଏଙ୍ଘେ ଜିଆନୁ ଏନ୍ ଇ ନାଲଖୁ କାମନ ଆରୁ ନିଜର ଲାଗାନ ନିଜର ପରିବାରଗେ ଲାଗାନ ନିଜର ସମାଜ ଲାଗାନ ଅଣ୍ଟା ଉଦାହରଣ ମାନନ ଭାବଚାର ଆରୁ ଏକାନିକିରି ନାଲଖୁ ନାଞ୍ଜାର ଆ ବୁହିଣୀଘାର ଇନ୍ନା ଆତଲନାର ହେଲେ ଏକା ନାଲଖୁ ନାଞ୍ଜାର ଏକାନିକିରି ତାଙ୍କ ସଂଘର୍ଷ ନାଞ୍ଜାର ଆର୍ ବୁହିଣୀଘାର ନେଦୁ ତାମାନ ମେହନତ ଆରୁ ତମେ ମୁହିତି ତମେ ପରିଚୟ ବନ ଆରୁ ତମେ ଏକାନିକିରି ତମେ ଜିଆନୁ ଧୀରେ ଧୀରେ ଛୋଟିନ୍ତି ବଡ଼କା ମାଞ୍ଜାର ଆରୁ ଅଣ୍ଟା ସଫଳତାଗେ ଅଣ୍ଟା ଶୀର୍ଷନୁ ଆକୁନ୍ ଆଡ଼ସ୍କାନାର ଆଉ ଏକାନେ ସମାଜରୁ ସୁନ୍ଦର ଭାବେ ତମେ ଜୀବନଯାପନ କାମଲାର ଆ କଥା ତେଙ୍ଗର ତା ବାରା ତାମାନ ମେହନତ ଜୁହାର
1: ଜୁହାର
0: ପହଲା ତ ନିମେ ପରିଚୟ ବନ ଟିକେ ନିମ୍ ତେଙ୍ଗର ଯେ ନିମେ ନାମେ ଏନ୍ଦିର ଏକାସ୍ତାର ନିମ୍ ନିମେ ଜନ୍ମଆଡ଼ପା ଏକାସାନ ନିମେ ଶାଶ ଶ୍ୱଶୁର ଆଡ଼ପା ଏକାସାନ ଆରୁ ଏକାନ ଏକାନିକିରି ନିମ୍ ଛୋଟେ ବାକେନ୍ତା ନିମେ ପରିବେଶ ରାଚା ଏକାନିକିରି ନିମ୍ ବାଢ଼କାର ଆରୁ ପାଠ ଏକାନିକିରି ପଢ଼ଚକାର ଓ କଥା ମନ ଟିକେ ତେଙ୍ଗର ଆରୁ ପାଠ ପଢ଼ିକିରି ଏକାନେ ନିମଟା ସଫଳତା ହାଖରା ଆ କଥା ଟିକେ ତେଙ୍ଗର
1: ଏଙ୍ଗେ ନାମେ ଶ୍ରୀମତୀ କମଲା ବାଗ ଆରୁ ଏଙ୍ଗେ ମା ଆଡ଼ପା ସାଲେ ଭାଡ଼ି ଆରୁ ଏଙ୍ଗେ ଶ୍ୱଶୁର ଆଡ଼ପା ଜୁନା ଡିହି ତା ଏମ୍ଭେ ବ୍ଲକ ମାଞ୍ଜା ଜମନ କିରା ଆରୁ ସମ୍ବଲପୁର ଡିଷ୍ଟ୍ରିକ୍ଟଟା ତ ଏମ୍ ପରିବାରଟା ମାନେ ବଡ଼ ପରିବାର ରାଜକାମ ଏମ୍ଭେ ସାତ ଭାଇ ଭଉଣୀ ଆକୁନ୍ ଭି ଅତଲଦାମ ଆଉ ମା ବୁଆର ଏମ୍ଭେ ବହୁତ ଗରିବ ରାଚାର ତ ଏସେ ତମାଗେ ହାତ ଦୁଇ ବଛର ଗିନ୍ ପାଡ଼ତମ ମୃତମ ବୋଲିକିରି ତମେ ଅଣ୍ଟା ବହୁତ ଚିନ୍ତା ରାଚାର ଆଉ ଏନ୍ଦେରି ତା ଅନା ମହାଗେ ଏମ୍ଭେ ମାଲାରୁ ଏଡ଼ପାପାଲି ଖାଲି ଟିକେ ଝୁପଡ଼ି କୁଡ଼ିଆ ଅଣ୍ଟା ରାଚା ଏମ୍ଭେ ମା ବୁଆର ତମେ ବାସସ୍ଥାନ ବୋଧ ସୁନ୍ଦରଗଡ଼ ଜିଲ୍ଲାନୁ ରାଚା ତା ତାମିସାନ ବାରଚାର ଆଉ ମାନେ ଜଙ୍ଗଲ ଜଙ୍ଗଲ ଟିକେ କଟି କୁଟା କଟେଇ କାମଚାର ଆଉ ଝୁପଡ଼ି ଅଡ଼ପା କାମଚାର ରାଚାର
0: ବୋଲେ ଏକା ପଦାନ ହୋଇଛନ୍ ରାଜା
1: ସାଲେଭାଡ଼ି
0: ଚାହାନୁ ଏନ୍ଦିର ଏନ୍ଦିର ପଦା ଆତଲି କା
1: ସାଲେଭାଡ଼ି ଚାହାନୁ ଛତା ବରତଲି ଜମନ କିରା ଆତଲି ୟା ପାଖା
0: ଇ ସମ୍ବଲପୁର ଜିଲ୍ଲା
1: ସମ୍ବଲପୁର ଜିଲ୍ଲା
0: ଆଚ୍ଛା ଆଚ୍ଛା
1: ସାର ରାଜା
0: ହଁ
1: ହଁ ଆକେନ୍ ଏ ହାଦୁ ବଚନ ସାତେଟା ହେଲେ କହା କହା ରେଘାନ୍ତି ନାହାଟା ରାଚାର ଏନ୍ ପାଞ୍ଚ ନମ୍ବର ତ ପଢ଼ାଗେ ଲଗାନ ବହୁତ ଇଚ୍ଛା ସାଫା ହାତଦାର ଘି ଇଚ୍ଛା ରାଚା
0: ଆଚ୍ଛା
1: କିନ୍ତୁ ପଢ଼ତାଗେ ତା ସମର୍ଥ ମାରିଲା ଦିନ ଏମ୍ଭେ ତ ଅର୍ଥ ମାରିଲା ବୁଆ ସେମେ ଅଣ୍ଟା ଗାଉଁତିଆ ରାଚାର ସାଲେ ଭାଡ଼ିନୁ ଆପଣାର ହି କୁଣାର ତ ଗୁପ୍ତି ରାଚାସ ଯେ ତାଙ୍କାଗେ ଭୁତି ମାରିଲା ଚୋର ଖାଲି ଅନାଗେ ଚିଆଲ ଗାର ଏଙ୍ଘେ ମା ନିଜେ ଭୁତି କଟା କାମାର ଏମାନେ ପସାଲଗା ତ ଦିନୁ ଦିନୁ ବାଡ଼କା ବାଡ଼କା ମଞ୍ଜି କାମ ବାକେନ୍ ମଜୁରୀ ହାଜରି ଅନେକଟା ଧନ୍ଦା କାମ କାମ ଆଉ ପାର୍ଟସ କାମ ପାର୍ଟସ କାମ ମାନେ ଏମ୍ଭେ ଦାଦା ଗୁଠିଆର ଜଡ଼େରି କାଲ ଗାର ଯେ ଅଣ୍ଟା ସେ ନା ମାଲା ବାବୁ ନି ନେଟପାର ନାଲଖୁବୁ ତା କାମ ଚାଟରୁ ତାଙ୍ଗାନ ମାନେ ଆମତାଚାର ଆରୁ ଏଙ୍ଘେ ଦୁଇ ନମ୍ବର ଦାଦା ଆସିନ୍ ପାଠତାଚାର ଏ ବୁହିଣୀ ଗୁଠିଆର ଏମ୍ଭେ ମୁଇଁ ତା ଦେଇ ଗୁଠିଆର ଜଡ଼େର ତାମ ସବୁ ବାର ମାସ ମଜୁରୀ ହାଜିରି କାମିକିରି ଆଦା ଦାସିଙ୍କି ପାସା ଚିଚାର ଆଉ ଭ୍ରଷ୍ଟାଚାର ବାର ପାସା ମାଲକୁନ୍ତା ଆରୁ ପର୍ତ୍ତାରେ ଆଗେନ୍ତା ଖର୍ଚ୍ଚା କମ୍ ରାଚା କିନ୍ତୁ ଆଗେନ୍ତା ପାହୁଣା ଦି ବହୁତ କମ୍ ଅଣ୍ଟା ରୁପିଆ ଚାରଣା ଆଗେନ୍ତା ମଜୁରୀ ବାକେନ୍ କାମେ କାମିକିରି ତାଙ୍ଗାନ ଯେତେବେଳେ

0: ବାର୍ତ୍ତା ଚାରେ ମାନେ ଛୋଟେ ଛୋଟେ ରିନ୍ ନିମେନ୍ଦର ପାଢ଼ର ହେଇ ଉଠାର ଏନେ ମଜୁରୀ ବୁତା କାମା ଆରୁ ଚାଲରତ ବୋଲିକରି ତେଙ୍ଗାଲ ଗାର
1: ହଇ ହଇ
0: ମଲା ଏନ୍ତା ମଲା ଏନ୍ ପାଢ଼ନ୍ ଯେନ୍ତା ହେଲେ ପାଢ଼ନ୍ ଆର୍ ଏଙ୍ଗାନ୍ ଯଦି ମା ପାଶ୍ଚାତ୍ କରାହେଲେ ଏନ୍ ମାଣ୍ଡିଆଡ଼ ହେଇ ମାହନ୍ ଏନ୍ ବାଚା ହେଲେ ଯାନ୍ ଛଅ କ୍ଲାସ୍ ତକ୍ ସାତ୍ କ୍ଲାସ୍ ତକ୍ ତ ଖର୍ଚ୍ଚା ମାରିଲାରୁ ମାନେ ହୁଙ୍ଗେନ୍ କମ୍ କମ୍ ଚାରଣା ଆଠଣାତି ଚାଲରା ଅଲଗା ତାପରେ ହାଇସ୍କୁଲ କରିକୁ ତ ଖର୍ଚ୍ଚା ତେଲି ବାକି ବୟସ ବାଚା ହେଇଛି ହେଇ ଆରୁ ଏନ୍ଦିରକେ ପାଢ଼ ହେ ହତ୍କୋ ନିହାତା ଅକ୍ଷର ଗୁଠିନ୍ କାନିନ୍ ତା ପାଢ଼ା ଲେଖା କିନି ଆରୁ ଏନ୍ଦିରକେ ଆରୁ ପାଢ଼ ଆମ୍ବୁଏ ପାଢ଼ା ବାଚା ବାକି ମାରିଲା ଏନ୍ ପାଢ଼ନ୍ ଯେନ୍ତା ହେଲେ ପାଢ଼ନ୍ ଆରୁ ଏନ୍ ମଜୁରୀ ବୁତା ହେଲେ କାମ ନାଉ ପାଢ଼ନ୍ ହେଲେ ଛୁଟି ଛୁଟି ଉଠି ମାନି ସ୍କୁଲ କାଦାମ ଆଉ ଏନେ ଖରା ଛୁଟି ମାନି ଆଉ ଏନେ ଦଶହରା ଛୁଟି ହେନେ ଛୁଟି ଉଠିନୁ ଏହା ସାଲେ ଭାଡ଼ି ପାଦାନଟା ଲାଟ କମ୍ପାନୀ ସନ୍ଟା କ୍ରେସର୍ ମେସିନ୍ ଉକ୍ତାତକା ଚାଷ ଗେଟି ଚାବାଲଗା ବାକେ ହୁନୁ କାଲ କାମ ଆଉ ସାଫା ବୁହଣୀ ଗୁଠିଆଠି ନାଲଖୁ କାମାଲ କାମ ତ ସାତ ପାଢ଼ା ମୁଞ୍ଜାନ ଆଉ ଆଠ ପାଢ଼ନ୍ ବାଚା ନାଙ୍ଗେନ୍ ମାରିଲା ଏକା ସାନ୍ ପାଢ଼ତନ୍ ହେଇ ପଇସା ତ ମାରିଲା ଦିନ ମାରିଲା ଏନ୍ ପାଢ଼ନ୍ ତା ଏନ୍ ମଜୁରୀ କାମା କାଲେନ୍ ଏତକ ପଇସା ତ ନେଘା ସାର୍ଟିଫିକେଟ୍ ଅନ୍ଦର ଆରୁ ଲେଖତ ଏକିନ୍ ସାନ୍ ହେଲେ ଆମେ ସୁନ୍ଦରଗଡ଼ ଜିଲ୍ଲାନ୍ତା ଭେଡ଼ା ଭାଲ ଗାର୍ଲ ହାଇସ୍କୁଲ ନୁ
1: ଆଚ୍ଛା
0: ଆଶା ଉଚ୍ଚାସରୁ ବୁଆ ସେ ଆମେ ଲେଖତା ଚାଇଚାସ୍ ଯାହା ବି ହଉ ଉଦ୍ଧାର ବାଡ଼ କରି ବୁଆ ଶସାନ୍ ଲେଖତା ଶସାରୁ ମାସକେ ମାସ ଆସାନ୍ ହିଁ ତିହିଲା ହୁଆ ଚାଲଗାସ୍ ଏନେ ତାନ୍ ହିଁ ମଜୁରୀ ବୁତା କାମାରା ଆସାନ୍ ହଷ୍ଟେଲ ରାଚା ହଷ୍ଟେଲ ରାଚା ଲେକିନ୍ ଆସାନ୍ ଏନେ ରାନ୍ଧନି ଆଣ୍ଟ ଇ କାଜ କାମ ଏନେ ମିନ୍ ଆର୍ ଇନ୍ ଉଇ କାଜ କାମ ଏମ୍ହା ଅନାମ ହାଲ୍କା ଆର୍ ବିତା ଚାଲ୍ଗା ଆସାନ୍ ରାଲ୍କାମ ଆଉ ବର୍ଷେ ଅଛାନ୍ ପାର୍ଚାନ୍ ଉଦାହରଣ ମାନା କାଲି 1978 ମସିହାନ୍ତା କଥା ହେଲେ ହୁସ୍ତି ପାସ୍ ମାନଜାନ୍ ଆଉ ବାର୍ଚାନ୍ ଖରା ଛୁଟିକେ ଅକେନ୍ ବୁଆସ୍ ପାଚା ହେଇଛି ମାରିଲା ଆକୁନ୍ ଆରୁ ଆମ୍ବୁ ପାଢ଼ୁ ହାଇ ହେଲେ ମାଦ ବାଚା ଯେ ତାହା ତା ମୋ ନାତଲି ପାଢ଼ାକେ ପାଢ଼ତ ଯେନ୍ତା ସେନ୍ତା ହେଲେ ଆର ଭଉଣୀ ଗୁଠିଆ ମଜୁରୀ ହାଜିରି କାବାଲନା ଟାଣେ ଦୁଆଣା ଚୋର ମାନିଲା ଏକା ସାନରୁ ମାନ ମାଁ ପାଢ଼ା ବାଚାଙ୍ଗ ଠିକ ଅଲି ମା ପାଢ଼ତା ଯା ହେଲେ ମାଣ୍ଡି ଆଢ଼ା ମା ଅନେ ହେଲେ ଠିକ ଏନେ ଜାମ୍ବୁ ପାନି ଜୁନ୍ ଜୁନ୍ ବା
1: ଜୁନ୍
0: ହେଲେ ଛୁଟି ମାଞ୍ଜିକି ଚା ହେଲେ ମଜୁରୀ ହେନେ ଲାଟ କମ୍ପାନୀକି ଘାନି କାଲଗାନ୍ ହେଲେ ଜବ ତକ୍ ଏହା ନାମେ ଲେଖତର୍ କାହିଁକି ପାଢ଼ତମ୍ ହଁ ବର୍ ହେଲେ ଯାଇକିରି ମାଣ୍ଡି ଅନ ନହେଲେ ହେଲେ ମୁଲେଇ ମାଣ୍ଡି ମାନେ ବାଚାନ ଆଉ ପୁରା ସାତ ଦିନ ମାନେ ଅନଶନ କାମ ଚାନବା ହେଲେ ମାନୁ ନାର୍ଗନ୍ ଆର୍ ଅନ୍ଥାଡ଼ି ଜାମୁନ୍ ଚହନ୍ ଆନୁ ବେକୁ ଟିକେ ଚନ୍ ମାର୍ତି ଟିକେ ମୋହନ ଚନ୍ ଆର୍ ଫେର୍ ନାଲଖୁ କାମା କନ୍ ଏହା ଦେଇ ଉଠିଆର୍ ଅଲା ଅଲା କିରି ଏଙ୍ଗାନ୍ ଓଆଇ ମାଣ୍ଡି ଯୋଡ଼େ ଅନୁଚି ଏତକ ନାଲଖୁ କାମାଲ ଦି ନିହା କୁର୍ ଦେଶକେ ମାନାଲକିର ମାରିଲା ତାଙ୍କ ପାଢ଼ତର ହେଲେ ଅନନ୍ ମାରିଲା ହେଲେ ମା ହନେ ବାଲଗାନ୍ ଆଗେ ତ ବହୁତ ଦୁଃଖ ଲଗା ଲଗା
1: କିନ୍ତୁ ପଢ଼ାକେ ଇଚ୍ଛା ରାଚା
0: ବହୁତ ଇଚ୍ଛା ରାଚା ପଢ଼ାକେ ଯେନେ ଏନେ ଗରିବ ଏଡ଼ପାନ୍ତା ହାତ ଦନଟା ଏସ୍କିନ୍ ହେଲେ ବି ଅନ୍ଟା ଏନ୍ ଅଣ୍ଟା ନାଲ ଖଣ୍ଟା କାମନ୍ ଆରୁ ଏନ୍ ଯେନ୍ତା ହେଲେ ନା ଆମେ ଇଅନ୍ ବାଚା ନାଉ ଆଦା ନେଘା ମନେ ନଉ ସଚା ନାଉ ହେନେ ବାଚା ନାଙ୍ଗେ ବାଚା ହେଇଛି ହାଇ ହେନେ ହେଲେ ନିନ୍ ଯା ମା ଅନାଲଦି ମାଣ୍ଡି ଆଡ଼ା ହେଲେ ନିନ୍ ପାଢ଼ତନ୍ ହେଲେ ଅନୁ ଏନ୍ ଉଦ୍ଧାର ଉଧିର ହେଲେ ଅନ୍ଦର ଅନାର ପାଢ଼ତନ୍ ଆଉ ଠିକ୍ ଅତେଲି ହେନେ ହେଲେ ଏନ୍ ମଜୁରୀ କାମାଲେନ୍ ଚାର ହପ୍ତା କାମଚାନ୍ ହେଲେ ଏତକ ପଇସା ମାନ ହେଲେ ନିନ୍ ଏଘା ସାର୍ଟିଫିକେଟ୍ ଅନ୍ଦରା ବାରା ଆରୁ ଇସାନ୍ ହେଲେ ଜମନ୍ କେରା ହାଇସ୍କୁଲ୍ ନୁ ଲେଖତ ହେଇଛି ବାଚା ନାଙ୍ଗେନ୍ ଏହି ବାସ୍ ଜମନ୍ କେରା ହାଇସ୍କୁଲ୍ ନୁ ଲେଖତା ଚେଇଛି ଚାଷ ଆର ସାନ୍ ପାଢ଼ଛାନ୍ ମେଟ୍ରିକ୍ କ୍ଲାସ୍ 1981 ନୁ ଚିଚାନ୍ ଆଗେ ତ 11 ମେଟ୍ରିକ୍ ରାଚା ନା ତାର୍ପରେ ଏହା ପାଢ଼ାକେ ଇଚ୍ଛା ରାଚା କଲେଜ ଭି କେର୍କିରନ୍ ନେ କିନ୍ତୁ ଦାଦା ସାଙ୍ଗେ ଏନ୍ ଯେତେବେଲେ ଭେଡ଼ା ବାହାଲ ଗାର୍ଲସ୍ ହାଇସ୍କୁଲ୍ ନୁ ପାଢ଼ାଲ ଗାନ୍ ଏହା କହା ଦାଦା ଜି ଏମ୍ କଲେଜ ସମ୍ବଲପୁର ନୁ ପାଢ଼ାଲ
1: ଗାଁ
0: ହେଲେ ଜି ଏମ୍ କଲେଜ ନୁ ପାଢ଼ାଲ ଗାସ୍ ବାକି ତାନ୍ ବାଚା ଦାଦା ହେଇଛି ହାଇତ ପାଢ଼ାକେ ବେଦାଲି ଆରୁ ତାଙ୍ଗା ଯେନ୍ତା ହେଲେ ପାଢ଼ତ ହାଇସ୍କୁଲ୍ ନୁ ହେଲା ଆମେ ଲେଖା ବାଚା ଚାର ସାନ୍ ଏଡ଼ପାନ୍ତି କାହା ପାର ଜମନ୍ କିରା ଆରୁ ସାଲେ ଭାଡ଼ିବ ଚାହା ଦିନ ଆଉ ସାନ୍ ରୋଜ୍ ଏଡ଼ପାନ୍ତି କାହା ପାରାର ପାଢ଼ାଲ ଗାଁ ତ ପ୍ରଭାବ।

0: ଇଣ୍ଡିଆନ୍। ତାପରେ କଲେଜକେ ଆରୁ ନେଖା ହେଇ ଶକ୍ତି ମଲା ଯିଏ ପାଠତାଙ୍ଗ ବୋଲିକରି ହେ ମନ୍ନୁ ଭାବଚାନ୍ ଯିଏ ମଲା ପାଠକୁନ୍ ଆରୁ କାମ ଅଛି ଏନ୍ କିଛି କିଛି ନାଲଖୁ କାମ ଆଗେ ଅଣ୍ଟା ଟ୍ରେନିଂ ଫ୍ରେନିଂ ଅଛୁ ମାନ ଆଲେ କେନ୍ ସିଟି ଟ୍ରେନିଂକେ ଲଗାନ୍ ଆଗିଲି ତାହେନେ କରି କଟକଣା ମଲାରୁ ଆଲେ ଖାଲି ଫର୍ମ ଫିଲ୍ ଅପ୍ କାମାରୁ ହେବଡ଼ କୁଞ୍ଚକୁନ୍ ମାନ ଅଲଗା ବାକେନ୍ ଫର୍ମ ଫିଲ୍ ଅପ୍ କାମଛ ଆଚାନ୍ ଏହା ବାରଚାନ୍ ଆଡ଼ମିସନ୍ କାମାଗେ ଆରେ ସିଟି କାମାଗେ ସାନ୍ ସମ୍ବଲପୁର ଏଠାପାଲି ନୂଆଗେନ୍ ରାଜାଇ ସାର୍ ଓମେନ୍ ସିଟି ଆସାନ୍ ବାରଚାନ୍ ଯେ ଏଘେ ବାସ୍ ଏହା ଦାଦା ସଙ୍ଗେନ୍ ଏନ୍ ସିଟି କାମ ନାଗେ ହେ ଦାଦା ଭୁବନେଶ୍ୱର ନୁ ତାନ୍ ରିଜର୍ଭ ବ୍ୟାଙ୍କ ନୁ ହାକା ଚାଷେ ଚାକିରି ହାକା ଚାଷେ ହେଲେ ଏହେ ଦାଦା 100 ଟଙ୍କା ତାଏ ଦାସ ବେଶୀ ମଲା ହେଲେ ଆ 100 ଟଙ୍କା ହେ ବୁଆ ଗାଡ଼ି ଭଡ଼ା 10 ଟଙ୍କା କାମଦା ସାଙ୍ଗେ 90 ଟଙ୍କା ଅଛି ଦାସ ପୁରା ଏହେ ମନେ ଆତଲି ଆ 90 ଟଙ୍କା ବନ୍ ଏନ୍ ଅଣ୍ଟା ମାନେ ଅଣ୍ଟା ମାସ ଆଦାନ ଚାଲାବେ ନାତି 60 ଟଙ୍କା ଏମ୍ହେ ମେସ୍ ଫି ରାଚା ଆଉ 40 ଟଙ୍କା ବନ୍ ହାତ ଖର୍ଚ୍ଚା ଏନ୍ଦର ଏନ୍ଦର କାମାଲ କାମ ଆରୁ ଗତକତି ଚାଲର କାମ 2 ବରଷ ସିଟି ମଞ୍ଜରା କରା ସାଙ୍ଗେ ସାଙ୍ଗେ ତା ଲେଟର୍ ମା ବାରି ନା ମାନେ ପୋଷ୍ଟିଂଗେ ବାକି ଠିକ୍ ଆତଲି ଆଗେନି ତା ଅର୍ଥ ଅଭାବ ଆଇଲେ ଦାଦା ଚାକିରି କାମାଲ ଗାସିଲେ ବି ଏମ୍ ପରିବାର ତ ବାଡ଼କା ରାଚା ତାଙ୍କେ ତମା ପୁରା ଅଲଗା ନା ମୁହାଗେନେ ସବୁ ପ୍ରକାର ପ୍ରକାର ଧୀରେ ଧୀରେ ଏସ୍କେ କାମ ମଲା ମଜୁରୀ ବୁତା କାମାଲ ଗାନ୍ ଫେର୍ ସିଟି କାମିକିରି ବି କେରାନାଉ ଏଡ଼ପାନୁ ଫେର୍ ମଜୁରୀ କାମା କାଲ କାମ ଗୁଡ଼ା ଯେତିକି ରୋଡ଼ ଗୁଠେନୁ ନାଲଖ ମାନ ଅଲଗା ଗେଟି ଅନ୍ଦରନା ଟ୍ରକ୍ ଗୁଠେନୁ ଚା ଚା ଲୋଡ଼ କାମ କରି ଅନ୍ଦରନା ଏଗୁଡ଼ା ସଫା ନାଲଖ କାମିକିରି ଝାଲ ନାଲ କରି ଯାହା ପରିଶ୍ରମ କାମାର 2 ପଇସା କାନଗାନୁ ପ୍ୟାଣ୍ଟ କୁର୍ତ୍ତା ନିଜର ପିନ୍ଧନ ଉଢନ୍ ଏସବୁ କାମାଲ କାମ ତ ଚାମାର ଆଲଖା ଅଲଗାରେ ମାନ ଏହି ବୁଆସିନି ଆଲଖା ଅଲଗାରେ ଯେ ଏତକ ଏତକ ହାତ ଦୁବଚ କାଞ୍ଚକା ଦାଏ ଆରୁ ପାଠତାଙ୍ଗ ଯେ ପାଠତାଲ ଦାଏ ଆମା ପାଠତା ନାଲଖ ପୁତା କାମତା ଏଗୁଡ଼ାରେ ହାତରିନ୍ ଏଗୁଡ଼ା ନେଖା ସାନ ଚିଆ ଲଗା ଗୁତି ଗୁତା ବୋଲିକରି ବୁଆସିନ୍ ବହୁତ ତେଙ୍ଗା ଅଲଗା ଲେକିନ୍ ଏମ୍ ବୁଆସିନ୍ ବୁଆ ନିନ୍ ଆପଣ ନାମା ସୁଚା ଏମ୍ ଯେନ୍ତା ହେଲେ ବି ପାଢ଼ ମୋର ଅଗଲି କମ୍ ଆରୁ ନିନ୍ ଅଲଗା ଜମାର ହି କଥା ମେନା ଆରୁ ନିନ୍ ଆ ବାହାରନି ମାନା ବୋଲିକରି ଏମ୍ ସାହସ ଗୁଠି ଚିଆଲ କାମ ଆରୁ ତ ଏନ୍ 1987 ନୁ ମାନେ ଖରା ପାଖେନ୍ ମାନେ ନାଲକିପୁତା କାମଚାନ ଯାହା ବି 2 ପଇସା ବିକିଚାନ୍ ଠିକ୍ ଜାନୁଆରୀ 15 ତାରିଖ ଏହେ ଲେଟର୍ ବାର୍ତ୍ତା ଯେ ନିହେ ଝାରବନ୍ଦ ବ୍ଲକ ଜୟନ କାମାରି ନିହେ ଚାକିରି ଅର୍ଡ଼ର ମାନ ଯାକରା
1: ଏଇଟା ଟିଚର୍ ଚାକିରି ଯେ ଆପ୍ଲାଏ କାମକା ଜିକାର କା ତମେ ତାର୍ତି ହନେ ବାରଚା
0: ମଲା ଆବଦ ଏମେ ରେଜିଷ୍ଟ୍ରେସନ ମାନ ଜିକିରି
1: ଆଚ୍ଛା
0: ଆଗଲି ତା ମାନେ ଇଏ ଇ ହଁ ଏକ୍ସଚେଞ୍ଜ ଅଫିସ ନୁ ରେଜିଷ୍ଟ୍ରେସନ ମାନି ତ ଏମ୍ ସିଟି ପାସ୍ କାମ କାମ ବୋଲିକି ରେଜିଷ୍ଟ୍ରେସନ ମାନି ଆ ହିସାବ ଦେଖିକରି ଆଦାନ ତାମ ଚିଚକାଚାର ଲେଟର ମାନେ ତୈୟାର ଯେ ନିମେ କରଲାନୁ ପୋଷ୍ଟିଂ ମାନିକିଛି ନିମ ଜଏନ କାମା ଆଉ ତ 1987 ମସିହା ତା ଜାନୁଆରୀ 15 ତାରିଖ ଗଲା ଏନ୍ ଜଏନ କାମ ଜାନ ଦେଇକିରି ଇସ୍ତି କାହାଲାକେ ଫିର୍ ଆଗେନ୍ ତା ବସ୍ ମୋଟର କି ବହୁତ ଅସୁବିଧା ଆଗେନ୍ ଗଭର୍ଣ୍ଣମେଣ୍ଟ ବସ୍ ଯୋଡ଼େ ଖାଲି ଚାଲିଲା ଅଲଗା
1: ସମ୍ବଲପୁରତି
0: ଝାରବନ୍ଦକେ ଆଉ ତ ସିଧା ଡଭା ଅଣ୍ଟା ତଲି ଲାଷ୍ଟ ବର୍ଡ଼ର ନାମେ ମଧ୍ୟପ୍ରଦେଶ କି ଲାଷ୍ଟ ବର୍ଡ଼ର ତ ଏମ୍ପି ବର୍ଡ଼ର ହି ଆସାନ କେରକା ଆ ବସ୍ ନୁ କେରକାମ ଯେ ଉନ୍ଦୁଲକେ ପଲକାମ ସାଏ 13 ତାରିଖ ନୁର କାମ ଆଉ ମାହାଣ୍ଟା ରାଜକାମ ପଦମପୁର ନୁ ଆଇଆ ବସ୍ ମାହାକରି ନାନୁଲା ପାୟରିକେ ଫେର 14 ତାରିଖ କେରକାମ 14 ତାରିଖ କେରକାମ ଝାରବନ୍ଦ ନୁ ଫେର ମାହାଣ୍ଟା ରାଜକାମ ଆସାନ ଅଫିସ୍କେ କରକାମ ଜଏନ୍ କାମ କାମ ତାର୍ପରେ ଏମ୍ହେ ଏହା ପୋଷ୍ଟିଂ ଏକାସାନ ମାନେ ସ୍କୁଲ୍କେ ଆସାନ ଏ ଦାଗେ ଅଚାରେ ମାନ ଆଉ ଇସାନ ନିମ୍ହେ ଇ ସ୍କୁଲ୍ ନୁ ନିମ୍ହେ ପୋଷ୍ଟିଂ ମାନେ ଜଏନ୍ କାମ ନାତିଲି ଇସାନ ନିମ୍ରୋର ଆସାନ ମେନା ମୁନିକିରି ଯାହା ଆଡ଼ା ଉଠି ଠିକ୍ ଠିକ୍ କାମଚାମ ଆଉ ସେ ଫେର୍ ଧରନେ କିରିନାକେ 2 ଦିନ ଲାଗିଆ ଫେର୍ କିରି କାମ ଆଉ ବେଡ଼ିଂ ମିସ୍ତ୍ରା ଧରିକିରି କେର କାମ ଆଉ ଆସାନ ନେନ୍ 2 ବରଷ ଖାଲି
1: ରାଚାନ୍ତି
0: ଏନ୍ ଏମ୍ହେ ମାମୁସ୍ ଗୀ ତାଙ୍କଟା ରାଚା ହେଇଛି ଆସେନ୍ ତେଙ୍ଗିଆନ୍ ସାଙ୍ଗେନ୍ ପଢ଼ାଲ କାମ କିନ୍ତୁ ତାନ୍ ଆଧା ନୁ ଆମ୍ବେ ଚାଷ ଆରୁ ତାନ୍ ହନେନ୍ ମାନେ ଏଡ଼ପାନୁ ରାଚା ଚାଷ ବାସ କାମ ଏଖେନ୍ ସାଙ୍ଗେ ଟିକେ ଚେ কত বাজ কামা।

0: ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝᱜᱮᱱ ᱥᱤᱴᱤ ᱠᱟᱢᱟᱞᱜᱟᱛ ᱟᱨ ᱢᱤᱫᱴᱟᱝ ᱥᱟᱝ କାମାଲଗାର ବହୁତ ମିଳାମିଶା କାମାଲଗାର ନିଜର ହାତ ଲେଖା ବି କାଚାରଣଟା ମଉସା ଭାଲକାମ ପାଚକିଶନଟା ତାହାର ପାନ ରାଜକାମ ବି ଧୀରେ ଧୀରେ ଆଲ ଏତକ ମିଶ୍ର କାଚାର ଯେ ଆକୁନ ଯାକର ବି ଏଙ୍ଗେଡ଼ ପାଖେ ବାରାଲ ନାଟା
1: ନିଶ୍ଚେ ନିଶ୍ଚେ ଏନେକା ମାଷ୍ଟର ଅଣ୍ଟା ବାଛନଟା ସମାଜ ନୁ ଅଲଗା ତାନା ଲଗା ଅଣ୍ଟା ସମ୍ମାନ ଆତିଲି ଆରୁ ନିମ ଯେନ ସମିଆନୁ ନାଲକୁ ନଂସ୍କାର ଅଣ୍ଟା କୁକା ହିସାବ ନୁ ଆର ଟିକେ ସମ୍ମାନ ହାକନା ବଦ ମାନେ ଅଣ୍ଟା ସ୍ୱାଭାବିକ ତୁ ଭଲ ସମ୍ମାନ ଚିଚକାର ବଢ଼ିଆ ହିସାବ ନୁ ଅଣ୍ଟା ଇ କାର ନିମାନ ହିଂସାନି ହେଲେ ଅଣ୍ଟା କଥା ତେଙ୍ଗା ଯେ ନିମ ଯେତେବେଳେ ପଢ଼ାର କାର ଆଉ ନିମ ହି ଆହାଲକାର ଯେ ନିମେ ବାପା ନିମେ ମା ବୁଆ ଘର ହେତକି ଷ୍ଟାଣ୍ଡାର୍ଡ ମଲାରୁ ଟିକେ ଗରିବ ରାଚାର ଏକାନେ ପଇସା ଝିଅର ଯେନ୍ ପଢ଼ନ୍ ହୁଦାନ ବି ହାଲକାର ଫିର୍ ଭି ନିମେ ମନୁ ପଢ଼ମ ବୁଡ଼ିକିରି ଯେନ୍ ତେଙ୍ଗାଲକାର ଯେ ଏନ୍ ଯଦି ହନେ ହଟ କାମ ନହେଲେ ଏମେ ମା ବୁଆର ଏଙ୍ଗାନ ଏନ୍ଦିର ବର ହନେ ଏକଲା ହିଁ ମଲା ଲାଗୁ
0: ଏନ୍ଦିର ବର ହନେ ମଲା ଲାଗୁ କିନ୍ତୁ ଏମେ ନିଜର ଚେଷ୍ଟା ନୁହେଁ ନିଜର ମାନେ ଖର୍ଚ୍ଚାତି ମାନେ ଏହେ ବୁଆ ଯାହା ଚିଅସ୍ ମା ଚିଅସ୍ ନିଜର ଖର୍ଚ୍ଚାତି ଏମ୍ ପାଢ଼ମ ବୋଲିକିରି ଏମେ ସାହସ ଅଣ୍ଟା ରାଜ ଆରୁ ନେ ଏସ୍କି ମାନେ ଏତକ ପାର୍ଥକା ଦାମ ଯେ ଇ ନାଲଖୁନ୍ ଆମୋଦ କାମା ବୋଲିକିରି ଏମେ ମନ ନୁ ମାନେ ଅଣ୍ଟା ଘୃଣା ମାରିଲା ରହୁ ଏମ୍ ଯେନ୍ତା ହେଲେ ବି ଅଣ୍ଟା ଆଗଲି କମ୍ ଆଉ ଇ ନାଲଖୁ ଛୋଟେକା ବାଡ଼କା ଇ ଭାବନା ମାରିଲା ରହୁ ନିଜର ଖୁରିକିନା ନେଖେ ମାଞ୍ଜ ମାରୁ ବି ପାସା ରୋଜଗାର ଏମେ କାମନା ହିଁ ଲକ୍ଷ୍ୟ ରାଛା ଯେ ଆଗଲି ଏସ୍କେ ପାଢ଼ମ୍ ଆର ଏସ୍କେ ନିଜର ହେଡୁ ନୁ ଏସ୍କେ ନେ ଇଲ ଇ ଦିହି ଚିନ୍ତା ନୁ ନେ ରାଜକାମ ଆର ଛୋଟ ବଡ଼କା ନାଲକୁ ହେ ଚିନ୍ତା ବାଲା
1: ମାଲାରୁ
0: ଲାଜେ ହି ମାଲା କାମନା
1: ହଁ ଏ କଥା ଆଉ ନାଲକୁ କାମନା ଲାଜେ ହି ମାଲା ଦିନ ଆର ନିମ ବଢ଼ିଟି କଥା ତେଙ୍କାର ଯେ ନିଜର ଲଗାନ ଯଦି ନାମ କିଛି କାମଲ ଦାତ ହେଲେ ଆଦାତ ବଡ଼ିଟି କଥା ହେଲେ ଇନେ ଘାଗା ଏରା ଖାତରା ଲିଜେ ମାଲା ଏଙ୍ଘେ ବୁଆସ ପଇସା ମାଚି ଚାହ ଯେ ଏନ୍ ପଢ଼ା ପୁଲକାନ ଏଙ୍ଘେ ମା ଦିନେ ବେମାର ଖାତା କରା ଯେ ଏନ୍ ପଢ଼ା ପୁଲକାନ ବାପା ମା ଗେ କଥା ବୁଝରାଲ କାତ ଆକୁନ୍ ତ ହାଦୁ ବଚୁର ମାଲା ଏଙ୍ଗେ ଏତକି ଲାଗ ଇନେ ଯେନ୍ ବାଲନାର ତ ଧୀରେ ଧୀରେ ମାଲା ଲାଗୁ କାଇଁ ଯେ ଆମେ ପରିବାର ନ ମୂଲ୍ୟବୋଧ ଅଣ୍ଟା ରାଜା ଧୀରେ ଧୀରେ କମରା କାଲି ବୋଲି
0: ହଁ ଆର ତାକୁ ମାନାଲି ବହୁତ ମାନେ ଆକୁନ୍ ଏରାଲ ନା ଏତ ଆକୁ ପାସା ଅତକା ମାଞ୍ଜା ଆରୁ ଆଲାର ଗି ଭାବନାବୋଧ ମାନେ ହାନି ମାଞ୍ଜା କରା ଯେ ଯେନ୍ତା ହେଲେ ହି ଚିଅସ୍ ବୁଆ ସାଙ୍ଗେ ପଇସା ଥିଲେ ମା ସାଙ୍ଗେ ପଇସା ଥିଲି ଏନେତକ ତାଙ୍କୁ ନେନେ ଚିଅର ବୋଲିକରି କିନ୍ତୁ ହେତକୁ ବା କେନ୍ ତ ପଇସା ନା କାଉଡ଼ି ମେଲା ବୁଆ ମାରେ ନଟ ମେଲା କାମନା ଯେନ୍ତା ବି ମାନାଲକା ନିଜେ ବି ଭରଣ ପୋଷଣ ଲାଗିନି ବି କାମାଲକା ଆଉ ଆଗଲି ଏସ୍କେ ନେ ଖାଲି ଇଭନ୍ ଭାବାଲ କାମ ଯେ ଏମ୍ ଏସ୍କେ ମା ବୁଆର ଘି ନା ଆମେ ହେଇଯମ୍ ଆରୁ ଏମ୍ହା ମା ବୁଆର ଯେନ୍ ଗରିବ ବୋଲିକିରି ତାହା ଭାବନା ଥିଲେ ଆପଣ ତ ଏଦମ୍ ବୋଲିକିରି ଏମ୍ ହେଟା ଦୃଢ଼ ମନୋଭାବ ରାଚା ଇଚ୍ଛା ରାଚା ଯେ ଏସ୍କେ ଅଣ୍ଟା ପାରଦମ ଆଉ ଯେତକି ଭଉଣୀ ଭାଇ ପାର୍ଟସକାମ ବି ଚାରି ଭଉଣୀ ଭାଇ ଏମ୍ ପାର୍ଟସକାମ ଚାରି ଜଣ ଚାକିରି କାମ ଚିକା ଦମ ଆରୁ ତିନି ଭଉଣୀ ମାରିଲା ପାଢ଼ୁର ବୋଲିକରି ତା ଚାକିରି ମାରିଲା ହେଲେ ସାଫାର କାମ କାର
1: ନିଜର ନିଶ୍ଚୟ ଭାବରେ ଚେଷ୍ଟା ରାଜା ହେଲେ ଯେତେବେଳେ ମା ବୁଆର ତେଙ୍ଗାଲିଆର ଯେ ମା ଘର ତ ତେଙ୍ଗାଲିଆର ଯେ ପାଢ଼ ପାଢ଼ ବାଲି ବାକେନ୍ ପାଢ଼ତ ବୋଲିକିରି ତେଙ୍ଗାଲିଆର କିନ୍ତୁ

0: ବାପା ଘାଟ ଟିକେ ମନା କାମରେ ଇତ୍କି ଲାଗନ୍ ଯେ ଆର୍ଥିକ ପରିସ୍ଥିତି ହେତ୍କି ଟିକେ ଭଲ୍ ମାଲାରୁ ହେଲେ ନିମ୍ ଯେତେବେଳେ ଚାକିରି ବାକିରି ନାଞ୍ଜକାର ଆଉ ପଇସା ଦରମା ହାକାର ମା ବୁଆର କାନେ ଖୁସି ମାଞ୍ଜାର
1: ହଁ ଏହି ମା ତା ଏହି ଗାନେ ରାଲଗା ଯେତେ ତାହା ହାଦୁ ବଚନ ଯେତେ ଚାକିରି କାଣା ତାହା ତାର ମାଲାକୁ ଏହା ଦାଦା ସେ ଭୁବନେଶ୍ୱର ନୁ ଆଙ୍ଗେନ ରାଜସ୍ ବ୍ୟାଙ୍କ ନୁ ହେଲେ ଫେର ଏହି ମାଦ ମାଲାକୁ ଏହି ମାଦ ଏହି ସାଙ୍ଗେ ରାଲଗା ଆଉ ଏହି ବାପା ମଝି ମଝି ନୁ ବୁଆଗାର କାଲଗାର ଏ ରାଗେ ଆରୁ ତାନ ବହୁତ ଖୁସି ମାନଲଗା ଯେ ଯାହା ବି ହଉ ଏନ୍ ମାନା କାମାଲ କାନ ଏହା ହାତୁନ୍ ଆମ୍ବୁ ପାଢ଼ୁ ବାଲକାନ ହେଲେ ହି ତାହା ଜିଦନୁ ତାନ ମାନେ ପାଢ଼ଚା ଦଉ ଆକୁନ୍ ଅଣ୍ଟା ଯାହା ହେଲେ ବି ଅଣ୍ଟା ନିଜର ହେଡ଼ୁନୁ ଜାତ ଆଉ ତାମାଗି ଲାଗାନ୍ ବି ଏନ୍ ଖୁସି କାମାଗି ସବୁ ବାକେନ୍ ଚିଢ଼ା ପଟା ପୁନା ପୁନା ନୂଆଖାଇ ମଞ୍ଜା ଦଶହରା ମଞ୍ଜା ଏଙ୍ଗାକେ ପଛେ ମଲା ହେଇଦୁନ୍ କିନ୍ତୁ ଏଙ୍ଗେ ମା ବୁଆର ଖୁସି ମାନର ଯାମ ଏଙ୍ଗାକେ ଚିଢ଼ା ପଟାଗେ ଅଭାବ ରାଚା ଅନାମହାଗେ ଅଭାବ ରାଚା ତାକୁ ସବୁ ଲେଖା ପୁରଣ କାମନ୍ ବୋଲିକିରି ଏନ୍ ବହୁତ ମାନେ ମା ବୁଆର୍କେ ଖୁସି ଘି ଲାଗାନ୍ ସଫା ଲେଖା କାମା ଲଗାନ୍ ଆଉ ଏଙ୍ଗେ ମା ଏଙ୍ଗେ ବେଞ୍ଜା ତକର ଏଙ୍ଗେ ହାଦୁ ପହିଲା ହାଦୁ ମାନା ଯାକର ଏଙ୍ଗେ ଗାନେ ରାଜା ଏଙ୍ଗେ ଭୁଣୀ ଗାନେ ବି ରାଜା ଆରୁ ଏଙ୍ଗେ ଗାନେ ପହିଲା ଆନେ ରାଜା ଏଙ୍ଗେ ହାଦୁ ବଛ ବାଡ଼କା ମଞ୍ଜା ଯେତେବେଳେ ଏନ୍ ପାଦାଗେ ମାନେ ଟ୍ରାନ୍ସଫର୍ ବାରଚାନ୍ ଆଉ ଇଆ ବଙ୍ଗନ ବାରଚାନ୍ ଆଙ୍ଗେନ୍ତି ଏଙ୍ଗେ ମା ଫେର୍ ଏଙ୍ଗେ ଭଉଣୀ ଗାନେ ରାଜା ଏମେ ଦୁଇ ଭଉଣୀ ସାନ୍ ବେଶୀର ଅଲଗା ଆଉ ଭାଇ ଗୁଠିଆର ତାମ ବାହାରି ଗେଛା ଗେଛାନୁର ଅଲଗା ମାଲାକୁର
0: ଚାକିରି ବାକିରି ତାର ଅଞ୍ଜିକାର ଫେର୍ ଏକାନେ କରି ବେଞ୍ଜା ଆଗେ ପ୍ରସ୍ତାବ ବାରଚା ଏକାନେ କରି
1: ଏମେ ତ ପହେଲା ପୋଷ୍ଟିଂ ମଞ୍ଜା କେରା ତାପରେ ଏହା ବେଞ୍ଜା ବୋଧ ପାଛଲି ମଞ୍ଜା ତ ଏମେ ନିଜର ଦୁଇ ଭଉଣୀ ରାଜକାମ ମାନେ ଅଣ୍ଟାଟ ପାନ ଏହେ କୁହା ଦେଇ ଚିଜକାମ ହେଲେ ଚାରି ଭଉଣୀ ଭିତରେ ଅଣ୍ଟା ବନ୍ତା ଡୁଙ୍ଗା ଜୋର ଆମେ ନିଜର ମାମୁଁ ସେ ତାଙ୍କ ଦାସକେ ଚିଚକା ତାପରେ ଏହେ ଦେଇବ ଆମେ ଈଶାନ ଯେନ୍ ଜୁନା ଢିହିକି ଚିଚକା ଆମେ ଦୁଇ ଭଉଣୀ ଅଣ୍ଟାଟ ପାନୁ ହେଲେ ଏହେ ଦାୟିତ୍ୱ ବାଚା ଯେ ଏହେ ତାର ଖସ ଅଣ୍ଟାଲ ଦାସ ଆଉ ତାନ ହିଁ ଏମେ ଆଜ୍ଞା ଆର୍ହି ପଢ଼ାଲଗାର ଆଜ୍ଞା ତାନ ବି ଏ ପାଠ ସ୍କାନାର ଗ୍ରାଜୁଏସନ୍ କାମ ସ୍କାନାର ହେଲେ ଆରୁ ଏକାତରା ଭାନିଦା ଏରାକତ ଆଉ ଦୁଇ ଭଉଣୀ ଦଣ୍ଟାଟ ପାନୁ ବିହା ଚୁରା କାମତ ବୋଲିକିରି ଫେର୍ ତାନ ଏଙ୍ଗାନ ଅଚ୍ୟା ଦାଉ ଆସାନ ବେଞ୍ଜା ବେଟା
0: ମାଞ୍ଜିକି
1: ପରିବାର ତିନ ଭାଇ ଆତଲା ରେ ଶ୍ୱଶୁର ଗାରି ହାତୁ ମୁଣ୍ଡା ଖାଲି ଆରୁ ଭଉଣୀ ମାଲକାରି ସାଫାର ଆକୁନ୍ ନେ ଅଣ୍ଟାନୁ ନାତଲା ଆକୁଞ୍ଜ କର ବି ଭିନେ ବଟକା ମଲା ମାନ
0: ବଢ଼ିଆ ବଢ଼ିଆ
1: ହାତୁ ବଚର ହି ଜାମାର ମାନେ ବେଞ୍ଜା କୁହାର ମୁଞ୍ଜେ ଚାରି ଆର ଏଙ୍ଗେ ଅଣ୍ଟା ହାତୁ ବେଞ୍ଜିକିଛେ ଆର ଅଣ୍ଟା ତେଲି ଏଙ୍ଗେ ଯୋଡ଼ି ନନି ଆର ଛୋଟେ ଘି ନାହାଟା ମୁଣ୍ଡା କୁକା ଅଣ୍ଟା କୁକ ସାଫାର ଅଣ୍ଟା ନାତଲା ଆକୁଞ୍ଜ କର ବି ଆମେ ହାଲୁ ଗଡ୍ଡା କିଆର ପାପାଲି ଭାଗବଟା ମାଲା ମାନ
0: ଇଦା ବଢ଼ିଆ କଥା ଯେ ନିମ୍ ଗୁଟି ପାର୍ଚକାର ବୋଲିକିରି ପାଠକେ ମହତ୍ଵ ମନ ବୁଝିକାର ବୋଲିକିରି ଇ ସମ୍ପର୍କ ବୋଧ ଏନ୍ଦେ ଦୁ ହାଦୁ ବଚୋ ଇ ଯେନ୍ ଭାଇ ଭଉଣୀ ଡେଡ୍ ଶ୍ୱଶୁର ଶାଶ ଶ୍ୱଶୁର ବୋଧ ଏନ୍ଦେ ଦୁ ବୁଝିକାର ବୋଲିକିରି ଭଲ ଅଣ୍ଟାନୁ ଆତଲଦାର ତ ଇସନ୍ ବଢ଼ିଆ କଥା ଯେ ପାଠ ନାମ ଯଦି ପାଠ ପାର୍ଚକାତ ବୋଲିକିରି ନିଜର ମନ ଭିତରେ ହେଜିକାତ ଭାବଚିକାତ ଆରୁ ଏକାବୋଧ ଭଲ ଏକାବୋଧ ମନ୍ଦ ବୁଝିରାଲ ଦାଦ ବୋଲିକିରି ଇ ଯେତେ ବୋଧ ଅଣ୍ଟା ହେଇକିରି ଆତଲଦାର ଆରୁ ଆରୁଣ୍ଟା ବଢ଼ିଆ କଥା ଯେ ଅଣ୍ଟା କୁକାଇ ଧି ଖାଲି ବୁଝରି ମା ବୁଆର୍ଗେ କଥା ନିମ୍ ଯେନ୍ ତେଙ୍ଗାଲକାର ଯେ ଚାକିରି ବାକିରି ନାଞ୍ଜାନ ହେଲେ ବି ମା ବୁଆର୍ଗେନ୍ କପଡ଼ା ଲତା ଆଇଦାନ ଆଦାନ ସବୁ ହେନ୍ଦା ଚାଲିଆନ୍ ବୋଲିକିରି ଯେନ୍ ତେଙ୍ଗାଲକାର ଅଣ୍ଟା କୁକାଇ ଧି ନାଦାନ କାମାଙ୍ଗି ଆରୁଣ୍ଟା କଥା ତେଙ୍ଗା ଖାତିର କିଛି ଯେ ଓଡ଼ିଆନୁ ଯେନ୍ତା ତେଙ୍ଗନାର ଯେ ମା ହେଲେ ପାଠୋଇ ମାନେ ଦେଶ ଯିବ ଆଗେଇ ବାଗିର ତାହା ନିମ୍ ପାଠୋଇ ମାଞ୍ଜିକାର ପାଠ ପାଠକାର ବୋଲିକିରି ଇ ଯେତେ ହିସାବନୁ ଠିକ୍ ହିସାବନୁ ଚାଲ ହେଲେ ନିମ୍ ହାଦୁ ବଚୁର୍ଗେ ଏକାନେ ଇଏ ପଢ଼ାନାର ଏକାନେ କିରି ତମେ ପଢ଼ାକେ ଲାଗନ୍ ବ୍ୟବସ୍ଥା କାମଲଦାର
1: ହଁ ଆଜ୍ଞା ହାଦୁ ବଚର ଏନ୍ତା ପଢ଼ତାକେ ମାନେ ବହୁତ ହାନି କାମିକିଛେନ୍ ଆଉ ଅଣ୍ଟା ତା ପ୍ଲସ୍ ଥ୍ରୀ କାମଚାଦ ଆଉ ନର୍ସିଂ କାମିକିଛି ଆର୍ ତାଙ୍କ ବେଞ୍ଜା କାମଚି କାମଚିକା କୁହାହବ ଆରୁ ଛୋଟେ ବୋଧ ଡିଗ୍ରୀ କାମିକିଛି ଡିଗ୍ରୀ ଇଞ୍ଜିନିୟର ତା ଭୁବନେଶ୍ୱର ପାଠଚାଦାରୁ ଆକୁ ଚେଷ୍ଟା ଚାଲା ବାଜ କିଛି ତାନ ନକରି ଚାକିରି ହେଲାଗାନ ଇଣ୍ଟରଭ୍ୟୁ ଫିଣ୍ଟରଭ୍ୟୁ ବେଶ କାମାଲି ଆରୁ ଏଙ୍ଗେ ପଇସା କାଉଡ଼ିତି ଏନ୍ ଏଙ୍ଗେ ମା ବୁଆର ଗି ଏଡ଼ପାଗେ ମାଲା ଚିନା ଯେତେ ହେବି ଖର୍ଚ୍ଚା କାମିଛି ନା ଶ୍ୱଶୁର ଗାଡ଼ି ଏଡ଼ପାନୁ ଏହା ପୁତରା ଝିଆରି ବଡ଼ୁ ବାଡ଼ାରି ଗୁଠି ଆସିକି ଆଗିଲି ପାରଦର ହେଲେ ତାମା ହେଡ଼ୁନୁ ତା ମିଲର ହେଲେ ଏମାଗେ ତିଆଗେ ମା ଖାତର ଖର୍ଚ୍ଚା ଚିଆ ମା ଖାତର ବୋଲିକିରି ତାମାନ ପାଠତା ଚାନ୍ ସବୁ ମାନେ ଖର୍ଚ୍ଚା ବର୍ଚ୍ଚା ଏମେ କୁହାର ଘି ବାବୁସନ୍ଟା କୁହାବସ୍ ଆସିନ୍ ପାଠତାଗି ଲାଗନ୍ ବହୁତ ଖର୍ଚ୍ଚା ତାନ ଇଞ୍ଜିନିୟର ପାଠଚାସ୍ ତାଙ୍ଗାନ ହିଁ ଡିଗ୍ରୀ କାମ ତାସ୍ କାମ ଭୁବନେଶ୍ୱରନୁ ଆଜି

0: ଲାଗନ୍ ବହୁତ ଖର୍ଚ୍ଚା ମାନି କିଛା କିନ୍ତୁ ଏନ୍ ଆକୁ ଯକର ବି ଏନ୍ ଏତକ ଏତକ ଖର୍ଚ୍ଚା କମ୍ଚାନ ନିମାନ ପାଠତାଜ କିଚେନ୍ ବୋଲିକିରି ମାତେଙ୍ଗେନ୍ ତା ନିଜେ ଆହର ଯେ ଏ ମା ନେର୍ ଖର୍ଚ୍ଚା କମ୍ଚାର ପାଠତାଜ କାନ ନେର୍ ଚିଚର୍ ମା ଚିଚର୍ ଆବଡ଼ା କଥା ତା ମାହର ନିଜେ ବୋଲି ଏନ୍ ଏମାନେ ନିମା ଏତକ ଚିଚ୍ କିଚେନ୍ ବୋଲିକିରି କେବେ ମାତେଙ୍ଗେ
1: ଆଜି ଆଜି ଆଜି ମାନେ ଅଣ୍ଟା ସେବା ମନୋବୃତ୍ତି ଯେ ନିମେ କର୍ତ୍ତବ୍ୟ ଏବଂ ନିମ୍ କାମ କରେ ଯେହେତୁ ନିମେ ଜିଆନୁ ନିମେ ଆକାଦାର ସେ ଅଭାବ ଅସୁବିଧା ଏନ୍ଦି ଦୁ ଅର୍ତ ଯଦି ପାଢ଼ସ ଆଜି ଯଦି ସୁଯୋଗ ମା ହାକ୍ରା ହେଲେ ଏକାନେ ଲାଗି ଆଜିକି ଲେଖା ନିମ୍ ହି ଭାବାଲଦାର ଯେ ନିଜର ପରିବାର ତା ଏକା ବି ହାଦୁ ବଚର ମାନେ ପଢ଼ାନ୍ତି ମାନେ ବଞ୍ଚିତ ମା ମାନନା କଥା ତାମେ ସୁଯୋଗ ସୃଷ୍ଟି କାମନା କଥା ନିଜର ଦ୍ୱାରା ଯାହା ମନାଲି ସାହାଯ୍ୟ ସହଯୋଗ କାମନା କଥା ଆଜିକି ଲେଖା ନିମ୍ କାମଲଦାର ଆଉ ମା ବାଗି ରାତଲଦାର ତମେ ହାଦୁ ବଚରକେ କାମଲଦାର
0: କମ୍ ପାଠ କିଚେନ୍ ମେଟ୍ରିକ ଯକର ମେଟ୍ରିକ ସିଟି କାମ କିଚେନ୍ କିନ୍ତୁ ଏହା ଜୀବନରୁ ଖୁବ୍ ଏତକ ତେଭି ଏହା ଆଶା ପଦ ଯେତିକି ରାତ ତା ପୂରଣ ମାନି କିଛି
1: ନିଶ୍ଚିତ ଭାବେ ନିମ୍ ପାଠ ବନ ମେଟ୍ରିକ ସିନେ ବାଲଦାର ଆଉ କମ୍ ସିନେ ବାଲଦାର କିନ୍ତୁ ଜୀବନ ପାଠ ଜୀବନ ପାଠ ବୋଧ ନିମେ ବହୁତ ଆତିଲି ଆଉ ଆଦାଧି ବଢ଼େଇଟି କଥା ଅଣ୍ଟା ଆଲାର୍ଗି ଲଗାନ ବହି ପାଠ ପଢ଼ନା ଆର ଜୀବନକେ ପାଠ ପଢ଼ନା ବହୁତ ଫରକ ଆତିଲି ନିମ୍ ଜିଆ ଦେନ୍ଦେ ଆଜିକି ପାଠ ପାଠକାଦାର ବୋଲିକିରି ନା ସଫଳତା ହାକାଦାର ହେଲେ ଏତକି ମାନନା ସତ୍ତ୍ୱେ ଆର ହନ୍ନେ କିଛି ଇଚ୍ଛା ଥିଲି କା ନିମେ ଜିଆନୁ
0: ଆଉ ଏନ୍ଦେର ଅନ୍ୟତା ଇଚ୍ଛା ଆରୁ ଏନ୍ଦେର ହି ମାନଲା ଦିନ ଖାଲି ଏଘେ ଅଣ୍ଟା ଇଚ୍ଛା ଆତଲି ଯେ ହେ ହାତଦଣ୍ଟା ଚାକିରି ଚୁକୁରା କାମ ଧେଲେ ହାଏ ଶୁଖେଇକିରି ତାଙ୍କ ସାନଗେ ଅଣ୍ଟା ଆଣତେ ଯୋଡ଼େ କାମଚି କୁଞ୍ଚକୁନ୍ ଏମ୍ ଦୁଇ ବୁଢ଼ା ବୁଢ଼ୀ ଆର ଏନ୍ଦେର କାମ ହାତଲି ଆସାନ ର ମାଲା ହେଲେ ହାତ ଦୁଇ ହଜାର ତେଇଶରୁ ତା ଏଘେ ଚାକିରି ମୁଞ୍ଜରା କରିକିଛି ଆଉ ରିଟାୟାରମେଣ୍ଟ ଜାଣି ଆଉ ଏକନ୍ ପେନ୍ସନ୍ ବି ହାକି ଆଣି
1: ସ୍ୱାସ୍ଥ୍ୟ ନିମ୍ ମେଣ୍ଟେନ୍ କମାଲଦାର ଏକାନ ଏକାନ ନିମେ ରହନ ସହନ ବୋଧ ଠିକ ଆତିଲି ଯେ
0: ମାନେ ଅସଲ କଥା ମାନାଲି ନିଜର ମନ ନୁ ଯଦି ଚିନ୍ତା କି ଅନେକ ପ୍ରକାର ଟେନସନ୍ ରାଜକୁନ୍ ଆର୍ ହି ଚେହେରା ଡାଉନ୍ ମାନ ଆର୍ ହି ମାନେ ସ୍ୱାସ୍ଥ୍ୟ ହି ହାନି ମାନ ଲେକିନ୍ ଏମେ ଟେନସନ୍ ରାଜକୁନ୍ ବି ଏ ନାଦାନ ମାଇନର ଧରାଲେନ୍ କେବେ ବି ମାନେ ଗୁରୁତର ନେଇକିରି ଏନେ ଭାବନା ବାଲା ଦିନ କେନ୍ଟା ଏନେ ଏନେ ମଞ୍ଚା କରା କେନେ ହାନି ମଞ୍ଚା ଇ ସବୁ ଏମେ ଭାବନା ବାଲା ଦିନ ଯାହା ବି ମାନ ଭଗବାନକେ ଆଶୀର୍ବାଦ ଖୁସି ନୁରତ ଖୁସି ନୁ ଅତ ମହତ ଆଉ ଯେନ୍ଟା ବି ମାନ ଚାଲତ ଆଉ ନାଲ୍କୁ ବୁତା ଆକୁନ୍ ଯକର ବି ଏନ୍ କ୍ଷେତ ଧାଲ ମାଲ ଯାହା ଥିଲି ଚାଷବାସ ନୁ ଲଡ଼ସ୍ କିଚେନ୍ ଏନ୍ କେବେ ବି ପାନୁ ଅକାରୁ ମାରେ ନିମେ ଇ ସିଲେଇ ପତର ଠାନୁ ଧରିକିରି ନିମେ ହାତଦାର ଘି ପ୍ୟାଣ୍ଟ କୁର୍ତ୍ତା ସିଲାବାନା ଥାନୁ ନିମେ ବାଡ଼କାର ଘି ସାୟା ବ୍ଲାଉଜ ନିମେ ସ୍ୱିଟର ମଫଲର ଅନେକଟା ପିଟ୍ରି ଚାଲକିନୁ ସଫା ଜିନିଷ କିଚେନ୍ ଏକାଧି ଅଭାବ ମଲାକା ମନାକା ଏକା ଇଚ୍ଛା ଏଘେ ଜମାନୁ ଏନ୍ ଏକା ମାନେ ଏରିଆନ୍ ଚାନ୍ ଟିକେ ହେଲେ ଆଦାନ ନେନ୍ କାମନ ହିଁ କାମନ
1: ମୁଞ୍ଜର କୁ କଥା ମାଲ ମୁଞ୍ଜରି ହେଲେ ନାମେ ସାନ୍ତା ସାମିଆ କମ ଆତିଲି ଅଣ୍ଟା କଥା ସେସି ମେହନତ ଯେ ନିମ୍ ତା ନିଜର ଇଚ୍ଛା ରାଚା ବୋଲିକିରି ପାଠ ପାଠକାର ଆରୁ ନିଜର ହେଡୁନୁ ନିଜେ ନିମ୍ ଜିକାର ଆରୁ ସମାଜ ବନେକାର ଆରୁ ଅଣ୍ଟା ଆକୁନ୍ ସୁସ୍ଥ ସୁନ୍ଦର ଜିଆ ନିମେ ପରିବାର ନୁ ନିମେ କଟରାଲି ସମାଜ ନୁ ଠିକ ହିସାବ ନାତଲଦାର ହେଲେ ନାମେ ଏରା ଖତରାଲି ଯେ ନାମେ କୁଣୁ ସମ୍ପ୍ରଦାୟର ବିଶେଷ କରି ନେ ପଦାନ ଗୁଠି ରାଲନାର ନାମେ ଇ କୁକା ହାତଦାର ଇନ୍ ପାଢ଼ ଯେ ଇନ୍ଦିର କାମ ଇନ୍ନା ନାମେ ସାନ୍ ପାଠ ଚାଲି ତା ଆ ତାଙ୍କ ଶାଶୁ ଶ୍ୱଶୁର ତାରାକ ଆରୁ ଖାଟ ଆରୁ ଆସାନ ହିଁ ତାର ଏନ୍ଦିରକି ବେଶୀ ପାଢ଼ ଇ ପ୍ରକାରଟା ମନୋବୃତ୍ତି ଆଗଲିନ୍ ତିର ଆଚାର ଧୀରେ ଧୀରେ ନାମେ ଆକୁନ୍ ତକ ବି ମୂଲପୁଚ ଆର୍ଗି ମାନା
0: କୁକା ହାଦୁ ଆର କୁକ ହାଦୁନୁ କିଛି ଫରକ ମାନଲା ଦିନ ଭାବର ହେଲେ କୁକର ତି କୁକା ବେଶୀ ମାନେ ଦୁହିତା ଦୁହି କୁଳ କୁହିତା ମାନେ ଦୁହି ମା ବୁଆରିନ୍ ହି ଏରିତ ଆଉ ଶାଶ ଶ୍ୱଶୁରାର ପାନ ହି ଏରିତ ତ କୁକା ହାଦୁ ବନ ଯେତକି ଆଘଲି ପାଠତର ଯେତକି ତାଙ୍କର ଶିକ୍ଷିତ କାମର ପରିବାର ବୋଧ ଆତ୍କି ଶିକ୍ଷିତ ମାନତ ଆଉ ପରିବାର ବୋଧ ଭଲସେ ଚାଲାବ ସମାଜ ଏସ୍କେ ଆଉ ଏହି ବନ୍ଧୁବାନ୍ଧବ ଏସ୍କେ ବାହାର ଖାତର ଆବନ୍ ସାଫାନ୍ ମା ଧୋଇ ପାଠିକି ରହିଲେ ଆଉ सब भल मानल
1: इतार नाम आशा कामत जे जितकी भी नामे भाई भौणीर मेनालनार आदान ताम भावर निमे कथा बन आर निम जेंता तेंकार निमे कथा नी बत बात जे कुका हदुन टा हेकरी एकान एकरी निम पार्चकार आरो इ समाज न कोन प्रतिष्ठित हेकरी अतलदार जेतिर तामे कुकाए गेही सुजोग चियर नामे समाज नही कुकुसी जेतकी अधिकार अतली कुका गेही जेतकी अधिकार अतली कुकाए बिना परिवार अधुरा दु तो नाम कुका हदारी नकान करी पाड़त आउ नामे समाज नु तंगरंडा सम्मान चियत आ कथा मन भावना कथा आरो निमेस्ति अनेक कथा प्रेरणा माने तामन हाखरो बुल करी आसल कमल दाम आरो निम इन्ना वार्षिकार निमे जियंता दीपद कथा इन्ना तेंकार निमान आकाशवाणी तरती अशेष धन्यवाद जुहार
0: जुहार
2: जुहार इन्नांता मक्कापूपू झकाझका कार्यक्रम बन ईशानियत फिर घाय जेतिरिन जुहार।
3: ଏଇଠି ଶେଷ ହେଲା କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୋପୁ ଝକା ଝକା। ଉପସ୍ଥାପନ ଓ ପ୍ରଯୋଜନା କଲେ ସନ୍ତୋଷ ପିଂ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ କଥା ଦେଇଥିଲି ମାକୁ କଥାଚିତ୍ରରୁ କଣ୍ଠ ଦେଇଛନ୍ତି ସୋହମ ଏବଂ ଶୈଳଭାମା। ଗୀତ ରଚନା ସ୍ୱାମୀ ଅରୂପ ନନ୍ଦ। ସଙ୍ଗୀତ ନିର୍ଦ୍ଦେଶନା କୃଷ୍ଣ ଚନ୍ଦ୍ର।

କାର୍ଯ୍ୟକ୍ରମରେ ଏଥର ନାରୀ ନୁହେଁ ତୁ ନାରାୟଣୀ କଥାଚିତ୍ରରୁ କୁମାର ବାପିଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।

ଏଥରର କଥାଚିତ୍ର ଅଭିଳାଷ। କଣ୍ଠଶିଳ୍ପୀ ଆରତୀ ମୁଖାର୍ଜୀ, ଗୀତ ରଚନା ସଂଗ୍ରାମ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ସରୋଜ ପଟ୍ଟନାୟକ।

କାର୍ଯ୍ୟକ୍ରମରେ ଏଥର ଏଇ ଆମ ସଂସାର କଥାଚିତ୍ରରୁ ହୈମନ୍ତୀ ଶୁକ୍ଳ ଏବଂ ସାଥୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଶୀର୍ଷାନନ୍ଦ ଦାସ କାନୁନଗୋ, ସଙ୍ଗୀତ ଅକ୍ଷୟ ମହାନ୍ତି।

କାର୍ଯ୍ୟକ୍ରମରେ ଏଥର କୁଆଁରୀ ଜହ୍ନ କଥାଚିତ୍ରରୁ କୁମାର ବାପିଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଅରୁଣ ମନ୍ତ୍ରୀଙ୍କ ରଚନା, ପ୍ରଶାନ୍ତ ପାଢ଼ୀଙ୍କ ସଙ୍ଗୀତ ନିର୍ଦ୍ଦେଶନା।

0: ଏଇଠି ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଅପରାହ୍ନ 4:00। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ସୁରକ୍ଷା ଆର୍ ଯୋଗାଯୋଗ ସହିତ ଭିନ୍ ଭିନ୍ କ୍ଷେତ୍ରର ଦ୍ୱିପାକ୍ଷିକ ସହଭାଗିତା ବଢ଼ାବା ଲାଗି ନୂଆଦିଲ୍ଲୀନୁ ଆଲୋଚନା କରୁଛନ୍ ମ୍ୟାମାର ରାଷ୍ଟ୍ରପତିଙ୍କ ସାଙ୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 10 ରାଜ୍ୟରୁ 24 ରାଜ୍ୟସଭା ଆସନର ନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି। ପିଏମ୍ ସ୍ୱନିଧି ଯୋଜନାକେ 6 ପୂର୍ବାର ସାଙ୍ଗେ ଉଠା ଦୋକାନୀମାନଙ୍କର ଜୀବନ ଦେଇଛି ବଡ଼ ପରିବର୍ତ୍ତନ, କହିଲେ ପ୍ରଧାନମନ୍ତ୍ରୀ। ସର୍ବୋଚ୍ଚ ନ୍ୟାୟାଳୟ ନିଯୁକ୍ତ ହେଲେ 5 ନୂଆ ବିଚାରପତି, ମୋଟ ବିଚାରପତିଙ୍କର ସଂଖ୍ୟା ହେଲା 37। ଦେଶେ ହୋଟେଲ, ରେସ୍ତୋରାଁ ଆର୍ ଶିଳ୍ପ ପ୍ରତିଷ୍ଠାନମାନଙ୍କୁ ବ୍ୟବହାର ହେଉଥିବା ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ଦାମ ବଢ଼ିଲା 42 ରୁ 53

0: ଅନ୍ତର୍ଜାତୀୟ ଯୋଗ ଦିବସ ଲାଗି ଭୁବନେଶ୍ୱରରେ ହୋଇଯାଇଛି ଗୋଟିଏ ପ୍ରସ୍ତୁତି ବୈଠକ। କଲିଙ୍ଗ ଷ୍ଟାଡିୟମ୍ର ହେବା ବିଶାଳ ଯୋଗ ଶିବିର। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ SIR ବିଷୟ ଜନସଚେତନତା ବଢ଼ାବାର ଲାଗି ସାରା ବରଗଡ଼ ଜିଲ୍ଲାରେ ନିଆଯାଇଛି ବ୍ୟାପକ ପଦକ୍ଷେପ। ବରଗଡ଼ ଜିଲ୍ଲାର ଅତାବିରା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ହୋଇଯାଇଛି ଯୁଗ୍ମ ଜନ ଅଭିଯୋଗ ଶୁଣାଣି। ସେ 59ଟା ଅଭିଯୋଗ ପଞ୍ଜିକୃତ ହୋଇଥିବାର ବେଳେ 20ଟା ସାମୁହିକ ଅଭିଯୋଗର କରାଯାଇଥିଲା ସମାଧାନ। 20 ବର୍ଷରୁ କମ୍ 22 ନମ୍ବର ଏସୀୟ ଆଥଲେଟିକ୍ ଚମ୍ପିୟନ୍ସିପ୍ରେ ଭଲ୍ କରିଥିବା ଭାରତୀୟ ଖେଳାଳିମାନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ଏବେ 4 ଦିନ ତକ ରାଜ୍ୟରେ ଭିନ୍ ଭିନ୍ ଜାଗାନ ଲାଗି ରହିବ ବର୍ଷା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା। ଏଚ୍ଏନ୍ଏନ୍ ମୁଖ୍ୟ ଖବର ଇନ ଶେଷ ହେଲା। ଇତର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ 5 ବଜେ।
1: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁରତରଙ୍ଗ। ସଙ୍ଗୀତ ପରିଚାଳନା ସୋନୁ ନିଗମ, ଗୀତ ରଚନା ନୁସରତ ବଦ୍ର। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଣ୍ଠଶିଳ୍ପୀ ସୋନୁ ନିଗମ।

ଏଇଠି ଶେଷ ହେଲା ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁରତରଙ୍ଗ। ଆଜିର କଣ୍ଠଶିଳ୍ପୀ ଥିଲେ ସୋନୁ ନିଗମ, ଗୀତ ରଚନା ନୁସରତ ବଦ୍ର, ସଙ୍ଗୀତ ସୋନୁ ନିଗମ। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ପ୍ରଥମେ ଶୁଣନ୍ତୁ ମୀରାବାରୀଙ୍କ କଣ୍ଠରେ ଗୀତ, ଶିଳ୍ପୀଙ୍କ କଣ୍ଠରେ ଥବିର ସାହୁଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି।

0: ଆପଣମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ସନ୍ତୋଷ କୁମାର ମିଶ୍ରଙ୍କ କଣ୍ଠରେ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି। ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି।
1: ମନୁଗଲୁ କାଏ ଭୁଲିରେ ଧନ ମାଲି

କାର୍ଯ୍ୟକ୍ରମରେ ଏଥର ସଂଯୁକ୍ତା ପାତ୍ରଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଲକ୍ଷ୍ମୀନାରାୟଣ ପଣ୍ଡା, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି।

କାର୍ଯ୍ୟକ୍ରମ ଶେଷରେ ସନ୍ତୋଷ କୁମାର ମିଶ୍ର ଏବଂ ସଂଯୁକ୍ତା ପାତ୍ରଙ୍କ ଦ୍ୱୈତ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଲକ୍ଷ୍ମୀ ନାରାୟଣ ପଣ୍ଡା, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ଆଶୁତୋଷ ପାଣିଗ୍ରାହୀ। ବିର୍ସା ଲିଭ୍ସ ଇନ୍ ନ୍ୟୁ ଇଣ୍ଡିଆ ସପ୍ତାହ ଅଧୀନଥି ଆଇବାକାଲ 200 ଜନଜାତି ଛାତ୍ରବୃତ୍ତି ହିତାଧିକାରୀମାନଙ୍କ ସଙ୍ଗେ ଆଲୋଚନା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 10 ରାଜ୍ୟରେ 24 ରାଜ୍ୟସଭା ଆସନ ଲାଗି ହେବା ନିର୍ବାଚନ। ଇ ମାସର 8 ତାରିଖ ତକ ନାମାଙ୍କନ ପତ୍ର ଦାଖଲ ସହିତ 18 ତାରିଖ ଦିନ ହେବା ଭୋଟ୍ ଗ୍ରହଣ ଆର ଗଣନା। 5-ଦିନିଆ ଭାରତ ଗସ୍ତ ଆଜି ଆସୁଛନ୍ ନେପାଳ ଶାସକ ଦଳ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ରବି ଲାମିଛାନେ। ଦୁଇ ଦେଶ ଭିତରେ ଅର୍ଥନୈତିକ ଆର୍ ରଣନୈତିକ ସମ୍ପର୍କକେ ବରକସ କରବା ଭାରତ ଓମାନ ଅର୍ଥନୈତିକ ସହଭାଗିତା ଚୁକ୍ତି ସେପା କହିଲେ କେନ୍ଦ୍ର ବାଣିଜ୍ୟ ଆର୍ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ। ପଶ୍ଚିମବଙ୍ଗ ସରକାର ଥି ଶପଥ ଗ୍ରହଣ କଲେ 35 ଜଣ ନୂଆ କ୍ୟାବିନେଟ୍ ମନ୍ତ୍ରୀ। ସରକାରୀ କାମଥି ବିଦ୍ୟୁତ୍ ଚାଳିତ ଗାଡ଼ି ବାଧ୍ୟତାମୂଳକ କରବା ଲାଗି ବାହାରିଲା ନିର୍ଦ୍ଦେଶାବଳୀ। 30 ଲକ୍ଷ ଟଙ୍କା ତକ ଇଭି ଗାଡ଼ି ଘିନିପାରିବେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ବିଚାରପତି ଆର୍ ଅଲଗା ମନ୍ତ୍ରୀମାନେ। 25 ଲକ୍ଷ ତକ ମୁଖ୍ୟ ସଚିବ, ଉନ୍ନୟନ କମିଶନର ଆର୍ ସଚିବ ଆର୍ 20 ଲକ୍ଷ ଟଙ୍କା ତକ ଘିନିପାରିବେ ଜିଲ୍ଲା ଜଜ୍, ଜିଲ୍ଲାପାଳ ଆର୍ ଏସ୍ପି। ଏବା ଜୁନ୍ 3-5 ତାରିଖ ତକ ପୂର୍ଣ୍ଣ ହେବା ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର 2 ବୈଠକ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜସ୍ୱ ଆର୍ ବିପର୍ଯ୍ୟୟ

0: ଏବେ 5 ଦିନ ଭିତରେ 2 ରୁ 4 ଡିଗ୍ରୀ ତକ ବଢ଼ବା ଦିନର ସର୍ବାଧିକ ତାପମାତ୍ରା। ପାଣିପାଗ ବିଭାଗର ସୂଚନା। ଏଛିନ୍ ମୁଖ୍ୟ ଖବର ଇନ ଶେଷ ହେଲା। ଇତର ଉତ୍ତରର ମୁଖ୍ୟ ଖବର ଶୁଣିପାରବେ ବେଲବେଳେ 6:05 ଥି।
1: ଆକାଶବାଣୀ ସମ୍ବଲପୁର ଲୋକଗୀତ କାର୍ଯ୍ୟକ୍ରମରେ ପାଲା ଶୁଣନ୍ତୁ। ପରିବେଷଣ କରିଛନ୍ତି ଗୋକୁଳାନନ୍ଦ ଭୋଇ ଓ ତାଙ୍କ ସାଥୀମାନେ।

0: ପଣ୍ଡିତେ, ଅସ୍କନ୍ଦ ପର୍ବତର ପାଦ ଦେଶରୁ ବୀରଭଦ୍ରା ନାମକ ନଈଟିଏ ବହିଯାଇଛି। ସେଇ ନଦୀର ଜଳପ୍ରପାତରେ ଆଜ୍ଞା ତେଣେ ଶ୍ରୁତିପଥ ରୁଦ୍ଧ ହୋଇଯାଏ। ଉପେନ୍ଦ୍ର ଭଞ୍ଜ ବୈଦେଶ ବିଳାସରେ କହନ୍ତି
1: କଣ ବୋଲିକି
0: ବହ

ହଜୁରେ ଏଇ ପର୍ବତରେ ଅସ୍କନ୍ଦ ମୁନିଙ୍କ ଆଶ୍ରମ ଥିବାରୁ ତାଙ୍କ ନାମରେ ପର୍ବତର ନାମ ଅସ୍କନ୍ଦ ହୋଇଛି। ଆଜ୍ଞା, ଆଶ୍ରମର ଶୋଭା ବଡ ସୁନ୍ଦର ଦେଖାଯାଉଥାଏ।

0: ଆଜ୍ଞା
1: ପରାଶର ସଂହିତାରେ ପରାଶର କହନ୍ତି ନା ନା ପୁଷ୍ପ ଲତା କିନ୍ନମ ଫଳ ପୁଷ୍ପେ ରଳଙ୍କୃତମ ନଦୀ ପ୍ରସବଣ ପିଏତମ ପୁଣ୍ୟ ତୀର୍ଥ ପୋଷଭିତମ।

0: ಯಕ್ಷ ಗಂಧರ್ವ ಸಿದ್ದೇಶ್ವರ ನೃತ್ಯ ಗೀತೆ ಅಲಂಕೃತ ଅସ୍କନ୍ଦ ମୁନିଙ୍କ ସଭାକୁ ଲକ୍ଷ୍ୟ କରି ଯଦୁମଣି ମହାପାତ୍ର ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରରେ କହନ୍ତି
1: କଣ ବୋଲିକି
0: ବହିଛ

0: ପଣ୍ଡିତେ ଏଇ ଅସ୍କନ୍ଦବଣ ରମ୍ୟ ସ୍ଥାନ ଦେଖିକି ଅନେକ ଋଷିବୃନ୍ଦ ଆଜ୍ଞା କୁଡ଼ିଆ ନିର୍ମାଣ କରି ଅଛନ୍ତି। ଏବେ ରାଜ୍ୟ ହରା ହୋଇକି ଯୁଧିଷ୍ଠିର ଭାଇ ଭାର୍ଯ୍ୟା ସଙ୍ଗରେ ଘେନିକି ସେ ଅସ୍କନ୍ଦ ବଣରେ ଆଜ୍ଞା ଆସି ପ୍ରବେଶ ହେଲେ। ଦେଖିଲେ ଯେ ସୁନ୍ଦର ସ୍ଥାନ ଦେଖି ଯୁଧିଷ୍ଠିର ଆନନ୍ଦିତ ହେଲେ। ଚିଲିକାରେ କାବ୍ୟରେ ରାଧାନାଥ ରାୟ କହନ୍ତି
1: କଣ ବୋଲିକି
0: ସୁନ୍ଦର।

ଯୁଧିଷ୍ଠିର ଭାଇ ମାନଙ୍କୁ କହିଲେ ଭାଇ ଏଇ ଅସ୍କନ୍ଦ ବଣରେ କୁଡିଆଟି ନିର୍ମାଣ କରିକି ବର୍ଷା ଋତୁଟା ଏ ସ୍ଥାନରେ କଟାଇ ଦେବା। ଯୁଧିଷ୍ଠିରଙ୍କର ଆଜ୍ଞା ପାଇକି ତେଣେ ଆଜ୍ଞା ଭାଇ ମାନେ କାର୍ଯ୍ୟରେ ଲାଗିଗଲେ। ଆଜ୍ଞା ରେ

0: ଯୁଧିଷ୍ଠିର ପୁତ୍ର ଦେଖିକି ଆନନ୍ଦିତ ହେଲେ। ଏହିପରି କେତେ ଦିନ ଯିବା ପରେ ହଜୁରେ ଇନ୍ଦ୍ର ସହିତ ନିର୍ବାଧ କବଚର ଯୁଦ୍ଧ ଚାଲିଥାଏ। ନିର୍ବାଧ କବଚ ବାରମ୍ବାର ସ୍ୱର୍ଗରେ ଧାଡି ଦେଉଥାଏ, ଇନ୍ଦ୍ର ପରାସ୍ତ ହେଉଛନ୍ତି। ସେ ସମୟରେ ଇନ୍ଦ୍ରଙ୍କୁ ଆଦେଶ ହେଲା, ଅର୍ଜୁନଙ୍କୁ ଆଣିଲେ ନିର୍ବାଧ କବଚକୁ ବିନାଶ କରିବ। ଆଜ୍ଞା, ଇନ୍ଦ୍ର ମାତଳିକୁ ପଠାଇକି ଅସ୍କନ୍ଦ ବଣରୁ ଅର୍ଜୁନଙ୍କୁ ଆଣିଲେ। ଅସ୍କନ୍ଦ ବଣରେ ଆଜ୍ଞା ଚାରି ଭାଇ ଏବଂ ଦ୍ରୌପଦୀ ରହିଲେ ରେ। ହଜୁରେ ଦିନକର ଘଟଣା କଣ ହୋଇଛି ଦେଖନ୍ତୁ।
1: କଣ ହୋଇଛି?
0: ଭୀମ ମାଦ୍ରୀ ସୁତ ଶସ୍ତ୍ର ପାଣି।

ହଜୁରୀ, ଜୟଦ୍ରଥ ପର୍ବତ ଉପରେ ଉଠିଲା ବୋଲି ଦେଖିଲା ଯେ ପର୍ବତର ପାଦ ଦେଶରେ ନୂଆ କୁଡିଆଟିଏ ନିର୍ମାଣ ହୋଇଛି, ଆଉ କୁଟୀର ପ୍ରାଙ୍ଗଣରେ ଗୋଟିଏ ଅପରୂପ ସ୍ୱର୍ଗର ଅପ୍ସରା ପରି ସ୍ତ୍ରୀଟିଏ ଦେଖାଯାଉ। ଜୟଦ୍ରଥ ମନରେ ବିଚାର କଲା, ଏ ଆଶ୍ରମବାସିନୀ ଠାରେ କଣ ସ୍ୱର୍ଗୀୟ ସୁଷମା ଆଜ୍ଞା ଦେଖିବା ପାଇଁ କି ପର୍ଣ୍ଣଶାଳରେ ପ୍ରବେଶ ହେଲା। ଦେଖିଲା ଯେ ପଞ୍ଚ ପାଣ୍ଡବଙ୍କର ଅର୍ଦ୍ଧାଙ୍ଗିନୀ ଦ୍ରୌପଦୀରେ ଦ୍ରୌପଦୀ କୁଟୀରୁ ଥାଇ ଦେଖିଲେ ଯେ ସିନ୍ଧୁ ଦେଶର ରାଜା ଜୟଦ୍ରଥ ନିଜ ନଣନ୍ଦର ସ୍ୱାମୀ ଜାଣି ଆଜ୍ଞା ତାକୁ ସତ୍କାର କରି କହିଲେ, ଭାଇ ମୋ ନଣନ୍ଦ ଦୁଶିଲା କଣ କୁଶଳରେ ଅଛି? ଆଜ୍ଞା ଦ୍ରୌପଦୀଙ୍କର କଥା ଶୁଣି ଜୟଦ୍ରଥ କହିଲା।

0: ପଣ୍ଡିତେ ଜୟଦ୍ରଥର କଥା ଶୁଣି ଦ୍ରୌପଦୀ କହିଲେ,
1: କଣ କହିଲେ?
0: ଭାଇ ତୁ କି କଥା କହୁଛୁ? ମୁଁ କଣ ପାଣ୍ଡବଙ୍କ ସଙ୍ଗ ଛଡା ହେବି? ଏଇ କଥା କୁହ ନାହିଁ, ଯେତେ ବଜ୍ରପାତ ହେଲେ ମଧ୍ୟ ଚାତକ ପହି କଣ ସିନ୍ଧୁ ବାରିକୁ ପାନ କରିବ? ଏଇ କଥା କହି ମୋ ହୃଦୟ କୁନ୍ତ ପ୍ରହାର କର ନାହିଁ। ଦ୍ରୌପଦୀର କଥା ଶୁଣି ଜୟଦ୍ରଥ ଆଜ୍ଞା କାମ ବିକାର ଜାତ ହେଲା। ଆଉ କହିଲା, ରେ

0: ଆଜ୍ଞା ଜୟଦ୍ରଥର କଥା ଶୁଣି ଦ୍ରୌପଦୀ କହିଲେ, ହେ କୁଳାଙ୍ଗାର, ତୋ ମୁହୁର କଣ ଲଜ୍ଜା ନାହିଁ? ତୁ ପରା ମୋର ନଣନ୍ଦର ସ୍ୱାମୀ, ମୁଁ ପରା ତୋର ଭଉଣୀ, ତୋ ମୁଖରେ କିପରି କଥା ବାହାରୁଛି? ତୋ ରସନା ଛିଡି ନ ଯାଇ ରହିଛି କାହିଁକି? ମୁଁ ପରା ପରସ୍ତ୍ରୀ, ଜାଣିଛ କହନ୍ତି
1: କଣ ବୋଲି,
0: ମାତୃବତ୍ ପରଦାରେଷୁ ପରଦ୍ରବ୍ୟୁ ଲୋଷ୍ଟବ ଆତ୍ମବ ସର୍ବଭୂତେଷୁ ଯ ପୈସନ୍ତି ସ ପଣ୍ଡିତ। ଦ୍ରୌପଦୀ ଜୟଦ୍ରଥକୁ ଯେତେ ଉପଦେଶ ଦେଲେ ମଧ୍ୟ ଜୟଦ୍ରଥ ଶୁଣିଲା ନାହିଁ, ଆଉ ସେ କଣ କଲା?
1: କଣ କଲା?
0: ଏବା

ଆଜ୍ଞା ଜୟଦ୍ରଥ ବଳାତ୍କାର କୁଟୀର ଭିତରକୁ ସେ ଦ୍ରୌପଦୀକୁ ଝିଙ୍କି ଆଣି ଆଜ୍ଞା ରଥରେ ବସାଇ ଦେଇକି ସାରଥୀ କହିଲା, ସାରଥୀ ମୋ ରଥ ସିନ୍ଧୁ ଦେଶ ଅଭିମୁଖରେ ବାହିନୀ ହବ। ଆଜ୍ଞା ରଥରେ ବସି ଦ୍ରୌପଦୀ କ୍ରନ୍ଦନ କରୁଛନ୍ତି।

ମଥୁରେ ରଥରେ ବସି ଦ୍ରୌପଦୀ ଏପରି କ୍ରନ୍ଦନ କରୁଛନ୍ତି। ଏହି ସମୟରେ ପଞ୍ଚ ପାଣ୍ଡବ ପୁରୋହିତ ଧନ୍ୟ ନଦୀରେ ସ୍ନାନ କରୁଥାନ୍ତି। ସୈନ୍ୟଙ୍କର କଳାହଳ ଧ୍ୱନି, ରଥର ଘର ଘର ଶବ୍ଦ, ନାରୀ କଣ୍ଠ ସ୍ୱର କ୍ରନ୍ଦନ, ଆଜ୍ଞା ପୁରୋଦା ଶୁଣିଲେ କି ଘଟଣା ବୋଲି ଆଜ୍ଞା ଶବ୍ଦ ଲକ୍ଷ୍ୟ କଲେ। ଏହି ସମୟରେ ଆଜ୍ଞା ରଥ ପ୍ରବେଶ ହେଲା। ପୁରୋଧା ଦେଖିଲେ ରଥରେ ବସି ଦ୍ରୌପଦୀ କ୍ରନ୍ଦନ କରୁଛନ୍ତି। ରଥକୁ ଅଟକାଇ ଧନ୍ୟ କହିଲେ, ରେ ଜୟଦ୍ରଥ, ଏଇଟା କି କାମ କରୁଛୁ? ପୁରୋଧାକୁ ଦେଖି ଦ୍ରୌପଦୀ କହିଲେ, ଦେଖ ପୁରୋହିତ, ମତେ ବଳାତ୍କାର ଜୟଦ୍ରଥ ହରଣ କରିକି ନେଉଛି। ପୁରୋଧା ଦେଖି କାତର ହେଲେ, ରାଗରେ ସେ କହିଲେ, ରେ କୁଳାଙ୍ଗାର ଜୟଦ୍ରଥ, ତୁ ଏଇଟା କି କାମ କରୁଛୁ? ତତେ କଣ ଲଜ୍ଜା ନାହିଁ? ପରସ୍ତ୍ରୀ ଚୋରି କରି ନେଉଛୁ, ପରସ୍ତ୍ରୀ ଚୋରି କରି ନେଉଛୁ, ଯଦି ତୋର ଜୀବନରେ ଆଶା ଅଛି କୃଷ୍ଣାଙ୍କୁ ଛାଡିକି ଚାଲି ଯା। ଧନ୍ୟଙ୍କର କଥା ଶୁଣି ଜୟଦ୍ରଥ ରାଗରେ ଜର୍ଜରିତ କହିଲା, କାଳ।

ଜୟଦ୍ରଥ କହିଲା ରେ ବ୍ରାହ୍ମଣ, ଯଦି ତୋର ଜୀବନରେ ଆଶା ଅଛି ମୁଁ ଆଗରୁ ଚାଲି ଯା, ନହେଲେ ଏ ଖଡ଼କ ଦ୍ଵାରା ବିନାଶ କରିବି। ଧନ୍ୟ ଜୟଦ୍ରଥକୁ ଯେତେ ବୁଝାଇଲେ ଆଜ୍ଞା ଜୟଦ୍ରଥ ବୁଝିଲା ନାହିଁ। ମଥୁରା ମଙ୍ଗଳରେ ଭକ୍ତ ତ୍ରଣ ଦାସ କହନ୍ତି ସୁଜନ।

ପଣ୍ଡିତେ ଧନ୍ୟ ଆଉ କିଛି ଉପାୟ ନ ପାଇ ପଞ୍ଚ ପାଣ୍ଡବଙ୍କୁ ଖବର ଦେବା ପାଇଁ କି ଅସ୍କନ୍ଦ ବଣ ଅଭିମୁଖରେ ଗମନ କଲି। ଏହି ସମୟରେ ଯୁଧିଷ୍ଠିର ମଧ୍ୟାହ୍ନ ତର୍ପଣ ସମାପନ କରି କୁଟୀରେ ପ୍ରବେଶ ହୋଇ ଦେଖିଲେ ଯେ ଆଜ୍ଞା

ଯୁଧିଷ୍ଠିର ଦ୍ରୌପଦୀ ଦ୍ରୌପଦୀ ବୋଲି ଆଜ୍ଞା ଡାକୁଛନ୍ତି। ଏହି ସମୟରେ ଭୀମ ମାତୃସୁତ ମୃଗ ବାହାର ଘେନିକି ପ୍ରବେଶ ହେଲେ, ଦେଖିଲେ ଯୁଧିଷ୍ଠିର ଦ୍ରୌପଦୀ ଦ୍ରୌପଦୀ ବୋଲି ଡାକୁଛନ୍ତି। ଏ ଘଟଣା ସବୁ ପଚାରିବାରୁ ଯୁଧିଷ୍ଠିର କହିଲେ, ଦ୍ରୌପଦୀ ଆଉ କୁଡ଼ିଆରେ ନାହିଁ ରେ, ଏହା ଶୁଣି ଆଜ୍ଞା ତାଟକା ହୋଇଗଲେ।

ହଜୁରେ ଚାରି ଭାଇ ଖୋଜି ଖୋଜି ପାଇଲେ ନାହିଁ, ସନ୍ଦେହରେ ପଡି ବିଚାର କଲେ, କଣ ଏକାକି ଦେଖି ବନଚାରି ଭକ୍ଷି ଗଲେ ବା କିଏ ତାକୁ ହରି ନେଲା, ଏହା ବିଚାର କରୁଥିବା ବେଳେ ଦେଖିଲେ ଦୂରରେ ଏକ ବୃଦ୍ଧା ଯୁଗ୍ମ।

ଶତ୍ରୁ ସୈନ୍ୟଙ୍କୁ ଦଳେ ବଳବନ୍ତ ହୋ ଏହିପରି ଘୋର ଯୁଦ୍ଧ ଲାଗିଗଲା। ଗଙ୍ଗାଧର ମେହେର କିଛି ଗୋଟେ କାବ୍ୟରେ କହନ୍ତି ଲାଗିଗଲା।

0: ଯୁଧିଷ୍ଠିର କହିଲେ ଭୀମ ତାକୁ ମାର ନାହିଁ, ଛାଡି ଦିଅ, ତାକୁ ମାଇଲେ ଆମେ ଅକୀର୍ତ୍ତି ଅର୍ଜିବା, ଆମ ଭଉଣୀ ରାଣ୍ଡ ହେବ। ହଜୁରେ ଯୁଧିଷ୍ଠିର କଥା ଶୁଣି ନକୁଳ କହିଲେ ଏ ମୁଖର କିଏ ମୁଛ ଛାଡି କାଟି ବିକୃତାଙ୍ଗ କରିକି ଛାଡି ଦେବା। ଭୀମ କହିଲେ ଏ ନିଲଜ୍ଜ କାନରେ ଭ୍ରମଣ କରିକି।
1: ଲୋକଗୀତ କାର୍ଯ୍ୟକ୍ରମରେ ପାଲା ଶୁଣୁଥିଲେ, ପରିବେଷଣ କଲେ ଗୋକୁଳାନନ୍ଦ ଭୋଇ ଓ ତାଙ୍କ ସାଥୀମାନେ। ସାଥୀମାନେ ଥିଲେ ସୁରେନ୍ଦ୍ର ଭୋଇ, କ୍ଷୀରୋଦ ଚନ୍ଦ୍ର ଦାସ, ରଘୁନାଥ ଦାସ ଓ ଜୟନାରାୟଣ ବାଗ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

0: ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ମୁଁ ଆପଣଙ୍କର ପ୍ରିୟ ଯୁବସାଥୀ ପ୍ରିୟା ଶତପଥୀ। ହଁ ଶ୍ରୋତାବନ୍ଧୁ, ଆଜି ହେଉଛି ସୋମବାର। ଆମେ ଯେମିତି ଆମର ସବୁ ଶବ୍ଦମଞ୍ଚ କାର୍ଯ୍ୟକ୍ରମରେ ଗୋଟିଏ ଗୋଟିଏ କଳାକାର ସହ ଭେଟ ହୋଇଥାଉ, ଠିକ୍ ସେହିପରି ଆଜି ମଧ୍ୟ ଭେଟ ହେବା ଆମର ଏକ ଆଞ୍ଚଳିକ କଳାକାରଙ୍କ ସହିତ। ସବୁ ସ୍ଥାନରେ ସେ ସୁନାମ ଅର୍ଜନ କରିଛନ୍ତି। ତାଙ୍କର ଚଳଚ୍ଚିତ୍ର ମାଧ୍ୟମରେ ଅନେକ ଲୋକଙ୍କର ମନକୁ ଜିଣିସାରିଛନ୍ତି। ଚଳଚ୍ଚିତ୍ରଟି ହେଲା ସଲାବୁଢ଼ାର ବଦଲା। ଆମର ଏହି ପ୍ରସିଦ୍ଧ ସମ୍ବଲପୁରୀ ଚଳଚ୍ଚିତ୍ର ନ୍ୟାସନାଲ ଆୱାର୍ଡ ସହ ଇଫି ଆୱାର୍ଡ ମଧ୍ୟ ପାଇଛି। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ସେହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଚନ୍ଦନା ସିଂଙ୍କ ସହ ଶୁଣିବା ଏକ ସାକ୍ଷାତକାର। ତାଙ୍କୁ ସାକ୍ଷାତ କରିଛନ୍ତି ଦିବ୍ୟାନୀ ଚୟନୀ।
1: ଶ୍ରୋତାବନ୍ଧୁ, ଆମେମାନେ ସବୁବେଳେ ଚାହିଁଥାଉ କି ହିନ୍ଦୀ କଳାକାର କିମ୍ବା ହିନ୍ଦୀ ଚଳଚ୍ଚିତ୍ରର ଅଭିନେତା ଅଭିନେତ୍ରୀ କିମ୍ବା ଆମର ଓଡ଼ିଆ ଚଳଚ୍ଚିତ୍ରର ଅଭିନେତା ଅଭିନେତ୍ରୀଙ୍କ ବିଷୟରେ ଜାଣିବା ପାଇଁ। କିନ୍ତୁ ଆମେ ଅନେକ ସମୟରେ ଭୁଲିଯାଉ କି ଆମର ଆଞ୍ଚଳିକର ଯେଉଁ କଳାକାରମାନେ ଅଛନ୍ତି ତାଙ୍କ ବିଷୟରେ ମଧ୍ୟ ଆମେ ଜାଣିବା କଥା ବୋଲି। ସେହି କଳାକାରମାନଙ୍କ ମଧ୍ୟରୁ ଜଣେ କଳାକାର ଆଜି ଆସି ଆମ ଗହଣରେ ପହଞ୍ଚିଛନ୍ତି। ସେ ହେଉଛନ୍ତି ସୁନାମ ଧନ୍ୟ ଅର୍ଜନ କରିଥିବା ଆମର ସମ୍ବଲପୁରୀ ଚଳଚ୍ଚିତ୍ର ସଲାବୁଢ଼ାର ବଦଲାର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଚନ୍ଦନା ସିଂ। ମ୍ୟାଡ଼ାମ୍ ନମସ୍କାର।
2: ନମସ୍କାର
1: ଆଜ୍ଞା। ଆପଣଙ୍କର ଯେଉଁ ସଲାବୁଢ଼ା ବଦଲାରେ ଅଭିନୟ କରିଥିଲେ ସେଇଟା କ'ଣ ଡେବ୍ୟୁ ହୋଇଥିଲା?
2: ହଁ, ସେଇଟା ମୋ ଡେବ୍ୟୁ ମୁଭି ଏ। ଆଉ ମୁଇଁ ନିଜକେ ବହୁତ ଧନ୍ୟ ମନେ କରସି କି ଏତେ ବଡ଼ ଡାଇରେକ୍ଟରଙ୍କ ଅଣ୍ଡରରେ ଫାର୍ଷ୍ଟ ଡେବ୍ୟୁ ମୁଭି କରିଛେ ବୋଲିକରି।
1: ଆଜ୍ଞା, ନିଶ୍ଚିତ ଭାବରେ ସବ୍ୟସାଚୀ ମହାପାତ୍ର ମାନେ ନିଶ୍ଚିତ ଭାବରେ ପୁରସ୍କାର। ତାଙ୍କ ସହିତ କାମ କରିବେ ବୋଲି କେବେ ଭାବିଥିଲେ?
2: ଆଶା ଥିଲା, ସପନ ଦେଖିଥିଲି ଥରେ କି କେବେ ଗୋଟେ ଏତକି ବଡ଼ ଡାଇରେକ୍ଟର ଅଣ୍ଡରରେ କାମ କରମି ବୋଲିକରି ମନ ଭିତରେ ଆଶା ଥିଲା, ପୁରା ହେଇଗଲା, ସେଟା ବହୁତ ଖୁସି ଲାଗ୍ସି ଆଉ।
1: ଆଜ୍ଞା, ଆପଣ କେମିତି ଭାବରେ ସେ ମାନେ ସଲାବୁଢ଼ା ବଦ୍ରାର ଅଡିସନ୍ ଦେଇଥିଲେ ନା କ'ଣ ହେଇଥିଲା, କେମିତି ଯାଇଥିଲେ ସେଇଠିକି?
2: ଅଡିସନ୍ଟା ଦେଇଥିଲି, ବଟ୍ ଅଡିସନ୍ ଯେନ୍ ଦିନ ଚାଲିଥିଲା ସେ ଟାଇମ୍ରେ ମୋର ଏକ୍ଜାମ୍ ଚାଲିଥିଲା।
1: ଆଜ୍ଞା,
2: ବିକମ୍ର ତ ସେଥିଲାଗି ବୋଲି ମୁଇଁ ପହଞ୍ଚି ନାଇପାରିଲି, ଲେଟ୍ ପହଞ୍ଚିଲି। ତ ତାଙ୍କର ଘରେ ଲେହେଡ଼ିରେ ଯାଇକିରି ମୁଇଁ ଅଡିସନ୍ଟା ଦେଇଥିଲି। ଆଉ ତାପରେ ସେନୁ ସେମାନେ ମାସେ ଦୁଇ ମାସ ପରେ ମୋତେ ରେଜଲ୍ଟଟା କହିଥିଲେ କି ଆପଣଙ୍କର ସିଲେକ୍ସନ୍ ହେଇଯାଇଛେ, ବଟ୍ ମୋତେ ରୋଲ୍ ନାଇଁ କହିଥାଇଲି କି ତମେ ଲିଡ୍ ରୋଲ୍ରେ ଅଛ ବୋଲିକରି।
1: କ'ଣ ଅଭିନୟ କରୁଛନ୍ତି ଆପଣ ଜାଣିନଥିଲେ? ଆଜ୍ଞା,
2: ଟୋଟାଲ୍ ଆଇଡ଼ିଆ ନାଇଁ ଥାଇ, ଜଷ୍ଟ ଖାଲି କହିଥିଲେ କି ଆପଣଙ୍କୁ ଗୋଟେ କ୍ୟାରେକ୍ଟରଟେ ମିଳିଛେ, ଗୋଟେ ଗାଉଁଲି ଝିଅର କ୍ୟାରେକ୍ଟର, ଆପଣ କେନ୍ତା କରି ସେଟା କରିବେ ସେଟା ଆପଣଙ୍କ ଲାଗି ଚ୍ୟାଲେଞ୍ଜ ହେ। ଯେହେତୁ କି ମୁଇଁ ଗୋଟେ ମଡର୍ଣ୍ଣ ଗର୍ଲ ହେ, ଗୋଟେ ଟ୍ରେଡିସନାଲ ରୋଲ୍ ପ୍ଲେ କରବାର, ଗୋଟେ ଟ୍ରେଡିସନାଲ ଗାଉଁଲି ଟିପିକାଲ ଗାଉଁଲି ଝିଅର ରୋଲ୍ କରବାରଟା ମୋ ଲାଗି ବହୁତ ଡିଫିକଲ୍ଟ, ବହୁତ ଚ୍ୟାଲେଞ୍ଜିଂ। ତ ସେଥିଲାଗି ମୋତେ ସେ ଆଡ଼ଭାଇସ୍ କରିଥିଲେ କି ଆପଣ କେନ୍ ଗାଉଁଲି ଗାଁକେ ଗୋଟେ ଯାଉନ୍, ସେନର୍ କଲଚର ଟ୍ରେଡିସନ୍, ସେମାନଙ୍କର ରହଣି ସହଣି ଖାନା ପିନା ସବୁ ଦେଖିକିରି ଟିକେ ଆସବେ, ଜଜ୍ କରିକି ଅବଜର୍ଭ କରିକି ସେମାନେ କେନ୍ତା ରହୁଛନ୍, କେନ୍ତା ତାଙ୍କ ଚାଲିଚଳନ, ୟେସ୍, ବେଶଭୂଷା, ମେକଅପ୍, ସାଜସଜ୍ଜା କେନ୍ତା କାଣା ସବୁ ଜିନିଷ ଦେଖିକିରି ଆସିବା ଲାଗି କହିଥିଲେ।
1: ଆଜ୍ଞା, ଯେହେତୁ ଆପଣ ଯାଇକି ସାର୍ଙ୍କ ଘରେ ମାନେ ଅଡିସନ୍ଟା ଦେଇଥିଲେ, ସେଠି ଆପଣ କ'ଣ କହିଥିଲେ, ମାନେ ସାର୍ କ'ଣ ପଚାରିଥିଲେ? କିଛି ଗୋଟେ ତ ପଚାରିଥିବେ ନା, କି ଡାଇଲଗ୍ଟି କୁହ କ'ଣ ବୋଲି?
2: ହଁ, ସେଇ ଟାଇମ୍ରେ ଭଏସ୍ ମଡ୍ୟୁଲେସନ୍ ଚେକ୍ କରିବା ଲାଗି, ଡାଇଲଗ୍ ଡେଲିଭରି ଷ୍ଟାଇଲ୍ ଚେକ୍ କରିବା ଲାଗି, ଲାଙ୍ଗୁଏଜ୍ ଠିକ୍ ଅଛେ କି ନାଇଁ ସବୁ ଚେକ୍ କରିବା ଲାଗି ବୋଲି ସାର୍ ମୋତେ ପଚାରିଥିଲେ ଗୋଟେ ଡାଇଲଗ୍ଟେ। ମୋର ଫିଲ୍ମର ଏକା ଡାଇଲଗ୍, ମୋର କ୍ୟାରେକ୍ଟର ଏକା ଡାଇଲଗ୍ ଥିଲା ସେଟା। ତ ମୁଇଁ ସେଟା ଆପଣଙ୍କ ସାଙ୍ଗେ ସେୟାର କରିବା ଲାଗି।
1: ନିଶ୍ଚିତ ନିଶ୍ଚିତ ଭାବରେ କୁହନ୍ତୁ।
2: ସେ ଡାଇଲଗ୍ଟା ଜିତ୍ ଯେନ୍ ମୋର ଅପୋଜିଟ୍ କ୍ୟାରେକ୍ଟରରେ ଅଛନ୍, ସଲା ବାବୁକେ ଇଣ୍ଡିକେଟ୍ କରିକିରି କୁହାହେଇଛେ, ଫିଲ୍ମରେ ବି ଅଛେ।
1: ଆଜ୍ଞା,
2: ଆଉ ସେଟା ହେଲା ଆମର ଫିଲ୍ମର ସବୁନୁ ବେଶୀ ପପୁଲାର ଡାଇଲଗ୍, ଯେନ୍ଥିରେ ମୁଇଁ ସଲା ବାବୁକେ ଟଣ୍ଟ ମାରୁଛେ ଝଗଡ଼ା ହେଇସାରିଲା ପରେ। ତ ସେଇ ଡାଇଲଗ୍ଟା ଅଛେ, ହଇ ଗୋ ସଲା ବାବୁ, ତମର ଗାଁ ଲୋକେ ପେରେ ବଢ଼େ ମାଡ଼ୁଆନ୍, ଇବ ମୁଁ ସୁଖୀ ଗଲା ଯେ, ଖରାପ ନି ଭାବ, ମୁଇଁ ହେନ୍ତା ଟୁକେଲ୍ଟେ ନୁହେଁ ସେ।
1: ଆଜ୍ଞା ଆଜ୍ଞା, ବହୁତ ସୁନ୍ଦର, ମାନେ ଗୋଟେ ଏଇଟା ପୁରା ଚାଲିଥିଲା ଟ୍ରେଣ୍ଡିଂରେ ସେହି ସମୟରେ, ମାନେ ଟ୍ରେଣ୍ଡ ହିସାବରେ ଚାଲିଥିଲା, ବହୁତ ଲୋକପ୍ରିୟ ପାଇଥିଲା ଏଇ ଡାଇଲଗ୍ଟା ବୋଧେ।
2: ହଁ, ଏଇ ଡାଇଲଗ୍କେ ଲୋକ ବହୁତ ପସନ୍ଦ କରିଥିଲେ। ଆଉ ଗୋଟେ ସିନ୍ ଥିଲା ଯେନ୍ ଟାଇମ୍ରେ ଆମେ ମୁଇଁ ଆଉ ମୋର ଭାଉଜ ଫିଲ୍ମରେ ମୁନିଆ
3: ପାଣିଗ୍ରାହୀ
2: ସେଇ ଟାଇମ୍ରେ ଆମେ ବନ୍ଦରୁ ଫେରୁଥିଲୁ ଆଉ ଧଡ଼କ ମୁଭିରେ ଯେନ୍ ସିନ୍ଟେ ଅଛେ ପଛକେ ପଲଟିବାରଟା ଇ ମୁଭିରେ ବି ହେନ୍ତା ସେମ୍ ସିନ୍ଟେ ଅଛେ ଯେନ୍ଟାକି ଆଇ ଥିଙ୍କ୍ ସୋ ଆମର୍ ଇଆଡ଼ ଲୋକେ ଧଡ଼କ ମୁଭିର ସିନ୍ରୁ ବି ବହୁତ ପସନ୍ଦ ଆସିଛେ ଆଉ ସେ ସିନ୍ ଲାଗି ବୋଲି ମତେ ବହୁତ ପସନ୍ଦ କରସନ୍ ଲୋକ
3: ଆଜ୍ଞା ଆଜ୍ଞା ମାନେ ସେଇଟା ଗୋଟେ ଲୋକଙ୍କ ମନରେ ଗୋଟେ ଅଲଗା ଜାଗା ବନେଇ ସାରିଛି ଦେଖନ୍ତୁ ଆଜିର ସମୟରେ ତ ସବ୍ୟସାଚୀ ଆଜ୍ଞାଙ୍କର ବହୁତ ନାଁ ଅଛି ତାଙ୍କ ସହିତ କାମ କରିକି ଆପଣଙ୍କୁ କେମିତି ଲାଗିଥିଲା ସେ ଗୋଟେ ରାଗି ମଣିଷ ନା ଶାନ୍ତ ସ୍ୱଭାବର ମଣିଷ
2: ସାର୍ ଏନ୍ତା ଜେଣ୍ଟଲମେନ୍ ମୁଁ ଆଜି ତକ ଆମର ଇଣ୍ଡଷ୍ଟ୍ରିରେ ନାଇଁ ଦେଖିପାରିଥିଲି ସାର୍ ବହୁତ କାମ୍ ଆଣ୍ଡ କମ୍ପୋଜ୍ଡ ଇଭେନ୍ ତାଙ୍କର ପୁଅ ବି ଯେନ୍ ଅଛନ୍ ଆମର କୁମାର ସିଦେବ ଦାଦା ସେ ବି ବହୁତ କାମ୍ ଆଣ୍ଡ କମ୍ପୋଜ୍ଡ ଦୁଇ ବାପ ପୁଅ ମିଶିକିରି ବହୁତ ଷ୍ଟ୍ରଗଲ୍ କରିକିରି ବହୁତ ମେହନତିଆନ୍ ଆଉ ହାର୍ଡ଼ୱାର୍କ କରିକିରି ସେମାନେ ଏତେ ବଢ଼ିଆ ଫିଲ୍ମ ମାନେ ବନଉଛନ୍ ଇଭେନ୍ ତାଙ୍କର ଏଣ୍ଟାୟାର ଫ୍ୟାମିଲି ତାଙ୍କର ୱାଇଫ୍ ଯିଏ ଅଛନ୍ ମ୍ୟାଡ଼ାମ୍ ସେ ଆମର୍ ମାନଙ୍କର ଲାଗି ଏଣ୍ଟର କ୍ରିଉ ଲାଗି ଚୁଲିରେ ବସିକିରି ରୁଟି ବି ବନାସନ୍ ଆମେ ତାଙ୍କର ହାତ ରୁଟି ବି ଖାଉଛୁଁ ଯାହା ବି ରାନ୍ଧସନ୍ ସେ ତାଙ୍କର ହାତେ ବନେଇକିରି ଦେସନ୍ ତ କେବେ ବି ଆମକେ ଯେ ହୋମ୍ ସିକ୍ନେସ୍ ଥିବା ତାର କେବେ ହୋମ୍ଲି ମାନେ ମାନେ ଇଟା ନାଇଁ ଫିଲ୍ କରେ ଯେ ମୁଇଁ ଘରୁ ବାହାରେ ଅଛେ ବୋଲି
3: ପରିବାର ହିସାବରେ
2: ମୁଇଁ ନିଜେ ହୋମ୍ସିକ୍ ପର୍ସନ୍ ଟେ ବଟ୍ ଷ୍ଟିଲ୍ ମୁଇଁ କେବେ ଫିଲ୍ ନାଇଁ କରି ଯେ ମୁଇଁ ଘରୁ ବାହାରେ କେନ ଗୋଟେ ଅଛେ ବୋଲି ଗୋଟେ ହୋମ୍ଲି ମାହୋଲରେ ଏକା ସୁଟିଂ ହେସି ଆଉ ହୋମ୍ଲି ମାହୋଲରେ ଏକା ସବୁ ଜିନିଷ ହେସି
3: ଆଜ୍ଞା ମାନେ ତାଙ୍କର ବି ବହୁତ ସପୋର୍ଟ ରହିଛି
2: ହଁ ସେ ମୁଇଁ

0: তো কি ডান্সার আয় তো ক্যামেরা ফেস করবারটা, ক্যামেরার অ্যাঙ্গেল কেন অ্যাঙ্গেলরে দেখলে ভল লাগবা, কেন ডাইলগ কেনতা ভয়েস মডুলেশন হবা, মতে সবু এতকে নলেজ নাই থাই। মতে স্টেপ বাই স্টেপ স্যার গাইড করিছন,
1: আজ্ঞা
0: চন্না তুমি ইনকে দেখ, চন্না তুমি ই অ্যাঙ্গেলরে দেখ, ই টাইপরে ডেলিভরি কর ডাইলগ ভল লাগবা, সবু এক্সপ্রেশন সবু, মানে গোটে ছুয়াকে যেনতা বাপা গোটে হাত ধরিকি চালবার শিখাসি স্যার, মতে একুরেট হেনতা শিখেইছন
1: ঘରର ମୁରବି ହେଇଛନ୍ତି ଆଜ୍ଞା,
0: ସାର୍।
1: କୁହନ୍ତୁ। ଆଜ୍ଞା, ନିଶ୍ଚିତ ଭାବରେ ଘରର ମୁରବିକୁ ମାନେ ଗୋଟେ ଷ୍ଟ୍ରଙ୍ଗ ପର୍ସନ୍ ହେଇକି କାମ କରିବା ପାଇଁ ହୁଏ, ମାନେ ଚଳଚ୍ଚିତ୍ରରେ ସାର୍ ସେମିତି କାମ କରିଛନ୍ତି। ଆଚ୍ଛା, ତାହେଲେ ଆପଣ ଦେଖନ୍ତୁ, ସାର୍ଙ୍କ ସହିତ କାମ କରୁଥିଲେ, ଏପଟେ ଚଳଚ୍ଚିତ୍ର ଚାଲିଥିଲା, ଆପଣ ଜୀବନରେ କ'ଣ ଚାଲିଥିଲା, ମାନେ ପଢ଼ାପଢ଼ି କ'ଣ ଚାଲିଥିଲା ସେତେବେଳେ?
0: ସେତେବେଳେ ମୁଇଁ ବିକମ୍ କରୁଥିଲି, ମୋ ଲାଷ୍ଟ ସେମିଷ୍ଟର ଥିଲା,
1: ଆଜ୍ଞା,
0: ଆଉ ମୋର ଲାଗି ଏକ୍ଚୁଆଲି ବହୁତ ଚ୍ୟାଲେଞ୍ଜିଂ ଆଉ ବହୁତ ଷ୍ଟ୍ରଗଲିଂ ଲାଇଫ ଥିଲା, କାହା ହେଲା ଯେ କି ଇଆଡ଼େ ସୁଟିଂ ସେଡ୍ୟୁଲ୍ ଚାଲିଥିବା ଆଉ ସିଆଡ଼େ ମୋର ଏକ୍ଜାମ, ତ ଯେତେବେଳେ ମୋର ଇଟା ଥିବା ସର୍ଟ ଥିବା ସେଡ୍ୟୁଲ୍ କରା ହେଇଥିବା ସେ ଟାଇମ୍ରେ ମୁଇଁ ସର୍ଟ ଦେମି, ସେଡ୍ୟୁଲ୍ କର୍ମି, ତାପରେ ଯେତେବେଳେ ମୋର ଅଫ୍ ଥିବା ସେତେବେଳେ ମୁଇଁ ବହି ଧରିକିରି ପଢ଼୍ମି, ଆସ୍ମି ବଲାଙ୍ଗୀର ରାଜେନ୍ଦ୍ର କଲେଜରେ ଏକ୍ଜାମ୍ ଦେମି, ଆଉ ଫେର୍ ଅଗେନ୍ ସ୍ପଟ୍କେ ଯାଇକିରି ସୁଟିଂ କର୍ମି।
1: ତାହେଲେ ଆପଣ ପଢ଼ାପଢ଼ି କେଉଁଠି କରିଛନ୍ତି ମ୍ୟାଡ଼ାମ?
0: ମୋର ସ୍କୁଲିଂଟା ହେଲା ବୋର୍ଡ ICSE 10th
1: ଆଜ୍ଞା,
0: ଆଣ୍ଡ +2 ଆଉ +3 ଦୁଇଟା ରାଜେନ୍ଦ୍ର କଲେଜ,
1: ରାଜେନ୍ଦ୍ର କଲେଜରେ।
0: ଆଉ ମୋର PGଟା ମୁଇଁ କରିଛେ ମାଷ୍ଟର୍ ଇନ୍ ପରଫର୍ମିଂ ଆର୍ଟ ସମ୍ବଲପୁରୀ ଡ୍ୟାନ୍ସ ସମ୍ବଲପୁର ୟୁନିଭର୍ସିଟିରୁ,
1: ଆଜ୍ଞା,
0: ଆଉ ତାପରେ ତାର୍ ବାହାରେ MBA କରିଛେ BPUTରୁ।
1: ଆପଣ ଚଳଚ୍ଚିତ୍ର, ଏଇ ଅଭିନୟ, ତା ସହିତ ନାଚ, ଏଇକୁ ନେଇ ପାଠପଢ଼ାକୁ କେମିତି ଭାରସାମ୍ୟ ରକ୍ଷା କରୁଥିଲେ?
0: ଯେହେତୁ କି ମୁଇଁ ଛୋଟ ଦିନୁ ଡ୍ୟାନ୍ସ କରି ଆସିଛେ, ଯେତେବେଳେ ମୁଇଁ ଲୋକ ଚାଲବାର୍ ଶିଖସନ୍ ମୁଇଁ ଡ୍ୟାନ୍ସ କରବାର୍ ଶିଖିଥିଲି, ତ ସେଇ ଟାଇମ୍ରୁ ଯେହେତୁ କି ମୁଇଁ ଡ୍ୟାନ୍ସ କରି ଆସିଛେ ଏକାଡେମିକ୍ସ ଆଉ ଡ୍ୟାନ୍ସ ଦୁହିଟା ନାଇଁ ହେଲେ କରିକୁଲାର କୋ କରିକୁଲାର ନାଇଁ ହେଲେ ଗୋଟେ ହଲିଷ୍ଟିକ୍ ଡେଭଲପମେଣ୍ଟ ନାଇଁ ହେଇପାରେ, ଦ୍ୟାଟ୍ସ ୱାଇ ମୁଇଁ ଛୁଆଦିନୁ ଆଜି ତକ୍ ପାଠପଢ଼ା ଆଉ ଡ୍ୟାନ୍ସ ଦୁଇଟାକେ ବାଲାନ୍ସ କରି କରି ହିଁ ଆସିଛି।
1: ଯେହେତୁ ଆପଣ କହିଲେ କି ଯେଉଁ ସମୟରେ ଶିଶୁ ଚାଲିବା ଶିଖେ, ଆପଣ ସେ ସମୟରେ ନାଚିଛନ୍ତି, ପ୍ରଥମ କେଉଁଠି ପରଫର୍ମ କରିଥିଲେ ମ୍ୟାଡ଼ାମ?
0: ଫାର୍ଷ୍ଟ ଟାଇମ୍ ମୁଇଁ ପରଫର୍ମ କରିଥିଲି ମୋର ସ୍କୁଲରେ
1: ଆଜ୍ଞା,
0: ଲିଟିଲ ଏଞ୍ଜେଲ ସ୍କୁଲରେ, ତ ସେନ ସେତେବେଳେ ଚାଲିଥିଲା ଟ୍ରେଣ୍ଡିଂ ଜିସ୍ ଦେଶ ମେ ଗଙ୍ଗା ରାତ, ତ ଏକ୍ଜାକ୍ଟ ହେନ୍ତା ଗେଟଅପ୍ ଏକ୍ଜାକ୍ଟ ହେ ଷ୍ଟେପ୍ସ ସବୁ ଉଠେଇକିରି ମୁଁ ଡ୍ୟାନ୍ସ କରିଥିଲି।
1: ଆଜ୍ଞା, ତାହେଲେ ଆଜି ପର୍ଯ୍ୟନ୍ତ କେଉଁ କେଉଁ ସ୍ଥାନରେ ପରଫର୍ମ କରି ଆସିଛନ୍ତି?
0: ଛୁଆଦିନୁ ପରଫର୍ମ କରି ଆସିଛେ ବେଲେ ବ୍ଲକ୍ ଲେଭେଲରେ ବି କରିଛେ, ଡିଷ୍ଟ୍ରିକ୍ଟ ଲେଭେଲ ଷ୍ଟେଜ୍ରେ ବି ପରଫର୍ମ କରିଛେ, ଷ୍ଟେଟ୍ ଲେଭେଲ ନ୍ୟାସନାଲ ଲେଭେଲ ଆଉ ଏବେ ଏବେ ରିସେଣ୍ଟଲି ଇଣ୍ଟରନ୍ୟାସନାଲ ଲେଭେଲ ଷ୍ଟେଜ୍ରେ ବି ପରଫର୍ମ କରିକି ଆସିଛେ।
1: ଆଚ୍ଛା, ଇଣ୍ଟରନ୍ୟାସନାଲ ଲେଭେଲରେ ବି ପରଫର୍ମ କରିସାରିଥିଲେ,
0: ଆଜ୍ଞା
1: କେଉଁଠିକି ଯାଇଥିଲେ ମ୍ୟାଡ଼ାମ ଇଣ୍ଟରନ୍ୟାସନାଲ?
0: ଆମେ ଆବୁଧାବି ଯାଇଥିଲୁ, ଆବୁଧାବିରେ ପରଫର୍ମ କରିକି ଆସିଛୁ,
1: କ'ଣ କ'ଣ ପରଫର୍ମ କରିଛନ୍ତି ସେଇଠି?
0: ସେନ ନୂଆଖାଇ ଉପରେ ଯେହେତୁ କି ପ୍ରୋଗ୍ରାମ ଥିଲା ତ ଆମେ ନୂଆଖାଇ ଉପରେ ଗୋଟେ ଡ୍ୟାନ୍ସ ପରଫର୍ମ କରିଥିଲୁ, ଆଉ ତାପରେ ରଙ୍ଗବତୀ ଆମର ଯେନ୍ଟା ଫେମସ ୱାର୍ଲ୍ଡ ଫେମସ ସେଟା ବି ପରଫର୍ମ କରିକି ଆସିଥିଲୁ।
1: ଆଜ୍ଞା, ବହୁତ ମାନେ ପରଫର୍ମ କରିକି ଆସିଥିଲେ କି ନୂଆଖାଇ ଆଉ ରଙ୍ଗବତୀକୁ ନେଇକି? ଆଜ୍ଞା, ବହୁତ ସୁନ୍ଦର, ମାନେ ଆମର ଖୁସି ଲାଗେ ଗୋଟେ ସମ୍ବଲପୁରର ଛୁଆ ଯାଇକି ଇଣ୍ଟରନ୍ୟାସନାଲରେ ରିପ୍ରେଜେଣ୍ଟ କରୁଛି ଆମ ସମ୍ବଲପୁରକୁ, ହେଲେ ବହୁତ ଖୁସି ଲାଗେ। ଆଗକୁ ଆଉ କ'ଣ ସ୍ୱପ୍ନ ଅଛି ମ୍ୟାଡ଼ାମ, କେଉଁ କେଉଁ ଜାଗା ଯିବେ ବୋଲି ଇଚ୍ଛା ଅଛି?
0: ମୁଇଁ ତ ଗୋଟେ ସମ୍ବଲପୁରିଆ ଛୁଆ ହିସାବରେ ସବୁବେଳେ ଚାହେଁସି କି ମୋର ମାଟି ମୋର କଲଚର ମୋର ଟ୍ରେଡିସନ୍ ପୁରା ବିଶ୍ୱରେ ଯାଇକିରି ପହଞ୍ଚୁ, ତ ସବୁବେଳେ ସେ ପ୍ରଚେଷ୍ଟାରେ ରହିଛେ କି କେନ୍ତା କରି ବିଶ୍ୱ ଦରବାର ତକ୍ ମୁଇଁ ମୋର ମାଟିର ଗର୍ବ ଗୌରବକେ ନେଇକିରି ଯିମି। ଏବେ ତ ଆବୁଧାବିରେ ଫିଲହାଲ ପରଫର୍ମ କରିକି ଆସିଛେ, ତାପରେ ଆଉ ଯେନ୍ ଜାଗାମାନେ ଅଛେ ସେନ୍କେ ମୋର ମାଟିର ପରିଚୟ ମୋର ନାଁ ମୋର ଗାଁ ମୋର ସବୁ ନେଇକିରି ଯିମି ବୋଲି ଭାବିଛେ, ଆଉ ଭାବିଛେ କି ଯେନ୍ ଛୁଆମାନେ ଲାଇଫରେ ଇସବୁ ଜିନିଷରୁ ବଞ୍ଚିତ ଅଛନ୍ ସେମାନଙ୍କର ଲାଗି କିଛି ଗୋଟେ କରବାର୍ ଲାଗି।
1: ଆଜ୍ଞା, ନିଶ୍ଚିତ ଭାବରେ, ଆଜ୍ଞା, ବହୁତ ଖୁସି ଲାଗେ ଏମିତି କଳାକୁ ଆଗେଇ ନେଇ ଯାଉଥିବା ମଣିଷଙ୍କ ସହିତ ମିଶିଲେ। ତାହେଲେ ଆପଣ ଦେଖନ୍ତୁ, ମୁଁ ଗୋଟେ ପଚାରିବି, ମାନେ ଆମ ଝିଅମାନଙ୍କ ପାଇଁ ସବୁ ଗୋଟେ ରେଷ୍ଟ୍ରିକ୍ସନ୍ ଥାଏ କି ଏତେ ସମୟରୁ ବାହାରକୁ ବାହାରିବନି, 12ଟା ହେଲା ତମେ ଆଉ ଘରୁ ବାହାରି ପାରିବନି, ଏଇ ପାବନ୍ଦି ମଧ୍ୟରେ ଆପଣ କେମିତି ଯାଇକି ବାହାରେ ପରଫର୍ମ କରିକି ଆସିପାରୁଛନ୍ତି, ମାନେ ଘର କେମିତି ସପୋର୍ଟ, ସାଙ୍ଗସାଥିର କିଭଳି ସପୋର୍ଟ ରହିଛି?
0: ମୋର ଯେତେ ଫ୍ୟାମିଲି ମେମ୍ବର୍ସ ଅଛନ୍ ଆଜି ଯଦି ନାଇଁଥିତା ତାଙ୍କର ସପୋର୍ଟ ଦେନ୍ ମୁଇଁ ଇନ ନାଇଁଥିତି। ମୋର ଘରର କଲଚର ଟ୍ରେଡିସନ୍ ବହୁତ ଅଲଗା, ବିକଜ୍ ଆମର ଯେନ୍ ଟ୍ରେଡିସନ୍ଟେ ଅଛେ ପର୍ଦା ସିଷ୍ଟମ୍,
1: ଆଜ୍ଞା,
0: ସେ ପର୍ଦା ସିଷ୍ଟମ୍ରେ ଆମର ଏନ୍ସେଷ୍ଟର୍ସ ମାନେ ମୋର ପୂର୍ବଜ ମାନେ ଆଜି ତକ୍ ବି ପର୍ଦାରେ ଅଛନ୍ ତାଲି ନାଇଁ ବାହାରିବାର ତାଲି, ବଟ୍ ଷ୍ଟିଲ୍ ସମସ୍ତଙ୍କର ଅଗେନ୍ଷ୍ଟ ଯାଇକି ସମସ୍ତଙ୍କେ ଫେସ୍ କରିକି ମୋର ବାପା ଆଉ ମୋର ମା ଆଉ ମୋର ଟୋଟାଲ୍ ଫ୍ୟାମିଲି ମେମ୍ବର୍ସ ଯେତେ ଅଛନ୍ ସମସ୍ତେ ସପୋର୍ଟ କଲେ, ଆଉ ସେଦିନୁ ମତେ ଫ୍ରିଡମ୍ ଦେଇଛନ୍ ଆଜି ତକ୍ ବୋଲିକରି ମୁଇଁ ମୋର ପ୍ୟାସନ୍ କେ ମୋର

0: ପ୍ରଫେସନ୍ ବନେଇକି ମୁଁ ଆଜି ଏଇ ଡେଟ୍ରେ ଇନଚ୍ ଅଛି।
1: ଆଜ୍ଞା, ଯେହେତୁ ଆପଣ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି, ଆଜି ପର୍ଯ୍ୟନ୍ତ ସଲାବୁଢ଼ା ମାନେ କ'ଣ କ'ଣ ଆୱାର୍ଡ ପାଇଛି?
0: ସଲାବୁଢ଼ାର ବଦଲା ତ ଫାର୍ଷ୍ଟ ନ୍ୟାସନାଲ୍ ଫିଲ୍ମ ଆୱାର୍ଡ଼ସ୍ ପାଇଛେ, ଆଣ୍ଡ ଅଗେନ୍ ଯେତେ ଇଣ୍ଟରନ୍ୟାସନାଲ୍ ପ୍ଲାଟଫର୍ମସ୍ ମାନେ ଅଛେ ଲାଇକ୍ ନ୍ୟୁୟର୍କ, ଦୁବାଇ ହଉ କିମ୍ବା ଆଫ୍ରିକା ହଉ, ସବୁ ଜାଗାରେ ଅଲରେଡ଼ି ତାର ସ୍କ୍ରିନିଂ ସରି ସାରିଲାନ। ପ୍ୟାନ୍ ଓଡ଼ିଶା ରିଲିଜ୍ କରବାର ଥିଲା କୋରୋନା ଆଗରୁ,
1: ଆଜ୍ଞା,
0: ବଟ୍ ସମ୍ବଲପୁରରେ ରିଲିଜ୍ ହେଇକିରି ବନ୍ଦ ହେଇଗଲା। ତାପରେ କୋରୋନା ପରେ ପ୍ୟାନ୍ ଓଡ଼ିଶା ରିଲିଜ୍ ହେଇଛି ଆଉ ଲୋକ ବହୁତ ସାରା ଭଲ ପାଇବାର ବି ଦେଇଛନ୍।
1: ଆଜ୍ଞା, ଆପଣଙ୍କର ଏଇଟା ହେଉଛି ଡେବ୍ୟୁ ଫିଲ୍ମ, ଆଉ ଏତେ ଜାଗାରେ ସ୍କ୍ରିନିଂ ହେଇସାରିଛି, ମାନେ ନ୍ୟାସନାଲ୍ ଆୱାର୍ଡ଼ ପାଇସାରିଛି। ପ୍ରଥମେ ଯେତେବେଳେ ଶୁଣିଥିଲେ କି ଆମର ଚଳଚ୍ଚିତ୍ରଟା ନ୍ୟାସନାଲ୍ ଆୱାର୍ଡ଼ ପାଇଛି, ଆପଣଙ୍କୁ କେମିତି ଲାଗିଥିଲା?
0: ମୁଇଁ ତ ବହୁତ ଓଭରୱେଲ୍ମ ଥିଲି, ମିକ୍ସଡ୍ ଫିଲିଙ୍ଗସ୍ ଥିଲା, କାହିଁକି କି ଫିଲ୍ମ ତ ଯାଇଥିଲା ନ୍ୟାସନାଲ୍ ଆୱାର୍ଡ଼ କ୍ୟାଟାଗୋରିରେ ନ୍ୟାସନାଲ୍ ଫିଲ୍ମ ଲାଗି, ଆଉ ମୋର୍ଟା ବି ଯାଇଥିଲା ନ୍ୟାସନାଲ୍ ଆକ୍ଟ୍ରେସ୍ ଲାଗି।
1: ଆଜ୍ଞା
0: ମୋତେ ବହୁତ ଖୁସି ଲାଗିଲା କି ମୁଇଁ କମ୍ପିଟ୍ କରୁଥିଲି କଙ୍ଗନା ରନାୱତ ସାଙ୍ଗେ,
1: ଆଜ୍ଞା ଆଜ୍ଞା
0: ତ ମୋର ଏତିକି ଏଜ୍ରେ ମୁଇଁ ସେତିକି ବଡ଼ ନ୍ୟାସନାଲ୍ ଆର୍ଟିଷ୍ଟ ସାଙ୍ଗେ କମ୍ପେୟାର୍ କରବାଟା ଇଜ୍ ନଟ୍ ଏ ଇଜି ଥିଙ୍ଗ। ତ ମୋତେ ବହୁତ ଖୁସି ଲାଗିଥିଲା ଯେତେବେଳେ ଆମର ଫିଲ୍ମ ପାଇଥିଲା, ଆଉ ତାପରେ ମୁଇଁ ଜାଣିପାରିଲି କି ହଁ ଏଇଟା ବହୁତ ଚ୍ୟାଲେଞ୍ଜିଂ ହେ କି ଇ ଲାଇନ୍ରେ କାମ କରବାରଟା, ଆଉ ମୁଇଁ ନିଜକେ ଆଉ ଏକ୍ସପିରିଏନ୍ସ କରବାକେ ପଡ଼ବା ଯଦି ନ୍ୟାସନାଲ୍ ଆୱାର୍ଡ଼ଟେ ପାଇବାର ଅଛି ବୋଲେ।
1: ପାଇବାର ଅଛି ନିଶ୍ଚିତ ଭାବରେ, ଆହୁରି କାମ କରିବା ପାଇଁ ଆମର ବାକି ଅଛି ସମୟ। ଆମେ ଯେହେତୁ ଏଇ ସମୟରୁ ଆପଣ କଙ୍ଗନା ରଣାୱତ ସହିତ କମ୍ପିଟ୍ କରୁଛନ୍ତି, ମାନେ କିଛି ଛୋଟିଆ କଥା ନୁହେଁ ସେଇଟା, ଆମ ସମ୍ବଲପୁର ପାଇଁ ମାନେ ଗୋଟେ ଗର୍ବ କହିଲେ ଚଳେ। ତାହେଲେ ଆପଣ ଆଗକୁ ଭବିଷ୍ୟତରେ ପ୍ଲାନିଂ କ'ଣ ଅଛି, ପ୍ରୋଜେକ୍ଟ କ'ଣ ଅଛି କାମ କରିବା ପାଇଁ ଚାହୁଁଛନ୍ତି?
0: ପ୍ରୋଜେକ୍ଟ ତ ବହୁତ ସାରା ଅଛେ, ପ୍ଲାନିଂ ଚାଲିଛେ, ଧୀରେ ଧୀରେ ସେଟାକେ ସବୁ ପୁରା କର୍ମା। ଆଉ ଏନ୍ତା ନାଇଁ ସେ ଯେ କିଛି ବି ପ୍ରୋଜେକ୍ଟ କରିଦେବାର ଅଛେ, ତାର୍ ଷ୍ଟୋରି ଲାଇନ୍, ତାର୍ ମାନେ କ୍ୟାରେକ୍ଟର୍ କାଣା ଅଛେ, ତାର୍ ଷ୍ଟୋରି କାଣା ଅଛେ, ତାର୍ ଡାଇଲଗ୍ କେନ୍ତା ଅଛେ, ସ୍କ୍ରିପ୍ଟିଂ କେନ୍ତା କାଣା ଅଛେ, ସବୁ ଜିନିଷ୍ ଦେଖିକିରି ଚୁଜ୍ କରିକିରି ଭଲ୍ କାମ କରବାର୍ ଅଛେ। ଯେନ୍ ଲେଭେଲ୍ ମୁଇଁ ନିଜର୍ ଲାଗି ସେଟ୍ କରିଛେ ସେ ବାର୍କେ ମୁଇଁ ନିଜେ ହିଁ ଭାଙ୍ଗବାର୍ ଲାଗି ଟ୍ରାଏ କର୍ସି, ହେଟା ମୋର୍ ଲାଗି ଚ୍ୟାଲେଞ୍ଜ ହେ। ବାକି ଲୋକ୍ କାଣା କଲେ ମୋତେ ମତଲବ ନାଇଁନ, ମୁଇଁ ନିଜେ କେନ୍ତା କରି ନିଜ୍କେ ଆଉ ବେହତର୍ କର୍ମି ଆଉ ନିଖରାମି ସେଟା ହିଁ ମୁଇଁ ଚିନ୍ତା କର୍ସି। ଆଉ ଫିଲହାଲ୍ ଇଟା ତ ଇ ଲାଇନ୍ରେ ରହେଲା, ଇଥିରେ କେନ୍ତାରି ଆଉ ଡେଭଲପ୍ କର୍ମି ସେଟା ହିଁ ମୋର ଚିନ୍ତା ଅଛେ। ତାର୍ ବାହାରେ ମୁଇଁ ମୋର ଏମ୍ ହେଲା ଗୋଟେ ଭଲ୍ ଚାର୍ଟେଡ଼୍ ଆକାଉଣ୍ଟାଣ୍ଟ ହେବା।
1: ଆଚ୍ଛା, ଚାର୍ଟେଡ଼୍ ଆକାଉଣ୍ଟାଣ୍ଟ ହେବାର ମାନେ ଗୋଟେ ପୁରା ଅପୋଜିଟ୍ ଡିରେକ୍ସନ୍ରେ ଆପଣ ଯାଉଛନ୍ତି, ଅଭିନୟ ସହିତ ଚାର୍ଟେଡ଼୍ ଆକାଉଣ୍ଟାଣ୍ଟର କୌଣସି ପ୍ରକାର ବି ସମ୍ବନ୍ଧ ନାହିଁ ହେଲା। ତାହେଲେ ଗୋଟେ ସରଳ ରେଖା, ଗୋଟେ ସରଳ ରେଖାର ମୁହଁ ଏପଟେ ଆଉ ଗୋଟେ ସେପଟେ, ମାନେ ଗୋଟେ ଚାର୍ଟେଡ଼୍ ଆକାଉଣ୍ଟାଣ୍ଟରେ ଆଉ ଗୋଟେ ଅଭିନୟରେ ରହିଛି ନା। ନିଶ୍ଚିତ ଭାବରେ ଆମେମାନେ ମଧ୍ୟ ଆକାଶବାଣୀ ତରଫରୁ, ଆକାଶବାଣୀ ସମ୍ବଲପୁର ତରଫରୁ ଆପଣଙ୍କର ସୁଭବିଷ୍ୟତ କାମନା କରି ବିଦାୟ ନେଉଛୁ। ନମସ୍କାର।
0: ନମସ୍କାର।
2: ଆଶା କରୁଛି ଶ୍ରୋତାବନ୍ଧୁ, ସାକ୍ଷାତକାରଟି ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସି, ଅର୍ଥାତ୍ ମା ଏବଂ ମାତୃଭୂମି ସ୍ୱର୍ଗଠାରୁ ମଧ୍ୟ ମହାନ। ପିତା ସ୍ୱର୍ଗ ପିତା ଧର୍ମ ପିତା ହିଁ ପରମମ ତପ, ଅର୍ଥାତ୍ ପିତା ହେଉଛନ୍ତି ସନ୍ତାନ ପାଇଁ ସ୍ୱର୍ଗ ସଦୃଶ, ପିତାଙ୍କ ଆଦର୍ଶ ହିଁ ପ୍ରକୃତ ଧର୍ମ, ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ କରାଯାଇଥିବା କାର୍ଯ୍ୟ ହିଁ ସନ୍ତାନର ସର୍ବଶ୍ରେଷ୍ଠ ତପସ୍ୟା। ଶ୍ରୋତାବନ୍ଧୁ, ମଣିଷ ଜୀବନରେ କିଛି ସମ୍ପର୍କ ଏପରି ଥାଏ ଯାହାର ମୂଲ୍ୟ କୌଣସି ଧନ ସମ୍ପତ୍ତି କିମ୍ବା ସଫଳତା ଦ୍ୱାରା ମାପି ହୁଏ ନାହିଁ। ଏହି ସମ୍ପର୍କର ମୂଳଦୁଆ ହେଉଛି ନିଃସ୍ୱାର୍ଥପର ଭାବେ ଭଲ ପାଇବା, ତ୍ୟାଗ, ନିରବ ପ୍ରାର୍ଥନା ଏବଂ ଅସୀମ ମମତା। ଯେତେବେଳେ ଜୀବନରେ ଆମେ କୌଣସି ଆହ୍ୱାନର ମୁକାବିଲା କରୁ, ଠିକ୍ ସେତେବେଳେ ଏକ ଅଦୃଶ୍ୟ ଶକ୍ତି ଆମକୁ ସାହସ ଦିଏ, ଆମକୁ ଭୁଲ ପଥରୁ ଫେରାଇ ଆଣେ। ଏହି ସହଯୋଗ ଆମକୁ ସ୍ୱପ୍ନ ଦେଖିବା ଓ ସେହି ସ୍ୱପ୍ନକୁ ପୂର୍ଣ୍ଣ କରିବା ପାଇଁ ସ୍ୱାଧୀନତା ଦିଏ। ଶ୍ରୋତାବନ୍ଧୁ, ଏହା ସତ ଯେ ଏହି ବିଶାଳ ସଂରଚନାରେ ଭଗବାନ ବ୍ରହ୍ମାଣ୍ଡର ମୂଳ ରଚୟିତା ଅଟନ୍ତି, କିନ୍ତୁ ପିତାମାତା ହେଉଛନ୍ତି ମାନବ ଜୀବନର ପ୍ରତ୍ୟକ୍ଷ ସ୍ରଷ୍ଟା। ଭଗବାନ ସୃଷ୍ଟିକୁ ଆତ୍ମା ଓ ପ୍ରକୃତିର ନିୟମ ଦେଇଥାନ୍ତି, କିନ୍ତୁ ଜଣେ ମାତାପିତା ହିଁ ଆମକୁ ଆମର ଭୌତିକ ଶରୀର ଏବଂ ଜୀବନର ପ୍ରଥମ ପରିଚୟ ପ୍ରଦାନ କରନ୍ତି। ଏହି କାରଣରୁ ପିତାମାତାଙ୍କୁ ପୃଥିବୀ ପୃଷ୍ଠରେ ଭଗବାନଙ୍କ ଜୀବନ୍ତ ଓ ଦୃଶ୍ୟମାନ ରୂପ ବୋଲି ବିବେଚନା କରାଯାଏ। ସମାଜ ଗଠନରେ ପିତାମାତାଙ୍କ ଭୂମିକା ବୁଝିବା ପାଇଁ ପ୍ରତିବର୍ଷ ଜୁନ୍ 1 ତାରିଖରେ ସାରା ବିଶ୍ୱରେ ଗ୍ଲୋବାଲ୍ ଡେ ଅଫ୍ ପ୍ୟାରେଣ୍ଟସ୍ ବା ବିଶ୍ୱ ପିତାମାତା ଦିବସ ପାଳନ କରାଯାଏ। 2012 ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ଏହି ବିଶେଷ ଦିବସର ପ୍ରତିଷ୍ଠା କରାଯାଇଥିଲା। ଏହି ଦିବସ ସୂଚାଇଥାଏ ଯେ ଗୋଟିଏ ପିଲାର ଉପଯୁକ୍ତ ପାଳନ ପୋଷଣ ଏବଂ ସୁରକ୍ଷା ପାଇଁ ପରିବାରର ଦାୟିତ୍ୱ ସବୁଠାରୁ ପ୍ରାଥମିକ। ପିତାମାତା କେବଳ ଖାଦ୍ୟ ବସ୍ତ୍ର ତଥା ଆଶ୍ରୟ ପ୍ରଦାନ କରନ୍ତି ନାହିଁ, ବରଂ ଏହା ଶିଶୁକୁ ନୈତିକ ଶିକ୍ଷା, ଶୃଙ୍ଖଳା, ଆଦର୍ଶ ଏବଂ ଜୀବନର ମୂଲ୍ୟବୋଧ ଶିଖାଇଥାନ୍ତି। ବର୍ତ୍ତମାନର ବ୍ୟସ୍ତବହୁଳ ପରିସ୍ଥିତିରେ ମାତାପିତାଙ୍କ ଦାୟିତ୍ୱର ବୃଦ୍ଧି ଘଟିଛି। ନିଜର ବ୍ୟବସାୟ ସହ ଖାପ ଖୁଆଇ ସେମାନଙ୍କୁ ନିଜ ପରିବାର ସନ୍ତାନର ରକ୍ଷଣାବେକ୍ଷଣ କରିବାକୁ ପଡ଼ୁଛି। ଉପନିଷଦରେ ଅଛି, ମାତୃ ଦେବୋଭବ, ଅର୍ଥାତ୍ ମା ହେଉଛନ୍ତି ସନ୍ତାନର ପ୍ରଥମ ଦେବତା ଏବଂ ପ୍ରଥମ ଗୁରୁ। ତା ସହିତ ପିତୃ ଦେବୋଭବ, ଅର୍ଥାତ୍ ପିତା ହେଉଛନ୍ତି ସନ୍ତାନ ପାଇଁ ଚଳନ୍ତି ଠାକୁର। ପୁରାଣ ଅନୁସାରେ କାର୍ତ୍ତିକ ଓ ଗଣେଶ ଖେଳ ଖେଳରେ ସାରା ବିଶ୍ୱକୁ କିଏ କମ୍ ସମୟରେ ଭ୍ରମଣ କରିବ ତାର ପ୍ରତିଯୋଗିତା କରିଥିଲେ। ଠିକ୍ ସେତେବେଳେ ଭଗବାନ ଗଣେଶ ନିଜ ମାତାପିତା ଅର୍ଥାତ୍ ଶିବ ପାର୍ବତୀଙ୍କ ଚାରିପଟେ ପରିକ୍ରମା କରିଥିଲେ। ଏହା ପ୍ରମାଣ କରେ ଯେ ଶ୍ରୋତାବନ୍ଧୁ, ଭଗବାନ ବ୍ରହ୍ମାଣ୍ଡ ରଚନା କରିଥାଇପାରନ୍ତି ସତ, କିନ୍ତୁ ଜଣେ ସନ୍ତାନ ପାଇଁ ତାର ମାତାପିତା ହିଁ ତାର ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଅଟନ୍ତି। ଯେତେବେଳେ ଆମେ ହୃଦୟଙ୍ଗମ କରୁ ଯେ ପିତାମାତା ହିଁ ଆମର ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ, ସେତେବେଳେ ଏହା ଭାବି ଅତ୍ୟନ୍ତ କଷ୍ଟ ହୁଏ ଯେ ଆଜିର ସମାଜରେ କିଛି ସନ୍ତାନ ନିଜର ସ୍ୱାର୍ଥ, ଆଧୁନିକ ଜୀବନଶୈଳୀ ଏବଂ ବ୍ୟକ୍ତିଗତ ସୁଖ ପାଇଁ ନିଜର ବୃଦ୍ଧ ପିତାମାତାଙ୍କୁ ଏକାକୀ ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି। ଯେଉଁ ପିତାମାତା ନିଜର ସମସ୍ତ ସୁଖ ତ୍ୟାଗୀ ପରିଶ୍ରମ କରି ନିଜର ଜୀବନର ସମ୍ପୂର୍ଣ୍ଣ ପୁଞ୍ଜି ଲଗାଇ ସନ୍ତାନକୁ ବଡ଼ କରିଦିଅନ୍ତି, ବାର୍ଦ୍ଧକ୍ୟ ସମୟରେ ସେହି ସନ୍ତାନମାନେ ତାଙ୍କୁ ବୋଝ ଭାବି ପରିବାରରୁ ଦୂର କରିଦିଅନ୍ତି। ସେଥିପାଇଁ ଏ ବର୍ଷରେ ଏହି ଦିବସର ଉପଲକ୍ଷେ ଏହାର ମୂଳ ଲକ୍ଷ୍ୟ ରଖିଛନ୍ତି, ଟୁଗେଦର ଫର୍ ପ୍ୟାରେଣ୍ଟସ୍ ଏମ୍ପାୱରିଙ୍ଗ ଏଭ୍ରି ଫ୍ୟାମିଲି ଟୁ ଥ୍ରାଇଭ୍, ଅର୍ଥାତ୍ ପ୍ରତ୍ୟେକ ପରିବାର ସମୃଦ୍ଧି ଓ ବିକାଶ ପାଇଁ ପିତାମାତାଙ୍କୁ ସଶକ୍ତ କରିବା। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ବିଶ୍ୱ ପିତାମାତା ଦିବସ ଅବସରରେ ଆମେ ସମସ୍ତେ ନିଜ ପିତାମାତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ଏବଂ ସେମାନଙ୍କ ସମ୍ମାନ ରକ୍ଷା କରିବାର ସଂକଳ୍ପ ନେବା। ତାହେଲେ ଶ୍ରୋତାବନ୍ଧୁ, ଆସନ୍ତୁ ଏହି ଦିବସ ପରିପ୍ରେକ୍ଷୀରେ ଶୁଣିବା ଏକ ସୁମଧୁର ଗୀତ। କଥାଚିତ୍ର ହମ୍ ସାଥ ସାଥ ହେଁ, କଣ୍ଠଦାନ ହରିହରନ, ଘନଶ୍ୟାମ ବସୱାନୀ ଓ ପ୍ରତିମା ରାଓ, ସଙ୍ଗୀତ ରାମ ଲକ୍ଷ୍ମଣ, ଗୀତ ରଚନା ରବୀନ୍ଦ୍ର ରାୱଲ।

ସମୟ ତ ଆମକୁ ହାତଠାରି ଇସାରା ଦେଲାଣି ଶ୍ରୋତା ବନ୍ଧୁ। ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଆମକୁ ଏଇଠି ଶେଷ କରିବାକୁ ହେବ। ଉପସ୍ଥାପନାରେ ଆପଣଙ୍କର ପ୍ରିୟ ଯୁବସାଥୀ ପ୍ରିୟା ଶତପଥୀ, ନମସ୍କାର।

ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ, ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ସନ୍ଧ୍ୟା 6:10 ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ। ସନ୍ଧ୍ୟା 6:30 ଯୁବ ଶକ୍ତି ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:25 ଜିଲ୍ଲା ହାଲଚାଲ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଡାଏଲ୍ ନମ୍ବର କୃଷି ସଂସାର। 8:02 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ରାମେଶ୍ୱର ମାକର ଓ ଅରୁଣ ରାଜହଂସ। 8:15 ହିନ୍ଦୀ ଭକ୍ତି ଗୀତ ଶୁଣିବେ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ 8:30 ଏଥିରେ ଚୈତି ଶୁଣିବେ ଶିଳ୍ପୀ ଡକ୍ଟର ଅନିତା ସେନ। 9:15 ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। 9:30 ପବ୍ଲିକ୍ ସ୍ପିକ୍ ଏହା ମଧ୍ୟ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆଜି 10:02 ଶୁଣିବେ ନାଟକ ଜଗତେ କେବଳ ଜନେ ହସିବେ, ରଚନା ଅରୁଣ ମୋହନ ସାହୁ, ପ୍ରଯୋଜନା ଗୁଣନିଧି ଛୋଟରାୟ। ଏବଂ 10:30 ଶୁଣିବେ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏ ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଏଥର ଶୁଣନ୍ତୁ ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 6:30ରେ ଆଜିର ଭାବନା ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି। ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା। ପାଦ କିମ୍ବା ଗୋଇଠି ଫୁଲିବାର କାରଣ ଓ ପ୍ରତିକାର ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମିତା କୁମାରୀ ପଣ୍ଡା। ସକାଳ 7:35ରେ ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ। ସକାଳ 8:30ରେ ସମ୍ବଲପୁରୀ ଗୀତ ଶୁଣିବେ। କଣ୍ଠଶିଳ୍ପୀ ହେଲେ ମକରଧ୍ୱଜ ପଟେଲ ଏବଂ ନବୀନ କୁମାର କୁଁର। ସକାଳ 8:45ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ବୀଣାପାଣି ଦାସ ଓ ସୁନିତା ପଣ୍ଡା। ଏଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଗୀତ ରଚନା କରିଛନ୍ତି ଅଲିଖ ବିଶ୍ୱାଳ, ସଙ୍ଗୀତ ପୂର୍ଣ୍ଣ ଖୁଣ୍ଟିଆ। କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀଚରଣଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଶୁଣିଲେ କେତୋଟି ଓଡ଼ିଆ ଲଘୁ ସଙ୍ଗୀତ। କଣ୍ଠଶିଳ୍ପୀମାନେ ଥିଲେ ଶ୍ରୀଚରଣ, ପ୍ରୀତିନନ୍ଦା, ଶରତ ଓ ସୌମ୍ୟା। ଗୀତ ରଚନା କରିଥିଲେ ଅଲେଖ ବେସ୍ୱାଳ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପୂର୍ଣ୍ଣ ଖୁଣ୍ଟିଆ।

0: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

0: ସମୟ ଆସିଛି ସତର୍କ ହେବା ଏବଂ ସଚେତନ ହେବା। 1968 ମସିହାରେ ସ୍ୱିଡେନ ଠାରେ ଆୟୋଜିତ ସମ୍ମିଳନୀରେ ପ୍ରଥମେ ବିଶ୍ୱ ପରିବେଶ ଦିବସ ପାଳନ ନିମନ୍ତେ ପ୍ରସ୍ତାବ ପଡିଥିଲା। ପରବର୍ତ୍ତୀ ସମୟରେ ଯୁକ୍ତରାଷ୍ଟ୍ର ମହାସଭା ସମ୍ମିଳନୀ ଷ୍ଟକହୋମ ଠାରେ 1972 ମସିହାରେ ଜୁନ ମାସ 5 ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ଘୋଷଣା କରାଯାଇଥିଲା। ଏହି ସମ୍ମିଳନୀରେ 119 ଦେଶ ଭାଗ ନେଇଥିଲେ। ଏଥିରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୃକ୍ଷରୋପଣ। ପୁଣି 1974 ମସିହାରେ ପ୍ରଥମ ଥର ପାଇଁ ଓନ୍ଲି ୱାନ୍ ଆର୍ଥ ବା ଏକ ପୃଥିବୀ ପରିବେଶ ଦିବସ ଘୋଷଣା କରାଯାଇଥିଲା। ପରିବେଶ ଦିବସରେ ଜୀବିତ ଓ ନିର୍ଜୀବ ବସ୍ତୁ ସାମିଲ ଅଟେ ମଣିଷ ଜୀବନ ଉପରେ, ଯାହାକି ବହୁ ମାତ୍ରାରେ ପ୍ରଭାବ ପଡିଥାଏ। କଥାରେ ଅଛି, ଆପଣା ହସ୍ତେ ଜିଭା ଛେଦି, କିଏ ଅଛି ତାର ପ୍ରତିବାଦୀ। ନିଜ କର୍ମର ଫଳ ଆମ ନିଜକୁ ହିଁ ଭୋଗ କରିବାକୁ ପଡିଥାଏ। ନିଜର ସ୍ୱାର୍ଥ ମେଣ୍ଟାଇବା ଆଶାରେ ସୌନ୍ଦର୍ଯ୍ୟପୂର୍ଣ୍ଣ ପୃଥିବୀକୁ ନଷ୍ଟଭ୍ରଷ୍ଟ କରି ଏବେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛୁ। ଏହାର ବିଶେଷ କାରଣ ହେଉଛି ଜନସଂଖ୍ୟା ବୃଦ୍ଧି। ପ୍ରତିବର୍ଷ ଜନସଂଖ୍ୟା ଯେତିକି ବଢୁଛି, ସେହି ଅନୁସାରେ ବାସଗୃହ, ସୌଖୀନ ଆସବାବପତ୍ର ତିଆରି କରିବା ପାଇଁ ଗଛ କାଟିବା ସହିତ ଜାଳେଣୀ ପାଇଁ କାଠ ଓ ବିଭିନ୍ନ ବଡ଼ ବଡ଼ ଦାମୀ ଗଛ ଅବାଧରେ କାଟି ବିକ୍ରି କରିଦେବା, ତତ୍ସହିତ ଜଙ୍ଗଲରେ ନିଆଁ ଲଗାଇ ଔଷଧୀୟ ବୃକ୍ଷ ନଷ୍ଟ କରିବା ଆଦି ଘୃଣ୍ୟ କାର୍ଯ୍ୟ କରିବାକୁ ପଛାଉ ନାହିଁ। ବୃକ୍ଷ କାଟି ଜଙ୍ଗଲ ନଷ୍ଟ କରିବା ଦ୍ୱାରା ଦିନକୁ ଦିନ ଅମ୍ଳଜାନ ହ୍ରାସ ପାଉଛି, ଗ୍ରୀଷ୍ମ ପ୍ରବାହ ବଢି ଚାଲିଛି, ଜଳବାୟୁ ନଷ୍ଟ ହୋଇ ବର୍ଷାର ଘୋର ଅଭାବ ଦେଖାଦେଇଛି, ଯେଉଁଥିପାଇଁ କି ଜଳସ୍ତର ବହୁ ତଳକୁ ଖସିଗଲାଣି। ଗଛଲତା କାଟି ଧ୍ୱଂସ କରିବା ଫଳରେ ଅଙ୍ଗାରକାମ୍ଳ ବଢିଗଲାଣି। ଏହି ପରିପ୍ରେକ୍ଷୀରେ ମୁଁ କହିବାକୁ ଚାହିଁବି, ଯଦି ଯୁବପିଢି ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ରହନ୍ତେ, ଯେଉଁଠି ଯେଉଁଠି ବି ଜଙ୍ଗଲ ରହିଛି, ଯଦି ଯୁବପିଢିଙ୍କୁ ସେ ଦାୟିତ୍ୱ ଦିଆଯାଆନ୍ତା ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ, ତାହେଲେ ସେମାନେ ହୁଏତ ଯେଉଁଭଳି ଗଛ କଟା ହେଉଛି ତାକୁ ସେମାନେ ସୁରକ୍ଷିତ ରଖିପାରନ୍ତେ, ଏବଂ ଯେଉଁ ଯେଉଁ ଜାଗାରେ ଗଛ କଟା ହେଉଛି ସେଇ ଜାଗାରେ ସେମାନେ ନୂଆ ଗଛ କିଛି ଲଗାନ୍ତେ। ସ୍କୁଲ କଲେଜ ଠୁ ଆରମ୍ଭ କରିକି ପ୍ରତ୍ୟେକ ଅନୁଷ୍ଠାନରେ, ଘର ବାଡିରେ, ରାସ୍ତା କଡ଼ରେ, ସବୁ ଜାଗାରେ ଗଛ ନିହାତି ଲଗେଇବା ଆବଶ୍ୟକ। ଯେଉଁଠି ଘରଟିଏ ରହିଛି ଗଛଟିଏ ନାହିଁ, ସେଇଠି ଆପଣଙ୍କର ଉଷ୍ମତା ବଢିଯାଏ, ଏବଂ ଯେଉଁ ଜାଗାରେ ଗଛଟିଏ ଅଛି ସେଇଠି ଆପଣଙ୍କୁ ଯଦି 10 ମିନିଟ କି 15 ମିନିଟ ଆପଣ ଛିଡା ହେଉଛନ୍ତି, ଆପଣଙ୍କୁ ତାହେଲେ ଶାନ୍ତି ଅନୁଭବ ହୋଇଥାଏ। ଜନସଂଖ୍ୟା ବୃଦ୍ଧି ସହିତ ସହରୀକରଣର ବିକାଶ ଘଟିଛି। ସୁଖ ସମୃଦ୍ଧି ଉପଭୋଗ ଲୋଡୁଥିବା ମଣିଷ ବଡ ବଡ଼ ଶିଳ୍ପ କଳକାରଖାନା ନିର୍ମାଣ କରୁଅଛନ୍ତି, ସେଥିରୁ ନିର୍ଗତ ବିଷାକ୍ତ ଧୂଆଁ ବାୟୁମଣ୍ଡଳକୁ ଦୂଷିତ କରୁଛି। ଏହା ବ୍ୟତୀତ କଳକାରଖାନାରୁ ବାହାରୁଥିବା ଅଦରକାରୀ ବିଷାକ୍ତ ଜଳ ସେସବୁ ନଦୀ, କେନାଲ, ସମୁଦ୍ର ମଧ୍ୟକୁ ଛାଡୁଥିବାରୁ ଜଳ ମଧ୍ୟ ପ୍ରଦୂଷଣ ହୋଇଥାଏ। ଯେଉଁ ଜଳ ବ୍ୟବହାର କରିବା ଦ୍ୱାରା ସେଠାରେ ବସବାସ କରୁଥିବା ମଣିଷ ଓ ଜୀବଜନ୍ତୁ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥାନ୍ତି। ସେସବୁର ସମାଧାନ ନହେଲେ ଆଗାମୀ ଭବିଷ୍ୟତରେ ବହୁ ମାତ୍ରାରେ କୁପ୍ରଭାବ ଆମ ସମସ୍ତଙ୍କ ଉପରେ ପଡିବା ଥୟ। ସେହି ଜନସଂଖ୍ୟା ବୃଦ୍ଧି ନିମନ୍ତେ ଯାନବାହନ ଚଳାଚଳ ଅଧିକ ଭାବରେ ହେଉଛି। ଲକ୍ଷ ଲକ୍ଷ ଯାନବାହନରୁ ନିର୍ଗତ ଧୂଆଁ ବାୟୁମଣ୍ଡଳରେ ମିଶିବା ଦ୍ୱାରା ପ୍ରଦୂଷଣ ନିମନ୍ତ୍ରଣ କରିବା ଏକ ଚିନ୍ତାର ବିଷୟ ହୋଇଛି। ଯାନବାହନର ବିଭିନ୍ନ କର୍କଶ ଶବ୍ଦ ସବୁ ଜନମାନସକୁ ଅସ୍ଥିର ଓ ବିବ୍ରତ କରିଥାଏ। ବ୍ୟବହୃତ ପୋଡ଼ା ମୋବିଲ ଡିଜେଲ ଗୁଡିକ ଜଳରେ ମିଶି ଦୂଷିତ କରୁଛି। ଠିକ ସେମିତି କାଠ, ଡିଜେଲ, ପେଟ୍ରୋଲ, କୋଇଲା, କିରୋସିନ ଆଦି ଇନ୍ଧନ ଯୋଗୁଁ ସଲଫର ଡାଇଅକ୍ସାଇଡ ଭଳି ବିଷାକ୍ତ ଧୂଆଁ ଓ ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ମିଶିବା ଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ କରିବା ମଧ୍ୟ ସମ୍ଭବ ହୋଇପାରି ନାହିଁ। ଆକାଶ ମାର୍ଗରେ ଉଡୁଥିବା ଅସଂଖ୍ୟ ବ୍ୟୋମଯାନ ମାନଙ୍କରୁ ଯେଉଁ ଉତ୍ତପ୍ତ ବାୟୁ ନିର୍ଗତ ହୋଇଥାଏ, ତାହା ମଧ୍ୟ ବାୟୁମଣ୍ଡଳର ଉତ୍ତାପକୁ ବୃଦ୍ଧି କରିଥାଏ। ଆଉ ଗୋଟିଏ ବଡ ସମସ୍ୟା ହେଉଛି ବୈଜ୍ଞାନିକ ପଦ୍ଧତିରେ ପ୍ରଚାର ପ୍ରସାର କରିବା, ବିଭିନ୍ନ ପଦ୍ଧତିରେ ରାସାୟନିକ ସାର, କୀଟନାଶକ ଔଷଧ, ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା ନିରୀକ୍ଷା ଯୋଗୁଁ ମୃତ୍ତିକା, ଜଳ ଓ ବାୟୁମଣ୍ଡଳ ବାରମ୍ବାର ପ୍ରଦୂଷିତ ହେଉଛି। ବର୍ଷାର ଅନିୟମିତତା, ଜଳସ୍ତର ହ୍ରାସ, ତାପମାତ୍ରା ବୃଦ୍ଧି, ମୃତ୍ତିକାର କ୍ରମଶଃ ଉର୍ବରତା ହ୍ରାସ ପାଇବା ଆଦି ସମସ୍ୟା ଯେତେ ବିଶ୍ୱକୁ ବିପଦ ମୁଖରେ ପକାଇଛି। ଜଙ୍ଗଲ ନଷ୍ଟ ହେଉଥିବାରୁ ବନ୍ୟଜନ୍ତୁ ଗ୍ରାମ ଏବଂ ସହର ମୁହାଁ ହେଉଛନ୍ତି। ଯଦି ଏହିପରି ଭାବରେ ଜନସଂଖ୍ୟା ବୃଦ୍ଧି, ଶିଳ୍ପ ପ୍ରତିଷ୍ଠାନ, ଯାନବାହନ ଚଳାଚଳ, ଜଙ୍ଗଲ କ୍ଷୟ ବଢି ଚାଲୁଥିବ, ତାହେଲେ ପ୍ରାକୃତିକ ବିପର୍ଯ୍ୟୟ, ଜଳସ୍ତର ହ୍ରାସ, ଉତ୍ତାପ ବୃଦ୍ଧିରୁ କେହି ରକ୍ଷା କରିପାରିବେ ନାହିଁ। ଦୀର୍ଘ ବର୍ଷ ହେଲାଣି ଯକୃତ, ହୃଦରୋଗ, ଯକ୍ଷ୍ମା, କର୍କଟ ରୋଗ ଭଳି ମାରାତ୍ମକ ରୋଗରେ ପଡି ଅନେକ ଲୋକ ଜୀବନ ହାରୁଛନ୍ତି। ଅନେକ ଅଞ୍ଚଳରେ ବର୍ଷ ବର୍ଷ ଧରି ବର୍ଷାର ଘୋର ଅଭାବ ଦେଖାଦେଇଛି। ଯେଉଁଠି ମାଟି ଫାଟି ଆଁ ହୋଇଯାଇଛି ସେଠାରେ କୌଣସି ପ୍ରାଣୀ ବଞ୍ଚି ରହିବା ସମ୍ଭବ ନୁହେଁ। ଏପରି ହେଲେ ବୈଚିତ୍ରମୟ ପୃଥିବୀକୁ ଧ୍ୱଂସ ମୁଖରୁ ବଞ୍ଚାଇ ରଖି ହେବ କି? ସମଗ୍ର ବିଶ୍ୱ ମରୁଭୂମି ସଦୃଶ ଦୃଶ୍ୟମାନ ହେବ। ବେଳ ଦେଖାଉ ଥାଉ ଏ ବିପଦକୁ ଟାଳି ଦେବା ଭଲ। ପରିବେଶ ସୁରକ୍ଷା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ଆମ ସମସ୍ତଙ୍କର ଦାୟିତ୍ୱ ମୂଳ ଲକ୍ଷ୍ୟ। ଆସନ୍ତା ଜୁନ 5 ତାରିଖରେ ପଡୁଛି ପରିବେଶ ଦିବସ, ତେଣୁ ସେଇ ପରିପ୍ରେକ୍ଷୀରେ ଆଉ ଥରେ କହିବି ଯୁବପିଢି ମାନଙ୍କୁ, ଯେଉଁଭଳି ସେମାନେ ଗାଡି ଚାଳନା କରୁଛନ୍ତି, ଗାଡି ଚାଳନା ନ କରି ଯଦି ସେମାନେ ପଦଚାଳନା କରନ୍ତେ ବା ସାଇକେଲରେ ଯିବା ଆସିବା କରନ୍ତେ, ପରିବେଶ ଆଉ ଦୂଷିତ ହୁଅନ୍ତା ନାହିଁ। ତାଙ୍କର ଦାୟିତ୍ୱବୋଧ ସମସ୍ତଙ୍କ ପ୍ରତି ରହିଛି। ସେମାନେ ନିଜେ ଯଦି ସଚେତନ ହେବେ ତାହେଲେ ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ। ପ୍ରଥମତଃ ଜଙ୍ଗଲ ସମ୍ପଦ ସୁରକ୍ଷା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ କରିବା ବାଞ୍ଛନୀୟ, ବହୁଳ ଭାବରେ ବୃକ୍ଷରୋପଣ ହେବା ବିଧେୟ। ଦ୍ୱିତୀୟତଃ ଚତୁର୍ଦିଗରେ ଫୋପାଡୁଥିବା ପର୍ଯ୍ୟାପ୍ତ ବର୍ଜନ ବସ୍ତୁକୁ ଠୁଳ କରି ନଷ୍ଟ କରିବା, ଏବଂ ତୃତୀୟତଃ ପ୍ଲାଷ୍ଟିକ ମୁକ୍ତ କରିବା। ତତ୍ସହିତ କଳକାରଖାନାରୁ ନିର୍ଗତ ଧୂଆଁ ଏବଂ ଦୂଷିତ ପାଣିକୁ ଜଳରେ ଓ ବାୟୁମଣ୍ଡଳରେ ମିଶିବାକୁ ନ ଦେବା, ତାହେଲେ ଆମ ଜୀବନ ଶୈଳୀର ପରିବର୍ତ୍ତନ ଘଟିବ। ପ୍ରାକୃତିକ ସୁନ୍ଦରତାକୁ ଆହୁରି ସୁନ୍ଦର କରିବା ମଣିଷମାନଙ୍କର ଧର୍ମ ଓ କର୍ମ ହେବା ଆବଶ୍ୟକ। ପ୍ରତିବର୍ଷ ବାୟୁ ପ୍ରଦୂଷଣ ଏବଂ ଘରୋଇ ବାୟୁ ପ୍ରଦୂଷଣ କୁପ୍ରଭାବରେ ବିଶ୍ୱରେ 70 ଲକ୍ଷ ଲୋକଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଥାଏ ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି। ତେଣୁ ଏସବୁଠାରୁ ଦୂରେଇ ରହିବାକୁ ହେଲେ ଆମକୁ ସତର୍କ ରହି ବିଭିନ୍ନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ହୋଇଥାଏ, ଯଥା ବୃକ୍ଷରୋପଣ, ସଫା ସୁତୁରା, ପ୍ରବନ୍ଧ ରଚନା ପ୍ରତିଯୋଗିତା, ବିଭିନ୍ନ ଚିତ୍ରକଳା ପ୍ରଦର୍ଶିତ କରି ପରିବେଶ ସୁରକ୍ଷା ଉପରେ ସ୍ଲୋଗାନ ଦେଇ କର୍ମଶାଳାରେ ଲୋକମାନଙ୍କୁ ବୁଝାଇବା ଇତ୍ୟାଦି। କଥାରେ ଅଛି ପରିବେଶ ସୁରକ୍ଷା ଆମ ଦାୟିତ୍ୱ, ନହେଲେ ହୋଇବା ଆମେ ବଡ ହନ୍ତ ସନ୍ତ। ଆଗକୁ ବର୍ଷା ଦିନ ଆସିଯାଉଛି, ସବୁଆଡେ ସଫା ସୁତୁରା କରି ପ୍ରତ୍ୟେକ ଲୋକ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ଚେଷ୍ଟା କଲେ ସବୁଦିନ ହଜାର ହଜାର ସଂଖ୍ୟାରେ ଗଛ ଲଗା ହୋଇପାରିବ। ରାସ୍ତାର ଦୁଇ ପାର୍ଶ୍ୱରେ ବିଦ୍ୟାଳୟ ଇତ୍ୟାଦି ଅନୁଷ୍ଠାନ ମାନଙ୍କରେ, ଶିଳ୍ପାଞ୍ଚଳ ମାନଙ୍କରେ ବୃକ୍ଷରୋପଣ ସହିତ ପ୍ଲାଷ୍ଟିକ ଗୁଡିକ ସ୍ୱତନ୍ତ୍ର ସ୍ଥାନକୁ ସ୍ଥାନାନ୍ତରିତ କରାଯାଉ, ଯାହାର ପ୍ରଭାବ ଜୀବଜନ୍ତୁଙ୍କ ଉପରେ ପଡିବ ନାହିଁ। ବୃକ୍ଷ ହିଁ ଆମ ଜୀବନ, ଗଛଟିଏ ବଞ୍ଚିଲେ ଆମେ ବଞ୍ଚିପାରିବା। ପ୍ରକୃତିର ଦାନ ପ୍ରାଣୀ ଜଗତ ପାଇଁ ସବୁଠାରୁ ଶ୍ରେଷ୍ଠ ବରଦାନ, ତେଣୁ ସେ ଦାନକୁ ନଷ୍ଟ ନ କରିବାର ସଂକଳ୍ପ ନେଇ ଆମେ ଆମ ଭବିଷ୍ୟତକୁ ଉଜ୍ଜଳ କରିବା। ଯୁବପିଢି ଏଥିରେ ସାମିଲ ହୋଇ ନିଜେ ମଧ୍ୟ ସଂକଳ୍ପ ନିଅନ୍ତୁ। ବର୍ତ୍ତମାନ ଆମ ଦେଶର ପ୍ରଧାନମନ୍ତ୍ରୀ ଯୋଉ ଆହ୍ୱାନ କରିଛନ୍ତି ମାଙ୍କ ନାମରେ ଗୋଟିଏ ଗଛ ଲଗେଇବା, ସେଥିପାଇଁ ସମସ୍ତେ ଆମେ ସଚେତନ ହୋଇକି ମାଙ୍କ ନାମରେ ଗୋଟିଏ ଲେଖା ଗଛ ଲଗେଇବା, ପରିବେଶକୁ ସୁରକ୍ଷିତ ରଖିବା। ସମସ୍ତେ ମିଶି ଯଦି ସବୁଆଡେ ଗଛ ଗୋଟିଏ ଲଗାନ୍ତି ତାହେଲେ ଆମର ପରିବେଶ ଖୁବ୍ ସୁନ୍ଦର ହେବ ଏବଂ ସବୁଜିମା ଭରି ଉଠିବ।
1: ଶୁଣୁଥିଲେ ଆଲୋଚନା ପରିବେଶ ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱବୋଧ, ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ସମାଜସେବୀ ସୁଚରିତା ମହାନ୍ତି। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: बापा दियो तीन हजार
1: काईकी
0: मोरो पॉकेट मनी
1: अरे एबे मात्र 2000 कैश अछि
0: अरे बापा बुलेट ट्रेन जुगरे सगड़ो चलु छ डिजिटल पेमेंट चलाओ है नु है हाँ सीधा यूपीआई रु पेमेंट करो एटा सहज
1: अरे बा मते भी सिखा निजर 1000 नहीं जा
0: तम मोबाइल दियो
1: नहीं जा
2: भारत करे डिजिटल देय प्रदान
3: सहज अटे प्रतिदिन देण देण
4: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है
5: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ ପିଏମ୍ ସୂର୍ଯ୍ୟଘର .gov.in
6: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ
7: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା ପ୍ରବଳ ଶୋଷ ଲାଗିବା ମାଂସପେଶୀ ଟାଣି ହେବା ଅଚେତ ହେବା କିମ୍ବା ବାତ ମାରିବା
6: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ହାଲୁକା ରଙ୍ଗର ଢିଲା ପୋଷାକ ଛତା ଓ ଜୋତା ବ୍ୟବହାର କରନ୍ତୁ ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ ଅଧିକ ଦୂର ଚାଲନ୍ତୁ ନାହିଁ ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ
7: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ ରୋଗୀକୁ ପଙ୍ଖା କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ
6: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ
7: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ କଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ବିଗତ 2 ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ କହିଛନ୍ତି, ଆଗକୁ ଭୁବନେଶ୍ୱର ବାହାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବ। ଏହାଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ଲୋକମାନଙ୍କର ଖର୍ଚ୍ଚ ଏବଂ ହଇରାଣ ହୋଇ ଭୁବନେଶ୍ୱର ଆସିବାକୁ ପଡ଼ିବ ନାହିଁ, ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ସେଠାରେ ଲୋକଙ୍କ ସମସ୍ୟା ଶୁଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ପିଛିଲେ 17 ବାରିଓ ମେ ଇସ୍ ଜନଶୁଣାଣି ପ୍ରକୋଷ୍ଠ ମାଧ୍ୟମ ସେ ସିଧେ ଆକର ଦି ଗଈ 14,651 ଅଭିଯୋଗ ଉସମେ ସେ ହମନେ 14,040 ଯାନି 96% ଅଭିଯୋଗ କା ସମାଧାନ ଦିଆ ଯା ଚୁକା ହେ ଔର ଇସି ଆଧାର ପର ଲୋଗୋଁ କା ଭରସା ଭି ବହୁତ ଜ୍ୟାଦା ବଢ଼ତା ଯା ରହା ଔର ହମନେ ଭି ହର ଡିଷ୍ଟ୍ରିକ୍ଟ ଲେବଲ ପର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଔର ଉନକେ ସାଥ ଯୋ ଟିମ୍ ପୁରା ହେ ଅଧିକାରୀ ଲୋକ ଓହାଁ ମେ ପବ୍ଲିକ ଆତେ ହେ ଔର ଦରଖାସ୍ତ ହର ସୋମବାର କୁ ହୁଏ ଚିସନ ପ୍ରଶାସନିକ ଅଧିକାରୀ ଯୋ ଡିଷ୍ଟ୍ରିକ୍ଟ ଲେବଲ ପର ଯୋ ସମସ୍ୟା ହେ ଉନକେ ଉପର ଲେତେ।
0: ସୂଚନା ଅନୁସାରେ ରାଜ୍ୟ ସରକାର 2 ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ 18 ଥର ଜନଶୁଣାଣି କରିଛନ୍ତି। ଗତ 17 ପାଳି ସୁଦ୍ଧା ପ୍ରାୟ 96% ଅଭିଯୋଗର ସମାଧାନ କରାଯାଇଛି। ଶ୍ରୀ ମାଝୀ ଆଜି ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ୍ ଜରିଆରେ ବିଭିନ୍ନ ରୋଗରେ ପୀଡ଼ିତଙ୍କ ପାଇଁ 3,60,000 ଟଙ୍କା ମଞ୍ଜୁର କରିଛନ୍ତି। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋହାହନ ଦେବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି, ଏହି ଅଭିଯାନରେ ମୃତ୍ତିକା ସ୍ୱାସ୍ଥ୍ୟ ଏବଂ ଚାଷଜମିର ଉର୍ବରତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଚାଷ କାର୍ଯ୍ୟରେ ସନ୍ତୁଳିତ ପରିମାଣର ରାସାୟନିକ ସାର ବ୍ୟବହାର କରିବା ପାଇଁ ମନ୍ତ୍ରୀ ଶ୍ରୀ ଚୌହାନ କୃଷକଙ୍କୁ ପରାମର୍ଶ ଦେଇଛନ୍ତି। ଚାଷ ଜମିରେ ଜୈବିକ ଖତର ବ୍ୟବହାର, କୃଷକଙ୍କୁ ସମୟୋପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତର

0: ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଅଭିଯାନ ଅବସରରେ ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା, କୃଷି ବୀମା ଯୋଜନା, କିଷାନ କ୍ରେଡିଟ୍ କାର୍ଡ ସହ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯିବ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା 8 ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ ହୋଇଛି। 9 ତାରିଖରେ ପ୍ରାର୍ଥୀପତ୍ରଗୁଡ଼ିକ ଯାଞ୍ଚ କରାଯିବ। 11 ତାରିଖ ଦିନ ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ 18 ତାରିଖ ପୂର୍ବାହ୍ନ 9ଟାରୁ 4ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ବୈଦ୍ୟୁତିକ ଯାନ ଇଭିର ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଇଭି ଯାନ କିଣିବା ପାଇଁ 30 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟସୀମା ଧାର୍ଯ୍ୟ କରାଯାଇଛି। ଅନ୍ୟାନ୍ୟ ବିଭିନ୍ନ ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ଇଭି ଯାନ କିଣିବା ପାଇଁ ବ୍ୟୟ ଅଟକଳ ଧାର୍ଯ୍ୟ ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଦେଶରେ ଗତ ମାସରେ ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଂଗ୍ରହ 3.2% ବୃଦ୍ଧି ପାଇ 1,94,000 କୋଟି ଟଙ୍କାରେ ପହଞ୍ଚିଛି। ସେଥିମଧ୍ୟରେ କେନ୍ଦ୍ରୀୟ ଟିକସ ବାବଦରେ 37,997 କୋଟି ଟଙ୍କା, ରାଜ୍ୟ ସଂଗ୍ରହ 45,143 କୋଟି ଏବଂ ସମନ୍ୱିତ ସଂଗ୍ରହ 51,900 କୋଟି ଟଙ୍କା ଅନ୍ତର୍ଭୁକ୍ତ। ଗତବର୍ଷ ମଇ ମାସରେ ଜିଏସ୍ଟି ସଂଗ୍ରହ 1,88,000 କୋଟି ଟଙ୍କା ରହିଥିଲା। ଘରୋଇ ଚାହିଦା ବୃଦ୍ଧି ଦୃଷ୍ଟିରୁ ଦେଶରେ ଟିକସଯୁକ୍ତ ଦ୍ରବ୍ୟ ଯୋଗାଣ 26.9% ବୃଦ୍ଧି ପାଇଛି। ସେବା କ୍ଷେତ୍ର ମଧ୍ୟ 22.2% ବୃଦ୍ଧି ପାଇଥିବା ଜଣାପଡ଼ିଛି। ଟିକସ ଫେରସ୍ତ 2.6% ବୃଦ୍ଧି ପାଇ 27,281 କୋଟି ଟଙ୍କା ପହଞ୍ଚିଛି। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ଭବିଷ୍ୟତରେ ରାଜ୍ୟରେ ଆଉ କେତେଗୁଡ଼ିଏ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। କେନ୍ଦ୍ର ସରକାର ଏହି କ୍ଷେତ୍ର ପାଇଁ ଓଡ଼ିଶାକୁ ଅଧିକରୁ ଅଧିକ ପାଣ୍ଠି ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି। ଇତିମଧ୍ୟରେ 1,721 କୋଟି ଟଙ୍କା ବ୍ୟୟରେ 49 ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଖୁବ୍ ଶୀଘ୍ର ସେଗୁଡ଼ିକ ଲୋକାର୍ପଣ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। 12,102 କୋଟି ଟଙ୍କା ବ୍ୟୟ ଅଟକଳରେ 47 ନୂଆ ପ୍ରକଳ୍ପର ଖୁବ୍ ଶୀଘ୍ର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରନ୍ଦୁର, କୁଣୁପୁର ଏବଂ ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ପ୍ରାୟ 20,000 କୋଟି ଟଙ୍କା ବିନିମୟରେ ନୂତନ କାର୍ଗୋ ଟର୍ମିନାଲ୍ କାର୍ଯ୍ୟକ୍ଷମ ହେବ। ନୂତନ ଡିଭିଜନରେ ପ୍ରାୟ 600ରୁ ଅଧିକ ଅଧିକାରୀ ଏବଂ ରେଳ କର୍ମଚାରୀ କାର୍ଯ୍ୟ କରିବେ। ଅବ୍ୟବହୃତ ମାଲ ପରିବହନ ସମ୍ଭାବନାର ଉପଯୁକ୍ତ ବ୍ୟବହାର ହେବା ସହ କିରୁଣ୍ଡୁଲ ବଚେଲ ଖଣି କ୍ଷେତ୍ରରୁ ଲୁହାପଥର ପରିବହନ ହେବ। ଏହି ଡିଭିଜନ ପ୍ରାୟ 40 ମିଲିୟନ୍ ଟନ୍ରୁ ଅଧିକ ମାଲ ପରିବହନ କରିବାର କ୍ଷମତା ରଖିଛି ବୋଲି ଜଣାପଡ଼ିଛି। ଭାରତରେ ସବ୍କା ସାଥ୍ ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରସର ହେଉଛି। ଏହି କାର୍ଯ୍ୟକାଳ ମଧ୍ୟରେ ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିର ଉନ୍ନତି ନିମନ୍ତେ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷକଙ୍କ କଲ୍ୟାଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଏକ ରିପୋର୍ଟ।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସର୍ବବୃହତ ସଂସ୍କାରମୂଳକ ପଦକ୍ଷେପ ଭାବେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବର୍ଷକୁ 6,000 ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତର ବ୍ୟବସ୍ଥାରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। 9,50,00,000ରୁ ଅଧିକ ପରିବାରକୁ 4,28,000 କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି। 2014-15 ମସିହା ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 26 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ 23 କୋଟି କୃଷକ 1,92,000 କୋଟି ଟଙ୍କାର ଲାଭ ପାଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ 3,000 ଟଙ୍କା ଲେଖାଏଁ ପେନ୍ସନ୍ ପ୍ରଦାନ କରାଯାଇଛି। ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ବିଭିନ୍ନ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ଆକାଶବାଣୀକୁ ପ୍ରତିକ୍ରିୟା ଦେଇ ନବରଙ୍ଗପୁର ଜିଲ୍ଲାର ଚାଷୀ ଜଗଦୀଶ ବିଶୋଇ କହିଛନ୍ତି,
2: ଗତ 12 ବର୍ଷ ମଧ୍ୟରେ କେନ୍ଦ୍ରର ମୋଦି ସରକାର କୃଷି କ୍ଷେତ୍ରରେ ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଦେଶର 10 କୋଟିରୁ ଉର୍ଦ୍ଧ ଚାଷୀଙ୍କୁ ପ୍ରତିବର୍ଷ 6,000 ଟଙ୍କା ଖାତାକୁ ମିଳୁଛି ଏବଂ 3,69,000 କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଛି।
1: ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣିଆ।
0: ମାଲକାନଗିରି ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରୀଷ୍ମ ଶିବିର ଆଜିଠାରୁ ଆରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଏହି ବିଦ୍ୟାଳୟସ୍ତରୀୟ ଶିକ୍ଷା ଶିବିର 20 ଦିନ ଧରି ଚାଲିବ। ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟେକ ଦିନ ସକାଳ 7:00-9:00 ପର୍ଯ୍ୟନ୍ତ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଶିବିରରେ ଶିକ୍ଷାଦାନ କରାଯିବ। ପାଠପଢ଼ାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆଦିକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକରେ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଜି 4 ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଟଙ୍କଧର ତ୍ରିପାଠୀ 36 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାରୋହରେ ଶ୍ରୀ ତ୍ରିପାଠୀ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ସହ ଜଳସେଚନ, କୃଷି ଓ ଚାଷୀଙ୍କ ସାମଗ୍ରିକ ବିକାଶକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ସଫଳ ରୂପାୟନ ଲକ୍ଷ୍ୟ ନେଇ ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କ୍ଷେତ୍ରୀୟ ସମୀକ୍ଷା କରିଛନ୍ତି। ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଜିଲ୍ଲାପାଳ ଆଜି ଗସ୍ତରେ ଯାଇ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା କାର୍ଯ୍ୟର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲାର ମୋଟ 20,85,779 ଭୋଟରଙ୍କ ମଧ୍ୟରୁ ଆଜି ସୁଦ୍ଧା 1,06,576 ଫର୍ମ ବଣ୍ଟନ କରାଯାଇସାରିଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହେଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ବିଶ୍ୱ ଦୁଗ୍ଧ ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବିଶ୍ୱରେ ସବୁଠାରୁ ସ୍ୱାଭାବିକ ଏବଂ ସମ୍ପୂର୍ଣ୍ଣ ପୋଷକ ତତ୍ତ୍ୱରେ ଭରପୁର ଖାଦ୍ୟ ହେଉଛି ଦୁଗ୍ଧ। ସାମାଜିକ କ୍ଷେତ୍ରରେ ଦୁଗ୍ଧ ଉତ୍ପାଦନ ସ୍ୱାସ୍ଥ୍ୟ ଓ ପୋଷଣ ସହିତ ଜଡ଼ିତ ଥିବାବେଳେ ଗ୍ରାମୀଣ ଅର୍ଥନୈତିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବହୁ ଦୁଗ୍ଧ ଚାଷୀ ଏବଂ ସେମାନଙ୍କ ପରିବାର ଏହି କ୍ଷେତ୍ର ଉପରେ ନିର୍ଭରଶୀଳ ହୋଇଥାନ୍ତି। ଦୁଗ୍ଧ ଚାଷ ଏବଂ ଏହି ସମ୍ପୂର୍ଣ୍ଣ ଖାଦ୍ୟର ଉପକାରିତା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା 2001 ପ୍ରତିବର୍ଷ ଜୁନ୍ ମାସ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି। ଆମ ଦୈନନ୍ଦିନ ଜୀବନରେ ଦୁଗ୍ଧର ଅପରିହାର୍ଯ୍ୟ ଭୂମିକାକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଦୁଗ୍ଧ ଏବଂ ଦୁଗ୍ଧ ଉତ୍ପାଦକୁ ଏକ ସାର୍ବଜନୀନ ଖାଦ୍ୟ ଭାବରେ ସ୍ୱୀକୃତି ପ୍ରଦାନ କରିବା ତଥା ଦୁଗ୍ଧ ଚାଷ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ପୂର୍ବରୁ ବିଭିନ୍ନ ଦେଶରେ ଜୁନ୍ ମାସ ପହିଲାରେ ଜାତୀୟ ଦୁଗ୍ଧ ଦିବସ ପାଳିତ ହେଉଥିଲା। ଏହାକୁ ଆଧାର କରି ଜାତିସଂଘ ଖାଦ୍ୟ କୃଷି ସଂଗଠନ ଜୁନ୍ ପହିଲାକୁ ବିଶ୍ୱ ଦୁଗ୍ଧ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ମାନ। ଦୁଗ୍ଧ ଶିଳ୍ପ କ୍ଷେତ୍ରରେ ଗୋପାଳନଠାରୁ ଆରମ୍ଭ କରି କ୍ଷୀର ସଂଗ୍ରହ ପର୍ଯ୍ୟନ୍ତ ପ୍ରତ୍ୟେକଟି କାର୍ଯ୍ୟରେ ମହିଳାଙ୍କର ଅବଦାନକୁ ସ୍ୱୀକାର କରିବା ଏହି ପ୍ରସଙ୍ଗ ପ୍ରତିପାଦନ କରୁଛି। ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଭାରତ ଏବେ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ପାଲଟିଛି। ଗତବର୍ଷ ହୋଇଥିବା ଆକଳନ ଅନୁଯାୟୀ ବିଶ୍ୱର 25% ଦୁଗ୍ଧ ଭାରତରେ ଉତ୍ପାଦିତ ହେଉଛି। ପ୍ରତିବର୍ଷ ବିଶ୍ୱସ୍ତରରେ 2% କ୍ଷୀର ଉତ୍ପାଦନ ବୃଦ୍ଧି ପାଉଥିବା ବେଳେ ଗତ 10 ବର୍ଷ ମଧ୍ୟରେ ପ୍ରତି ବ୍ୟକ୍ତିଙ୍କ ପାଇଁ କ୍ଷୀର ଉପଲବ୍ଧତା ମଧ୍ୟ ବୃଦ୍ଧି ପାଇଛି। ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ ସ୍ୱାଧୀନତା ସମୟରେ ଭାରତ ଅଭାବୀ ଦୁଗ୍ଧ ଉତ୍ପାଦନର ସମ୍ମୁଖୀନ ହୋଇଥିଲା। ବାର୍ଷିକ ଦୁଗ୍ଧ ଉତ୍ପାଦନ 21 ନିୟୁତ ଟନ୍କୁ ହ୍ରାସ ପାଇଥିଲା। 1965 ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଗଠନ ପରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଥିଲା। ଶ୍ୱେତ ବିପ୍ଳବର ଜନକ ଭାବରେ ପରିଚିତ ଡକ୍ଟର ଭର୍ଗିସ୍ କୁରିଏନ୍ ଏହାର ନେତୃତ୍ୱ ନେଇଥିଲେ। ଏହାପରେ 1970-1996 ପର୍ଯ୍ୟନ୍ତ ବିଶ୍ୱର ସର୍ବବୃହତ୍ ଗ୍ରାମୀଣ କାର୍ଯ୍ୟକ୍ରମ ଦେଶରେ ଅପରେସନ୍ ଫ୍ଲଡ୍ ନାମରେ କାର୍ଯ୍ୟକାରୀ ହୋଇଥିଲା, ଯାହାକି ଦୁଗ୍ଧ ଉତ୍ପାଦନ ଓ ପରିଚାଳନା କ୍ଷେତ୍ରକୁ ଅଧିକ ବ୍ୟାପକ କରିଥିଲା। ଗତ ଦଶନ୍ଧି ମଧ୍ୟରେ ଭାରତରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। 2014-15ରୁ 2023-24 ମଧ୍ୟରେ କ୍ଷୀର ଉତ୍ପାଦନ 146.3 ନିୟୁତ ଟନ୍ରୁ ବୃଦ୍ଧି ପାଇ 239.2 ନିୟୁତ ଟନ୍ରେ ପହଞ୍ଚିଛି। ଏ କ୍ଷେତ୍ରରେ 63.56% ବୃଦ୍ଧି ଘଟିଛି। ଭାରତର ବିଶାଳ ଜନସଂଖ୍ୟାର ପୁଷ୍ଟିକର ଆବଶ୍ୟକତାକୁ ପୂରଣ କରିବା ସହିତ ଅର୍ଥନୈତିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିପାରିଛି। ଗତ 2014 କାର୍ଯ୍ୟକାରୀ ହୋଇଥିବା ରାଷ୍ଟ୍ରୀୟ ଗୋକୁଳ ମିଶନ ଗୋ ସୁରକ୍ଷାର ବିକାଶ ଏବଂ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଏହି ମିଶନ ଅଧୀନରେ ଦେଶବ୍ୟାପୀ କୃତ୍ରିମ ଗର୍ଭଧାରଣ କାର୍ଯ୍ୟକ୍ରମ ମାଧ୍ୟମରେ 605 ଜିଲ୍ଲାରେ ଚାଷୀଙ୍କ ପାଖରେ ଏହି ସୁବିଧା ଯୋଗାଇ ଦିଆଯାଉଛି। ସେହିଭଳି 2014 ଫେବୃଆରୀ ମାସର ଆରମ୍ଭରେ ହୋଇଥିବା ଜାତୀୟ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ ଦେଶବ୍ୟାପୀ ଦୁଗ୍ଧ କ୍ଷେତ୍ରକୁ ଅଧିକ ବ୍ୟାପକ କରିଛି। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଦେଶରେ ପଶୁଧନକୁ ସୁରକ୍ଷିତ ରଖିବାରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ ଦେଶରେ କାର୍ଯ୍ୟକ୍ଷମ ଥିବା ପଶୁ ଡାକ୍ତରଖାନା ଔଷଧାଳୟର ବିକାଶ ଏବଂ ଭ୍ରାମ୍ୟମାଣ ପ୍ରାଣୀଧନ ୟୁନିଟ୍ ପ୍ରତିଷ୍ଠା କାର୍ଯ୍ୟକାରୀ ହୋଇଛି। ଏହାଦ୍ୱାରା ଦୁଗ୍ଧ ଉତ୍ପାଦନ ସମିତିଗୁଡ଼ିକ ଅଧିକ ସୁଦୃଢ଼ ହୋଇପାରିଛି। ଡାଏରୀ ପ୍ରକ୍ରିୟାକରଣ ଏବଂ ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ ସରକାର ଦୁଗ୍ଧ ସମବାୟ ସମିତିଗୁଡ଼ିକୁ ସ୍ୱଳ୍ପ ସୁଧରେ ଋଣ ପ୍ରଦାନ କରୁଛନ୍ତି। ଏହାଦ୍ୱାରା ବୃହତ୍ ସ୍ୱୟଂଚାଳିତ ଦୁଗ୍ଧ ପ୍ଲାଣ୍ଟ ସ୍ଥାପନ ସହିତ କ୍ଷୀର ପାଉଡର, ଛେନା, ପନିର ଏବଂ ଘିଅ ଭଳି ମୂଲ୍ୟଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ପାଇପାରିଛି। ଓଡ଼ିଶାରେ ମଧ୍ୟ ରାଜ୍ୟ ସରକାର ଦୁଗ୍ଧ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଦୁଗ୍ଧ ଅଭାବୀ ଦେଶରୁ ବିଶ୍ୱର ସର୍ବବୃହତ୍ ଉତ୍ପାଦନକାରୀ ଦେଶରେ ପହଞ୍ଚିବା ପର୍ଯ୍ୟନ୍ତ ଭାରତର ଯାତ୍ରା ଏ କ୍ଷେତ୍ରରେ ନିରନ୍ତରତା, ଦୃଷ୍ଟିକୋଣ ଆଧାରିତ ଏବଂ ସାମୂହିକ ପ୍ରୟାସର କାହାଣୀକୁ ପ୍ରତିପାଦନ କରୁଛି।
4: ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱ ଦୁଗ୍ଧ ଦିବସ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁବାଷ ଚନ୍ଦ୍ର ଶତପଥୀ।
5: ଆକାଶବାଣୀ ସମ୍ବଲପୁର, ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର। ଭୁବନେଶ୍ୱର ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। ଗଲା 17 ଶିବିରଥି 96% ଅଭିଯୋଗରେ ହେଇଛି ସମାଧାନ। ଓଡ଼ିଶାର ଗୋଟେ ରାଜ୍ୟସଭା ଆସନ୍ତି ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି। ଆଜିଠାନୁ କାର୍ଯ୍ୟକ୍ରମ ହେଲା ରାୟଗଡ଼ା ରେଲ ଡିଭିଜନ ଆଉ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ୍ ନ ମୂଲ ହେଲା ମୁଖ୍ୟମନ୍ତ୍ରୀ ଟ୍ରଫି।

ବ୍ୟବସ୍ଥାର ଗୋଟେ ଅଭିନ୍ନ ଅଙ୍ଗ ହେଇଛେ। ଖରା ମାସ ଉତରୁ ଭିନ୍ ଭିନ୍ ଜିଲ୍ଲାନ ଶୁଣାଣି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଶୁଣାଣିଥି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହଲିଙ୍ଗ, ଭିନ୍ ଭିନ୍ ବିଭାଗର ମନ୍ତ୍ରୀ, ସଚିବ ଆଉ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶା ସହିତ ମହାରାଷ୍ଟ୍ର ଓ ତାମିଲନାଡ଼ୁ ରାଜ୍ୟନ ଖାଲି ପଡ଼ିଥିବା ଗୋଟିଏ ଲେଖା ରାଜ୍ୟସଭା ଆସନର ଉପନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ବାହାରିଛି। ସାଂସଦ ଦେବାଶିଷ ସାମନ୍ତରାୟଙ୍କର ଇସ୍ତଫା ଉତରୁ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟସଭା ଉପନିର୍ବାଚନ ଲାଗି ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ ଆର୍ ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଫିସର ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତି ଦେଇଛନ୍। ଏବେ 8 ତାରିଖକେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। 9 ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା। 11 ତାରିଖ ଉପରବେଳା 3 ବଜେ ତକ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ସମୟ ଧାର୍ଯ୍ୟ କରାଯାଇଛି। 18 ତାରିଖ ସକାଳ 9 ରୁ 4 ବଜେ ତକ ଭୋଟ୍ ହୋଇକରି ଫଳାଫଲ ଘୋଷଣା କରାଯିବା। ରୋଡ଼ ନେଟୱାର୍କ କ୍ଷେତ୍ରଟି ଓଡ଼ିଶା ସାରା ଦେଶରେ ସମୃଦ୍ଧ ରାଜ୍ୟ ହେବା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଆଜି ଭୁବନେଶ୍ୱର ଲୋକସଭା ଭବନ 50 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚାତି ତିଆରି ହେଉଥିବା 48ଟା ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତିର ମନ୍ତ୍ରୀ ସମୀକ୍ଷା କରିଛନ୍। ଇସବୁ ପ୍ରକଳ୍ପମାନଙ୍କୁ ଧାରି ସମୟଥି ଶେଷ କରିବାରକେ ସେ ନିର୍ଦ୍ଦେଶ ଦେଇଛନ୍। ମନ୍ତ୍ରୀ ଆହୁରି କହିଛନ୍, ରାଜ୍ୟ 1,721 କୋଟି ଟଙ୍କାର 49ଟା ପ୍ରକଳ୍ପ କାମ ଶେଷ ହୋଇଛି ଆଉ ସେସବୁ ଖୁବ୍ ଜଲ୍ଦି ଲୋକାର୍ପିତ ହେବ ବୋଲି ମନ୍ତ୍ରୀ କହିଛନ୍। ସେନ୍ତା 12,102 କୋଟି ଟଙ୍କାର 47ଟା ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ବିଲ୍ ଖୁବ୍ ଜଲ୍ଦି ସ୍ଥାପନା କରାଯିବା। କେନ୍ଦ୍ର ସରକାର ଓଡ଼ିଶାକେ ଅଧିକା ପାଣ୍ଠି ଦେବାରକେ ପ୍ରସ୍ତୁତ ଥିବାରୁ ଯୋଜନାବଦ୍ଧ ଭାବେ କାମ କରବାରକେ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ବୈଠକଟି 30ଟା କାମ ଚାଲୁଥିବା, 14ଟା କାର୍ଯ୍ୟାଦେଶ ହେବାରକେ ଥିବା ଆଉ 4ଟା ଟେଣ୍ଡର ପ୍ରକ୍ରିୟାତି ଥିବା ପ୍ରକଳ୍ପ ବାବଦେ ଆଲୋଚନା ହୋଇଛି। ବିପର୍ଯ୍ୟୟ ପରିଚାଳନାକେ ନେଇକରି ପୁରୀନ ବ୍ରିକ୍ସ ରାଷ୍ଟ୍ରସମୂହର 2 ନମ୍ବର ବୈଷୟିକ ବୈଠକ ଏବେ ବୁଧବାର ଦିନ ମୂଲ ହେବା। ବୈଠକଟି ବ୍ରିକ୍ସ ଦେଶମାନଙ୍କର ପ୍ରତିନିଧି ଆଉ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ ଆର୍ ଦକ୍ଷିଣ ଆଫ୍ରିକା ବାଗିର ଦେଶର ପ୍ରତିନିଧିମାନେ ସମ୍ମିଳନୀଟି ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶଟି ଯୋଗ ଦେବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଏହି ସମ୍ମିଳନୀ ଆଇବା ଶୁକ୍ରବାର ତକ ଚାଲବା। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଏଡଭାନ୍ସ 2026ର ଫଲାଫଲ ଆଜି ବାହାରିଛି। ଧାରି ସମୟ ଆଘୁନ ଆଇଆଇଟି ରୁର୍କି ପରୀକ୍ଷା ଫଲ ଘୋଷଣା କରିଛି। ଏ ବଛର 56,880 ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍। ଜେଇଇ ଏଡଭାନ୍ସ ଲାଗି 1,87,399 ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ଇଟା ସେମାନଙ୍କର ସଫଳତା, କଠିନ ପରିଶ୍ରମ, ନିଷ୍ଠା ଆଉ ଇଚ୍ଛା ଶକ୍ତିର ପରିଚୟ। ସାରା ଦେଶେ ଆଷ୍ଠନ କ୍ଷେତ ବଚାଓ ଅଭିଯାନ ମୂଲ ହୋଇଛି। କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନା ଜିଲ୍ଲାନୁ ଅଭିଯାନର ଶୁଭାରମ୍ଭ କରିଛନ୍। ଧରତୀମାତାର ସୁରକ୍ଷା ଲାଗି ଚାଷ କାମଥି ସନ୍ତୁଳିତ ସାର ବ୍ୟବହାର କରବାରକେ ପଡ଼ବା। ଚାଷ ଜମିନ୍ଥି ରାସାୟନିକ ସାରର କମ୍ ସେ କମ୍ ବ୍ୟବହାର, ଜୈବିକ ଚାଷ ଆଉ ଚାଷୀମାନଙ୍କୁ ଠିକ୍ ସମୟଥି ସୂଚନା ଦେବାର ଜରିଏ ପଞ୍ଚାୟତ ସ୍ତର ଜନଭାଗିଦାରିତାକେ ସଶକ୍ତ କରବାରଟା ଏ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଆଏ। ଏ ଅଭିଯାନ ଏବେ 30 ତାରିଖ ରାୟଗଡ଼ା ରେଲ ଡିଭିଜନ ଆଷ୍ଠାନୁ କାର୍ଯ୍ୟକ୍ରମ ହୋଇଛି। ଏହି ନୂଆ ଡିଭିଜନ ଅଧୀନତି କୋରାପୁଟ, ସିଙ୍ଗାପୁର ରୋଡ, କିରନ୍ଦୁଲ, ଗୁଣପୁର ଆର୍ ପାର୍ଲା ସହିତ ଦକ୍ଷିଣ ଓଡ଼ିଶାର ଅଲଗା କେତେଟା ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକେ ସାମିଲ କରାଯାଇଛି। ରାୟଗଡ଼ା ଡିଭିଜନ ଅଧୀନତି 696 କିଲୋମିଟର ରେଲ ପଥ ରହିଛି। 600ରୁ ଅଧିକ ଅଧିକାରୀ ଓ ରେଲ କର୍ମଚାରୀ ରାୟଗଡ଼ାନୁ କାମ କରିବେ। ଏହି ଡିଭିଜନ 40 ମିଲିୟନ୍ ଟନ୍ରୁ ଅଧିକ ମାଲ ପରିବହନ କରିବା ବୋଲି ଜଣାପଡ଼ିଛି। ସୁପ୍ରିମକୋର୍ଟଙ୍କର ସ୍ୱତନ୍ତ୍ର ଲୋକ ଅଦାଲତ ସମାଧାନ ସମାରୋହ 2026 ଏବେ 21, 22 ଆଉ 23 ତାରିଖ ଦିନ ହେବା। ଏଥି ବୈବାହିକ ବିବାଦ, ମୋଟରଯାନ ଦୁର୍ଘଟଣା, ଚେକ୍ ବାଉନ୍ସ, ଜମି ଅଧିଗ୍ରହଣ ଆର୍ ଶ୍ରମ ବିବାଦ ସହିତ ଅଲଗା ଆପୋଷ ଯୋଗ୍ୟ ମାମଲାର ସହମତି ଭିତ୍ତିତି ସମାଧାନ କରାଯିବା। ଇଚ୍ଛୁକ ପକ୍ଷମାନେ ସୁପ୍ରିମକୋର୍ଟଙ୍କର ୱେବ୍ସାଇଟ୍ www.sci.gov.in ଥିବା ଗୁଗୁଲ ଫର୍ମ ଭରିକରି ଆବେଦନ କରିପାରିବେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଏବେ 21 ତାରିଖ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟସ୍ତରୀୟ ଯୋଗ ଶିବିର ଆୟୋଜନ ହେବା। ଯୋଗ ମହୋତ୍ସବ ସମିତି, କ୍ରୀଡ଼ା ଆଉ ଯୁବ ବ୍ୟାପାର ବିଭାଗ ତରଫରୁ କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜି ଏ ବାବଦ ପ୍ରସ୍ତୁତ

ବୈଠକ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚଣମା ଆଜି ଅନ୍ତର୍ଜାତୀୟ ଯୋଗ ଦିବସଟି ଉପସ୍ଥିତ ରହିବାର ସହିତ ସବୁ ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟ ଓ ପଞ୍ଚାୟତ ସମିତି ସ୍ତରଟି ଯୋଗ ଦିବସ ପାଳନ କରାଯିବ ବୋଲି ବୈଠକଟି ସ୍ଥିର କରାଯାଇଛି। ଅନ୍ତର୍ଜାତୀୟ ଯୋଗ ଦିବସକେ ଜନ ଆନ୍ଦୋଳନ କରାଯିବାର ସହିତ ଅତକାନୁ ଅତକା ଲୋକକୁ ଯୋଗ ସାଙ୍ଗେ ଯୋଡ଼ବା ଲାଗି ବୈଠକଟି ଆଲୋଚନା ହୋଇଛି। ଗୁରସ ଆଉ ସେତୁ ତିଆରି ହେଉଥିବା ଖାଇବାର ଦ୍ରବର ମହତ୍ତ୍ୱ ବାବଦ ଲୋକକୁ ସଚେତନ କରିବା ଲାଗି ଫି ବଛର ଜୁନ୍ 1 ତାରିଖ ବିଶ୍ୱ ଦୁଗ୍ଧ ଦିବସ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘର ଖାଦ୍ୟ ଆଉ କୃଷି ସଂଗଠନ ତରଫୁ ପହେଲା କରି ଏହି ଦିବସ ପାଳନ କରାଯାଇଥିଲା। ଏ ବଛର ବିଶ୍ୱ ଦୁଗ୍ଧ ଦିବସର ପ୍ରସଙ୍ଗ ରହିଛି ମହିଳା ଦୁଗ୍ଧ ଚାଷୀମାନଙ୍କୁ ସମ୍ମାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମଟି କହିଛନ୍ତି ବିକଶିତ ଭାରତ ବିକଶିତ ଓଡ଼ିଶା ଲାଗି 2036 ମସିହା ତକ ରାଜ୍ୟ ଗୁରସ ଉତ୍ପାଦନକୁ ଦୁଇଗୁଣା ବଢ଼ାବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ନିର୍ଭୁଲ ଭୋଟର ତାଲିକା ଲାଗି ସମ୍ବଲପୁର ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ ମୂଲ ହୋଇଛି। ଗଲା 30 ତାରିଖ ଦିନ ମୂଲ ହୋଇଥିବା ଏହି ପ୍ରକ୍ରିୟାଟି 948 ଜଣ ବିଏଲ୍ଓ ଘର ଘର ଯାଇକରି ତଥ୍ୟ ସଂଗ୍ରହ କରିବେ। ଜୁଲାଇ 5 ତାରିଖ ଚିଠା ଭୋଟର ତାଲିକା ବାହାରବା। ବରଗଡ଼ ଜିଲ୍ଲାର ଭୋଟର ତାଲିକାଟି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ 2026 ବାବଦ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘର ଘର ବୁଲିକରି ଭୋଟରମାନଙ୍କୁ ପରିଗଣନା ଫର୍ମକେ ଠିକ୍ ଭାବେ ଭରବାର ଲାଗି ମାର୍ଗଦର୍ଶନ ଦେଉଛନ୍। ସବୁ ପୌରାଞ୍ଚଳରୁ ଏଲ୍ଇଡି ସ୍କ୍ରିନ୍ ଜରିଏ ସଚେତନତାମୂଳକ ଭିଡ଼ିଓ ଓ ବାର୍ତ୍ତା ପ୍ରଦର୍ଶନ ସହିତ କମ୍ୟୁନିଟି ରେଡିଓ କେନ୍ଦ୍ର ଜରିଏ ଏସ୍ଆଇଆର୍ ଉପରେ ଭିନ୍ ଭିନ୍ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନଶୁଣାଣି ଶିବିର ଆଜି ହୋଇଯାଇଛି। ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ନେଇଥିବା ଶିବିରଟି 159 ଅଭିଯୋଗ ଆସିଥିଲା। ସେଥିର ଭିତରୁ 20 ସାମୂହିକ ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ତର୍ଭା ବ୍ଲକର ବାଲିଖମାର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନେଇଥିବା ଶୁଣାଣି ଶିବିରଟି 48 ଅଭିଯୋଗ ଆସିଥିଲା। ନୂଆପଡ଼ା ଜିଲ୍ଲା ସଦର ମହକୁମା ସଦ୍ଭାବନା ସଭାଗୃହ ନେଇଥିବା ଶୁଣାଣି ଶିବିରଟି 82 ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରିବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଓଡ଼ିଶାର ଖେଲ ପ୍ରତିଭାମାନଙ୍କୁ ମଜବୁତ କରିବା ଲାଗି ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ ଟ୍ରଫି 2026 ଆଜିଠାନ ମୂଲ ହୋଇଛି। ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମଠାରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଯୋଗଦେଇକରି ଏତକେ ଉଦ୍ଘାଟନ କରିଛନ୍ତି। 32 କ୍ରୀଡ଼ା ଜିଲ୍ଲାର 14 ବଛରରୁ କମ୍ ବୟସର ବାଲକ ଓ ବାଲିକା ଏଥି ଭାଗ ନେବେ। ସବୁ କ୍ରୀଡ଼ା ଜିଲ୍ଲାକେ ବଲାଙ୍ଗୀର ସୁନ୍ଦରଗଡ଼ ଭୁବନେଶ୍ୱର ଓ ବରହମପୁର 4 ଜୋନ୍ରେ ଭାଗ କରାଯାଇଛି। ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଭାମାନଙ୍କୁ ବିକଶିତ କରିବା ଲାଗି ରାଜ୍ୟ ସରକାରଙ୍କର ସିଏମ୍ ଟ୍ରଫି 2 ନମ୍ବର ସଂସ୍କରଣ ମୂଲ କରାଯାଇଛି। ଏଟା ଏବା 7 ତାରିଖ ତକ ଚାଲବା ବୋଲି ଜଣାପଡ଼ିଛି। ରାଜ୍ୟ କାଲବୈଶାଖୀ ଲାଗି ହୋଇଥିବା ବର୍ଷାର ପ୍ରଭାବଟି ତାପମାତ୍ରା ସାମାନ୍ୟ କମିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଭିନ୍ ଭିନ୍ ଜାଗାନ ଏବା 4 ଦିନ ତକ ବର୍ଷା ଲାଗି ରହିବା। ଏବା 5 ଦିନ ଭିତରେ ଦିନର ସବୁନୁ ଜହ ତାପମାତ୍ରା 2-4 ଡିଗ୍ରୀ ତକ ବଢ଼ିବାର ସମ୍ଭାବନା ଅଛି ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଭୁବନେଶ୍ୱର ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। ଗଲା 17 ଶିବିରଟି 96% ଅଭିଯୋଗ ରହିଛି ସମାଧାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ୍ତି ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି। ଆଜିଠାନୁ କାର୍ଯ୍ୟକ୍ରମ ହେଲା ରାୟଗଡ଼ା ରେଲ ଡିଭିଜନ ଆଉ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମର ମୂଲ ହେଲା ମୁଖ୍ୟମନ୍ତ୍ରୀ ଟ୍ରଫି 2026। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଓ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଭାରତ ଓ ମିଆଁମାର ମଧ୍ୟରେ ଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶର ସମ୍ମତି, ଏକ ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ଦିଗରେ ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ଭାରତ ଓ ଅଷ୍ଟ୍ରେଲିଆ, ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଚାଷଜମିକୁ ସୁରକ୍ଷିତ ରଖିବା ସହିତ ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ପଦ୍ଧତି ଆପଣେଇବା ଉଦ୍ଦେଶ୍ୟରେ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେଲା କ୍ଷେତ ବଚାଓ ଅଭିଯାନ, ଏବଂ ଜେଇ ଆଡଭାନ୍ସ 2026 ପରୀକ୍ଷା ଫଳ ପ୍ରକାଶ ପାଇଲା ଆଜି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ୍ ହ୍ଲାଇଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ଓ ମିଆଁମାର ମଧ୍ୟରେ ବହୁଦିନରୁ ରହିଆସିଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ବିଶେଷକରି ବାଣିଜ୍ୟ, ଅର୍ଥନୀତି ସମ୍ପର୍କ, ପ୍ରତିରକ୍ଷା ଓ ସୁରକ୍ଷା, ସୀମା ପରିଚାଳନା, ସାଂସ୍କୃତିକ ଆଦାନ ପ୍ରଦାନ ଏବଂ ଆଞ୍ଚଳିକ ସ୍ଥିତି ଭଳି ଦ୍ୱିପକ୍ଷୀୟ ପ୍ରସଙ୍ଗ ସମେତ ଦୁଇ ଦେଶ ମଧ୍ୟରେ ସାମଗ୍ରିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ମତ ବିନିମୟ ହୋଇଛି। ଦୁଇ ନେତା ମଧ୍ୟରେ ହୋଇଥିବା ବୈଠକ ସମ୍ପର୍କରେ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଶକ୍ତି ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଦିଗରେ ଉଭୟ ପକ୍ଷ ଆଗ୍ରହ ପ୍ରକାଶ କରିଛନ୍ତି। ଏହାଛଡ଼ା କାଲାଦାନ ବହୁମୁଖୀ ମୋଡାଲ୍ ଟ୍ରାନ୍ଜିଟ୍ ଗମନାଗମନ ପ୍ରକଳ୍ପକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ସହିତ ଦୁଇ ଦେଶ ମଧ୍ୟରେ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ଉପରେ ଏହି ବୈଠକରେ ସମ୍ମତି ପ୍ରକାଶ ପାଇଛି। ଶ୍ରୀ ମିଶ୍ରି କହିଛନ୍ତି, ମିଆଁମାରର ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ଲାଗି ଭାରତ ନିଜର ସମର୍ଥନ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ସ୍ୱଷ୍ଟ କରିଛନ୍ତି। ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଦିଗରେ ମିଆଁମାରର ଭୂମିକୁ ବ୍ୟବହାର କରିବା ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ରାଷ୍ଟ୍ରପତି ଲାଇଙ୍ଗ୍ ପ୍ରତିଶ୍ରୁତି ଦେଇଛନ୍ତି। ମିଆଁମାର ସହିତ ଭାରତ 1643 କିଲୋମିଟର ସୀମା ଅଞ୍ଚଳ ଲାଗି ରହିଛି ବୋଲି ବୈଦେଶିକ ସଚିବ କହିଛନ୍ତି। ଭାରତର ପଡ଼ୋଶୀ ପ୍ରଥମ ଆକ୍ଟ ଇଷ୍ଟ ଏବଂ ମହାସାଗର ଓ ଭାରତ ପ୍ରଶାନ୍ତ ମହାସାଗର ନୀତି ଅନୁଯାୟୀ ନୂଆଦିଲ୍ଲୀ ଆବଶ୍ୟକ ପଦକ୍ଷେପ ନେଉଛି। ବର୍ତ୍ତମାନ ଭାରତ ଓ ମିଆଁମାର ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $2 ବିଲିୟନ୍ରୁ ଉର୍ଦ୍ଧ୍ୱ ରହିଥିବା ଶ୍ରୀ ମିଶ୍ରି ସୂଚନା ଦେଇଛନ୍ତି। ବିଶେଷକରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଦୁଇ ଦେଶର ସରକାର ଯୋଗାଯୋଗରେ ରହିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି ବୋଲି ବୈଦେଶିକ ସଚିବ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ରାଷ୍ଟ୍ରପତି ଭବନଠାରେ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ୍ ହ୍ଲାଇଙ୍କୁ ସ୍ୱାଗତ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ଭାରତ ମିଆଁମାର ମଧ୍ୟରେ ଥିବା ଅନନ୍ୟ ସମ୍ପର୍କ ତଥା ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଥିବା ଜନସମ୍ପର୍କ ଏବଂ ବୌଦ୍ଧ ଐତିହ୍ୟ ଉପରେ ସେମାନଙ୍କ ମଧ୍ୟରେ ମତ ବିନିମୟ

ମୟ ହୋଇଛି। ମିଆଁମାରକୁ ଭାରତ ଲାଗି ଦକ୍ଷିଣ ପୂର୍ବ ଏସିଆର ପ୍ରବେଶ ପଥ ଭାବେ ଅଭିହିତ କରିବା ସହିତ ସେଠାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଭାରତର ସମର୍ଥନ ଜାରି ରହିବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଏକ ମୁକ୍ତ, ଅବାଧ, ଶାନ୍ତ, ସ୍ଥିର ତଥା ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ଦିଗରେ ଆଞ୍ଚଳିକ ଭାଗିଦାରୀଙ୍କ ସହିତ ସହଯୋଗ ବୃଦ୍ଧି କରିବା ଦିଗରେ ଭାରତ ଅଷ୍ଟ୍ରେଲିଆ ସହମତ ହୋଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ତଥା ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାଲ୍ସ ସହଧ୍ୟକ୍ଷତା କରିଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ଜାହାଜ ଚଳାଚଳରେ ସ୍ୱାଧୀନତା ଏବଂ ବାଧାହୀନ ବାଣିଜ୍ୟ କାରବାର ଜାରି ରଖିବା ସହିତ ଆନ୍ତର୍ଜାତିକ ନିୟମ ଅନୁଯାୟୀ ମହାସାଗରର ବ୍ୟବହାର କରିବା ଉପରେ ଦୁଇ ଦେଶ ଗୁରୁତ୍ୱାରୋପ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଦ୍ୱିପକ୍ଷୀୟ ସମ୍ପର୍କରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ଉଭୟ ନେତା ସ୍ୱାଗତ କରିଛନ୍ତି। ସେହିଭଳି ଗତବର୍ଷ ଅକ୍ଟୋବର ମାସରେ ଅନୁଷ୍ଠିତ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଛି ବୋଲି ମତ ପ୍ରକାଶ ପାଇଛି। ମନ୍ତ୍ରଣାଳୟ କହିଛି, ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ସମ୍ପର୍କିତ ଯୁଗ୍ମ ଘୋଷଣାନାମାକୁ ଅଧିକ ସଶକ୍ତ ତଥା ନବୀକରଣ କରିବା ଦିଗରେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ବାସ୍ତବ ରୂପ ଦେବା ଦିଗରେ ଅଗ୍ରଗତି ହୋଇଛି ବୋଲି ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏହାଛଡ଼ା ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଯୁଗ୍ମ ସାମୁଦ୍ରିକ ସୁରକ୍ଷା ସହଯୋଗ ରୋଡ୍ମ୍ୟାପ୍କୁ ଚୂଡ଼ାନ୍ତ କରିବା ଦିଗରେ ଉଭୟ ପକ୍ଷ ଆଜି ମତ ବିନିମୟ କରିଛନ୍ତି। ସେହିଭଳି ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଅଷ୍ଟ୍ରେଲିଆ ସାମୁଦ୍ରିକ ସୀମା କମାଣ୍ଡ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା କେବଳ ଏକ ବାଣିଜ୍ୟ ରାଜିନାମା ନୁହେଁ, ବରଂ ଏହା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି। ଆଜି ନୂଆଦିଲ୍ଲୀଠାରେ ଏହି ଚୁକ୍ତିନାମା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ଏହା କହିଛନ୍ତି। ସେ କହିଛନ୍ତି, ଛଅ ମାସ ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତିନାମା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଏହି ସମନ୍ୱିତ ଚୁକ୍ତିନାମା ଓମାନ ଓ ଭାରତ ମଧ୍ୟରେ ସମ୍ପର୍କକୁ ଅଧିକ ଗତିଶୀଳ କରିବ। ଏହାଦ୍ୱାରା ଭାରତର ଶ୍ରମ ବ୍ୟବସ୍ଥା, ଏମ୍ଏସ୍ଏମ୍ଇ ତଥା ବୟନଶିଳ୍ପ, କ୍ରୀଡ଼ା ପୋଷାକ, କୃଷିଜାତ ଉତ୍ପାଦ, ଔଷଧ ଓ ମେଡିକାଲ ଯନ୍ତ୍ରପାତି, ଚମଡ଼ା, ଅଟୋମୋବାଇଲ୍ ଏବଂ ସାମୁଦ୍ରିକ ଉତ୍ପାଦକୁ ପ୍ରୋତ୍ସାହନ ମିଳିବ। ଏହି ସନ୍ତୁଳିତ ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ଜୀବିକାକୁ ସୁରକ୍ଷିତ ରଖିବା ସହିତ ଭାରତରୁ ଓମାନକୁ ରପ୍ତାନୀ ପ୍ରକ୍ରିୟା ଅଧିକ ସୁଗମ ହୋଇପାରିବ ବୋଲି ଶ୍ରୀ ଗୋଏଲ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସମ୍ପର୍କିତ ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଏକ ଲେଖାକୁ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏହି ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଓମାନ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହୋଇଥିବା ଚୁକ୍ତିନାମା ଦ୍ୱାରା ଭାରତୀୟ ରପ୍ତାନୀକାରୀଙ୍କ ଲାଗି କିଭଳି ସୁଯୋଗ ସୃଷ୍ଟି ହୋଇଛି, ନିଯୁକ୍ତି ସୃଷ୍ଟି ଅଧିକ ପ୍ରୋତ୍ସାହିତ କରିବା ତଥା କୃଷକମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହିତ ଦୁଇ ଦେଶ ସମୃଦ୍ଧି ଦିଗରେ ଏହା ସହାୟକ ହୋଇପାରିବ। ଏ ସମ୍ପର୍କରେ ଶ୍ରୀ ଗୋଏଲ ଏହି ଲେଖାରେ ଆଲୋକପାତ କରିଛନ୍ତି। ଏହାଛଡ଼ା ବିଭିନ୍ନ ବିକଶିତ ରାଷ୍ଟ୍ର ସହିତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ପ୍ରତ୍ୟେକ ଭାରତୀୟଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଦିଗରେ ସରକାରଙ୍କ ଜାରି ରହିଥିବା ପ୍ରଚେଷ୍ଟା ଏହି ଲେଖା ଦ୍ୱାରା ପ୍ରତିଫଳିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ଦେଶବ୍ୟାପୀ ଚାଷ ଜମିକୁ ସୁରକ୍ଷିତ ରଖିବା ସହିତ ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ପଦ୍ଧତି ଆପଣେଇବା ଉଦ୍ଦେଶ୍ୟରେ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲା ଅନ୍ତର୍ଗତ ରାମସିଆ ଗ୍ରାମରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମବେତ ଚାଷୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି, ମାସେବ୍ୟାପୀ ଚାଲିବାକୁ ଥିବା ଏହି ଅଭିଯାନ ଚାଷ ଜମି ଏବଂ ମୃତ୍ତିକା ସଂରକ୍ଷଣ ଦିଗରେ କୃଷକମାନଙ୍କୁ ସହାୟତା ପ୍ରଦାନ କରିବ। ଏହାଛଡ଼ା ଚାଷୀମାନେ ନିଜ ଜମିରେ ଯେଭଳି ରାସାୟନିକ ସାର ବ୍ୟବହାର ନ କରିବେ ସେଥିଲାଗି କୃଷିମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନରେ ଭାରତୀୟ କୃଷି ଗବେଷଣା ପରିଷଦ, ଦେଶବ୍ୟାପୀ କୃଷି ବିଶ୍ୱବିଦ୍ୟାଳୟ, କୃଷି ବିଜ୍ଞାନ କେନ୍ଦ୍ର ଏବଂ ନିର୍ବାଚିତ ପ୍ରତିନିଧିମାନେ ସକ୍ରିୟ ଅଂଶଗ୍ରହଣ କରିବେ। ଏହି ଅବସରରେ ମୃତ୍ତିକା ପରୀକ୍ଷଣ, ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ, ପ୍ରାକୃତିକ ଚାଷ ପଦ୍ଧତି, ସାରର ଏକ ସନ୍ତୁଳିତ ବ୍ୟବହାର ଏବଂ ଜଳ ସଂରକ୍ଷଣ ପଦ୍ଧତି ଉପରେ ଚାଷୀମାନଙ୍କୁ ତଥ୍ୟ ପ୍ରଦାନ କରାଯିବ। ଏହାଛଡ଼ା ନକଲି ସାର, ବିହନ ଏବଂ କୀଟନାଶକ ଚିହ୍ନଟ କରିବା ସମ୍ପର୍କରେ ମଧ୍ୟ ଏହି ଅଭିଯାନ
ମାଧ୍ୟମରେ କୃଷକମାନଙ୍କୁ ଅବଗତ କରାଯିବ। ସେହିଭଳି ଏହି ଅଭିଯାନ ଅବସରରେ ପିଏମ୍ କିଷାନ ସମ୍ମାନ ନିଧି, ଶସ୍ୟ ବୀମା ଯୋଜନା, କିଷାନ କ୍ରେଡିଟ୍ କାର୍ଡ ଭଳି ସରକାରୀ ଜନକଲ୍ୟାଣୀ କୃଷି ଯୋଜନାଗୁଡ଼ିକ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ।

0: ଅନ୍ତର୍ଗତ କରାଯିବ ବୋଲି କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରଣାଳୟ କହିଛି। ଜେଇ ଆଡଭାନ୍ସ 2026 ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଆଇଆଇଟି ରୁର୍କୀ ପକ୍ଷରୁ ପରିଚାଳିତ ଏହି ପରୀକ୍ଷା ପରିଚାଳନା କରାଯାଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ଆଇଆଇଟି ରୁର୍କୀ କହିଛି, ଚଳିତ ବର୍ଷ ଜେଇ ଆଡଭାନ୍ସ ପରୀକ୍ଷାରେ 10,107 ଜଣ ଛାତ୍ରୀଙ୍କ ସମେତ ମୋଟ 56,880 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଆଇଆଇଟି ଦିଲ୍ଲୀ ଜୋନ୍ର ଶୁଭମ କୁମାର ମୋଟ 360ରୁ 330 ନମ୍ବର ପାଇ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ଦେଶବ୍ୟାପୀ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ବୋଲି ସରକାର ଘୋଷଣା କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ତିନିଦିନ ମଧ୍ୟରେ ଦେଶବ୍ୟାପୀ 1,21,00,000ରୁ ଉର୍ଦ୍ଧ୍ୱ ଏଲ୍ପିଜି ଯୋଗାଣ ବୁକିଂ କରାଯାଇଛି। ସେଥିମଧ୍ୟରୁ 95% ଏଲ୍ପିଜି ସିଲିଣ୍ଡର ଯୋଗାଇ ଦିଆଯାଇଛି।
1: डोमेस्टिक एलपीजी घरेलू कुकिंग गैस के संबंध में पिछले तीन दिनों में 1,21,00,000 बुकिंग्स रिसीव हुई हैं, उसके अगेंस्ट 1,22,00,000 डिलीवरीज की गई हैं और 95% डिलीवरी ऑथेंटिकेशन कोड के साथ की गई है।
0: मुख्य संवादगुड़ी का पूर्णी थारे। ଭାରତ ମିଆଁମାର ମଧ୍ୟରେ ଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶର ସମ୍ମତି। ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଏବଂ ଜେଇ ଆଡଭାନ୍ସ 2026 ପରୀକ୍ଷା ଫଳ ପ୍ରକାଶ ପାଇଲା ଆଜି। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ବାଦଦାତା ପ୍ରିୟରଞ୍ଜନ କର ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଯାଜପୁର ଜିଲ୍ଲାରେ 2025-26 ଆର୍ଥିକ ବର୍ଷର ଖରିଫ ଧାନ ସଂଗ୍ରହରେ ଜିଲ୍ଲା 98.16% ଲକ୍ଷ୍ୟ ହାସଲ କରିଥିବା ବେଳେ 91.17% ଚାଷୀ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏହି ସଫଳତା ପାଇଁ ଯାଜପୁର ଜିଲ୍ଲା ରାଜ୍ୟସ୍ତରରେ ପୁରସ୍କୃତ ହୋଇଛି। ଯାଜପୁରରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ସେ ଧାନ ସଂଗ୍ରହ ସମୟରେ ଚାଷୀଙ୍କୁ ଉତ୍ତମ ସେବା ପ୍ରଦାନ ଏବଂ ନୋଡାଲ ଅଧିକାରୀଙ୍କ ଉପସ୍ଥିତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗାଣ ବିଭାଗରେ ଦୁର୍ନୀତିକୁ କୌଣସି ପରିସ୍ଥିତିରେ ସହ୍ୟ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଧାରରେ ହିତାଧିକାରୀମାନେ ଅତିରିକ୍ତ 5 କିଲୋଗ୍ରାମ ଚାଉଳ ପାଇବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।
4: ଭଲ ଖରିଫ ଋତୁରେ ଭଲ ରିକ୍ରୁଟମେଣ୍ଟ କରିଛନ୍ତି। 98% ରିକ୍ରୁଟମେଣ୍ଟ ହେଇଛି ଏବଂ 91% ଚାଷୀ ଏଠି ଧାନ ବିକିଛନ୍ତି ଏବଂ ରବିରେ ମଧ୍ୟ ଷ୍ଟାର୍ଟ ହେଇଗଲାଣି। ଯାଜପୁର ଜିଲ୍ଲାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ, ଠିକ୍ ଭାବରେ ରିକ୍ରୁଟମେଣ୍ଟ ହେବ। ଯାହା ଟାର୍ଗେଟ ତାଙ୍କର ଦରକାର ଆମେ ଦେବୁ। ଯାହା ଅସୁବିଧା ଥିଲା ଗୋଦାମ ଫୋଦାମର ଅସୁବିଧା, ଗୋଦାମ ଯେଉଁଠି ଆବଶ୍ୟକ ଅଛି ମଧ୍ୟ ସେଟା ବ୍ୟବସ୍ଥା କରାଯିବ।
3: ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ଏସ୍ଆଇଆର୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ 1,639 ଜଣ ବିଏଲ୍ଓ ଓ 164 ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ମେ ମାସ 30 ତାରିଖରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ବୁଲି ମତଦାତାଙ୍କଠାରୁ ତଥ୍ୟ ସଂଗ୍ରହ କରିବେ। ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି, ଯୋଗ୍ୟ ମତଦାତାଙ୍କ ନାମ ସାମିଲ ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବାଦ୍ ଦେଇ ଭୋଟର ତାଲିକାକୁ ଅଧିକ ସଠିକ୍, ନିର୍ଭୁଲ ଏବଂ ପାରଦର୍ଶୀ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏସ୍ଆଇଆର୍ ସମ୍ପର୍କିତ ଅଧିକ ସୂଚନା ପାଇଁ ଜନସାଧାରଣ 1950 ଟୋଲ୍ ଫ୍ରି ନମ୍ଘରରେ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
5: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆମ ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅନାଧିକୃତ ପ୍ରବାସୀ ମୃତ ବ୍ୟକ୍ତି କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ହଟାଇବା। ଚଳିତ ବର୍ଷ May 30 ଜୁନ୍ 28 ଯାଏଁ ବୁଥ୍ ଲେବୁଲ ଅଫିସରମାନେ ଘରକୁ ଘର ପରିଦର୍ଶନ କରିବେ। ବିଏଲ୍ଓ ଆପଣଙ୍କୁ 2 ଏନୋମିନେସନ ଫର୍ମ ବା ପରିଗଣନା ଫର୍ମ ଦେବେ। ଆପଣଙ୍କୁ ଫର୍ମ ପୂରଣ କରିବାରେ ବୁଥ୍ ଲେବୁଲ ଅଫିସରମାନେ ସାହାଯ୍ୟ ମଧ୍ୟ କରିବେ। 2 ଫର୍ମ ପୂରଣ ହୋଇସାରିବା ପରେ ବିଏଲ୍ଓ ଆପଣଙ୍କ ଠାରୁ ଗୋଟିଏ ଫର୍ମ ସଂଗ୍ରହ କରିବେ ଏବଂ ଆର ଫର୍ମରେ ଦସ୍ତଖତ ସହ ପ୍ରାପ୍ତି स्वीकार करी आपनको देबे। स्पेशल इंटेंसिव रिवीजन कार्यरे 1649 जना बीएलओ और 164 जना बीएलओ सुपरवाइजर नियोजित होइछंती। एहा परे 5 जुलाई 2026 तारीख रे चिट्ठा वोटर तालिका प्रकाश पाइबो। जदि क्षेत्रे कार आपत्ति थाए तबे 5 जुलाई 2026 रु 4 अगस्त 2026 भितरे दाबी किबा आपत्ति दाखल करि परिबे। 5 जुलाई 2026 रु 2 सेप्टेम्बर 2026 मध्यरे आपत्तिर समाधान करा जिवो। एहा परे 6 सेप्टेम्बर 2026 रे चूड़ांत वोटर तालिका प्रकाशित हेबो।
3: जिल्लार अनुसूचित जनजाति सर्वांगीन विकास पाई जनभागीदारी अभियान कार्यक्रम सफलतार सह संपन्न होईछि। मे मास 18-25 तारीख पर्यंत चलिथिबा ए अभियान ने सुकिंदा दानगदी कोरेई धर्मशाला और बड़चणा ब्लक जनजाति अंचल गुडिकर सैचुरेशन कैंप और स्वास्थ्य शिविर आयोजन करा जायथिला। जाजपुर जिला सुकिंदा ब्लक बेलोहारी ग्रामर स्वर्गत बाबुली जामुदा परिवार पक्षर् अंगदान करा मानवतार एक उत्कृष्ट उदाहरण सृष्टि करा जायछि। मस्तिष्क मृत्यु परे तांकर अंगदान समाज को सहानुभूति और परोपकार बार्ता देछि। तांकर ए महत् कार्य को सम्मान जणाई जिला प्रशासन पक्षर् राष्ट्रीय मर्यादा सह शेषकृत्य सम्पन्न करा जायथिला। अतिरिक्त जिलापाल स्वपन कुमार नंद एवं अन्य अधिकारी माने उपस्थित रही श्रद्धांजलि अर्पण करथिले। जाजपुर जिलार व्यासनगर स्थित राजीव गांधी स्टेडियम को आधुनिक रूप देवाई नूतन प्रकल्पर भित्तिप्रस्तर स्थापन करा जायछि। राज्य क्रीड़ा और युव कल्याण उच्चशिक्षा ओडिया भाषा साहित्य और संस्कृति मंत्री सूर्यवंशी सूरज एवं कोरे विधायक तथा जिला योजना बोर्ड अध्यक्ष आकाश दास नायक यार भित्तिप्रस्तर स्थापन करते। प्राय 35 लाख टंका व्यय स्टेडियम को एक मॉडल क्रीड़ा केन्द्र में परिणत हो सूचना मिली। जिला हलचल आज एति आसंता जिला हलचल शुणे झारसुगुड़ा जिला संपर्क
6: कार्यक्रम शुणुले रिलेगुल आकाशवाणी कटक केन्द्र आकाशवाणी संबलपुर प्रचार करुछु कृषि संसार कार्यक्रम।

0: ଜୁହାର। ଆନ୍ତର୍ଜାତୀୟ ପିତାମାତା ଦିବସ ଉଦେ ବିଶ୍ୱର ସବୁ ମା ବାପା ମାନଙ୍କୁ ମୋର ଜୁହାର। ତାର୍ ସାଙ୍ଗେ ଆଜ୍ ହେଉଛି ବିଶ୍ୱ ଦୁଗ୍ଧ ଦିବସ। ଆଉ ଆମେ ଜାଣିଛୁ ଗୁରସ୍ଟା ଯେତେବେଲେ ଆମେ ଜନ୍ମ ହେଉଛେ ଛୁଆଟି ସେତ୍କି ଦିନୁ ତାର୍ ପହଲା ଖାଦ୍ୟ ହେଉଛି ଗୁରସ୍। ଆମର ମୋର ଜୀବନ ଜୀବାଠାନୁ ମରଣ ଯାଏ ଗୁରସ୍ ଗୋଟିଏ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛେ। ଆଉ ଯେନ୍ ଯେନ୍ ଚାଷୀ ଭାଇ ଭଉଣୀମାନେ ଦୁଗ୍ଧ ଉତ୍ପାଦନ କରୁଛନ୍ ସେମାନଙ୍କର ଲାଗି ଆମର ଆଡ଼ୁ ବହୁତ ବହୁତ ଶୁଭେଚ୍ଛା। ଆସୁନ୍ ଆକାଶବାଣୀ କୁସଂସାର କାର୍ଯ୍ୟକ୍ରମ ଡାଏଲ ନମ୍ବର କୁସଂସାରକେ ମୁଇଁ ଆପଣମାନଙ୍କୁ ସ୍ୱାଗତ କରୁଛେ। ମୁଇଁ ଲୋକନାଥ ନାକ। ଆସୁନ୍ ପହଲା କଲ୍ ନେଇଯିମା।
1: ହ୍ୟାଲୋ
0: ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ନମସ୍କାର। ଡାଏଲ ନମ୍ବର କୃଷନ ସାର୍ କେ ଆପଣଙ୍କୁ ସ୍ୱାଗତ କରୁଛୁ ଆଜ୍ଞା। ଆପଣଙ୍କର ପରିଚୟ ଟିକେ ଦେବେ? ବଡ଼ଲ କହୁଥିଲେ ଆଜ୍ଞା। ଆଉ କେନ୍ତା ଅଛନ୍ କହୁନ ଆଜ୍ଞା? ଆମେ ବଢ଼ିଆ ଅଛୁ ଆଜ୍ଞା। ଆଉ ମୁରଲୀ ଆଜ୍ଞା କାଣା କରୁଛନ୍ ଆଜ୍ଞା? ସମ୍ବଲପୁରୀ ଶାଢ଼ୀ ବୁଣାବୁଣି କରୁଛନ୍ ନାଇଁ? ଏଇଟା କେତେ ବର୍ଷ ହେଲା ବୁଣାବୁଣି କରୁଛନ୍? କେତେ ବର୍ଷ ହେଲା ବୁଣାବୁଣି କରୁଛନ୍? 36 ବର୍ଷ ହେଲା ନାଇଁ? ବୋଲେ ଆପଣ ଆରମ୍ଭ ଏଇଟା ପହିଲା କରୁଛନ୍ କି ସେ ବାବଜା ଅମଲରୁ ବୁଣାବୁଣି ଚାଲିଛେ? ଏଇଟା ବୁଣାବୁଣି ହଁ। ଇତାର ବାହାନିଆର କାଁ କାଁ କାମ କରୁଛନ୍ ଆଜ୍ଞା? ଇଆଡ଼େ ଗୋଟିଏ ଗୋଟିଏ ଓ ଇଏ ବୁନାକଟା କରୁଛନ୍, ଇଆଡ଼େ ଚାଷବାସ କରୁଛନ୍, ତାପରେ ବାଙ୍ଗନ ଗଛ।

0: କହୁଥିଲେ ଆମର ବିଭିନ୍ନ ଫଳ ଚାଷ ମାନେ କରୁଛନ୍ ବୋଲି କହିଲେ, ଜଣେ ମନୁଷ୍ୟ କେନ୍ତି କିରି ସବୁ ସମ୍ଭଳୁଛନ୍ ଆଜ୍ଞା? ଆଉ ଚାଷ ବାସ ବତର ସତର କଲେ ନ ଆମର ବର୍ଷା ଦିନେ ଚାଷ ଲାଗି? ହଁ ଦେଖୁନ୍ ଆଜ୍ଞା, ଧୁକା ଗଡ଼ି ସମିହା ପଲେ ଆସିଲାନ କି ନାଇଁ ଆଜ୍ଞା? ହଁ, ଆଉ ଧାନ ଚାଷଟା ଯେନ୍ କରୁଛନ୍ ଏଇଟା ଆପଣ ଆମର ସେ ଆମର ପୁରାଣ ପଦ୍ଧତିରେ କରୁଛନ୍, ଆମର ପୁରୁଣା ପଦ୍ଧତିରେ କରୁଛନ୍ କି ଆଧୁନିକ ପଦ୍ଧତିରେ କରୁଛନ୍? ଆଉ ଶୁଣନ୍ତୁ ଆଜ୍ଞା, ମୁଁ ରହିଲି ଆଜ୍ଞା, ଆମେ ଫିର୍ କଥା ହେମା। ଆମେ ଆମେ ଇ ଆମର କାର୍ଯ୍ୟକ୍ରମର ଯେନ୍ତା ବେଶୀ ଶ୍ରୋତା ଯୋଡ଼ି ହେଇପାରିବେ ଆମେ ସେଥିଲାଗି ଚେଷ୍ଟା କରୁଛୁ।
1: ହଁ
0: ହଁ, ଆଉ ଆପଣଙ୍କୁ ଆପଣ ଆମକୁ ଆମକୁ ଫୋନ୍ କରିଥିବା ଲାଗି ଆକାଶବାଣୀ କୁଶନସାର ଡାଏଲ ନମ୍ବର କୁଶନସାର ଆଡ଼ୁ ବହୁତ ବହୁତ ଧନ୍ୟବାଦ। ଆମେ 2 ନମ୍ବର କଲର୍ କେଫ୍ ଆମେ କଥା ହେବା ତାଙ୍କ ସାଙ୍ଗେ ନାଇଁ। ଜୁହାର ଆଜ୍ଞା, ଜୁହାର। ହ୍ୟାଲୋ, ଜୁହାର ଆଜ୍ଞା, ଜୁହାର। କିଏ କହୁଥିଲେ ଆଜ୍ଞା? ନୀଳାଞ୍ଚଳ ବଲାଙ୍ଗୀର ଜିଲ୍ଲାରେ। କେନ୍ ଜାଗାରୁ କହୁଥିଲେ ଆଜ୍ଞା? ତାଲଗଜ ଗ୍ରାମ ନାଇଁ ଆଜ୍ଞା? ଏଇଟା କେନ୍ ଆଡ଼େ ଅଛି ଆଜ୍ଞା? କେନ୍ ବ୍ଲକ ଆଜ୍ଞା? ଏଇଟା ଆପଣ କାଣ କରସନ୍ ଆଜ୍ଞା? ଚାଷ ବାହାନିଆ କାଣା କାଣା କରୁଛନ୍ ଆଜ୍ଞା?
1: ଚାଷ ବାହାନିଆ ବୋଲେ କାଣା କର୍ମା ଭାଇ, ଏସଙ୍ଗା ତ ଠିକ୍ ଠାକ୍ ଅଛି। ଏସନ୍ ମେନ୍ଟା ହଉଛେ କାଣା କହସନ୍ ଏଇଟା, ଏସନ୍ ଆମ୍ବର ଦିନ ଆର୍ ଆମ୍ବ ଲେଖେ ପଡ଼ୁଛି। ଆମ୍ବ ତ ବର୍ତ୍ତମାନ ଅନେକ ଯଦି ଦେଶୀ ଆମ୍ବ ବାହାରିଗଲା ତା ଆମକୁ ବର୍ତ୍ତମାନ ବିକିବାକୁ ପଡ଼ୁଛେ। ଆଉ ତା ଦେଖି ବଜାର ଫଜାର ନେଇକିରି ଅନେକ ଏନ୍ତା ଧଳାବାଡ଼ି ଚାଲିଛେ। ଆଉ ଯେନ୍ତା ନିତି ଜାନ ଯେନ୍ତା ଜୀବନ କାମ ଅଛନ୍, ପେଟକେ ପୋଷା ହେଲା ସେନ୍ତା ପେଟକେ ପୋଷା ଚାଲିଛେ। ଆର୍ କାଁ କର୍ମା ସାର୍?
0: କେତେ ଆମ୍ବ ଗଛ ଲଗେଇଛନ୍ ଆଜ୍ଞା?
1: ଆମ୍ବ ଗଛ ଆମ ତିନିଟା ଆମ୍ବ ଗଛ ଅଛି।
0: ତିନିଟା ଆମ୍ବ ନାଇଁ?
1: ଗୋଟେ ହଉଛେ ତିର୍କେଲ ଆମ୍ବ ବସନ୍, ଗୋଟେ କଲମି ଆମ୍ବ ବସନ୍, ଆର୍ ଆର୍ ଗୋଟେ ସେ କାଁ ବରଗଡ଼ ଆମ୍ବ ଯେନ୍ ବସନ୍, ଦୁଇଟା କେ ଯେନ୍ କେଜି ଅଛି କି ତିନିଟା କେ କେଜି ସେ ବରଗଡ଼ ହେନ୍ତା ଆସନ୍ ମିଶିକି ତିନିଟା ଗଛ ଅଛି
0: ବୋଲେ ଖାଲି
1: କଲମି ଆମ୍ବ ନେଇ ପାଚବା ତାର୍, ଆର୍ ପିଲା ସେ ତିର୍କେଲ ଆମ୍ବ ଯେନ୍ଟା ବସନ୍ ସେ ଟିକେ ମିଡିୟମ ସାଇଜ୍ ଆମ୍ବ ନେ ପାଚରା, ତାର୍ ବରଗଡ଼ ଆମ୍ବ ଟିକେ ନେଇ ପାଚବା ତାର୍
0: ବୋଲେ ଖାଇବାର୍ ଲାଗି ଖାଲି ଲଗେଇଛନ୍ ନାଇଁ କେଁ?
1: ଖାଇବା ବାହାରେ ବି ଆଉ ଏଇଟା ସବୁ ଆମେ ଖାଇ ପାର୍ମା ଏନ୍ତା କେଁ? ତିନି ତିନିଟା ଗଛର ଆମେ ତ ଖାଇଲା ବେଳେ ମାସ ହେବ, ତାର୍ ବାହାରେ କିଛି କିଛି ବିକା ବିକି ଚାଲିଛି କି? ଅନେକ ଲୋକ ବର୍ତ୍ତମାନ ତ ଗୋଟେ ଯଦି
0: ଯାହା ହଉ ଆଜ୍ଞା, ଆପଣ ଏଜ୍ ଆପଣ ଆମର ଡାଏଲ ନମ୍ବର କୁଶନ ସାଙ୍ଗେ ଫୋନ କରିଥିବାର ଲାଗି ଆପଣଙ୍କୁ ବହୁତ ବହୁତ ବହୁତ ଧନ୍ୟବାଦ। ଆପଣଙ୍କର ମତାମତ ଆମେ କାର୍ଯ୍ୟକ୍ରମ ମୁଖ୍ୟଙ୍କୁ ଜଣେଇ ଦଉଛୁ କାର୍ଯ୍ୟକ୍ରମ ମାଧ୍ୟମରେ ଆଜ୍ଞା। ବହୁତ ବହୁତ ଧନ୍ୟବାଦ ଆମର ସାଙ୍ଗେ ଯୋଡ଼ି ହେଇଥିବାର ଲାଗି। ଆସୁନ୍ ଗୀତ୍ଟେ ଶୁନ୍ମା। ଇ ଗୀତ୍କେ ଗାଇଛନ୍ କମଲ କୁମାରୀ ବେହେରା, ଆଉ ଲେଖିଛନ୍ ମିତ୍ରଭାନୁ ଗମତିଆ।

0: କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଯିଏ କାର୍ଯ୍ୟକ୍ରମ ମୁଖ୍ୟ ଅଛନ୍ ତାଙ୍କୁ ଆମେ ଜଣେଇ ଦଉଛୁ ଆଜ୍ଞା।
1: ଆଜ୍ଞା, ଏଇ ଜାଗାରେ ଗୋଟେ କଥା କହିବି ଆଜ୍ଞା, ଦେଖୁନ ଆଜ୍ଞା, ଆମେ ପୁରୁଣା ଶ୍ରୋତା ଆଜ୍ଞା, ଆମେ 92-94 ସାନ ରେଡ଼ିଓ ଶୁଣିଲେ ଆସୁଛୁ
0: ଆଜ୍ଞା।
1: ଆଉ ଆପଣ ଧରୁନ୍ ଯେନ୍ ଗୁଟେ ଆମେ ମତାମତଟେ ଦେଲେ ଆଜ୍ଞା, କାଣା କରସନ୍ ଆପଣ କହିବେ ଆମକୁ, ଇହାଦେ ଗୁଟେ ଆମକୁ ଆଶ୍ୱାସନା ଦେବି, ଆମେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାମୁ, କିନ୍ତୁ ସେଟା ଆଜ୍ଞା ମୋର ହିସାବରେ ସେଟା ପୁରା ହଉଥିବାର କଥା, ନାଇଁ ହେଇପାରବାର କି ଆଜ୍ଞା। କେତେଟା ଜିନିଷ ଆମେ କେତେ ଦିନ କହିଥିଲେ ଆସୁଛେ, ସେ ଜିନିଷଟା ଆପଣ ଟିକେ ଧ୍ୟାନ ଦେଇକିରି ଉଚ୍ଚ କର୍ତ୍ତୃପକ୍ଷ ଜଣାଲେ ବଢିଆ ହେତା।
0: ଆମେ ଯେତେବେଳେ ଗୋଟେ କାର୍ଯ୍ୟକ୍ରମଟି ପ୍ରସ୍ତୁତ କରାହଉଛି ଆଜ୍ଞା, ସେଥିଲାଗି ବହୁତ ପୂର୍ବ ପ୍ରସ୍ତୁତି ଦରକାର ଅଛି। ତାର୍ ଲାଗି ବିଭିନ୍ନ ସମସ୍ୟା ଗୁଡ଼ିକର ବି ରହୁଛେ, ସେ ସମସ୍ୟାର ସମାଧାନ ଲାଗି, ଆଉ ସେ ସମସ୍ୟାର ସମାଧାନ ଲାଗି ସମୟ ବି ନେସୁ ଆଜ୍ଞା। ଆମେ ଇଆଡ଼େ ଶ୍ରୋତାବନ୍ଧୁମାନଙ୍କର ମତାମତକେ ଧ୍ୟାନ ଦେବାର ସାଙ୍ଗେ ସାଙ୍ଗେ କାର୍ଯ୍ୟକ୍ରମ କେନ୍ଦ୍ରିକିରି ହେଇପାରବା, କେନ୍ କେନ୍ ସମସ୍ୟା ରହୁଛି ସେଟାକେ ବି ଆମେ ଧ୍ୟାନ ଦେଉଛୁ, ସେଥିଲାଗି ସମୟ ଲାଗୁଛି
1: ଆଜ୍ଞା। କିନ୍ତୁ କାଣା କି ପ୍ରୋଗ୍ରାମଟା ସେ ଉପରେ ଟିକେ ଧ୍ୟାନ ଟିକେ ଦୃଷ୍ଟି ଦେଲେ ଆମର ଶ୍ରୋତାମାନେ ସବୁ ଉପକୃତ ହେଇପାରୁ ଆଜ୍ଞା।
0: ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଆପଣ ଏଥିରେ ଇ ବାବଦ ମତାମତ ଦେଇଥିବାର ଲାଗି
1: ଧନ୍ୟବାଦ ଆଜ୍ଞା। ରୋଜା ଜୁହାର
0: ଜୁହାର ଆଜ୍ଞା।

0: ଆପଣ କେଁ ଚାଷ କରୁଛନ୍
1: ଚାଷ ଲାଗି ଆଜ୍ଞା ବିକାଶ ଯେତେ ସାମ୍ନାନୁ ନାଗେନପାଲି ଆର୍ ତୋରା ଆର୍ ଆମର ଯେନ୍ ତିରପାଲି ବୋଲି ଗୁଟେ ଅଛେ ଆଜ୍ଞା ବିକାଶ ସାମ୍ନା ବଜାରଟା ହଉଛେ
0: ଆଜ୍ଞା
1: ଆର୍ ଇଥିରେ ପନିପରିବା ସବୁଆଡ଼େ ହେଇଚ
0: ଆଜ୍ଞା ଯାହା ହଉ ଆଜ୍ଞା ଆପଣ ଡାଏଲ ନମ୍ବର
1: ନାଗେନପାଲିଟା ଆଜ୍ଞା ଶୁଣିଥିବେ ବି ବହୁତ ଉପକାର ଗାଁଟା ଆର୍ ଶାନ୍ତି ଗାଁଟା ଶିକ୍ଷିତ
0: ଆଜ୍ଞା
1: ଗାଁଟା ଯେତେ କମ୍ ପାଠ ପାଠ ପଢ଼ନ୍ତି ଯହ ବି ପଢ଼ନ୍ ଆଜ୍ଞା ତାଙ୍କର ହେନ୍ତା ବଦମାସିଟା ନାଇଁ ହେ ଆଜ୍ଞା
0: ଆପଣ ଆମର କାର୍ଯ୍ୟକ୍ରମକୁ ଫୋନ୍ କରିଥିବା ଲାଗି ଆକାଶବାଣୀ ଆଡ଼ୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆଉ ଜଣେ କଲର୍ ଅଛନ୍ତି ତାଙ୍କର ଫୋନ୍ ନମ୍ବର ଫୋନ୍ ରିସିଭ୍ କରିବା ତାଙ୍କ ସହ କଥା ହେବା
1: ଖୁସି ସନ୍ଧ୍ୟା ଫକୀର ମୋହନ ପଟ୍ଟନାୟକ ଗାନା ଥିଲା ଆଜି ତ
0: ହଁ
1: କୁମାରୀ ବେହେରା ସବୁ ଗାନା ତ ତିନି ଥର ଚାରି ସୋମବାର କଲାମ ସକାଳୁ ଆଜ୍ଞା ଏବେ ଯେ
0: ଆଜି ଶୁଣି ନମା ଆଜ୍ଞା
1: ଆଜି ଆଜି ସନ୍ଧ୍ୟା ତ ଫକୀର ପଟ୍ଟନାୟକର
0: ହଁ ଆଜ୍ଞା ହଁ
1: ଶୁଣାଇବ ଆଜ୍ଞା ବଢ଼ିଆ ହେବାର ବହୁତ ଖୁସିର କଥା ଆଜ୍ଞା ଠିକ ଅଛି ଆଜ୍ଞା
0: ଧନ୍ୟବାଦ ଆଜ୍ଞା ହ୍ୟାଲୋ ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ ଆଜ୍ଞା ନମସ୍କାର
0: ନମସ୍କାର କିଏ କହୁଥିଲେ ଆଜ୍ଞା କେନୁ କହୁଥିଲେ
2: ବାନ୍ଦ୍ରାରୁ ଦେବେନ୍ଦ୍ର ସାହୁ କହୁଥିଲି
0: ଆଉ କେନ୍ତା କେନ୍ତା କହୁନ ଆଜ୍ଞା ଭଲ ଅଛନ୍ତି ତ
2: ହଁ ଭଲ ଅଛି
0: ବାମଡ଼ା ଆଡ଼ର ପାଣିପାଗ ଇହାଦି କେନ୍ତା କେନ୍ତା ଅଛି ଆଜ୍ଞା
2: ପାଣିପାଗ ଠିକ ଅଛି
0: ଆଉ ଆପଣ ଚାଷବାଡ଼ କାଣା କାଣା କରୁଛନ୍ ଆଜ୍ଞା ଧାନ ଚାଷ ଖାଲି କରୁଛନ୍ ନାଇଁ ଯାହା ହଉ ଆଜ୍ଞା ଆପଣ ଆମର କାର୍ଯ୍ୟକ୍ରମକେ ଫୋନ୍ କରିଥିବାର୍ ଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା

ଜି, ଏଥର ଶୁଣନ୍ତୁ ଖୁଚୁରା ମୂଲ୍ୟ ସମ୍ପର୍କରେ। ସମ୍ବଲପୁର ବଜାରରେ ମୋଟା ଚାଉଳ କିଲୋଗ୍ରାମ ପ୍ରତି 35 ଟଙ୍କାରୁ 40 ଟଙ୍କା ଥିବାବେଳେ ସରୁ ଚାଉଳ 53 ଟଙ୍କାରୁ 60 ଟଙ୍କା, ସୋରିଷ ତେଲ 170 ଟଙ୍କାରୁ 215 ଟଙ୍କା, ଆଳୁ 15 ଟଙ୍କାରୁ 18 ଟଙ୍କା, ଅଟା 33 ଟଙ୍କାରୁ 48 ଟଙ୍କା, ମୁଗ ଡାଲି 95 ଟଙ୍କାରୁ 108 ଟଙ୍କା, ହରଡ଼ ଡାଲି 103 ଟଙ୍କାରୁ 126 ଟଙ୍କା ମଧ୍ୟରେ, ବନସ୍ପତି ଘିଅ 146 ଟଙ୍କାରୁ 152 ଟଙ୍କା, ପିଆଜ 18 ଟଙ୍କାରୁ 25 ଟଙ୍କା ଏବଂ ଚିନି 46 ଟଙ୍କାରୁ 50 ଟଙ୍କା ମଧ୍ୟରେ ରହିଛି। ଏ ଥିଲା ଦୈନିକ ବଜାର ପରିସ୍ଥିତି।

0: କୃଷି ସଂସାର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏହା ଚିନ୍ନର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ମ୍ୟାମାରର ରାଷ୍ଟ୍ରପତିଙ୍କ ସାଙ୍ଗେ ରାଷ୍ଟ୍ରପତି ଭବନରୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦ୍ୱିପାକ୍ଷିକ ଆଲୋଚନା ସମ୍ୟାଥି ଦୁଇ ରାଷ୍ଟ୍ରପତି ଭିନ୍ ଭିନ୍ ବୈଶ୍ୱିକ ଆଉ ଆଞ୍ଚଳିକ ବାବଦ ଉପରେ କଲେ ଆଲୋଚନା। ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍। ଆଇବା ଦିନେ ଖାଇବା ତେଲର ଦର ଉପରେ କେନ୍ସି ବିଶେଷ ପ୍ରଭାବ ନାଇଁ ପଡ଼େ ବୋଲି କହିଲେ ଖାଦ୍ୟ ଆଉ ସାଧାରଣ ବଣ୍ଟନ ବିଭାଗର ଯୁଗ୍ମ ସଚିବ ସି ଶିଖା। ଛଅ ମାସ ଆଗନୁ ହେଉଥିବାର ସ୍ୱାକ୍ଷରିତ ହୋଇଥିବାର ଭାରତ ଓମାନ ବ୍ୟାପକ ଆର୍ଥିକ ସହଭାଗିତା ଚୁକ୍ତିନାମା ଆଜ୍ ହୋଇଛି କାର୍ଯ୍ୟକାରୀ। ଏଇଟା ଗୋଟେ ବାଣିଜ୍ୟ ଚୁକ୍ତି ନୁହେଁ, ଏଇଟା ସଭ୍ୟତାଗତ ବିଶ୍ୱାସର ଗୋଟେ ପ୍ରତୀକ କହିଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ। ଚାଷ ଜମିକେ ସୁରକ୍ଷିତ ରଖବାର ସହିତ ଚାଷ କାମଥି ଆଧୁନିକ ପଦ୍ଧତି ଅପନାବାର ଉଦ୍ଦେଶ୍ୟ ଆଜଠାନୁ ସାରା ଦେଶ ମୂଲ ହେଲା କ୍ଷେତ ବଚାଓ ଅଭିଯାନ। ଭୁବନେଶ୍ୱରନୁ ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। ଗଲା 17 ଶିବିରଥି 96% ଅଭିଯୋଗର ହୋଇଛି ସମାଧାନ। ଓଡ଼ିଶାର ଗୋଟେ ରାଜ୍ୟସଭା ଆସନ୍ତି ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି। ଆଜଠାନୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଲ ଡିଭିଜନ। ରୋଡ୍ ନେଟୱାର୍କ କ୍ଷେତ୍ରଟି ସାରା ଓଡ଼ିଶା ସାରା ଦେଶ ସମୃଦ୍ଧ ରାଜ୍ୟ ହେବା ବୋଲି କହିଲେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜି ଭୁବନେଶ୍ୱର ଲୋକସେବା ଭବନରୁ 50 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚାଥି ତିଆରି ହୋଇଥିବା 48 ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତିର କରିଛନ୍ ସମୀକ୍ଷା। ବିପର୍ଯ୍ୟୟ ପରିଚାଳନାକେ ନେଇକରି ପୁରୀନୁ ବ୍ରିକ୍ସ ରାଷ୍ଟ୍ରସମୂହର 2 ବୈଷୟିକ ବୈଠକ ଆଇବା ବୁଧବାର ଦିନ ହେବା ମୂଲ। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡ଼ଭାନ୍ସ 2026ର ବାହାରିଲା ଫଳାଫଲ। ଏ ବଛର 56,883 ଜଣ ପରୀକ୍ଷାର୍ଥୀ କରିଛନ୍ ପାସ୍। ଓଡ଼ିଶାର ଖେଲ ପ୍ରତିଭାମାନଙ୍କୁ ମଜବୁତ କରିବାର ଲାଗି ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ ଟ୍ରଫି 2026 ଆଜଠାନୁ ହେଲା ମୂଲ। ବଲାଙ୍ଗୀର ଗାନ୍ଧି ଷ୍ଟାଡିୟମ୍ଠାରେ ହେଲା ଉଦ୍ଘାଟନ। ଆଇବା 5 ଭିତରେ ଦିନର ସବୁନୁ ଝହ ତାପମାତ୍ରା 2-4 ଡିଗ୍ରୀ ତକ ବଢ଼ିବାର ସମ୍ଭାବନା ଅଛି ବୋଲି ଅନୁମାନ କଲା ପାଣିପାଗ ବିଭାଗ। ଏହା ଚିନ୍ନର ମୁଖ୍ୟ ଖବର ଏନୁ ଶେଷ ହେଲା। ଏତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
0: ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ରାମେଶ୍ୱର ମାକରଙ୍କ କଣ୍ଠରେ ଶୁଣନ୍ତୁ ଏ ଗୀତଟି ଟିକେଶ୍ୱର ବାଗଙ୍କ ରଚନାରୁ।

ଏଥର ରାମେଶ୍ୱର ମାକରଙ୍କ କଣ୍ଠରେ ଆଉ ଏକ ଗୀତ ଶୁଣନ୍ତୁ। ଗୀତିକାର ଗୌରହରି ପ୍ରଧାନ।

ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀ ଆଣିଥିଲେ ରାମେଶ୍ୱର ମାକର ଓ ଅରୁଣ ରାଜହଂସ। ଗୀତ ରଚନା କରିଥିଲେ ଟିକେଶ୍ୱର ବାଗ, ଗୌରହରି ପ୍ରଧାନ ଓ ପ୍ରମୋଦ କୁମାର ମିଶ୍ର। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ ଭକ୍ତି ଗୀତ। ଗୀତ ରଚନା କରିଛନ୍ତି ପଣ୍ଡିତ ରାମାନନ୍ଦ ଶର୍ମା। କାର୍ଯ୍ୟକ୍ରମ ଆରମ୍ଭରେ ଶର୍ମା ବନ୍ଧୁଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଶୁଣିଲେ ଶର୍ମା ବନ୍ଧୁଙ୍କ କଣ୍ଠରେ ଦୁଇଟି ହିନ୍ଦୀ ଭକ୍ତି ଗୀତ। ଗୀତ ରଚନା କରିଥିଲେ ପଣ୍ଡିତ ରାମାନନ୍ଦ ଶର୍ମା, ସଙ୍ଗୀତ ଶର୍ମା ବନ୍ଧୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଲଘୁଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତରେ ଚୈତି ଶୁଣନ୍ତୁ, ଶିଳ୍ପୀ ଡକ୍ଟର ଅନିତା ସେନ, ତବଲା ସଙ୍ଗତ କରିଛନ୍ତି ଓମକାର ଗୁଲୱର୍ଦ୍ଧି, ସାରଙ୍ଗରେ ସଙ୍ଗତ କରିଛନ୍ତି ଲିଆକତ ଅଲି ଖାନ ଏବଂ ବଂଶୀରେ ସଙ୍ଗତ କରିଛନ୍ତି ରୋନୁ ମଜୁମଦାର। ଶୁଣନ୍ତୁ ଡକ୍ଟର ଅନିତା ସେନଙ୍କ କଣ୍ଠରେ ଚୈତି।

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରେଲେକଲୋ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ବର୍ତ୍ତମାନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏହାଚିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ଭାରତ ମ୍ୟାମାର ଭିତରେ ଥିବାର ଐତିହାସିକ ଆଉ ସଭ୍ୟତାଗତ ସମ୍ପର୍କକେ ଅତ୍କା ସଶକ୍ତ କରବାର୍ ଲାଗି ଦୁଇ ଦେଶର ସମ୍ମତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ମ୍ୟାମାର ରାଷ୍ଟ୍ରପତିଙ୍କର ଭିତରେ ଆଜି ନୂଆଦିଲ୍ଲୀଠାରେ ଭିନ୍ ଭିନ୍ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଅନୁଷ୍ଠିତ ହୋଇଛି ଦ୍ୱିପାକ୍ଷିକ ବୈଠକ। ମ୍ୟାମାରକେ ଭାରତ ଲାଗି ଦକ୍ଷିଣ ପୂର୍ବ ଏସିଆର ପ୍ରବେଶ ପଥ ଭାବେ ଅଭିହିତ କରିବାର ସହିତ ସେନ ଶାନ୍ତି ଆଉ ସ୍ଥିରତା ବଜାୟ ରଖିବାର ଦିଗେ ଭାରତର ସମର୍ଥନ ଜାରି ରହିବ ବୋଲି କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୁକ୍ତ ଅବାଧ ଶାନ୍ତ ସ୍ଥିର ଆଉ ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଇଲାକା ବଜାୟ ରଖିଥିବାର ଦିଗେ ଆଞ୍ଚଳିକ ଭାଗିଦାରୀ ସହିତ ସହଯୋଗ ବଢ଼ାଇବାର ଦିଗେ ଭାରତ ଅଷ୍ଟ୍ରେଲିଆ ସହମତ ହୋଇଛନ୍। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଦୁଇ ନମ୍ବର ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକରୁ ମିଳିଲା ସୂଚନା। ଚାଷ ଜମିକେ ସୁରକ୍ଷିତ ରଖିବାର ସହିତ ଚାଷ କାମଟି ଆଧୁନିକ ପଦ୍ଧତି ଅପନାବାର ଉଦ୍ଦେଶ୍ୟ ଆଜିଠାନୁ ସାରା ଦେଶ ମୂଲ ହେଲା କ୍ଷେତ ବଚାଓ ଅଭିଯାନ। ସାରା ଦେଶ ପେଟ୍ରୋଲ ଡିଜେଲ ଖୁବ୍ ପରିମାଣରେ ମହଜୁଦ ରହିଛି ବୋଲି ସୂଚନା ଦେଲେ ପେଟ୍ରୋଲିୟମ ଆଉ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା। ଗଲା ତିନି ଦିନ ଭିତରେ ସାରା ଦେଶ 1,21,00,000 ଅତ୍କା ଏଲ୍ପିଜି ବୁକିଂ ହୋଇଛି ଆଉ 95% ଏଲ୍ପିଜି ସିଲିଣ୍ଡର ଦିଆଯାଇଛି କହିଲେ ଶ୍ରୀମତୀ ଶର୍ମା। ଭୁବନେଶ୍ୱରରୁ ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। ଗଲା 17 ଶିବିର ଥି 96% ଅଭିଯୋଗର ହୋଇଛି ସମାଧାନ। ଖରାମାସ ଉତାରୁ ଭିନ୍ ଭିନ୍ ଜିଲ୍ଲାରୁ ଶୁଣାଣି ହେବା ବୋଲି କହିଲେ ମୁଖ୍ୟମନ୍ତ୍ରୀ। ଆଇବା ଅଗଷ୍ଟ 21, 22 ଆଉ 23 ତାରିଖ ଦିନ ହେବା ସୁପ୍ରିମକୋର୍ଟଙ୍କର ସ୍ୱତନ୍ତ୍ର ଲୋକ ଅଦାଲତ ସମାଧାନ ସମାରୋହ। ଆଇବା 5 ଦିନ ଭିତରେ ଦିନର ସବୁନୁ ଜହ ତାପମାତ୍ରା 2-4 ଡିଗ୍ରୀ ତର ବଢ଼ବାର ସମ୍ଭାବନା ଅଛି ବୋଲି ଅନୁମାନ କଲା ପାଣିପାଗ ବିଭାଗ। ଏହାଚିନିର ମୁଖ୍ୟ ଖବର ଏଣୁ ଶେଷ ହେଲା। ଏତାର ପର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ସମୟ ରାତି 10:02। ପ୍ରଚାର କରୁଛୁ ନାଟକ ଜଗତେ କେବଳ ଜନେ ହସିବେ। ରଚନା ଅର୍ଜୁନ ମୋହନ ସାହୁ, ପ୍ରଯୋଜନା ଗୁଣନିଧି ଛୋଟରାୟ। ନାଟକ ଜଗତେ କେବଳ ଜନେ ହସିବେ।

0: ଏଇଟା ହାକିମଙ୍କର ଘର। ଆଉ ଶୁଣ, ଆଜିଠୁ ଏଇ ମୁହୂର୍ତ୍ତରୁ ମୁଁ ମ୍ୟାଡାମ ମ୍ୟାଡାମ ବୋଲି ଡାକିବୁ। ଆରେ ଚାକର ଗୁଡାଙ୍କର ଭାରି ମୁହଁ ପଡିଗଲେଣି ନା, ଅନ୍ୟ ଘରେ ଚାକର ମାନେ ତ ମ୍ୟାଡାମ ଡାକୁଛନ୍ତି।
1: ମ୍ୟାଡାମ ବୋଲି ଡାକିବେ ତ? ସତରେ ଜମା ଦେଇ, ଏ ମ୍ୟାଡାମ କହିଲା ବେଳେ କେମିତି ଅଡୁଆ ଅଡୁଆ ଲାଗୁଛି। ଏଇଠି ଏ ତମେ ପିଜୁଳି ଗଛରେ ଚଢୁଥିଲ ଆଉ ଆମେ ପତର ଫୋପାଡୁଥିଲୁ।
0: ମତେ ରାଗାଣା କହୁଛି, ତମେ ନ କହି ଆପଣ କହିବୁ, ବୁଝିଲୁ? ବାବୁଙ୍କ ଧର୍ମରୁ ଶହ ଶହ ଲୋକ ମତେ ସଲାମ ଦେଉଛନ୍ତି, କହିଲା କଣ ନା କେମିତି କେମିତି ଲାଗୁଛି। ଆଜି ବାବୁ ଆସନ୍ତୁ, ତୋ କଥା ବିଚାର ହବ।
1: ସିଏ ତ ଆମ ଗାଁର ଜଇଁ, ହେଲେ ଜଇଁ କହିବାକୁ ସାହସ ହେଉନି, ଭୟ ଲାଗୁଛି।
0: ହଇରେ, ଆମର ମେମେ କାଠପଟା ଖଣ୍ଡକ ଏ କାନ୍ଥରେ ଝୁଲୁଥିଲା, କୁଆଡେ ଗଲା କି?
1: ମେମେ କାଠପଟା
0: ଦେଖ, ଆମର ମେମେକୁ ଖୋଜି ନ ଆଣିଲେ ତୋର ଏ ମାସର ଦରମା କଟାଯିବ।
1: ଦେଇ
0: କହ ମ୍ୟାଡାମ।
1: ମ୍ୟାଡାମ, ଏ ମେମେଟା କଣ ଗୋଟେ ଛେଳି?
0: ଅନନ୍ତା, ମତେ ଚିଡ଼ାନା କହୁଛି, ଏଇଠି କାନ୍ଥରେ ଝୁଲା ହୋଇଥାଏ, ଦୁଇ ଦୁଇଟା ଚାକର ଥାଉ ଥାଉ ମେମେଟା ଗାଏବ ହୋଇଗଲା। ଆଜି ମୁଁ ଏ କଥାଟା ଛାଡ଼ିବିନି।
1: ମୁଁ କହୁନଥିଲି, ବିପଦ ଆସିଛି, ବିପଦ ଆସିଛି, ନାମ ଜପିବାକୁ ହବ। ପ୍ରମାଦ, ପ୍ରମାଦ ମ୍ୟାଡାମ, ମେମେ କଥା ମୁଁ କିଛି ଜାଣିନି।
0: କଣ ହେଲା, ତୁ ଜାଣିନୁ? ହଇରେ ରାଧା, ରାଧା
2: ଯାଉଛି, ଯାଉଛି ମା। ମୋ ନା ରାଧା ନୁହେଁ ସାନ୍ତାଣୀ, ରାଧାକାନ୍ତ।
0: ମୁଁ ମଧ୍ୟ ତୋର ସାନ୍ତାଣୀ କି ମା ନୁହଁ, ମ୍ୟାଡାମ, ବୁଝିଲୁ?
2: ମ୍ୟାଡାମ ସେଇଟା ପୁଣି ଗୋଟାଏ କି ଅସୁନ୍ଦରିଆ କଥା ଲୋ, ମା ଉପରେ ପୁଣି ଡାମ। କଣ ମା ଆଉ ସାନ୍ତାଣୀ ଠାରୁ ସେଇ ଡାମଟା ବଡ କି?
0: କି ମୂର୍ଖ ଲୋକ ଗୁଡାକ ମୋ ଭାଗ୍ୟରେ ଜୁଟିଲେ କେଜାଣି, ଏଇ ଦି ଜଣ ଚାକର ବାରମ୍ବାର ମୋ ମୁଣ୍ଡଟାକୁ ଚିପୁଡ଼ିଲେ। ଆରେ ଏଇ ପଡ଼ିଶା ଘର ଚାକର ତାଙ୍କର ବାବୁଆଣୀକୁ କେମିତି ମ୍ୟାଡାମ କହୁଛି, ଯା ଯା ଶୁଣିବୁ ଯା।
1: ବୁଝିଲୁ ରାଧା, ଏଇଟା ଡାକିବାର ଗୋଟେ କାଇଦା, ସାହେବ ମାନଙ୍କର ସ୍ତ୍ରୀ ମାନେ ଆମ ହାକିମଙ୍କ ସ୍ତ୍ରୀ ଭଳି ଲୋକଙ୍କୁ ମ୍ୟାଡାମ ବୋଲି ଡାକିବୁ, ବୁଝିଲୁ?
2: ନିଜ ସ୍ତ୍ରୀକୁ ବି ମ୍ୟାଡାମ ବୋଲି ଡାକିବା ତ?
0: ମୁଁ ପଚାରୁଛି, ଆମର ମେମେଟା ଗଲା କୁଆଡେ?
2: ମୁଁ ମେମେ କଣ ଜାଣିନି ସାନ୍ତାଣୀ।
0: ସାନ୍ତାଣୀ ନୁହଁ, ମ୍ୟାଡାମ।
2: ହଁ ହଁ ମ୍ୟାଡାମ, ସାନ୍ତାଣୀ।
1: ଆରେ କେବଳ ମ୍ୟାଡାମ କୁହ, ମ୍ୟାଡାମ।
2: ଆମର ମେମେ ବୋଲି କଣ ଗୋଟାଏ ଥିଲା ମୁଁ ତ ଜାଣିନି, ଚକ ନଳ କଳରୁ ପାଠ ପଢି ଚୁଲା କାମରେ ଜଏନି କଲି।
0: ଭାଗ୍ୟକୁ ଆମର ବାବୁ ଚାକିରି ଖଣ୍ଡେ ଦେଇଛନ୍ତି, ଏଇଆ ତ ରାଧା।
2: ରାଧାକାନ୍ତ କୁହନ୍ତୁ ମ୍ୟାଡାମ, ରାଧା ଗୋଟେ ସ୍ତ୍ରୀ ଲୋକର ନା।
1: ଆରେ ତୁ କଣ କି, ନା ସ୍ତ୍ରୀ ନା ପୁରୁଷ।
2: ଯେ ଯେ ରାଧା ରାଧା ବୋଲି ଡାକୁଥିଲେ, ପରେ ମୋର ବିବାହ ପ୍ରସ୍ତାବ ଆସିଲାରୁ ଲୋକେ ରାଧାକାନ୍ତ ରାଧାକାନ୍ତ ବୋଲି ଡାକିଲେ ନା।
0: କଥାଟା ଏପଟ ସେପଟ ଘୁରେଇଲେ ବି ଆଜି ଛାଡ଼ିବିନି, ଦରମା କାଟିବି। ମୁଁ କିଏ ଚିନି ଚୁଟି? ମୁଁ ତମ ଦୁଇଙ୍କୁ ପଚାରୁଛି, ଏ କାନ୍ଥରୁ ମେ ମେଟା ଗଲା କୁଆଡେ?
1: ବିପଦ ଅଛି, ଈଶ୍ୱରଙ୍କୁ ଡାକ ରାଧାକାନ୍ତ।
2: କାନ୍ଥରେ ରହେ ସେଇଟା କଣ ଚାଲି ବୁଲି ପାରେ କି ମ୍ୟାଡାମ? ମ୍ୟାଡାମ ଗୋଟେ ଛେଳି କି?
0: କଣ କହିଲୁ, କଣ କହିଲୁ ରେ ତୁ, ମ୍ୟାଡାମ ଗୋଟେ ଛେଳି?
1: କଥାଟା ଖାଲି ଗୋଳମାଳିଆ ଧରୁଛି।
2: ତୁମେ ଛେଳି ହେବ କିପରି, ତୁମେ ପରା ଆଜ୍ଞା ମ୍ୟାଡାମ।
1: ତମେ ନ କହି ଏଣିକି ଆପଣ କହିବୁ, ଆଉ ନୀତି ନମସ୍କାର। ଏଇ ତ ବାବୁ ଆସିଲେଣି,
2: ମୁଁ ଯାଉଛି ଲୋ ମା।
0: ଆରେ ଆରେ ରାଧା, କିନ୍ତୁ କୁଆଡେ ଖସି ଯାଉଛୁ? ପୁରୁଷ ଲୋକ ଛାଇ ଦେଖିଲେ ଏ ରାଧାଟା ଏମିତି ଖସିଯାଏ। ଏଇଠି ଗା, ଏଇଠି ଗା, କଥାଟା ଏଇଠି ବିଚାର ହବ।
3: କଣ ବିଚାର ଚାଲିଛି ଜମା ଦେଇ?
0: ତୁମ ଚାକରଙ୍କ କଥା ବୁଝ, ଏମିତି ଦି ଜଣ ଆଣି ଘରେ ରଖେଇଲ ଯେ ମୋ ମୁଣ୍ଡଟାକୁ ଦିହେ ଚିପୁଡି ଚିପୁଡି ଖରାପ କରିଦେଲେଣି।
3: କଣ ହେଇଛି କହୁନୁ ରାଧା?
2: ରାଧା ନୁହେଁ ବାବୁ, ରାଧାକାନ୍ତ।
3: ଓହୋ, ରାଧାକାନ୍ତ
0: ଏଇଠି, ଏଇଠି ସକାଳେ ଥିଲା। ଏଇ କାନ୍ଥରୁ ମେମେଟା ଗଲା କୁଆଡେ କହିଲ?
3: ମେମେ ସେଇଟା କଣ?
2: ବାବୁ ଠିକ ବୁଝିବା ଲୋକ,
3: କଥାଟାକୁ ଧରିଛନ୍ତି।
0: ଓହ, ତମେ ସବୁ ପାଠ ପଢିଛ ନା ସବୁ ବୋକାମ?
3: କଥାଟା ଫିଟେଇକିରି କହୁନ।
0: ହଏ, ତମେ ଯୋଉ ପାଠ ସବୁ ପଢିଛ ସେଇଟା ଗୋଟେ କାଠପଟରେ ଲେଖା ନଥିଲା?
3: ଆଚ୍ଛା ଆଚ୍ଛା,
0: ମୁଁ ତ ସେଇ ମେମେ କଥା କହୁଛି।
3: ବୁଝିଲ ଜେମା ଦେଇ, ସେଇଟା ମେମେ ନୁହେଁ, ଏମେ କାଠପଟା ନୁହେଁ, ନେମ୍ ପ୍ଲେଟ।
0: ଓହ, ମୁଁ ତ ସେଇ କଥା କହୁଛି, କିନ୍ତୁ ଗଲା କୁଆଡେ?
3: ଆରେ ସେଇଟାକୁ ତ ମୁଁ ନେଇକି

0: ସାଇତିକି ରଖିଦେଇଛି, ଏଥର ହାକିମ ପ୍ଲେଟ ଲାଗିବ, ବୁଝିଲ? ହାକିମ ପ୍ଲେଟ।
1: ଈଶ୍ୱର, ତମେ ବଡ଼ ଡାକ ଶୁଣିଛ ପ୍ରଭୁ,
2: ବୋଝ ତଳେ ମତେ ରଖ ମହାବାହୁ।
3: ତମ ଛୁଆ ପିଲାଙ୍କ ଅର୍ଦଳି ଶୁଣିବି ନା ତମର ଏ ମୂର୍ଖ ଦିଟାଙ୍କ ଅର୍ଦଳି ଶୁଣିବି, ବୁଝିଲ? ତମେ ଯୋଉ ଜେମା ବୋଲି ଡାକ ସେଇମାନେ ମଧ୍ୟ ମୋ ନାଁ ଧରି ଡାକୁଛନ୍ତି, କି ଦୁଃଖ ଥିଲା ମୋ କପାଳରେ ମହା।
0: ଦେଖ ଜେମା ଦେଇ ଦେଖ, କିଛି ଦିନ ହାକିମ ଦାୟିତ୍ୱରେ ଅଛି, ଦି ଦିଟା ପିଅନ ମିଳିଛି, କ୍ୱାର୍ଟର୍ସ ବି ମିଳିଛି, ଗାଡି ମିଳିବ, ବୁଝିଲ?
3: ଗାଡି ମିଳିବ ତ,
0: ଦେଖାଯାଉ, ଡ୍ରାଇଭର ବି ମିଳିଯିବ।
3: ତମେ ଘରେ ବସି ଅଫିସ କରୁନା, ଆଗରୁ ତ ଦାସ ବାବୁ ଥିଲେ ଯେ ଅଫିସ ନ ଯାଇ ଏଇଠି ବସୁଥିଲେ, ତମେ କି ପକ୍କା ଲୋକ ମ,
0: ବୁଝିଲ? ତୁମର ସେ ପୁରୁଣା ଢଙ୍ଗ ଗୁଡାକ ସବୁ ଛାଡ, ନୂଆ ହାକିମଙ୍କର ସ୍ତ୍ରୀ ହିସାବରେ ନିଜକୁ ଟିକେ ଶୃଙ୍ଖଳିତ କର।
3: ମାନେ?
0: ଓହୋ, ବହୁତ ଷ୍ଟାଫ ଲୋକ ଆସିବେ, ଅଫିସର ଆସିବେ, ପ୍ରଜାଙ୍କର ଗହଳି ହେବ, ଯାହା କହିବ ଠିରି କହିବ, ଠିରି ହସିବ, ବୁଝିଲ?
3: କଣ ହେଲା କଣ ହେଲା, ସେମାନେ ନ ଆସନ୍ତୁ, ମୁଁ ପୁଣି ମୋରି ଘରେ ଠିରିକି କହିବି ଆଉ ଠିରିକି ହସିବି କାହିଁକି ବା, ମୁଁ କଣ କାହାକୁ ଡରୁଛି? ହଏ, ବୁଝିଲ, ମୋ ବାପ ସହରର ବଡ ବେପାରୀ ମଧ୍ୟରେ ନାମୀ, ତୁମ ପରି ବହୁ ହାକିମକୁ ଗଣ୍ଠୁଲିରେ ବାନ୍ଧି ନେଇଯିବେ, ବୁଝିଲ?
0: ଏଇ ଗୁମଗୁମ ଚାଲିବନି ଜମା ଦେଇ, ମୋ କଥା ଥରେ ବୁଝିବାକୁ ଚେଷ୍ଟା କର, ଠିକ ଚାଲିବ।
3: ହଏ, ଇଂରେଜୀ ଭାଷାଟା ମତେ ଟିକେ ଶିଖେଇ ଦିଅନ୍ତନି, ଏଇଥିପାଇଁ ପରା ଅନ୍ତରରେ ମୋ ଆଗରେ ପାଠୁଆ ଦେଖାଉଛି, ନା ଧରି ରଖୁଛି।
0: ଇଂରେଜୀ ଭାଷା ନୁହେଁ, କିଛିଟା ଇଂରେଜୀ ଭୁଷା ଶିଖ।
3: ସେଇଟା ପୁଣି କଣ ଲୋ ମା?
0: ଆରେ ଇଂରାଜୀରେ କେତେଟା କଠିନ ଶବ୍ଦ, କିଛିଟା ଗାଳି, ମାନେ
3: ସେତିକି ହେଇଗଲେ ଚଳିଯିବ?
0: ନିଶ୍ଚୟ ନିଶ୍ଚୟ, ମାନେ ଇଡିଅଟ, ନନସେନ୍ସ, ଗେଟ୍ ଆଉଟ, ଥ୍ୟାଙ୍କ ୟୁ, ଇଏ ସେଇ ଭଳିଆ କେତେଟା ଆଉ।
3: ସତରେ ଭଲ କଥା ତ, କଣ କହିଲ କି ଇଡିଅଟ, ୟେସ,
0: ହଁ,
3: ନନ,
0: ହଁ,
3: ଥ୍ୟାଙ୍କ ୟୁ,
0: ହଁ, ଥ୍ୟାଙ୍କ ୟୁ।
3: ହଇରେ ହଇରେ ରାଧାକାନ୍ତ, ରାଧା ମା,
4: ଛୁଆକୁ ବୋତଲ ଧରିଛି ମ୍ୟାଡାମ।
3: ଅନ୍ତଟା ଗୁଆଲା କୁଆଡେ ମ, ଅନନ୍ତା, ଏ ଅନନ୍ତା, ଆରେ ବାବୁଙ୍କୁ ଖାଇବାକୁ ଦେରେ।
5: ସବୁ ସରି ଯାଇଛି ମ୍ୟାଡାମ, ଏଇ ଶଙ୍ଖି ବିଲେଇଟା ପରା ସବୁ ମାଛ ତରକାରୀ ଖାଇଦେଇ ନିଶ ପୋଛୁଛି।
3: ଆଜି ତମ ଦିହିଙ୍କ ଭିତରେ କାମ ବଣ୍ଟା ନକଲେ କିଛି ହବନି ଦେଖୁଛି, ଥାକୁ।
0: ଓହୋ, ଚୁଡାକୁ ଦହି, ଚୋରକୁ ମାଡ଼, ଉଚିତ ଅର୍ଥରେ ଉଚିତ ଶବ୍ଦର ବ୍ୟବହାର କର ଜମା ଦେଇ।
3: ତମେ ପୁରା ଏବେ କହିଥିଲ ଟି ଥାଙ୍କୁ କହିବାକୁ,
0: ଭାରି ବୁଦ୍ଧିମତୀ ଦେଖୁଛି।

0: 3 GB ରେ ରାଧା
1: ଓ ରାଧା ନୁହେଁ ରାଧାକାନ୍ତ
0: ଆମ ଦିଙ୍କ ଭିତରେ ରାଧା ସମ୍ପର୍କଟା ଚଳିବ ବୁଝିଲୁ ଏତେ ଗୁଡ଼ାଏ କାମ ମୁଁ ଆଉ କରିପାରିବି ନାହିଁ
1: ଦୁଇଙ୍କ ଭିତରେ ତ କାମ ବଣ୍ଟା ସରିଛି ଛୁଆ ଧରିବା ଛୁଆକୁ ହଳଦୀ ମଖେଇବା ଖେଳେଇବା ଗାଧେଇବା ଘର ସଫା କରିବା ବାସନ ଧୋଇବା ଛୁଆକୁ ବୋତଲ ଧରେଇବା ଠାରୁ ବେଡିଂ ବିଛେଇବା କାମ ତ ମୋର ସୁନା ଦେହ ଚୁନା ହୋଇଗଲାଣି ରେ ଅନନ୍ତା
0: ଆଉ ମୁଁ ଆଉ କଣ ବସିଛି ଆରେ ଗାଈ ଦୁହିବା କୁକୁରକୁ ବାହାରକୁ ନେବା ଆଣିବା କରିବା ଯାବତୀୟ ବାହାର କାମ ତା ସାଙ୍ଗକୁ ଏଥର ଇଏ ନୂଆ ରୁଲ ହାକିମ ଯିବା ଆସିବା ବେଳେ ଗେଟ୍ ଖୋଲିବା ବନ୍ଦ କରିବାକୁ ହବ ଖୋଦ ମ୍ୟାଡାମଙ୍କର ହୁକୁମ
1: ଗେଟ୍ ବି ଖୋଲୁଛୁ
0: ଆରେ ବଡ ଲୋକୀ କାଇଦା ପୁଣି କଣ ଗୋଟିଏ ଧନ୍ଦା
1: କଣ କହୁ
0: ଆରେ ଗେଟ୍ରେ ଜଗିବାକୁ ବି ପଡୁଛି କାରଣ ବାବୁ ଘରେ ଥିଲେ ବି ବାବୁ ନାହାନ୍ତି ବୋଲି କହିବାକୁ ପଡୁଛି ନଚେତ ମ୍ୟାଡାମଙ୍କର ଯୋଉ ଇଂରାଜୀ ଭୁଷା ଆରେ ବୁଝିବୁ କୁଆଡେ ଆମର ତ ଏଇଟା ଅର୍ଦ୍ଧ ସରକାରୀ ଅନୁଷ୍ଠାନର କାମ ଆରେ ଅଧା କାମ ସରକାରୀ ମାନେ ହାକିମଙ୍କ ପାଇଁ ଅନ୍ୟ ଅଧା କାମ ବେସରକାରୀ ମାନେ ମ୍ୟାଡାମଙ୍କ ପାଇଁ
1: ଅନନ୍ତା ବାବୁଙ୍କର 4 ବର୍ଷ ବାହାଘର ଭିତରେ

0: ଜେମାଟା ସେମିତି ରହିଗଲା।
1: ବାବୁ ବାବୁ ମୋ ଚିଠି ଆସିଛି।
0: ଚିଠି? ଆରେ ଆଣିଲୁ ଆଣିଲୁ। ସୁମିତ୍ରା ଲେଖିଛି? କଣ ସେଇ ସହପାଠିନୀ ସୁମି? ତତେ ଦେଲା କି ରାଧା?
1: ରାଧା ନୁହେଁ ବାବୁ, ରାଧାକାନ୍ତ।
0: ଆରେ ହଁ ରାଧାକାନ୍ତ, ତତେ ଚିଠି ଦେଲା କିଏ?
1: ମୁଁ ତ ଚିହ୍ନି ନାହିଁ, ଅନନ୍ତାକୁ ସେ ଦେଇ ଯାଇଥିଲା।
0: ଆଚ୍ଛା ତୁ ଯା, କଣ ଲେଖିଛି? ହୃଦୟ ବଲ୍ଲଭ, ସତରେ ସୁମି, ମୁଁ ତ ତୁମକୁ ହିଁ ଚାହିଁଥିଲି। କଲେଜ କ୍ୟାରିୟରଟା ଚାଲିଗଲା, ଚାଲିଗଲା ସିନା, ସ୍ମୃତିରେ ତୁମେ ବଞ୍ଚି ରହିଲ। ସୁମି, ତୁମେ ଆଜି ମୋର ଜୀବନଟାକୁ ସୁଖମୟ ସମୃଦ୍ଧ କରିଥାନ୍ତ। ଆଚ୍ଛା ତୁମେ ଏଇ କଟକରେ ରହୁଛ, ଅଥଚ କେବେ ଦେଖା ହୁଏନି। ମୁଁ ତୁମର ଅନୁରୋଧ ରକ୍ଷା କରିବି ସୁମି, ତୁମ କ୍ୱାର୍ଟରକୁ ନିଶ୍ଚୟ ବୁଲିଯିବି। ଛି, ବିଲିଟା ଠିକ୍ ବେଳକୁ ଆସି ଚିନ୍ତାଧାରା ଟିକେ ଗୋଳମାଳ କରିଦେଲା।

0: ବାବୁ ଗଲେ କୁଆଡେ କିରେ ରାଧା?
1: ବାବୁ ତ ବର୍ତ୍ତମାନ ଏଇଠି ଥିଲେ, କଣ ଗୋଟାଏ କାଗଜ ତକିଆ ତଳେ ଥୋଇଦେଇ ଚାଲିଗଲେ।
2: ଆରେ ଏଇ ଚିଠି ତ ମୁଁ ତ ତକିଆ ତଳୁ ଆଣିଛି।
1: ମ୍ୟାଡାମ ମୁଁ ତ ମୂର୍ଖ ଲୋକ, ମୁଁ କିଛି ଜାଣେ ନାହିଁ। ମ୍ୟାଡାମ
2: କିଏ କିଏ ଏଇ ଚିଠି ଲେଖିଛି? ତୁମର ସୁମି, ଏଇଟା ପୁଣି କିଏ? କଣ ନା, ମୋ ସ୍ୱାମୀ ତା ହୃଦୟର ବଲ୍ଲଭ। ଆରେ ଆରେ ରାଧା, ହୃଦୟ ବଲ୍ଲଭ କଣ କିରେ?
1: କଣ କିଛି ଗୋଟାଏ ହେଇଥିବ, ମାଡାମ ମାଡାମ ପରି କିଛି ଗୋଟେ ହେଇଥିବ।
0: ଅନନ୍ତା ଅନନ୍ତା,
3: ହରିଓମ ହରିଓମ ହରିଓମ।
0: ପୁଣି ସେମିତି ହେଲୁ?
3: ବିପଦ ବିପଦ ମାଡାମ ବିପଦ। ହରିଓମ,
0: ଯା ବାବୁଙ୍କୁ କହିବୁ ବର୍ତ୍ତମାନ ସେ ଅଫିସରୁ ଫେରି ଆସିବେ।
3: ଏମିତି କଣ ଦରକାର ପଡିଲା ଯେ?
0: ମୁଁ କଣ ତତେ କୈଫିୟତ ଦେବି? ଦେଖିବି ଆଜି ତାଙ୍କର ପାଳିଏ କି ମୋର ପାଳିଏ, ଦେଖିବି କୋଉ ସୁମିତ୍ରା ଆଜି ରଖିବ।
3: ଏଇ ତ ବାବୁ ଆସିଗଲେଣି ମ୍ୟାଡାମ।
0: ହଏ ଏଇଠି ଏଇ ଚିଠିଟି କିଏ ରଖିଥିଲା?
3: ଚିଠି?
0: ହଁ ହଁ, ସୁମିତ୍ରାର ଚିଠି। କିଏ ଏଇ ସୁମିତ୍ରା, କିଏ ଏଇ ଅଲକ୍ଷଣୀ? ପ୍ରେମ ପତ୍ର ଲେଖୁଛି, ମୁଁ କଣ କରିବି?
3: ବହୁତ ଜାଗା ଅଛି ରେ ରାଧା।
0: ତୁ ସତ କହିବୁ ରାଧା, କିନ୍ତୁ ତୁ ସତ କହିଲେ ଏଇ ମୁହୂର୍ତ୍ତରେ ତତେ ଘର ଛାଡି ଚାଲି ଯିବାକୁ ହବ।
4: ତୁମର ଇଚ୍ଛାରେ ସେ ଘର ଛାଡି ଚାଲିଯିବ ନା କଣ?
3: ଏଇଥରକ ପାଇଁ ରଖ ମହାବାହୁ। ରାଧାକାନ୍ତ ସୁନା ଭାଇଟା ପରା କହୁନୁ କହୁନୁ ରେ, ଆରେ କହୁନୁ କହୁନୁ।
1: ଅନନ୍ତା ଭୟ ଲାଗୁଛି ମ୍ୟାଡାମ।
4: ଆରେ କହ, ମୁଁ ଏଇଠି ଅଛି।
1: ଏଇ ଅନନ୍ତା ଚିଠି ଖଣ୍ଡକ ଲେଖିଥିଲା ମ୍ୟାଡାମ।
3: ରାଧା
1: ମୁଁ ତୁମର ଗୋଡ ଧରୁଛି ବାବୁ, ମୋର ଟିକିଏ ବି ଦୋଷ ନାହିଁ।
4: ମୁଁ ଲେଖିଛି କଣ କହିଲା? ଆରେ ତୁ ତ ଆଖିରେ ଦେଖିଛୁ।
1: ଅନନ୍ତା ମୁଁ ମରିଗଲି। ଅନନ୍ତା ସତ କହିଲୁ, ତୁ ଦୁଇ ଖଣ୍ଡି ଚିଠି ଲେଖିନୁ, ନିଜେ ଖଣ୍ଡେ ମାକୁ ଦେଲୁ ଆଉ ଅନ୍ୟ ଖଣ୍ଡିକ ବାବୁଙ୍କୁ ଦେବା ପାଇଁ ମତେ କହିଲୁ।
4: ଚୁପ କର ରାଧା, ତୁ ନିୟମ କରିଥିଲୁ ଟି?
0: ଅନନ୍ତା
5: ତା ମାନେ ଜେମା ଦେଇ ବି ଖଣ୍ଡେ ପ୍ରେମ ପତ୍ର ପାଇ ସାରିଛନ୍ତି। ଆଚ୍ଛା
3: ମୁଁ ଚିଠି କଥା କିଛି ଜାଣେନି ବାବୁ।
1: ହେଇଟି ଆଉ ଦି ଖଣ୍ଡ ଚିଠି ଲେଖି ରଖିଛି, ଏବେ ପୁଣି ମତେ ଖାଲକୁ ଠେଲୁଛି ଲୋ ମା।
0: ଅନନ୍ତା ତୁ ତେବେ ଗାଁରୁ ଆସି ଏଇଆ କରୁଛୁ ନା? ଆରେ କୃଷ୍ଣଚନ୍ଦ୍ର ନାଁରେ ମୋ ପାଖକୁ ପୁଣି ଚିଠି ଲେଖିଥିଲୁ?
1: ମୋ ପାଇଁ ବି ଜାଗା ଖଣ୍ଡିଏ ରଖିଥିବୁ ରେ ଅନନ୍ତା।
4: ଚୁପ, ବେଶ ଭଲ ପାଲ ଲଗେଇଛ, ଏଠି ମଜା ଲଗେଇଛ, ଏଠି ବଡ ମଜା କରୁଛ ଅନ୍ତ ନା?
0: ଗୁଣିଆ ହେଇ ଭୂତ ଲଗେଇଛୁ, ଆଉ ଛଡେଇବ କିଏ କିରେ ଅନନ୍ତା?
3: ଗୋଡ ଧରୁଛି ବାବୁ, ଏଇ ଥରକ ପାଇଁ କ୍ଷମା କରିଦିଅ। ତୁ ଗୋଡ ଧରୁଛି,
4: କେହି କାହାରି ଗୋଡ ଧରିବା ଦରକାର ନାହିଁ ଅନ୍ତ।
0: ତମେ ଦିହେ ଏ ଘରୁ ଏଇ ମୁହୂର୍ତ୍ତରେ ବାହାରି ଯା, ଯା ଯା ରାଧା।
1: ରାଧା ନୁହେଁ ମ୍ୟାଡାମ।
0: ଓହ ଯାଉଛ ନା ନାହିଁ? ଏ ଘରୁ ତମେ ନଗଲେ ମୁଁ ଯାଉଛି।
4: ଲୋକନାଥ ବାବୁ ଆଉ ହାକିମ ହେଇ ନାହାନ୍ତି ଜମା ଦେଇ, ଏ ଘରୁ ସମସ୍ତେ ଚାଲ ବାହାରି ଯିବା। ହାକିମ ଦାୟିତ୍ୱରେ ଥିଲି ତ ନୂଆ ହାକିମ ଜଏନ୍ କଲିଣି, ଆଜି ଚାର୍ଜ ଦେଇସାରିଛି।
2: ଚାର୍ଜ ବି ଦେଇସାରିଲୁଣି?
4: ହଁ ଜେମା ଦେଇ, ଅନନ୍ତା ଆଉ ରାଧାକାନ୍ତର ଚାକିରି ବି ଯାଇଛି।

ଶୁଣୁଥିଲେ ନାଟକ ଜଗତେ କେବଳ ଜନେ ହସିବେ, ରଚନା ଅର୍ଜୁନ ମୋହନ ସାହୁ, ପ୍ରଯୋଜନା ଗୁଣନିଧି ଛୋଟରାୟ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଅନନ୍ତା, ମନୋରଞ୍ଜନ ସାହୁ, ରାଧାକାନ୍ତ, କୃଷ୍ଣଚନ୍ଦ୍ରପତି, ଲୋକନାଥ, ବିମଳ କିଶୋର ନନ୍ଦ, ଜେମା ଦେଇ, ସାଧନା କମଳ ବୈଦାର।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ କଥାଚିତ୍ର କାବେରୀର ଏହି ଗୀତ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଅନୁରାଧା ପୌଡ଼ୱାଲ, ଗୀତିକାର ଗୌରୁ ପଟ୍ଟନାୟକ, ସଙ୍ଗୀତ ବାସୁଦେବ ରଥ। ଅନୁରୋଧ କରି ଶ୍ରୋତା ହେଲେ ଭେଡ଼େନ ଜିଲ୍ଲା ବରଗଡ଼ରୁ ଲଳିତ ବିଶ୍ୱାଳ, ମୋତିଲାଲ ଦେବ, ସରୋଜ ପଣ୍ଡା ଏବଂ ତାଙ୍କ କୀର୍ତ୍ତନ ଦଳ।

ଅମ୍ବାଭନା ଜିଲ୍ଲା ବରଗଡ଼ରୁ ମୋନିକା, ବିକି, ନବୀନ ଏବଂ ତାଙ୍କ ମା ବାପା ଓ ତାଙ୍କ ସହିତ ସମ୍ବଲପୁର ଜିଲ୍ଲା ଚାଉଁରପୁରରୁ କ୍ଷୀରେଶ୍ୱର, ପଦ୍ମିନୀ, ବବ୍ଲୁ, ବିଶ୍ୱ, ଡଲି, ସୁକଦେବ, ଅଷ୍ଟମୀ ଓ ରଶ୍ମି ସେଠ ଆପଣମାନଙ୍କ ଅନୁରୋଧରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଚକା ଭଉଁରୀ। କଣ୍ଠଶିଳ୍ପୀ ମହମ୍ମଦ ଅଜିଜ, ଗୀତରଚନା ଓ ସଙ୍ଗୀତ ଅକ୍ଷୟ ମହାନ୍ତି।

ଏଥର ଶୁଣନ୍ତୁ କଥାଚିତ୍ର ଶଙ୍ଖା ସିନ୍ଦୁରର ଏହି ଗୀତ, କଣ୍ଠଶିଳ୍ପୀ ଅନୁରାଧା ପୌଡ଼ୱାଲ, ଗୀତ ରଚନା ଓ ସଙ୍ଗୀତ ଅକ୍ଷୟ ମହାନ୍ତି। ଅନୁରୋଧକାରୀ ଶ୍ରୋତା ହେଲେ ଲୁଇସିରା ଭେଡ଼େନ ଜିଲ୍ଲା ବରଗଡ଼ରୁ ମାଧ ସାଧ ଛୁଆ ନନୀ ବବି ଏବଂ ବବ୍ଲି।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କଥାଚିତ୍ର ଅସ୍ତରାଗର ଏ ଗୀତ। କଣ୍ଠଦାନ କରିଛନ୍ତି ବିଭୂତିଭୂଷଣ ପଟ୍ଟନାୟକ ଓ କ୍ରିଷ୍ଣା ପଟେଲ। ଗୀତ ରଚନା କୃପାସିନ୍ଧୁ ଗୁରୁ, ସଙ୍ଗୀତ ପ୍ରଫୁଲ୍ଲ କର। ଅନୁରୋଧକାରୀ ଶ୍ରୋତା ହେଲେ ଲରମ୍ଭା ଅତାବିରା ଜିଲ୍ଲା ବରଗଡ଼ରୁ ସୁଜିତ ରିଙ୍କୁ, ସନ୍ତୋଷ ତୀର୍ଥ, ସହଦେବ ରାଜକିଶୋର, ଖଗେଶ୍ୱର ଓ ନାଗେଶ୍ୱର।

0: ଖଣିଜ କ୍ଷେତ୍ରକୁ ମଜବୁତ କରବାର ଆଉ ଜାତୀୟ ଅର୍ଥନୀତିତି ଓଡ଼ିଶାର ଅବଦାନକେ ଆହୁରି ବଢ଼ାବାର ଲାଗି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡୀଙ୍କ ସାଙ୍ଗେ ଆଲୋଚନା କରିକରି କେନ୍ଦ୍ର ସରକାରଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ସବୁ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟର ସମ୍ପତ୍ତି ସୁରକ୍ଷିତ ରଖବାର ଉଚ୍ଚଶିକ୍ଷାର ଦୀର୍ଘକାଳୀନ ବିକାଶ ଲାଗି ଖୁବ୍ ଜରୁରୀ। ଲୋକଭବନର ଦୁଇଦିନିଆ କୁଳପତି ସମ୍ମିଳନୀର ଉଦ୍ଯାପନୀ ସମାରୋହଟି କହିଲେ ରାଜ୍ୟପାଳ। ଓଡ଼ିଶା ସହିତ ମହାରାଷ୍ଟ୍ର ଓ ତାମିଲନାଡୁ ରାଜ୍ୟନ ଖାଲି ପଡ଼ିଥିବାର ଗୋଟେ ଲେଖା ରାଜ୍ୟସଭା ଆସନର ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି। ଆଇବା 18 ତାରିଖ ଦିନ ହେବା ଭୋଟ। ଆଇବା 21, 22, ଆଉ 23 ତାରିଖ ଦିନ ହେବା ସୁପ୍ରିମକୋର୍ଟଙ୍କ ସ୍ୱତନ୍ତ୍ର ଲୋକ ଅଦାଲତ ସମାଧାନ ସମାରୋହ। ଗୁରସ ଆଉ ସେତୁ ତିଆରି ହେଉଥିବାର ଖାଇବାର ଦରବର ମହତ୍ତ୍ୱ ବାବଦେ ଲୋକକୁ ସଚେତନ କରିବାର ଲାଗି ଆଜି ପାଳନ ହେଉଛେ ବିଶ୍ୱ ଦୁଗ୍ଧ ଦିବସ। ଓଡ଼ିଶାର କ୍ରୀଡ଼ା ପ୍ରତିଭାକେ ପ୍ରୋହାହନ ବିକଶିତ କରିବାର ଉଦ୍ଦେଶ୍ୟ ଆଜିଠାନୁ ବଲାଙ୍ଗୀର ଜିଲ୍ଲା ଗାନ୍ଧି ଷ୍ଟାଡିୟମ୍ଠାରେ ମୁଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି 2026। ଆଇବା 5 ଦିନ ଭିତରେ ଦିନର ସବୁନୁ ଜହ ତାପମାତ୍ରା 2-4 ଡିଗ୍ରୀ ତକ ବଢ଼ବାର ସମ୍ଭାବନା ଅଛି ବୋଲି ଅନୁମାନ କଲା ପାଣିପାଗ ବିଭାଗ। ଆଜିର ମୁଖ୍ୟ ଖବର ଏନୁ ଶେଷ ହେଲା। ଜୁହାର।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ, ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 6:30 ଆଜିର ଭାବନା, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। 7:10 ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ପାଦ କିମ୍ବା ଗୋଇଠି ଫୁଲିବାର କାରଣ ଓ ପ୍ରତିକାର, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମିତା କୁମାରୀ ପଣ୍ଡା। 7:35 ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ। 7:55 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଦୁଃଖୀଶ୍ୟାମ ତ୍ରିପାଠୀ। 8:30 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ମକରଧ୍ୱଜ ପଟେଲ ଓ ନବୀନ କୁମାର କୁଅଁର। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ 8:45 କଣ୍ଠଶିଳ୍ପୀ ବୀଣାପାଣୀ ଦାସ ଓ ସୁନିତା ପଣ୍ଡା। 11:05 ଶୁଣିବେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରରେ ବଜାବାଲା। 12:30 ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ। 1:05 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ଅକ୍ଷୟ କୁମାର ପଣ୍ଡା ଓ ସୌଦାମିନୀ ମେହେର। 1:20 ଘର ସଂସାର କାର୍ଯ୍ୟକ୍ରମରେ ହେଲୋ ସଖୀ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। 2:45 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏବଂ ଅପରାହ୍ନ 3 ଶୁଣିବେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୋପୋ ଝକା ଝକା। ଏଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ରାତି 11:09। ଶେଷ ହେଲା ଆଜିର ଅଧିବେଶନ। ଆଗାମୀକାଲି 5:53 ଆରମ୍ଭ କରିବ ଆମର ପ୍ରଥମ ଅଧିବେଶନ। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।